ଆକାଶବାଣୀ ଜୟପୁର ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ ତିନି ଦିନ 2026 ମସିହା ମେ ମାସର 24 ତାରିଖ।

ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1466 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ, ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 min 20 sec। ମାଙ୍ଗଳିକ।

0: ଏହି ଗୀତ ସହିତ ଶେଷ ହେଲା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 27ତମ ଭାଗ।
1: 27।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 27ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ଉପସ୍ଥାପନ ଅଶୋକ ମିଶ୍ର।
1: ଗୁଣାୟନ୍ତେ ଦୋଷାହା ସୁଜନ ବଦନେ ଦୁର୍ଜନ ମୁଖେ ଗୁଣା ଦୋଷାୟନ୍ତେ ତଦିଦମପି ନୌ ବିସ୍ମୟ ପଦମ ମହାମେଘ କ୍ଷାର ପିବନ୍ତି କୃତେ ବାରି ମଧୁରମ କଣୁ କ୍ଷୀରମ ପିତ୍ୱାବମତି ଗରଲମ ଦୁଃସହତରମ। ଦୁର୍ଗୁଣ ଯାହା ସାଧୁ ପାଖରେ ପ୍ରକାଶିତ ହୁଏ, ମନେ ସାଧୁ ଖରାପ ବୋଲି ଯାହା କହେ ସେହି କଥାକୁ ଦୁଷ୍ଟ ଦୋହରିଲେ ତାହା ତାର ସୁଗୁଣ ବା ଭଲ କଥା ବୋଲି ସମସ୍ତେ କହନ୍ତି। ମହାମେଘ କ୍ଷାରୀୟ ଜଳ ବା ଲୁଣି ପାଣି ପାନ କରି ଅଥଚ ମଧୁର ଜଳ ପୃଷ୍ଟି କରେ। ସର୍ପ କିନ୍ତୁ କ୍ଷୀର ପାନ କଲେ ମଧ୍ୟ ବିଷ ଉଦ୍ଗାର କରେ। ଦୁଷ୍ଟ ଲୋକ ଯେତେ ଭଲ କଥା କହିଲେ ବି ତାକୁ ସମସ୍ତେ ଖରାପ ବୋଲି ହିଁ କୁହନ୍ତି। ସାପକୁ କ'ଣ କ୍ଷୀର ପିଇ ବଶୀଭୂତ କରାଯାଇପାରେ? ଯେତେ ନରମ ଭାବ ଦେଖ

0: ଥୋଉଥିଲେ ବି ସର୍ପ ଯିଏକି ବିଷଯୁକ୍ତ ବେଳ ପଡ଼ିଲେ ସେ ଚୋଟ ମାରେ ହିଁ ମାରେ। ଦୁଷ୍ଟ ଯିଏ ସିଏ ଯେତେ କ'ଣ କଥା କହୁଥିଲେ ବି ସେ ବେଳକାଳ ଦେଖି ଏଭଳି କାର୍ଯ୍ୟ କରେ ଯାହା ଜଣକୁ ତଳି ତଳାନ୍ତ କରିଦେଇପାରେ। ସୂର୍ଯ୍ୟ କ'ଣ କେବଳ ଭଲ ଜଳକୁ ଶୋଷଣ କରି ମେଘକୁ ଦାନ କରନ୍ତି? ନାହିଁ ବନ୍ଧୁ, ପଚାସଢ଼ା ହେଉ, ନର୍କ ହେଉ, ପୁତିଗନ୍ଧମୟ ସ୍ଥାନ ହେଉ, ସବୁ ସ୍ଥାନରୁ ସୂର୍ଯ୍ୟଙ୍କ ରଶ୍ମି ଜଳକୁ ଶୋଷି ନିଏ। ମେଘ ସେହି ବାଷ୍ପ ଦ୍ୱାରା ପୁଷ୍ଟ ହୁଏ, ଘନୀଭୂତ ହୁଏ ଏବଂ ଶେଷରେ ଅମୃତ ବିନ୍ଦୁ ବର୍ଷେଇ ଦିଏ ସକଳ ପ୍ରାଣୀଙ୍କର ମଙ୍ଗଳ ପାଇଁ। ଆଉ ସେଇ ଅମୃତ ବିନ୍ଦୁ ହିଁ ତ ଆମର ଜୀବନ। ସାଧୁ ସେଭଳି ସବୁ ଖରାପକୁ ଗ୍ରହଣ କରେ, ନିଜ ଭିତରେ ସବୁ ଖରାପକୁ ପାଳେ, ଅଥଚ ଯେତେବେଳେ ସେ ଯାହା କିଛି ବି ପ୍ରକାଶ କରେ ତାହା ଜଗତ ପାଇଁ କଲ୍ୟାଣକାରୀ ସିଦ୍ଧ ହୁଏ। ଦୁର୍ଜନ ପରିହର୍ତ୍ତବ୍ୟୋ ବିଦ୍ୟେୟା ଭୂଷିତୋପି ମଣିନାଲଙ୍କୃତ ସର୍ପ କିମଶନୌ ଭୟଙ୍କର। ଯେତେ ଜ୍ଞାନ ଅର୍ଜନ କରିଥିଲେ ମଧ୍ୟ ଦୁଷ୍ଟ ଲୋକ ସଦା ଦୁଷ୍ଟ ଲୋକ, ସେ ତାର କୁବୁଦ୍ଧି ପ୍ରୟୋଗ କଲାବେଳକୁ ସବୁ ଜ୍ଞାନ ତାଠାରୁ ବିଦାୟ ନିଏ, ସବୁ ଭଲପଣ ତାଠାରୁ ଉଭେଇ ଯାଏ ଏବଂ କାଳ ସର୍ପ ଦଂଶିଲା ପରି ସେ ତାର ମନ୍ଦବୁଦ୍ଧି ପ୍ରୟୋଗ କରି ଜଣକୁ ମୃତ୍ୟୁବତ୍ ଯନ୍ତ୍ରଣା ପ୍ରଦାନ କରେ। କେହି ଯନ୍ତ୍ରଣା ଜର୍ଜରିତ ହେବା ଦେଖି ସେ ଆଉ ପଛକୁ ଫେରି ଚାହେଁ ନା। ସର୍ପ କାହାକୁ ଦଂଶନ କଲାପରେ ସେଇ ସ୍ଥାନ ପରିତ୍ୟାଗ କଲାପରି, ଦୁଷ୍ଟ ମଧ୍ୟ ଜଣଙ୍କର କ୍ଷତି ସାଧନ କଲାପରେ ସେଇ ସ୍ଥାନ ପରିତ୍ୟାଗ କରି ଅନ୍ୟ କାହାର କ୍ଷତି କିପରି କରିପାରିବ ସେ ବିଷୟରେ ଯୋଜନା ପ୍ରସ୍ତୁତ କରେ। ଦୁଷ୍ଟ ଲୋକଙ୍କୁ ତେଣୁ କଦାପି ବିଶ୍ୱାସ ନାହିଁ। ମଣିମଣ୍ଡିତ ହେଇଥିଲେ ମଧ୍ୟ ସର୍ପ ସର୍ପ ସେ ଲୋଡ଼ା ପଡ଼ିଲେ ଚୋଟ ମାରିବ ହିଁ ମାରିବ। ଜାଣିଥିବେ ଆପଣ ବି ଖଳ ଯିଏ ଦୁଷ୍ଟ ଯିଏ ସେ ସର୍ପ ଠାରୁ ମଧ୍ୟ କ୍ରୂରତର। ସର୍ପ କ୍ରୂର ଖଳ କ୍ରୂର ସର୍ପାତ୍ କ୍ରୂରତର ଖଳ ମନ୍ତ୍ରୌଷଧି ବସ ସର୍ପ ଖଳ କିନ ନିବାର୍ୟତେ। ଆପଣ ମନ୍ତ୍ର ଫୁଙ୍କି ପଦ୍ମତୋଳା ବୁଝେଇ ସାପକୁ ବଶ କରିପାରନ୍ତି, କିନ୍ତୁ ଖଳକୁ ବଶୀଭୂତ କରିବା ସମ୍ଭବ ନୁହେଁ। ଖଳ ଲୋକଙ୍କୁ ବଶୀଭୂତ ଯଦି କରିବା ପାଇଁ ମନ୍ତ୍ର ଥାନ୍ତା ତେବେ ଅତୀତ ଦିନର ଯେତେ ଖଳ ଲୋକ ତାଙ୍କ କ୍ରୂରତା ନିଷ୍ଠୁରତା ପାଇଁ ପୁରାଣ ଇତିହାସରେ ନିନ୍ଦିତ ହେଉଛନ୍ତି ଅଦ୍ୟାବଧି ସେମାନଙ୍କୁ କେହି ନା କେହି ମନ୍ତ୍ର ଫୁଙ୍କି ବଶୀଭୂତ ନିଶ୍ଚିତ ଭାବରେ କରିପାରିଥାନ୍ତା। ଲୋକେ ଅଛନ୍ତି ଏବେ ବି ଏ ସଂସାରରେ ଯେଉଁମାନେ କି ନିଜ ମୃତ୍ୟୁ ପୂର୍ବରୁ ଏମିତି କିଛି କଥା କରିଦେଇ ଯାଆନ୍ତି ଯାହାର ପ୍ରଭାବରେ ଅନେକ ଲୋକଙ୍କର କ୍ଷତି ସାଧିତ ହେଉଥାଏ ଅନେକ କାଳ ଯାଏ। ଯଦି ସଂସାର ଅଛି ତେବେ ସଂସାରରେ ଭଲ ସାଥିରେ ଖରାପଟା ରହିବ ହିଁ ରହିବ, କିନ୍ତୁ ଯିଏ ସାଧୁ ସେ ବିବେକୀ ହଂସ ପରି ଖରାପ ଭଲର ମିଶ୍ରଣରୁ ସଦା ଭଲଟିକୁ ହିଁ ଗ୍ରହଣ କରିବ। ଶୁଣୁଥିବେ, ପଢ଼ୁଥିବେ, ଦେଖୁଥିବେ ଆପଣ ବି, ଘରେ ମା ଭଉଣୀ ଥିଲେ ବି କିଛି ଲୋକ ମନ୍ଦ ଆଚରଣ କରନ୍ତି ଅନେକ ଝିଅ ଭଉଣୀଙ୍କ ପ୍ରତି। ଏ କଥାଟି ଆଶ୍ଚର୍ଯ୍ୟଜନକ ନୁହେଁ କି? କିଛି ଦୁଷ୍ଟ ଶକ୍ତି ହିଁ ସବୁବେଳେ ଏକ ଆତଙ୍କର ପରିବେଶ ସଂସାରରେ ସୃଷ୍ଟି କରି ଚାଲିଥାନ୍ତି। ମନ୍ଦ ଲୋକ ଯିଏ ସିଏ କିନ୍ତୁ ଯେଉଁଦିନ ହୃଦୟଙ୍ଗମ କରେ ଯେ ସେ ତାର ଦୁଷ୍ଟ ବୁଦ୍ଧି ପାଇଁ ସମସ୍ତଙ୍କ ଦ୍ୱାରା ଘୃଣିତ ନିନ୍ଦିତ, ଏବଂ ଯଦି ତାର ବିବେକ ତାର ମନକୁ ଆନ୍ଦୋଳିତ କରେ ସେଇ କଥାଟି ପାଇଁ, ତେବେ ସେ ମଧ୍ୟ ସାଧୁରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି। ଏଭଳି ଅନେକ କାହାଣୀ କ'ଣ ସଂସାରରେ ନାହିଁ? ଦସ୍ୟୁ ରତ୍ନାକର ମଧ୍ୟ ବାଲ୍ମୀକିରେ ରୂପାନ୍ତରିତ ହେଇପାରେ ଏଇ ସଂସାରରେ। ମୁଁ ଭଲ କି ଖରାପ ସେ କଥା ମୋଠୁ ବେଶୀ ଆଉ କିଏ ଜାଣିପାରିବ? ବନ୍ଧୁ, ନିଜକୁ ଜାଣିବା ଚିହ୍ନିବା ଆସନ୍ତୁ ଏବଂ ନିଜକୁ ପରିବର୍ତ୍ତିତ କରିବାର ଚେଷ୍ଟା ଅନ୍ତତଃ କରିବା ଆସନ୍ତୁ। ଜଣେ ଦୁଷ୍ଟ ଚରିତ୍ର ଭାବରେ ବଞ୍ଚି ରହି କି ଲାଭ କୁହନ୍ତୁ ତ? ପ୍ରସ୍ତାବ ମୁଁ ଦେଲେ ତାକୁ ଗ୍ରହଣ କରିବେ କି ନ କରିବେ ସେଇ କଥାଟି ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଉପରେ ନିର୍ଭର କରେ। ବାସ୍ ଆଜି ପାଇଁ ଏତିକି। ଯଦି କିଛି ଭୁଲ କହିଛି ତେବେ ଦୟାକରି ମୋତେ କ୍ଷମା ଦେବେ।
1: ଶୁଣିଲେ ଆଜିର ଅନୁଚିନ୍ତା, ଉପସ୍ଥାପନା କଲେ ଅଶୋକ ମିଶ୍ର, ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ସକାଳର

0: ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ବିରି ଚାଷ ସମ୍ପର୍କରେ। ଓଡ଼ିଶାରେ ବିରି ଏକ ପ୍ରମୁଖ ରବି ଏବଂ ଖରିଫ ଜାତୀୟ ଫସଲ। ଏହା କମ୍ ପରିଶ୍ରମରେ ଏବଂ ଅଳ୍ପ ଜଳସେଚନରେ ଭଲ ଅମଳ ଦେଇଥାଏ। ଖରିଫ ଋତୁ ସମୟରେ ଜୁନ୍ ମାସର ମଧ୍ୟଭାଗରୁ ଜୁଲାଇ ମାସର ମଧ୍ୟଭାଗ ଭିତରେ ଏହି ଚାଷ କରାଯାଇଥାଏ। ଠିକ୍ ସେମିତି ରବି ଋତୁ ସମୟରେ ସେପ୍ଟେମ୍ବର ମାସର ଶେଷରୁ ଅକ୍ଟୋବର ମାସର ମଧ୍ୟଭାଗ ଭିତରେ ବିରି ଚାଷ କରାଯାଇଥାଏ। ଧାନ କଟା ସରିଲା ପରେ ମଧ୍ୟ ଆମେ ବିରି ଚାଷ କରିପାରିବା। ସାଧାରଣତଃ ବିରି ଚାଷ ପାଇଁ ନିଗିଡ଼ା ଦୋରସା ବା ମଟାଳା ମାଟି ଉତ୍ତମ ହୋଇଥାଏ। ବିରି ଚାଷ ପାଇଁ ଜମିକୁ ଦୁଇ ତିନି ଥର ହଳ କରି ମାଟିକୁ ଗୁଣ୍ଡ କରିବା ସହ ସମତଳ କରିବା ଆବଶ୍ୟକ, ଯେପରି ଜଳ ନିଷ୍କାସନର ସୁବିଧା ହୋଇପାରିବ। ଅଧିକ ଅମଳ ପାଇଁ ଉନ୍ନତ କିସମର ବିହନକୁ ବ୍ୟବହାର କରିବା ଉଚିତ। ଓଡ଼ିଶାରେ ବହୁଳ ଭାବରେ ବ୍ୟବହାର କରାଯାଉଥିବା କିଛି ଉନ୍ନତ କିସମର ବିରି ବିହନ ଭିତରେ ରହିଛି ପୁଅ ଏକ, ବିଜୟ, ପନ୍ଥ ୟୁ ତିନି ଶୂନ, ପ୍ରସାଦ, ଟି ନ। ଓଡ଼ିଶା ପାଇଁ ଓବିଜି ଏକ ସାତ ବିହନକୁ ମଧ୍ୟ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ। ବିରି ଚାଷ କରିବାକୁ ହେଲେ ଏକର ପିଛା ପ୍ରାୟ 8-10 କିଲୋଗ୍ରାମ ବିହନ ଆବଶ୍ୟକ ପଡ଼ିଥାଏ। ବିହନକୁ ବୁଣିବା ପୂର୍ବରୁ ବିହନକୁ ବିଶୋଧନ କରିବା ନିହାତି ଆବଶ୍ୟକ। ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନ ପିଛା 3 ଗ୍ରାମ କାର୍ବାଣ୍ଡାଜିନ୍ କିମ୍ବା 2 ଗ୍ରାମ ଥିରାମ ମିଶାଇ ବିଶୋଧନ କରିବା। ଏହାଦ୍ୱାରା ଗଛକୁ ମୂଳସଢ଼ା ରୋଗରୁ ରକ୍ଷା କରାଯାଇପାରିବ। ଅଧିକ ଅମଳ ପାଇଁ ଆମେ ଖତ ଏବଂ ସାରର ପ୍ରୟୋଗ କରିବାକୁ ମଧ୍ୟ ପଡ଼ିଥାଏ। ବିରି ଗଛ ନିଜେ ବାୟୁମଣ୍ଡଳରୁ ଯବକ୍ଷାର୍ଜାନ ସଂଗ୍ରହ କରିପାରେ, ତେଣୁ ଏଥିରେ କମ୍ ସାରର ବ୍ୟବହାର କରାଯାଇଥାଏ। ସାଧାରଣତଃ ଶେଷ ହଳ ସମୟରେ ଏକର ପିଛା 2 ଶଗଡ଼ ଖତ ମାଟିରେ ମିଶାଇଦେବା। ରାସାୟନିକ ସାର ଭାବେ ଏକର ପିଛା 8 କିଲୋଗ୍ରାମ ଯବକ୍ଷାର୍ଜାନ ଏବଂ 16 କିଲୋଗ୍ରାମ ଫସ୍ଫରସର ବ୍ୟବହାର କରିବା। ବିରି ବୁଣିବାର 20-25 ଦିନ ମଧ୍ୟରେ ଥରେ ଘାସକୁ ବାଛିଦେବା ନିହାତି ଜରୁରୀ। ଏହା ସହିତ ଯଦି ମାଟିରେ ଆର୍ଦ୍ରତା କମ୍ ଥାଏ, ତେବେ ଫୁଲ ଆସିବା ଏବଂ ଛୁଇଁ ହେବା ସମୟରେ ହାଲୁକା ଜଳସେଚନ କଲେ ମଧ୍ୟ ଅମଳ ଅଧିକ ମିଳିଥାଏ। ଚାଲନ୍ତୁ ବର୍ତ୍ତମାନ ଜାଣିବା ବିରି ଚାଷରେ ଦେଖାଯାଉଥିବା ରୋଗପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। ବିରି ଚାଷରେ ଦେଖାଯାଉଥିବା ରୋଗପୋକ ମଧ୍ୟରେ ରହିଛି ଧଳାମାଛି ଏବଂ ଯୌ ପୋକ। ଏହି ଛୋଟ ଛୋଟ ପୋକଗୁଡ଼ିକ ପତ୍ରର ତଳ ପାଖରେ ରହି ରସ ଶୋଷି ନିଅନ୍ତି, ଫଳରେ ପତ୍ରଗୁଡ଼ିକ କୁଞ୍ଚିକୁଞ୍ଚିଆ ହୋଇ ଶୁଖିଯାଏ। ଧଳାମାଛି ବିଶେଷକରି ମାରାତ୍ମକ ହଳଦିଆ ମୋଜାଇକ୍ ରୋଗ ବ୍ୟାପିବାରେ ଏହା ସାହାଯ୍ୟ କରିଥାଏ। ଏହାର ନିରାକରଣ ପାଇଁ ଏକର ପିଛା 5-6 ହଳଦିଆ ଅଠାଳିଆ କାର୍ଡ ଜମିରେ ଲଗାଇବା। ପୋକର ପ୍ରାଦୁର୍ଭାବ ଦେଖାଦେଲେ ଇମିଡାକ୍ଲୋପ୍ରିଡ୍ 1 ମିଲିଲିଟରକୁ 3 ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ବିରି ଚାଷରେ ସାଧାରଣତଃ ମୂଳସଢ଼ା ରୋଗ ଦେଖିବାକୁ ମିଳେ। ଏହି ରୋଗ ହେଲେ ଗଛର ଚେର କଳାପଡ଼ି ସଢ଼ିଯାଏ ଏବଂ ଗଛଟି ହଠାତ୍ ଶୁଖିଯାଏ ଏବଂ ମରିଯାଇଥାଏ। ଏହାର ପ୍ରତିକାର ପାଇଁ ବିହନକୁ ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନକୁ 3 ଗ୍ରାମ କାର୍ବାଣ୍ଡାଜିମ୍ କିମ୍ବା 4 ଗ୍ରାମ ଜୈବିକ ସାର ଟ୍ରାଇକୋଡର୍ମା ବିରିଡ଼ି ଦ୍ୱାରା ନିଶ୍ଚିତ ଭାବରେ ବିଶୋଧନ କରନ୍ତୁ। ଠିଆ ଫସଲରେ ରୋଗ ଦେଖାଗଲେ ଗଛମୂଳରେ କାର୍ବାଣ୍ଡାଜିମ୍ 1 ଗ୍ରାମ ପ୍ରତି ଲିଟର ପିଛା ପାଣିରେ ମିଶାଇ ଏହି ଦ୍ରବଣକୁ ଗଛର ମୂଳରେ ପ୍ରୟୋଗ କରନ୍ତୁ। ଏହାଫଳରେ ମୂଳସଢ଼ା ରୋଗରୁ ଆମେ ଗଛକୁ ବଞ୍ଚାଇ ପାରିବା। ବିରି ଗଛର ଛୁଇଁଗୁଡ଼ିକ କଳାପଡ଼ି ଶୁଖିଗଲେ ଅମଳ କରିବା ଉଚିତ। ଅଧିକ ଶୁଖିଗଲେ ଛୁଇଁ ଫାଟି ବିହନ ତଳେ ପଡ଼ିଯିବାର ମଧ୍ୟ ସମ୍ଭାବନା ରହିଛି, ତେଣୁ ଉଚିତ ସମୟରେ ବିହନକୁ ଅମଳ କରିବା ଏବଂ ବିହନକୁ ଭଲ ଭାବରେ ଖରାରେ ଶୁଖାଇ ସାଇତି ରଖିବା।
0: ଶୁଣିଲେ ଆଜି ସକାଳର ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ କନ୍ଧ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ରାମଚନ୍ଦ୍ର ସାର୍କା ଏବଂ ସାଥୀ।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆମେ ପ୍ରଚାର କରୁଛୁ କନ୍ଧ ସମ୍ପ୍ରଦାୟର ଗୀତ। କନ୍ଧ ଭାଇଭଉଣୀମାନେ କଠିନ ପରିଶ୍ରମ କରି ନିଜର ଜୀବିକା ଉପାର୍ଜନ କରନ୍ତି। ନିଜର କ୍ଲାନ୍ତକୁ ଭୁଲିଯିବା ପାଇଁ ସେମାନେ ଖୋଜନ୍ତି ଅବସର, କାରଣ ସାମାନ୍ୟ ଅବସର ପାଇଲେ ସେମାନେ ଗୀତ ଗାଇ ନାଚ କରିବାକୁ ଭଲ ପାଆନ୍ତି। ତେଣୁ ସନ୍ଧ୍ୟା ସମୟ ହିଁ ସେମାନଙ୍କ ପାଇଁ ଉପଯୁକ୍ତ ଅବସର ସମୟ। ଏହି ସମୟରେ ଗାଁ ଦାଣ୍ଡରେ କନ୍ଧ ଯୁବତୀମାନେ ଏକାଠି ହୋଇ କନ୍ଧ ଯୁବକମାନଙ୍କୁ ଗୀତ ମାଧ୍ୟମରେ ଥଟ୍ଟା ପରିହାସ କରନ୍ତି। ସେହି ସମୟର ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରିଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡା ଗାଁର ରାମଚନ୍ଦ୍ର ସାରକା ଓ ସାଥୀମାନେ।
3: ଗଟିତା

ପ୍ରତ୍ୟେକ ସମ୍ପ୍ରଦାୟ ଭଳି କନ୍ଧ ସମ୍ପ୍ରଦାୟରେ ମଧ୍ୟ ବିବାହ ପ୍ରଥା ରହିଛି। କନ୍ୟାକୁ ବରଘର ଗାଁରେ ଛାଡ଼ିଯିବା ସମୟରେ କନ୍ୟା ପକ୍ଷରୁ ଯାଇଥିବା କନ୍ଧ ଭାଇମାନେ ଗୀତ ମାଧ୍ୟମରେ ବରଘର ଗାଁର କନ୍ୟାମାନଙ୍କୁ ମିଶିବା ପାଇଁ ଡାକନ୍ତି। ସେମାନେ ଗୀତ ମାଧ୍ୟମରେ କହନ୍ତି ଯେ ଆଜିର ସୁଯୋଗ ହୁଏତ ଆଉ ଦିନ ଆସିବନି, ତେଣୁ ଆଉ ଡେରି ନକରି ଚାଲିଆସ, ମିଳିମିଶି ଗୀତ ଗାଇ ଗାଁ ଦାଣ୍ଡରେ ନାଚ କରିବା। ଏହିଭଳି ଗୀତ ପରିବେଷଣ କରିଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡା ଗାଁର ରାମଚନ୍ଦ୍ର ସାରକା ଏବଂ ସାଥୀମାନେ।

ନିଜ ନିଜ କ୍ଷେତ୍ରରେ କାମ କରିବା ସମୟରେ କନ୍ଧ ଭାଇ ଭଉଣୀମାନେ ଗୀତ ଗାଇ କାମ କରିବାକୁ ଅଧିକ ପସନ୍ଦ କରନ୍ତି। ସେମାନଙ୍କର ଧାରଣା ଯେ ଗୀତ

0: ପ୍ରତ୍ୟେକ ଭୋଜି ଭାତରେ ଦନା ଏବଂ ଖଲିପତ୍ରର ଭୂମିକା ନିହାତି ଜରୁରୀ। ଏହାକୁ ଆଖି ଆଗରେ ରଖି କନ୍ଧ ଭାଇଭଉଣୀମାନେ ଦନା ଓ ଖଲିପତ୍ର ତିଆରି କରିବା ସମୟରେ ଗୀତ ମାଧ୍ୟମରେ ପ୍ରକାଶ କରନ୍ତି ଯେ ଶୀଘ୍ର ଶୀଘ୍ର କାମ କର, ନହେଲେ ନିକଟ ଭବିଷ୍ୟତରେ ଯଦି କୌଣସି ଭୋଜି ହୁଏ ଦନା ଓ ଖଲିପତ୍ରର ଅଭାବ ହେଲେ।
1: ଶୁଣିଲେ ରାମଚନ୍ଦ୍ର ସାର୍କା ଏବଂ ସାଥୀଙ୍କ ପରିବେଷିତ କନ୍ଧ ସମ୍ପ୍ରଦାୟର ଗୀତ ଆଜିର ରେଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆକାଶବାଣୀ ଜୟପୁର। ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।

ସାଇବର କ୍ରାଇମ୍ ସମ୍ପର୍କରେ ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ବିଷୟ ରହିଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ 6:10। ଶ୍ରୀମଦ୍ ଭାଗବତ ରହିଛି 6:20। 6:30 ପ୍ରଚାର କରିବୁ ହିନ୍ଦୀ ଭଜନ। ଜନଜୀବନ ସମ୍ବାଦ ଶୁଣିବେ 6:55। 7:25 ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ରହିଛି କିଷାନବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ। ଶ୍ରୋତାଙ୍କ ମତାମତ ଅଭିଯୋଗକୁ ନେଇ ମେସେଜ୍ର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଶୁଣିବେ 8:15। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
3: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। କେନ୍ଦ୍ର ସରକାର ଭିବିଜି ରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜି ରାମ ଜି ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100-125 ଦିନକୁ ବୃଦ୍ଧି କରାଯାଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତ ଔଦ୍ୟୋଗିକ ବିକାଶ ଭବ୍ୟ ଯୋଜନା କାର୍ଯ୍ୟକାରିତା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। କେନ୍ଦ୍ର ସରକାର 2026-27ରୁ 2031-32 ଆର୍ଥିକ ବର୍ଷ ମଧ୍ୟରେ ଯୋଜନାରେ 100 ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ 33,660 କୋଟି ଟଙ୍କା ଖର୍ଚ୍ଚ ହେବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ ଭାରତ ନେଟ୍ ପରିଯୋଜନାର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ଇଣ୍ଡିଆ

0: ଶିଳ୍ପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ ଭାବେ ସଶକ୍ତ କରିବା ଦିଗରେ ଭାରତ ନେଟ୍ ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ ଗଭର୍ଣ୍ଣାନ୍ସ ଏବଂ ଡିଜିଟାଲ ଅର୍ଥନୀତିକୁ ଗ୍ରାମସ୍ତରରେ ପହଞ୍ଚାଯାଇପାରିବ। ଏଥିନିମନ୍ତେ କେନ୍ଦ୍ର ସରକାର ରାଜ୍ୟକୁ 4,000 କୋଟି ଟଙ୍କା ପ୍ରଦାନ କରିବେ। ଆଗାମୀ 3 ବର୍ଷରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଂ ରୋକିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଂ ନେଇ ସଚେତନତା ସୃଷ୍ଟି ସହ ସୁରକ୍ଷିତ କ୍ୟାମ୍ପସ୍ ଗଠନ କରିବାକୁ ପଦକ୍ଷେପ ନେବା ଲାଗି ପତ୍ରରେ ଉଲ୍ଲେଖ ରହିଛି। ଏଥିସହ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ତତ୍କାଳ ଆଣ୍ଟି ର୍ୟାଗିଂ କମିଟି, ଆଣ୍ଟି ର୍ୟାଗିଂ ସ୍କ୍ୱାର୍ଡ ଓ ସ୍ୱତନ୍ତ୍ର ତଦାରଖ ସେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ବରିଷ୍ଠ ପୁଲିସ୍ ଅଧିକାରୀ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏହା ଅନୁସାରେ ନବରଙ୍ଗପୁରର ଏସ୍ପି ଥିବା ମଡ଼କର ସନ୍ଦୀପ ସମ୍ପତଙ୍କୁ ସିଆଇଡି ଶିବିର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ହୋଇଛି। ରାଜ୍ୟ ସରକାରଙ୍କ 6 ଜଣିଆ ଡାକ୍ତରୀ ଦଳ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିଭିଭୂମିର ତଦାରଖ କରିଛନ୍ତି। ଏହି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମମାନ ସମୀକ୍ଷା କରିଥିଲେ। ଏହି ସମୟରେ ଡାକ୍ତରୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ କେୟାର ୟୁନିଟ୍ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ବଲାଙ୍ଗୀର ନବମ ଲୋକକଳା ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମୃଦ୍ଧ ଲୋକକଳା, ସଂସ୍କୃତି, ବାଦ୍ୟ ଓ ନୃତ୍ୟ ଲୋକମାନଙ୍କ ମଧ୍ୟରେ ନୂତନ ଉର୍ଜା ପ୍ରଦାନ କରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗଦେଇ ଜିଲ୍ଲାର ମହାନ କଳା ସଂସ୍କୃତିର ପ୍ରଶଂସା କରିଥିଲେ। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଇଛି। ପ୍ରତିବର୍ଷ ମେ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗତକାଲି 19ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 13ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ହେମଲତା ସ୍ୱାଇଁ।
2: ପୂର୍ଣ୍ଣ ଭାବରେ ବୃଦ୍ଧିପ୍ରାପ୍ତ ଓ ବିକଶିତ ହୋଇ ସୁସ୍ଥ ସବଳ ଶିଶୁଟିଏ ଜନ୍ମ ନେବା ପୂର୍ବରୁ ତାକୁ ପ୍ରାୟ 40 ସପ୍ତାହ ବା 9-10 ମାସ ଧରି ମାତୃଗର୍ଭରେ ରହି ମା'ଠାରୁ ସାର ସଂଗ୍ରହ କରି ବଢ଼ିବାକୁ ପଡ଼ିଥାଏ। କିନୁ ଗର୍ଭାବସ୍ଥାର 28 ସପ୍ତାହ ବା 7 ମାସ ପୂର୍ଣ୍ଣ ହେବା ପୂର୍ବରୁ ଯଦି ଭ୍ରୂଣଟି ଜନ୍ମ ହୋଇପଡ଼େ ତେବେ ବଞ୍ଚିପାରେ ନାହିଁ ଓ ଏହାକୁ ଅସଫଳ ଗର୍ଭ ବା ଗର୍ଭପାତ କୁହାଯାଏ। ବିଭିନ୍ନ କାରଣରୁ ଗର୍ଭପାତ ହୋଇଯାଇପାରେ। ସାଧାରଣରେ କୌଣସି କାରଣ ନଥାଇ ମଧ୍ୟ ଆପେ ଆପେ ନଷ୍ଟ ହୋଇଯାଏ। ଏହା ପ୍ରାୟ ପ୍ରଥମ 3 ମାସ ପୂରିବା ପୂର୍ବରୁ ହୋଇଥାଏ। ଏହିପରି ବିନା କାରଣରୁ ଆପେ ଆପେ ଥରେ ବା କଦବା 2 ଥର ଗର୍ଭ ନଷ୍ଟ ହୋଇଗଲେ ତାର କୁପ୍ରଭାବ ମାଆର ସ୍ୱାସ୍ଥ୍ୟ ଉପରେ ପଡ଼ି ନପାରେ। କିନ୍ତୁ ଯଦି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ବାରମ୍ବାର ଗର୍ଭପାତ ହୋଇଯାଏ ତେବେ ନିଶ୍ଚିତ ଭାବରେ ତାହା ମାତୃ ସ୍ୱାସ୍ଥ୍ୟହାନିର କାରଣ ହୋଇଥାଏ। ବିଶେଷ କରି 3 ମାସ ବା 12 ସପ୍ତାହ

0: ଗର୍ଭ ପରେ ଗର୍ଭ ନଷ୍ଟ ହେଲେ ତାହା ସ୍ୱାସ୍ଥ୍ୟ ପ୍ରତି ଅଧିକ କ୍ଷତିକାରକ ହୋଇଥାଏ। ଆଉ ଗୋଟିଏ ବଡ଼ କଥା ହେଲା, ଆପଣା ଛାଏଁ ଛାଏଁ ଗର୍ଭପାତ ହେବା ଅପେକ୍ଷା ଇଚ୍ଛାକୃତ ଭାବେ ଗର୍ଭପାତ କରାଇବା ମାଆର ସ୍ୱାସ୍ଥ୍ୟ ପାଇଁ ବିଶେଷ କ୍ଷତିକାରକ ହୋଇଥାଏ। ତେବେ ଆପେ ଆପେ ହେଉ ବା ଇଚ୍ଛାକୃତ ଭାବେ ହେଉ, ଥରକୁ ଥର କରି ବାରମ୍ବାର ଅର୍ଥାତ୍ ଦୁଇଥରରୁ ଅଧିକ ଥର ଗର୍ଭପାତ ହେଲେ ବହୁତ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ସେଗୁଡ଼ିକ ହେଲା ଅତ୍ୟଧିକ ରକ୍ତସ୍ରାବ, ଗର୍ଭପାତ ସମୟରେ ଅତିରିକ୍ତ ରକ୍ତସ୍ରାବ ହେବା ବା ଗର୍ଭପାତ ପରେ ବହୁତ ଦିନ ଧରି ରକ୍ତସ୍ରାବ ବନ୍ଦ ନହେବା। ଏପରି ହେଲେ ରୋଗୀକୁ ବାରମ୍ବାର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୋଇଥାଏ, ନହେଲେ ରକ୍ତହୀନତା ଜନିତ ଜଟିଳତା ଦେଖାଯାଏ, ଯେପରିକି ଅତ୍ୟଧିକ ଦୁର୍ବଳ ଲାଗିବା, ଧଇଁସେଇ ହୋଇପଡ଼ିବା, ଗୋଡ଼ ମୁହଁ ଫୁଲିଯିବା, ଛାତି ଧଡ଼ଧଡ଼ ହେବା ବା ହୃଦଯନ୍ତ ବନ୍ଦ ହୋଇଯାଇ ମୃତ୍ୟୁ ହେବା। ବେଳେବେଳେ ଗର୍ଭପାତ କଲାବେଳେ ଗର୍ଭାଶୟ ଫୁଟି ଯାଇଥାଏ ଓ ଅତ୍ୟଧିକ ରକ୍ତସ୍ରାବ ହୋଇ ବହୁତ ଗୁଡ଼ିଏ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୁଏ ଓ ଅପରେସନ୍ କରି ଗର୍ଭାଶୟର ଫୁଟିଥିବା ବା ଚିରି ଯାଇଥିବା ଅଂଶକୁ ସିଲାଇ କରାଯାଏ। ସମୟ ସମୟରେ ଇଚ୍ଛାକୃତ ଗର୍ଭପାତ ସମୟରେ ଗର୍ଭାଶୟ ଫୁଟିଯିବା ସଙ୍ଗେ ସଙ୍ଗେ ଅନ୍ତନାଳୀ ପରିସ୍ରା ଯନ୍ତ୍ର ମଧ୍ୟ ଫୁଟି ଯାଇଥାଏ ଓ ଅହରହ ପରିସ୍ରା ବୋହୁଥାଏ ବା ଝାଡ଼ା ବାହାରୁଥାଏ। ଏପରି ଜଟିଳତା ହେଲେ ବାରମ୍ବାର ନିଶା ଦେଇ ଅପରେସନ୍ କରିବାକୁ ପଡ଼ିଥାଏ ଓ ରୋଗୀର ଜୀବନ ପ୍ରତି ବିପଦ ଥାଏ। ଆଉ ଗୋଟିଏ ଅସୁବିଧା ହେଉଛି ସେପ୍ସିସ୍, ଯେଉଁଟାକୁ ଆମେ ସେପ୍ଟିକ୍ ହେଇଯାଏ ବୋଲି କହୁ। ଗର୍ଭପାତ ପରେ ପରେ ସଂକ୍ରମଣ ହେତୁ ଗର୍ଭାଶୟରେ ଓ ପେଟ ଭିତରେ ପୂଜ ହୋଇଯାଏ ଓ ବହୁତ ଜ୍ୱର ହୁଏ, ରୋଗୀ ରକ୍ତହୀନ ହୋଇଯାଏ। ରୋଗୀକୁ ଭଲ କରିବା ପାଇଁ ବହୁ ଦାମିକିଆ ଔଷଧ, ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଓ ବେଳେବେଳେ ବଡ଼ ଧରଣର ପେଟ ଅପରେସନ୍ ଦରକାର ହୁଏ। ଏପରି ସ୍ଥଳେ ରୋଗୀକୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡ଼େ। ବାରମ୍ବାର ଗର୍ଭପାତ ହେଲେ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯିବାର ସମ୍ଭାବନା ବେଶୀ ଥାଏ। ବେଳେବେଳେ ବେଶୀ ପରିମାଣରେ ରକ୍ତସ୍ରାବ ହୁଏ ବା ଶୀଘ୍ର ଶୀଘ୍ର ମାସିକ ଋତୁସ୍ରାବ ହୋଇଥାଏ ବା ଋତୁ ବନ୍ଦ ହୋଇଯାଏ। ସାଧାରଣତଃ ଇଚ୍ଛାକୃତ ଭାବେ ବାରମ୍ବାର ଗର୍ଭପାତ କରାଇଲେ ଜ୍ୱର ଆଉ ମୁଖଗହ୍ୱର ବନ୍ଦ ହୋଇଯାଏ ଓ ମାସିକ ଋତୁସ୍ରାବ ବାହାରକୁ ଆସିପାରେ ନାହିଁ। ଏହାଦ୍ୱାରା ତଳିପଟରେ ଯନ୍ତ୍ରଣା ହୁଏ, ଝାଡ଼ା ପରିସ୍ରା କରିବାର କଷ୍ଟ ହୁଏ ଓ ମାସିକ ଋତୁସ୍ରାବ ବନ୍ଦ ରହିଥାଏ। ବେଳେବେଳେ ବାରମ୍ବାର ଗର୍ଭ ନଷ୍ଟ କଲେ ବନ୍ଧାତ୍ୟର ଶିକାର ମଧ୍ୟ ଜଣେ ନାରୀ ହୋଇପାରେ। ଏହା ପ୍ରାୟ ଗର୍ଭପାତ ପରର ସଂକ୍ରମଣ ଜନିତ କାରଣରୁ ହୋଇଥାଏ। ଯଦି କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ବାରମ୍ବାର ଗର୍ଭପାତ ହୋଇଯାଉଥାଏ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, ଥାଇରଏଡ୍ ଗ୍ରନ୍ଥି ରୋଗ, ସଂକ୍ରମଣ ଜନିତ ରୋଗ, ଜ୍ୱର, ମୁଖଗହ୍ୱର ଢିଲା ରହିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ହେମଲତା ସ୍ୱାଇଁ, ଆକାଶବାଣୀ କଟକ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବି ଜିରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ରୁବିଓ ଗତକାଲିଠାରୁ ଭାରତକୁ 4 ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଗତକାଲି ସାକ୍ଷାତ କରି ପ୍ରତିରକ୍ଷା, ରଣନୈତିକ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଓ ନିବେଶ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ନିରନ୍ତର ବିକାଶ ନେଇ ଆଲୋଚନା କରିଛନ୍ତି। ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଙ୍କଟର ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି।

ପଶ୍ଚିମ ଏସିଆ ପରିସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ନେଇ ଆମେରିକାର ଦୃଷ୍ଟିକୋଣ ଉପରେ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ଭିବି ଜିରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100ରୁ 125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ନୂତନ ଆଇନରେ ସମୟାନୁବର୍ତ୍ତିତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ସ୍ୱାସ୍ଥ୍ୟସେବା ଭିଭିଭୂମି ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ତାଲିମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡର 23ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା ଭିଭିଭୂମି ଏବଂ ଅନ୍ୟାନ୍ୟ କ୍ଷେତ୍ର ହାର୍ଡୱେୟାର ହୋଇଥିବାବେଳେ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସଫ୍ଟୱେୟାର ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଦେଶର ଯୁବ ଡାକ୍ତରଙ୍କ ନବସୃଜନ ଏବଂ ଅଙ୍ଗୀକାରବଦ୍ଧତା ସ୍ୱାସ୍ଥ୍ୟସେବା ଆହ୍ୱାନକୁ ମୁକାବିଲା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚିକିତ୍ସା ବିଜ୍ଞାନରେ ଜାତୀୟ ପରୀକ୍ଷା ବୋର୍ଡର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଛନ୍ତି ରୋଗୀ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ 11ଟି ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ସମାରୋହରେ 26,396 ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ ପକ୍ଷରୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ସାର୍ଟିଫିକେଟ୍ ଏବଂ ଫେଲୋସିପ୍ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବର୍ଗରେ 131 ଜଣଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକରେ ଆଜି ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ହର୍ମୁଜ ପ୍ରଣାଳୀ ଉନ୍କକ୍ତ କରିବା ସହ ଚୁକ୍ତିର ଅଧିକାଂଶ ବ୍ୟବସ୍ଥା ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇସ୍ରାଏଲ୍ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ଆଲୋଚନା ପରେ ଏହି ସମ୍ଭାବ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ। ଖୁବ୍ ଶୀଘ୍ର ଏହି ଚୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ତେବେ ଘୋଷଣାର ନିର୍ଦ୍ଧାରିତ ସମୟସୀମା ନେଇ କୌଣସି ସ୍ୱଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ଚୁକ୍ତି ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଏଲ୍ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ପାକିସ୍ତାନ, ତୁର୍କୀ, ଇଜିପ୍ଟ, ଜୋର୍ଡାନ୍ ଏବଂ ବାହାରିନ୍ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ୍ ବାକାଇ ସେଠାକାର ସରକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗତ ସପ୍ତାହକ ମଧ୍ୟରେ ଆମେରିକା ଏବଂ ଇରାନ୍ର ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି। ଗତମାସ 8 ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହେବା ପରଠାରୁ ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ଦୀର୍ଘକାଳ ଶାନ୍ତି ଚୁକ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରହିଛି। ଇରାନ୍ ବନ୍ଦରଗୁଡ଼ିକ ଉପରେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଆସନ୍ତାକାଲିଠାରୁ ତିନିଦିନିଆ କାନାଡ଼ା ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଗସ୍ତରେ ଯିବେ। ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହେବ। ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଗୋଏଲ କାନାଡ଼ାର ଓଟାୱା ଏବଂ ଟରଣ୍ଟୋଠାରେ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ। ଭାରତ କାନାଡ଼ା ବ୍ୟାପକ ଅର୍ଥନୈତିକ ଅଂଶୀଦାର ଚୁକ୍ତି ସିଇପିଏ ଆଲୋଚନାକୁ ଗତିଶୀଳ କରିବା ପାଇଁ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଗତ ମାର୍ଚ୍ଚ ମାସରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣେଙ୍କ ଭାରତ ଗସ୍ତ ଅବସରରେ ଏହି ଦ୍ୱିପାକ୍ଷିକ ଚୁକ୍ତିର ରୂପରେଖ ସ୍ୱାକ୍ଷରିତ ହୋଇଥିଲା।

0: ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଆଭାସୀ ମାଧ୍ୟମରେ ହୋଇଥିବା ବେଳେ ଗତ 8 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏକ ସୁବ୍ୟବସ୍ଥିତ ଏବଂ ଦ୍ୱିପାକ୍ଷିକ ଲାଭଦାୟକ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଦୁଇ ଦେଶ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ମହାରାଷ୍ଟ୍ର ନାସିକ୍ସ୍ଥିତ ଟିସିଏସ୍ କାର୍ଯ୍ୟାଳୟରେ କଥିତ ଯୌନ ନିର୍ଯାତନା ଏବଂ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ଉଦ୍ୟମ ମାମଲାରେ ପୁଲିସ୍ ପକ୍ଷରୁ 1500 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ମୁଖ୍ୟ ସନ୍ଦୀପ ମିତ୍କେ ଦେଇଥିବା ସୂଚନା ଅନୁଯାୟୀ ଚାରିଜଣ ପ୍ରମୁଖ କଥିତ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସେମାନେ ହେଲେ ମତିନ ପଟେଲ, ନିଦା ଖାଁ, ଦାନିଶ ଶେଖ ଏବଂ ତୌସିକ ଅତାର। ଏହି ମାମଲା ସହିତ ଜଡ଼ିତ ପାଖାପାଖି ଅନ୍ୟ 8 ଜଣଙ୍କ ବିରୋଧରେ ଆସନ୍ତା 4 ଦିନ ମଧ୍ୟରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟାଳୟରେ ଘଟିଥିବା ଏହି ସମ୍ବେଦନଶୀଳ ମାମଲାରେ ଗତ ମାର୍ଚ୍ଚ ମାସ 25 ତାରିଖରେ ଦେଓଲାଲି କ୍ୟାମ୍ପ ପୁଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ନିଦା ଖାଁଙ୍କ ବିରୋଧରେ 2 ମାମଲା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ 6-9 ଲେଖାଏଁ ମାମଲା ପଞ୍ଜିକୃତ ହୋଇଥିବା ପୁଲିସ୍ ସୂଚନା ଦେଇଛି। ଏସ୍ଆଇଟି ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଲକ୍ଷ୍ନୌ ସୁପରଜାଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 196 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋସ୍ ଇଂଲିସ୍ ସର୍ବାଧିକ 72 ରନ୍ ସଂଗ୍ରହ କରିଥିଲେ। 197 ରନ୍ର ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ 18 ଓଭରରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ୍ ଆୟର ସର୍ବାଧିକ ଅପରାଜିତ 101 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି 2 ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ହେବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ପଞ୍ଜାବ, ରାଜସ୍ଥାନ, ତେଲଙ୍ଗାନା, ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଆସାମ, ମେଘାଳୟ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ର କେତେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଟିକିରାଇଚ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ନମସ୍କାର ପିଲାମାନେ।
1: ଆରେ ବାଃ, ଆଜି ପିଲାମାନେ ଆମର ସକାଳୁ ସକାଳୁ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ରମ ଶୁଣିବାକୁ ବସି ପଡ଼ିଲେଣି। ହଁ ପିଲାମାନେ, ତମମାନେ ଠିକ୍ ମନେ ରଖିଛ, ପ୍ରତି ରବିବାର ସକାଳ 7:25 ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରାଯାଉଛି ଟିକି ରାଇଜ କାର୍ଯ୍ୟକ୍ରମ। ଆଜି ତ କାର୍ଯ୍ୟକ୍ରମରେ ଅନେକ କଥା ରହିଛି, କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭ କରିବା ଗୋଟିଏ ସୁନ୍ଦର ଭଜନରୁ।

ପିଲାମାନେ ଆମେ ସବୁବେଳେ ତମମାନଙ୍କୁ କହୁଛୁ ନା, ଆମେ ଯଦି ଅଜା ଆଈ ଜେଜେମା ଜେଜେବାପାଙ୍କ ପାଖରେ ବସିବା, ଅନେକ ଗୁଡିଏ କାହାଣୀ ଶୁଣିବା ସହିତ ତାଙ୍କ ଜୀବନର ସବୁ ମଜା ମଜା କଥା ବି ଶୁଣିବା। ଆଉ ସେମାନେ ମଧ୍ୟ ବେଳେବେଳେ ତମମାନଙ୍କୁ କୁହନ୍ତି ନା ପିଲାମାନେ, ଯେ ପିଲାମାନେ ତମେ ଏମିତି କାହିଁକି ରବର ଗୁଡା ଫିଙ୍ଗି ଦଉଛ, ପେନସିଲ ଗୁଡାକୁ କାହିଁକି ଏମିତି ଫୋପାଡୁଛ, ଆରେ ଜାଗ୍ରତ କର, ଡ୍ରେସ ଟା ଆଣିକି ଏମିତି ଫୋପାଡି ଦେଲେ ହବ, ମଇଳା ହେଇଯିବ। ପିଲାମାନେ ସେ ଯାହା କହନ୍ତି ତାଙ୍କ ଜୀବନର ସୁନ୍ଦର ସୁନ୍ଦର ଅନୁଭୂତିକୁ ନେଇକି କହନ୍ତି, କାରଣ ସେମାନେ କେତେ ଯେ ଦୁଃଖ କେତେ କଷ୍ଟରେ ସେମାନେ ବଡ଼ ହେଇଥାନ୍ତି। ତେଣୁକରି ପିଲାମାନେ ଆମେ ଗୁରୁଜନଙ୍କ କଥା ମାନିବା। ଆଜି ସେମିତି ପିଲାମାନେ ଅଜା ଆଈଙ୍କୁ ନେଇକି କାର୍ଯ୍ୟକ୍ରମ ଆମେ କରୁଛେ। କଣ, ମୁଁ ଯେବେ ଛୋଟ ଥିଲି, ହଁ ଆଜି ଆମ ଗହଣରେ ଜଣେ ଆଈ ଆସିକି ବସିଛନ୍ତି। ଚାଲ ପିଲାମାନେ ଆଈଙ୍କର ଛୋଟବେଳର କଥା ଶୁଣିବା, ତାଙ୍କର ଭଲ ଭଲ କଥା ଶୁଣିବା, ତାଙ୍କରି ଆଶୀର୍ବାଦ ନବା। ତାହେଲେ ପିଲାମାନେ ସମସ୍ତେ ପ୍ରସ୍ତୁତ ହେଇଯାଅ।

0: ଆଇ ନମସ୍କାର, ଟିକରାଇଚା କାର୍ଯ୍ୟକ୍ରମକୁ ଆମେ ଆପଣଙ୍କୁ ସ୍ୱାଗତ କରୁଛୁ।
1: ନମସ୍କାର
0: ଆଇ, ବର୍ତ୍ତମାନ ତ ଆପଣ ନିଶ୍ଚିତ ଭାବେ ସମୟକ୍ରମେ ସୁନ୍ଦର ଭାବେ ଆପଣଙ୍କ ସମୟକୁ ବିତାଉଥିବେ, ଆଉ ବେଳେବେଳେ ଛୋଟ ପିଲାମାନଙ୍କୁ ଦେଖିଲେ ଏମିତି ଲାଗେ କି ଆହା, ମୋ ଛୋଟ ସମୟଟା କେତେ ସୁନ୍ଦର ଥିଲା। ସେମିତି କିଛି ଆପଣଙ୍କର ଜୀବନର କଥା ଆମେ ଶୁଣିବୁ।
1: ଯାହା ହଉ, ଭଲ କଥାଟିଏ କହିଲେ। ଆମ ଛୁଆମାନେ ଯୋଉମାନେ ଅଛନ୍ତି, ତମମାନଙ୍କ ଆଗରେ ମୁଁ କିଛି ମୋ ପିଲାବେଳର କଥାଟି କହିବି।

0: ଆପଣଙ୍କ ପରିଚୟ ଟିକେ କହିବେ ଆଇ?
1: ମୁଁ ହଉଛି ଜେମାମଣି ବିଷୟ, ଜଣେ ରାଜ୍ୟପାଳ ପୁରସ୍କୃତ ଶିକ୍ଷୟତ୍ରୀ ଆଉ ଆଦର୍ଶ ଶିକ୍ଷକ ହିସାବରେ ମୁଁ ରାଜ୍ୟପାଳ ପୁରସ୍କାର ପାଇଥିଲି। ତାପରେ ଅନେକ ପୁରସ୍କାର ମୁଁ ପାଇଛି, 67 ପୁରସ୍କାର ସମ୍ବର୍ଦ୍ଧନା ମୋତେ ଦିଆଯାଇଛି। ଆଉ ନବରଙ୍ଗପୁରର ଅନେକ କାର୍ଯ୍ୟକ୍ରମରେ ମୁଁ ଅଂଶଗ୍ରହଣ କରେ। ବହୁତ ବହୁତ କାରଣରେ ମୋ ବିଷୟ ଜାଣିଲେ ଅନେକ କଥା ଜାଣିବ। 15 ବହି ମୁଁ ଲେଖିଛି, ମୋର ଆତ୍ମଜୀବନୀ ଶିକ୍ଷା ଅନୁସନ୍ଧାନ ପ୍ରକାଶ କରିଛି ଇଂରାଜୀରେ, ଓଡ଼ିଆରେ ଆଉ ଆଦିବାସୀ ଭାଷାରେ। ମୁଁ ବହୁତ ଆଦିବାସୀ ଭାଷା ବି ଜାଣେ, ଇଂରାଜୀ ଜାଣେ, ଓଡ଼ିଆ ଜାଣେ, ଜଣେ ସାହିତ୍ୟିକ ହିସାବରେ ସବୁଠି ଯାଏ, ଅନେକ ଅନେକ କାର୍ଯ୍ୟକ୍ରମରେ ମୁଁ ଭାଗ ନିଏ।
0: ତାହେଲେ ଆଇ, ଆପଣ ଏତେ ପୁରସ୍କାର ପାଇଛନ୍ତି, ଏତେ ସୁନ୍ଦର ଲେଖାଲେଖି କରିଛନ୍ତି, ସତରେ ଆଇ ନିଶ୍ଚିତ ଭାବେ ଛୋଟବେଳୁ ଆପଣ କାହାଠୁ ଗୋଟେ ପ୍ରେରଣା ପାଇଥିବେ। ଆପଣଙ୍କ ଛୋଟବେଳର କଥା ଆମେ ଶୁଣିବା, ଆପଣ କୋଉଠି ଜନ୍ମ ନେଇଥିଲେ, କେମିତି ଆପଣଙ୍କର ପାଠପଢା ଆରମ୍ଭ ହେଇଥିଲା, କେମିତି ଆପଣ ବଡ଼ ହେଇଥିଲେ, ଆମେ ଆଜି ଚୁପଚାପ ବସିଛୁ ଆପଣଙ୍କ ପାଖରୁ ସବୁ କଥା ଶୁଣିବୁ।
1: ହଉ ପିଲାମାନେ, ମୁଁ ତୁମମାନଙ୍କୁ ମୋ ବିଷୟରେ କିଛି କଥା କହିବି। ମୁଁ ଗୋଟେ ନିପଟ ପଲିଗାଁରେ ବାଗେନାଗୁଡ଼ା ବୋଲି, ଯୋଉଟା କି ତେନ୍ତୁଳିକୁଣ୍ଡି ବ୍ଲକ ନବରଙ୍ଗପୁର ଜିଲ୍ଲାରେ ରହିଛି, ସେଇଠି ମୁଁ ଜନ୍ମଗ୍ରହଣ କରିଥିଲି। ମୋ ବାପା ହଉଛନ୍ତି ମକରନ୍ଦ ବିଷୟ, ଜଣେ ଆଦର୍ଶ ଶିକ୍ଷକ, ସେ ଟିଚର ଥିଲେ, ତେଣୁ ଆମେ ସବୁ ପାଠ ପଢ଼ିଲୁ। ନଚେତ ଆମ ଗାଁରେ ସ୍କୁଲ ନଥିଲା, ସେତେବେଳେ ଆମ ଗାଁରେ ରାସ୍ତାଘାଟ ନଥିଲା, ବିଜୁଳି ଆଲୁଅ ନଥିଲା, ଯିବା ଆସିବା ଗମନାଗମନ ସୁବିଧା ନଥିଲା, ବହୁତ ଅସୁବିଧା ଥିଲା। ତେଣୁ ମୋ ବାପା ପାଖ ଅଞ୍ଚଳ ଗୁମାରୀ ସ୍କୁଲ ଚାକିରି କରିଥିଲେ, ସେଇଠି ଆମେମାନେ ଆମ ଗାଁର ଛୋଟ ଛୋଟ ପିଲାମାନେ ଯାଇ ପାଠ ପଢ଼ିଲୁ। ପାଠ ପଢ଼ିବା ସମୟରେ କାଦୁଅ ରାସ୍ତା ଦେଇ ଦେଇ, ମୁଣ୍ଡା ରାସ୍ତା ଦେଇ, ବିଲ ରାସ୍ତା ଦେଇ, ଆଖୁବାଡ଼ ଡେଇଁ, ଛୋଟ ନଦୀଟିଏ ଥିଲା ଗନିଥାଟ ନଦୀ ବୋଲି, ସେଇ ନଦୀ ଡେଇଁ ପାଣିରେ ଚାଲି ମୁଁ ସ୍କୁଲକୁ ଯାଉଥିଲି।

0: ବା ଯୋଉ ନାରୀ ଶିକ୍ଷା ବୋଲି ଯାହା କହୁଛ ସେଇଟା ନଥିଲା। ମୁଁ ଜଣେ ପାଠ ପଢୁଛି, ସାତ ଆଠଟା ପୁଅ ପିଲା ଆଉ ମୁଁ ଜଣେ ଯାଇକିରି ସ୍କୁଲରେ ପଢୁଥିଲୁ, ଅଞ୍ଚଳଗମା ସ୍କୁଲରେ। ଆସ୍ତେ ଆସ୍ତେ ପଢ଼ିଲୁ, ତାପରେ ହାଇସ୍କୁଲ ପଢ଼ିଲୁ, ମେଟ୍ରିକ ପାସ୍ କଲି। ସେତେବେଳେ ବହୁତ ଖୁସି ହେଇଗଲେ ଆମ ଗାଁ ସାହି ପଡ଼ିଶା ଆମ ଅଞ୍ଚଳର ଲୋକମାନେ। ସେତେବେଳେ ଆଦିବାସୀ ମାନେ ଲୋକମାନେ ରହୁଥିଲେ, ଗ୍ରାମାଞ୍ଚଳ ଲୋକମାନଙ୍କର ବହୁତ ଅସୁବିଧା। ସେମାନେ ଗତି ଖଟୁଥିଲେ, କୁଲି କରୁଥିଲେ, ପଇସାର ଅଭାବ ଥିଲା, ବଦଳ କାର୍ଯ୍ୟ ରହୁଥିଲା, ଯୋଉଟା କି ଜିନିଷ ପନିପରିବା ବଦଳ ଦେଇ କିଣୁଥିଲେ, ଧାନ ଚାଉଳ ଦେଇ ସେମାନେ ପନିପରିବା କିଣୁଥିଲେ। ସେତେବେଳେ ଲୁଣ ନଥିଲା, କିରୋସିନ ନଥିଲା, ଲଣ୍ଠନ ଆଉ ଡିବିରିରେ ପାଠ ପଢୁଥିଲୁ। ବହୁତ କଷ୍ଟରେ ଅସୁବିଧାରେ ଆମେ ପାଠ ପଢୁଥିଲୁ, ଯିବା ଆସିବା ଅସୁବିଧା ଥିଲା। ଗାଁ ଲୋକଙ୍କର ଅବସ୍ଥା କହିଲେ ନ ସରେ, ଆର୍ଥିକ ଅବସ୍ଥା ନଥିଲା ଗାଁରେ, ତେଣୁ ସେମାନେ କୁଲି ମଜୁରୀ କରି ବଞ୍ଚୁଥିଲେ। ସ୍ତ୍ରୀ ଲୋକମାନେ କାଠ ଗୋଟେଇ ଆଣୁଥିଲେ, ପୁରୁଷ ଲୋକମାନେ କୁଲି କରୁଥିଲେ, ଧାନ କୁଟି ଚାଉଳ କରି ଭାତ ମାଣ୍ଡିଆ ପେଜ ଏମିତି ସବୁ ଖାଉଥିଲେ। ବହୁତ ଅସୁବିଧାରେ ଗ୍ରାମାଞ୍ଚଳରେ ରହୁଥିଲେ ଲୋକମାନେ।
1: ଆପଣ ଯୋଉ ଏତେ କଷ୍ଟ ଦେଇକି ପାଠ ପଢୁଥିଲେ ସେ ସମୟରେ, ଏମିତି ଏବେ ଯେମିତି ବହି ବସ୍ତାନି ଧରିକି ପିଲାମାନେ ଯାଉଛନ୍ତି, ଏତେ ବଡ ବଡ ବ୍ୟାଗ ଯୋଉଟାକି ତାଙ୍କର ପିଠି ନଇ ପଡୁଛି, ଆପଣଙ୍କ ସମୟରେ ସେମିତି କଣ ବହିପତ୍ର ଥିଲା? ଆଉ ଆପଣ କେମିତି ବହିପତ୍ର ଗୁଡା ନେଇକି ଯାଉଥିଲେ? ବର୍ଷା ଦିନରେ ତ ବହି ଓଦା ହେଇଯାଉଥିବ ନିଶ୍ଚୟ।
0: ଠିକ କଥା କହିଲେ, ସୁନ୍ଦର କଥାଟିଏ କହିଲେ। ଆମେ ବହୁତ ଅସୁବିଧାରେ ସ୍କୁଲକୁ ଯାଉଥିଲୁ, ଛତାଟିଏ ଧରି ଯାଉଥିଲୁ, ପବନରେ ଉଡି ଯାଉଥିଲା, ଡ୍ରେସ୍ ଓଦା ହଉଥିଲା। ସେତେବେଳେ ଡ୍ରେସ୍ କୋଡ୍ ବି ନଥିଲା, ଆମେ ଗୋଟିଏ ଗୋଟିଏ ଯେକୌଣସି ଡ୍ରେସ୍ ପିନ୍ଧି ଯାଉଥିଲୁ ସ୍କୁଲକୁ, ତଳେ ବସିବାକୁ ପଡୁଥିଲା ସ୍କୁଲରେ। ଶିକ୍ଷକ ମାନେ ନିଷ୍ଠାର ସହିତ ପାଠ ପଢାଉଥିଲେ, ଆମେ ଶୁଣୁଥିଲୁ ଆଉ ଲେଖି ଟିପି କରି ଆଣୁଥିଲୁ। ପ୍ରଥମ ଦ୍ୱିତୀୟ ଶ୍ରେଣୀରେ ପଟା ବ୍ୟବହାର ହଉଥିଲୁ, ଯୋଉଟା କି ପଟାରେ ସିଲଟ ବୋଲି ଯୋଉଟା କହୁ, ସେସବୁ ବ୍ୟବହାର ହଉଥିଲା। ତାପରେ ପେନସିଲ ପେନ୍ରେ ବି ଲେଖିବା ଶିଖିଲୁ। ଏମିତି ଆସ୍ତେ ଆସ୍ତେ ପ୍ରାଥମିକ ବିଦ୍ୟାଳୟ ସମାପ୍ତ ପରେ ହାଇସ୍କୁଲରେ ଆମକୁ ପାଠ ପଢିଲୁ। ଶିକ୍ଷକ ଶିକ୍ଷକର ଅଭାବ ଥିଲା, ମୁଁ ଅଞ୍ଚଳଗମା ହାଇସ୍କୁଲରେ ପଢୁଥିଲି, ତିନି ଜଣ ଟିଚର ଥିଲେ। ବହୁତ କଷ୍ଟରେ ଆମେ ସେମାନେ ଯାହା ଡାକନ୍ତି ବା ପଢ଼ାନ୍ତି ତାକୁ ଟିପି ରଖୁ। ଆଉ ସେତେବେଳେ ଏମିତି ଗାଇଡ ବହି ନଥିଲା, ବହି ବସ୍ତାନି ମଧ୍ୟ ନଥିଲା, ହାତରେ ଧରି ବା ବ୍ୟାଗଟିଏ ନର୍ମାଲ ବ୍ୟାଗଟିଏ, ଏଇ ଯୋଉ ବଜାର ବ୍ୟାଗ କହୁଛୁ ଯୋଉଟା, ସେଇଟାକୁ ଧରି ଆମେ ଯାଉ ଆଉ ପାଠ ପଢିକରି ଆସୁ।
1: ଆଇ, ସେତେବେଳକୁ ପାଠପଢା ସହିତ ଏବେ ଯେମିତି ପିଲାଙ୍କର ବିଭିନ୍ନ ପ୍ରକାରର ଖେଳ ରହିଛି, ଏବେ ତ ଯାହା ହାତରେ ଦେଖନ୍ତୁ ଆଇ ଗୋଟିଏ ଗୋଟିଏ ମୋବାଇଲ, ହଁ ସେଇ ସମୟରେ ତ କିଛି ବି ନଥିଲା। ତ ଆପଣମାନଙ୍କର ଏଇ ଯୋଉ ହସ ମଜା ଖୁସି ଖେଳ ଦୌଡ଼ ସ୍କୁଲରେ ଆପଣ କଣ କଣ କରୁଥିଲେ?
0: ଆମର ତ ଏଇ ଯୋଉ ମୋବାଇଲ ଫୋନ ତା ସ୍ୱପ୍ନ ଥିଲା। ଆମ ପିଲାମାନେ ମୋ ସହିତ ମୋ ଭଳିଆ ଯୋଉ ମାନେ ଛୋଟ ଛୋଟ ଥିଲେ ସେମାନେ ଗାଡି ବି ଦେଖିନଥିଲେ ବୁଝିଲେ, ତେଣୁ ଆମେ କଣ କରୁ, ଆମର ବାଳ ସଭା ଗୋଟେ ହୁଏ ସପ୍ତାହକୁ ଶନିବାର ଦିନ, ମହାପୁରୁଷଙ୍କର ଜୀବନ ବିଷୟ ଆଲୋଚନା କରାଯାଏ, ସେଇଠି ଭାଗ ନଉ। ତାପରେ ଏଇ ଯୋଉ ସନ୍ଧ୍ୟା ସମୟରେ ଖେଳ ସମୟରେ ଖେଳ ପିରିୟଡ଼ରେ ଟିକେ ଖେଳା ଖେଳି ଲୁଚକାଳି, ପିଲାମାନେ କବାଡ଼ି ଡୁଡୁ ଏଇସବୁ ଖେଳନ୍ତି, ପୁଚି ଝିଅମାନେ ପୁଚି ଖେଳନ୍ତି, ଏମିତି କରି ଟିକେ ମନ ଇଏ କରୁ ଆଉ ଘରକୁ ଆସୁ। ସେତେବେଳେ କୌଣସି ସୁବିଧା ନଥିଲା ଏଇସବୁ ମାନେ ରିକ୍ରେସନ ପାଇଁ ବା ଯୋଉ ଅବସର ବିନୋଦନ ପାଇଁ, କେବଳ ପାଠ ପଢାଉଥିଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ।
1: ଆଉ ଗୋଟିଏ କଥା, ଯେତେବେଳେ ଆପଣ କହୁଛନ୍ତି ଯେ ଆପଣ ଡିବିରି ଆଲୁଅରେ ପାଠ ପଢୁଥିଲେ, ନିଶ୍ଚିତ ଭାବେ ସନ୍ଧ୍ୟା ହେଇଗଲା ମାନେ ତ ଗାଁ ଦାଣ୍ଡ ପୁରା ଅନ୍ଧାର ହେଇଯାଉଥିବ।
0: ହଁ, ନିଶ୍ଚିତ ରୂପେ ଅନ୍ଧାର ହେଇଯାଉଥିଲା। ଆମ ଅଞ୍ଚଳରେ ତ ବିଜୁଳି ଆଲୁଅ ନଥିଲା, ରାସ୍ତାଘାଟ ସମସ୍ତଙ୍କ ଘରେ ଡିବିରି ଆଲୁଅ, କାହା କାହା ଟିକେ ଯାହାର ଆର୍ଥିକ ଅବସ୍ଥା ଭଲ ଅଛି ସେ ଲଣ୍ଠନଟେ ରଖୁଥିଲା, ଆଉ ଆମେ ଡିବିରି ଆଲୁଅରେ ହିଁ ପାଠ ପଢୁଥିଲୁ।
1: ଯଦି କାହାର ବ୍ରତ ଘର ହେଲା ବା ବାହାଘର ହେଲା, ଖୁସି ମାହୋଲ ଗୋଟେ ହେଲା ବା ପୂଜା ପାର୍ବଣ ହେଲା, ସେତେବେଳକୁ ଆଇ ଲାଇଟ ନଥିଲା ଆଜି ଭଳିଆ, କେମିତି ସବୁ ବାହାଘର ହଉଥିଲା ବ୍ରତ ଘର ହଉଥିଲା ବା ଆଉ କିଛି ଭୋଜି ଭାତ ରାତିରେ କେମିତି ହଉଥିଲା?
0: ହଁ, ଭଲ କଥା ଟିକେ ପଚାରିଲେ ଆପଣ। ଯୋଉ ପେଟ୍ରୋମାକ୍ସ ଲାଇଟ ବୋଲି କହନ୍ତି, ବଡ ବଡ ପେଟ୍ରୋମାକ୍ସ ଲାଇଟ ହଉଥିଲା, ଯେତେବେଳେ ନାଟକ ହୁଏ ଗାଁରେ, ନାଟ ଯୋଉ ଗ୍ରାମାଞ୍ଚଳ ଗୁଡିକରେ ନାଟ ହୁଏ ବା

0: ପୂଜା ପାର୍ବଣ ହୁଏ କିମ୍ବା ଏଇ ଯୋଉ ବ୍ରତ ଘର ବାହାଘର ନିଶ୍ଚିତ ରୂପେ ହୁଏ ସେଇଠି ରାତିରେ କେବଳ ପେଟ ମାଂସ ଲଗାନ୍ତି, ଆଉ ଦିନରେ ତ କିଛି ଦରକାର ପଡ଼େନି। ଖୁବ ସୁନ୍ଦର ଭାବରେ ଲୋକେ ମାନେ ଉପଭୋଗ କରୁଥିଲେ। ଯୋଉ ଡମ୍ବ ବାଇଦ ବୋଲି କହନ୍ତି, ଗୋଟେ ବାଜା ଆସେ ପୂଜା ପାର୍ବଣରେ, ସେଇ ଡମ୍ବ ବାଜା ସିଂହ ବାଜା ବୋଲି କହନ୍ତି, ସେଇଠି ସେଇଠି ହୁଏ। ଆଉ ମଝିରେ ମଝିରେ ଏଇ ଯୋଉ ଗେଳା ନାଟ ଆସେ, ଆଉ ମଝିରେ ମଝିରେ ଯୋଉ ପୌଷ ପୂର୍ଣ୍ଣିମା ବୋଲି ହୁଏ, ସେଇ ଦିନ ଗୁଡାକରେ ଆମର ଆସେ ଦଣ୍ଡରିଆ ନାଚ, ଏଇ ଯୋଉ ନାଟ ଗୁଡିକ କରି ବୁଲନ୍ତି ପିଲାମାନେ ପୌଷ ପର୍ବରେ, ସେଇଟା ଗୋଟେ ମାସ ଚାଲେ। ଏମିତି ମାନେ ଆଉ ଅନ୍ୟାନ୍ୟ ପୂଜାର ବାହାଘର ଫାହାଘର ଏମିତିରେ ଆମର ନାଟ ହୁଏ, ସେଇ ନାଟ ଦେଖି ବସନ୍ତି ପିଲାମାନେ।
1: ବାଃ ବହୁତ ବଢିଆ ଆଈ, ସେଗୁଡା ବି ଆପଣଙ୍କୁ କେତେ ଭଲ ଲାଗୁଥିବ। ଏବେ ଯୋଉ ଆପଣ ନାଟ କହିଲେ, ସେଥିରେ ତ ବିଭିନ୍ନ ପ୍ରକାର ରାମାୟଣ ମହାଭାରତର ବୋଧେ ନାଟ ହଉଥିବ, ବିଭିନ୍ନ ପ୍ରକାର ବେଶ ହେଇକି ପୁରୁଷ ମାନେ ସ୍ତ୍ରୀ ବେଶ ହେଇକି ମଧ୍ୟ ସେଇ ଯୋଉ ଗୀତି ନାଟ୍ୟ ମାନଙ୍କରେ ଭାଗ ନଉଥିବେ।
0: ହଁ ଭଲ କଥା, ନିଶ୍ଚିତ ରୂପେ ଆମର ହୁଏ ପାଲା ଆସେ, ପାଲା ନାଟ ହୁଏ। ତାପରେ ଏଇ ଯୋଉ ପୁରାଣ ଗୁଡାକ ରହିଥିଲା, ସ୍ତ୍ରୀ ଲୋକମାନେ ବା ପୁରୁଷ ଲୋକମାନେ ଖାଇ ସାରିଲା ପରେ ପୁରାଣ ଗୋଟେ ଅଧ୍ୟାୟ ବା ଦି ଅଧ୍ୟାୟ ଏମିତି ପଢ଼ନ୍ତି, ଜଣେ ଜଣେ ସବୁ ଘରେ ନାହିଁ, କାହା କାହା ଘରେ, ଆମ ସାହିରେ ହୁଏ, ଆମର ଗୋଟେ ବିଷୟ ସାହି ବୋଲି ଆମର, ସେଇଠି ଜଣେ ଜଣେ ବୋଲନ୍ତି, କେତେ ଜଣ ଜମା ହେଇକି ସେଟା ଶୁଣନ୍ତି। ଏମିତି ସେତେବେଳେ ସେଇ ସମୟରେ କେବଳ ଆଧ୍ୟାତ୍ମିକ ବିଷୟରେ ହଉଥିଲା, ଏଇ ଯୋଉ ସିନେମା ଷ୍ଟାଇଲର ଗୀତ ନାଟ ଆଦୌ ହଉନଥିଲା। ଶୁଣନ୍ତୁ ମୁଁ ଗୋଟେ ମଜା କଥା, ଯେତେବେଳେ ଇଲେକ୍ସନ ଭୋଟ ହୁଏ ଗାଁରେ, ସେତେବେଳେ ଆମେ କେବଳ ମାଇକ୍ରୋଫୋନ ସେଟା ଆସେ, ସେଇଟା ଶୁଣୁ ଆମେ ସବୁ ଗୀତ ଶୁଣନ୍ତୁ। ଆଉ ଗୋଟେ ଯନ୍ତ୍ର ଥିଲା, ସେଇ ଯନ୍ତ୍ର ମଧ୍ୟ ବାଜେ ଗୀତ, ଯୋଉ ଗ୍ରାମଫୋନ ବୋଲି ଯୋଉ ଇଏ କରନ୍ତି, ଯୋଉ ଶୁଣି ଖୁସି ହୁଅନ୍ତି ପିଲାମାନେ।
1: ଆଇ ଆଉ ଗୋଟେ ଯୋଉ ଆସେ ସିନେମା ଦେଖିବା, ଏମିତି ଗୋଲ ଗୋଲ ବୁଲେଇଲେ ଏମିତି ଆଖିକୁ ବନ୍ଦ କରିକି ଗୋଟେ ବକ୍ସ ଟାଇପ୍ର, ସେଇଟା ଆପଣ ଦେଖନ୍ତି?
0: ସେଇଟା ହଉଛି ହାଟ ଗୁଡାକରେ ଆସେ, ନହେଲେ ଯୋଉ ଯାତ୍ରା ହବ ସେଇଠି ଲୋକମାନେ ଆସିକିରି ସେଇଟା ସେ ଚଷମା ଦିଅନ୍ତି, ଲାଲ ଲାଲ ଚଷମା ଲଗାନ୍ତି, ସେଇଟା ଦେଖାଯାଏ।

0: ନିଶ୍ଚିତ ଭାବେ ଆଈ, ଆପଣ ଯେତେବେଳେ କହିଲେ ଯେ ଯିବା ଆସିବାର ବ୍ୟବସ୍ଥା କିଛି ନଥିଲା, ସେ ସମୟରେ ଶଗଡ ବୋଧେ ବ୍ୟବହାର କରୁଥିବେ।
1: ଶୁଣନ୍ତୁ, ଧନିକ ଶ୍ରେଣୀର ଲୋକେ ଶଗଡ ରଖୁଥିଲେ, ସମସ୍ତଙ୍କ ଘରେ ଶଗଡ ନଥିଲା। ଯାହାର ବିଭିନ୍ନ କାର୍ଯ୍ୟରେ ମାନେ ଧାନ ଲୋଡ ହେଇକି ଯିବ, ବିଲରୁ ଧାନ ଆସିବ, ସେତେବେଳେ ଶଗଡ ବ୍ୟବହାର କରୁଥିଲେ, ଅନ୍ୟ ସମୟରେ ନାହିଁ। କାହାକୁ ଗାଁ ଚାଲି ଚାଲି ଯାଉଥିଲେ, ପୁଣି ସାଇକେଲ କାହା ଭା ସାଇକେଲ ଥିଲା, ଶଗଡ଼ରେ ବସି କରି ସେଟା ଧନିକ ଶ୍ରେଣୀ ଲୋକମାନେ ଗୋଟେ ଗାଁରୁ ଅନ୍ୟ ଗାଁକୁ ତାଙ୍କର ବନ୍ଧୁ ବାନ୍ଧବ ଇତ୍ୟାଦି ପାଖକୁ ଯାଉଥିଲେ।
0: ନିଶ୍ଚିତ ଭାବେ ଆଈ, କେତେ କଷ୍ଟ କରିକି ଆପଣ ପାଠ ପଢିଛନ୍ତି, ପିଲାମାନେ ସମସ୍ତେ ଶୁଣୁଛନ୍ତି। ଆଜିକାଲି ତ ପିଲାମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଦିଆଯାଉଛି, ବିଜୁଳି ଆଲୁଅ ଠୁ ଆରମ୍ଭ କରିକି ଏସି ରୁମ୍, ସେମାନେ ଯେତେଟା ବହିପତ୍ର କହିଲେ କିଣାଯାଉଛି, ପେନସିଲ କିଣାଯାଉଛି, ରବର କିଣାଯାଉଛି। ଆଈ, ବର୍ତ୍ତମାନ ପିଲାମାନେ ଯେଉଁ ପାଠ ପଢୁନାହାନ୍ତି, ଅଛଟ କରୁଛନ୍ତି, ଆପଣ ସେମାନଙ୍କୁ କଣ ଉପଦେଶ?

0: ତେବେ
1: ଏଇ ଯୋଉ ମୁଁ କହୁଛି ମାନେ ତାର କାରଣଟା ହେଲା ପିଲାମାନଙ୍କୁ ଆମେ ଅତି ଜେଲ ଅବସରରେ ବଢେଇ ଦଉଛୁ। ଏଇ ଯୋଉ ମୋବାଇଲ ଫୋନ ଦିଅ, ଟିଭି ଦେଖ, ଏଇସବୁ କରିବା ଦ୍ୱାରା ପିଲାମାନେ ଟିକେ ଜେଲ ଅବସରରେ ହେଇଯାଇଛନ୍ତି। ଆମ ବେଳକୁ କଣ ଥିଲା, ଷ୍ଟ୍ରିକ୍ଟ ଥିଲା, ପାଠ ପଢ଼, ପିଲାମାନେ ବହି ଏଇ ସମୟରେ ପାଞ୍ଚଟା ହେଇଗଲା କି ଛଅଟା ହେଇଗଲା, ପାଠରେ ବସି ପଢ଼, ପାଠ ପଢ଼, ଏଇ ବାପା ମା ତାଗିଦ କରୁଥିଲେ। ଆଜିକାଲି ଆଉ କେହି ମୋବାଇଲ ଧରୁଛନ୍ତି, ଟିଭି ଦେଖୁଛନ୍ତି, ଅନ୍ୟାନ୍ୟ ଏଣ୍ଟରଟେନମେଣ୍ଟ କାର୍ଯ୍ୟରେ ଇଏ ହେଉଛନ୍ତି, ସେଥିପାଇଁ ପିଲାମାନେ ପାଠ ପଢ଼ାରେ ମନ ରହୁନି। ମୋ ମତରେ ଗୋଟେ ରାସ୍ତାରେ ଗଲେ ହବ ନା, ଆଉ ରାସ୍ତାଟାକୁ ଏ ରାସ୍ତା ଏ ରାସ୍ତା ଆମେ ଯଦି ଭୁଲିବା ଝୁଣ୍ଟିବା ନିଶ୍ଚୟ, ଠିକ ରାସ୍ତାରେ ଆମେ ଯାଇପାରିବାନି, ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚି ପାରିବେନି। ପାଠ ହଉଛି ଏଇ ଯୋଉ ଗୋଲ୍ଡେନ୍ ପିରିୟଡ୍, ସ୍ଟୁଡେଣ୍ଟ ମାନଙ୍କର ଯୋଉଟା ଛାତ୍ରମାନଙ୍କର ସ୍ୱର୍ଣ୍ଣିମ ଅଧ୍ୟାୟ ହଉଛି ଅଧ୍ୟୟନ ପିରିୟଡ୍ଟା। ତେଣୁ ଏଇ ଯୋଉ ପିଲାମାନେ ଯଦି ଆମେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବା, ଗେମ୍ ଯୋଉଟା ଅଛି, ଏଇସବୁ ଅସୁବିଧାରେ ପଡୁଛି। ତେଣୁ ପିଲାମାନେ ଯଦି ସେସବୁରୁ ଦୂରରେ ରହିବେ ତାହେଲେ ଯାଇ କେବଳ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚି ପାରିବେ।
0: ଆପଣ ଆଇ ଯେତେବେଳେ ପାଠ ପଢୁଥିଲେ ଆପଣଙ୍କର ଆଉ ଗୁରୁଙ୍କର କୋଉ ଭଳିଆ ସମ୍ପର୍କ ଥିଲା?
1: ସେତେବେଳେ ଖୁବ ସୁନ୍ଦର ସମ୍ପର୍କ ଥିଲା, ମାନେ ଯୋଉଟା କି ଆମେ କୋଉ ଗୁରୁ ଶିଷ୍ୟର ସମ୍ପର୍କ କହିଲେ ଭୁଲ ହବ ନାହିଁ। ଯୋଉଟା କି ସାର ଆସୁଛନ୍ତି ବା ସାରଙ୍କୁ ରେସ୍ପେକ୍ଟ ଦବା, ସାରଙ୍କୁ ପ୍ରଣାମ କରିବା ବା ସାରଙ୍କର କଥା ଶୁଣିବା, ଆମେ ତାଙ୍କୁ ଜବାବ ଦଉନଥିଲୁ, ଆମେ ଶୁଣି ଚାଲିଥିଲୁ। ଏଇଭଳି ମାନେ ଏତେ ମାନେ ରେସ୍ପେକ୍ଟ ପାଉଥିଲେ ସାର ମାନେ ସେଇ ସମୟରେ। ତେଣୁ ଯୋଉ ଗୁରୁ ଶିଷ୍ୟର ସମ୍ପର୍କ ପୁରାଣ କାଳରୁ ଯୋଉଟା ଆମର ଚାଲିଛି ବା ଚାଲିଥିଲା, ବର୍ତ୍ତମାନ ମଧ୍ୟ ଥିଲା ଆମ ସମୟରେ।

0: ନିଶ୍ଚିତ ଭାବେ ଆଇ, ଆମ ଟିକିରାଇଚା କାର୍ଯ୍ୟକ୍ରମରେ ତ ଆପଣଙ୍କୁ ଆମେ ଡାକିଛୁ, ଆମେ ଆପଣଙ୍କଠୁ ଗୁଡ଼ାଏ ଭଲ ଭଲ କଥା ଶୁଣିଲୁ, ଆଉ ବିଶେଷ କରିକି ଆଇ ଆପଣ ଯେଉଁ କଷ୍ଟରେ ପାଠ ପଢ଼ିଛନ୍ତି, ମଣିଷ ହେଇଛନ୍ତି, ଆଉ ଏତିକି ପୁରସ୍କାର ପାଇଛନ୍ତି, ଏତେ ଗୁଡ଼ା ବହି ଲେଖିଛନ୍ତି, ସତ କହିବାକୁ ଗଲେ ଆଇ ଆପଣଙ୍କ ସମୟରେ ଗୋଟେ ଶୃଙ୍ଖଳା ଥିଲା, ଗୁରୁଜନଙ୍କୁ ଆପଣ ସମ୍ମାନ ଦେଉଥିଲେ ବୋଲି ଆଜି ଗୋଟେ ଛୋଟିଆ ଅଞ୍ଚଳ ଗୁମା ଗୋଟେ ଗାଁ ପାଣିରେ ପହଁରିକି ପାଠ ପଢିକି
1: ମୁଁ 1995 ମସିହାରେ ରାଜ୍ୟପାଳ ପୁରସ୍କାର ପାଇଥିଲି। ସୁଖର କଥା, ଭୁବନେଶ୍ୱରରେ ମୋର ଆତ୍ମଜୀବନୀ ରାଜ୍ୟପାଳ ଉନ୍ମୋଚନ କରିଥିଲେ। ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀ ସଭ୍ୟ ମଧ୍ୟ ଥିଲି, ଚାଇଲ୍ଡ ୱେଲଫେୟାର କମିଟି ଯୋଉ ଶିଶୁ ମଙ୍ଗଳ କମିଟିର ସଭ୍ୟ ଥିଲି। ଅନେକ କାର୍ଯ୍ୟରେ, ପ୍ରଶାସନର ବିଭିନ୍ନ କାର୍ଯ୍ୟରେ ମୁଁ ମୋତେ ଯୋଗ ଦିଏ, ମୋତେ ଡାକନ୍ତି, ଆଉ ସାହିତ୍ୟ ଆସର କଥା ବି ସେୟା, ସେମିତି ଅନେକ କାର୍ଯ୍ୟରେ ଯୋଗ ଦେଇଛି। ଆଉ ପ୍ରଶାସନ ତରଫରୁ ଅନେକ ମାନେ ସୁବିଧା ସୁଯୋଗ ବା ଯୋଉ ପୁରସ୍କାର ସମ୍ମାନ ପାଇଛି।
0: ବହୁତ ଭଲ ଲାଗିଲା ଆଇ ଆପଣଙ୍କ ସହିତ, ଆଉ ନିଶ୍ଚିତ ଭାବେ ଆପଣଙ୍କର ଯୋଉ ଆଦର୍ଶ ଚିନ୍ତନ, ଆଉ ଆପଣ ଯୋଉ ଗୋଟିଏ କଥା କହିଲେ ଯେ ଆମ ଜୀବନରେ ଲକ୍ଷ୍ୟ ହାସଲ ନ କଲା ପର୍ଯ୍ୟନ୍ତ ଆମେ କେବେ ଥକିବାନି, ଆପଣ ଗୋଟେ ଛୋଟିଆ ପଲ୍ଲୀ ଗାଁରୁ ଆସିକି ଆଉ ପ୍ରଥମ ଝିଅ ଯିଏକି ସେ ଗାଁରୁ ପାଠ ପଢିକି ଆଜି ଏତେ ସମ୍ମାନର ଅଧିକାରୀ, ନିଶ୍ଚିତ ଭାବେ ଆଇ ଆପଣ ଆମ ସମାଜକୁ ଗୋଟେ ସୁନ୍ଦର ବାର୍ତ୍ତା ଦେଉଛନ୍ତି ଯେ ଇଚ୍ଛା ଶକ୍ତି ଯଦି ବଳବତ୍ତର ରହିଛି ତାହେଲେ ଅସମ୍ଭବ କାମ ମଧ୍ୟ ଆମେ ସମ୍ଭବ କରିପାରିବା। ବହୁତ ଭଲ ଲାଗିଲା ଆଇ ଆପଣଙ୍କ ସହିତ କଥାବାର୍ତ୍ତା ହେଇକି, ନିଶ୍ଚିତ ଭାବେ ଆହୁରି ସମୟ ସୁବିଧା ଦେଖିକି ଆମେ ଆପଣଙ୍କ ସହିତ କଥା ହବୁ। ଆଜି ତ ସମୟ ହେଇଗଲାଣି, ଛୋଟ ଛୋଟ ପିଲାମାନେ ଆଉ ଆମ ଆକାଶବାଣୀ ତରଫରୁ ଆପଣଙ୍କୁ ଆମେ ଅନେକ ଧନ୍ୟବାଦ ଜଣାଉଛୁ। ନମସ୍କାର।

0: ଘରେ ଯେଉଁମାନେ ସବୁ ବଡ଼ ଅଛନ୍ତି ତାଙ୍କ କଥା ଶୁଣ, ତାଙ୍କ କଥାକୁ କେବେ ବେଖାତିର କରନି ପିଲାମାନେ। ଆଉ ସବୁବେଳେ ମନେ ରଖ, ସମୟକୁ ଆମେ ସାଥୀ କରି ଆଗକୁ ଚାଲିବା ଦରକାର।
1: ସବୁ ଭିତରେ ରହିଲା ପିଲାମାନେ ପରିଷ୍କାର ପରିଚ୍ଛନ୍ନତା। ହଁ ପିଲାମାନେ, ଆମେ ସବୁବେଳେ ସବୁ ସମୟରେ ନିଜକୁ ପରିଷ୍କାର କରିକି ରଖିବା। ଆମେ ସବୁବେଳେ ତମମାନଙ୍କୁ କହୁଛୁ ନା, ନଖ ବଢ଼ିବାକୁ ଦିଅ ନାହିଁ। ନଖ ଯଦି ବଢ଼ିଲା, ସେଥିରେ ଯଦି ମଇଳା ଜମିଲା, ପିଲାମାନେ ସେଇ ହାତରେ ତମମାନେ ଯେତେବେଳେ ଖାଇବ, ସେ ସମୟରେ ତମକୁ ବିଭିନ୍ନ ପ୍ରକାରର ରୋଗ ହେବ। ସେମିତି ପିଲାମାନେ ମୁଣ୍ଡ ସପ୍ତାହକୁ ଦୁଇ ଥର ଧୋଇବା। ଯେଉଁଭଳି ଭାବେ ମୁଣ୍ଡରେ ଉକୁଣି ହୁଏ ବା ରୂପି ହୁଏ, ଯଦି ମୁଣ୍ଡଟା ସଫା ଥିବ ପିଲାମାନେ, ଏଗୁଡ଼ା ସବୁ ହେବ ନାହିଁ। ଆମେ ଯେତେବେଳେ ଗାଧେଇବା, ସବୁଦିନ ଆମେ ସାବୁନ ଲଗେଇକି ଗାଧେଇବା, ନହେଲେ ପିଲାମାନେ ଆମ ଦେହରେ ଯେଉଁ ମଇଳା ଜମିକି ରୁହେ, ତାଦ୍ୱାରା ଆମର ବିଭିନ୍ନ ପ୍ରକାରର ଚର୍ମରୋଗ ହୁଏ। ଦାନ୍ତ ଆମେ ନିଶ୍ଚିତ ଭାବେ ସକାଳେ ଥରେ ଘଷିବା, ଶୋଇବା ପୂର୍ବରୁ ଦାନ୍ତ ଘଷିବା, ଯାହାଦ୍ୱାରା କି ଦାନ୍ତରେ ବିଭିନ୍ନ ପ୍ରକାରର ଖାଦ୍ୟଦ୍ରବ୍ୟ ଥିଲେ ଦାନ୍ତ ପୋକଡ଼ା ହୋଇଯାଏ। ପିଲାମାନେ ସବୁବେଳେ ଆମେ ନିଜକୁ ପରିଷ୍କାର ପରିଚ୍ଛନ୍ନତା ଭିତରେ ରଖିବା, ଘରକୁ ସଫା ସୁତୁରା କରିକି ରଖିବା। ଯେତେବେଳେ ଆମେ ପରିସ୍ରା ଯାଉଛେ, ପାଣି ଠିକ୍ ଭାବରେ ଢାଳିବା, ଯେମିତି ପରିସ୍ରା ଘରୁ ଗନ୍ଧ ନ ଆସିବ। ପିଲାମାନେ ଅନେକ କିଛି ରହିଛି, ସବୁବେଳେ ଆମେ ପରିଷ୍କାର ପରିଚ୍ଛନ୍ନତାକୁ ଦୃଷ୍ଟି ରଖିବା ଏବଂ ନିଜେ ସୁସ୍ଥ ରହିବା।
0: ତେବେ ଆଜି ତ ସମୟ ହୋଇଗଲାଣି ପିଲାମାନେ, ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣେଇବ। ପୁଣି ମିଶିବା ଆସନ୍ତା ରବିବାର ଠିକ୍ ସକାଳ 7:25ରେ। ଉଠିବା ତାହେଲେ।

ଶୁଣିଲେ ଟିକି ରାଇଜ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନିୟୋଜନ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଠି ଆମ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ମେ ମାସର 24 ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଏ ସମ୍ପର୍କରେ ଆପଣ ମେ ମାସର 24 ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।

ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଫୁଲସୁନ୍ଦରୀ ଆଲବମ୍ର ଗୀତ। ଶିଳ୍ପୀ ହେଲେ ସସ୍ମିତା ଠାକୁର। ନରେନ୍ଦ୍ର ବେହେରାଙ୍କ ଗୀତ, ସଙ୍ଗୀତ ଶରତ ନାୟକ।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: ପ୍ରତ୍ୟେକଟି ମାଇଲଷ୍ଟୋନ୍ ଲୋକମାନଙ୍କ ବିଶ୍ୱାସର ଗୋଟେ ଜଡ଼ ଭଳିଆ ଚମକେ। ଚେଟିନାଡ୍ ମ୍ୟାକ୍ସ କ୍ରିଟ୍ ସିମେଣ୍ଟ, ଆପଣଙ୍କ କଂକ୍ରିଟ୍ର ଆବଶ୍ୟକତା ପାଇଁ ଗୋଟିଏ ନାମ, ଚେଟିନାଡ୍ ସିମେଣ୍ଟ।
3: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
4: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
3: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
4: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
3: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
4: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
5: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
6: ସୂଚନା ବିରତି ପରେ ସ୍ୱାଗତ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମକୁ। ଏଥର ଶୁଣନ୍ତୁ ଆଉ କେତେଦିନ ଆଲବମ୍ର ଗୀତ। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଆଉ କେତେଦିନ ଆଲବମ୍ର ଗୀତ। ଶିଳ୍ପୀ ହେଲେ ଅରବିନ୍ଦ ଏବଂ ରୂପାଲୀ। ଦେବୀଦତ୍ତ ମହାନ୍ତିଙ୍କ ଗୀତ, ସଙ୍ଗୀତ ଶରତ ନାୟକ।

ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ, ଶ୍ରୋତାଙ୍କ ଫୋନ୍ ଯୋଗେ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହଲୋ ମୋ ପସନ୍ଦ।

0: ହ୍ୟାଲୋ,
1: ମା ସାରଙ୍ଗା ସେଇଥିରୁ ସହପରିବାର ଭଲ ଥାନ୍ତୁ। ମୁମେଣ୍ଟ ଅପା ମୁଁ ଜୟସିଂହପୁର ମେଡିକାଲ କଲୋନି ଟୁ ନାଇନା କହୁଛି।
0: ଆଚ୍ଛା, କେମିତି କଣ ଅଛନ୍ତି ଆପଣ ପ୍ରଥମେ କୁହନ୍ତୁ। କେମିତି ଖରା ହଉଛି ଜଗତସିଂହପୁରରେ?
1: ପ୍ରବଳ ଆଜ୍ଞା, କୁହନ୍ତିନି ପ୍ରବଳ, ଅତି ପ୍ରବଳ, ମାନେ ଖରା ତ ଖରା, ବେଶୀ ଗୁଳୁଗୁଳି ହଉଛି। ଯୋଉ ମାନେ ଦଶ ଷ୍ଟେପ୍ ପକେଇଲା ବେଳକୁ ଝାଳରେ ଗାଧେଇ ପଡିକି ଦେହକୁ ଫୁଟେଇ ଦଉଛି ପୁରା।
0: ଆଜ୍ଞା, ଆମେ ସମସ୍ତେ ସେଇ ମୌସୁମୀକୁ ଅପେକ୍ଷା କରିଛେ ବର୍ତ୍ତମାନ, କେତେବେଳେ ଆସିବ?
1: ଆମର ଏଇ ଗରମଟା ଆମେ ନିଜ ମାନେ ମଣିଷ ଦ୍ଵାରା ସୃଷ୍ଟି ହଉଛି। ଦେଖନ୍ତୁ, ବିଶ୍ୱରେ ଯୁଦ୍ଧ ହଉଛି, ଆମେରିକା ଇରାନ, ରୁଷିଆ ୟୁକ୍ରେନ, ଏଇ ଯୋଉ ଯୁଦ୍ଧ ହଉଛି, ତାପରେ ବି ଆମ ଦେଶ ମାନେ ଗୋଟେ ଅସ୍ତ୍ର ତିଆରି କରୁଛନ୍ତି, ତାକୁ ପରୀକ୍ଷା କରୁଛନ୍ତି। ତେଣୁ ଆମର ବୈଜ୍ଞାନିକ ଏବଂ ଯୁଦ୍ଧ ଏ ଯୋଉ ଗୋଳା ବାର୍ଦ୍ଧର ଯୋଉ ଇଏଟା ଉତ୍ତପ୍ତ କରୁଛି, ଏବଂ ମଣିଷ ବିଭିନ୍ନ ପ୍ରକାର ଆଳ ସୋ କରିବା ପାଇଁ ଗଛ ସବୁ କାଟି ଦଉଛନ୍ତି। ଏଇସବୁ କାରଣରୁ ଆମେ ମଣିଷ ଯୋଗୁଁ ଆମେ ସେଇଟା ଭୋଗୁଛୁ।
0: ଏ କଥା ସମସ୍ତେ ଜାଣିଛେ ଆମେ, ତଥାପି କାହା ପାଖରେ ସ୍ପୃହା ନାହିଁ, ଆଗ୍ରହ ନାହିଁ ଗଛଟିଏ ଲଗେଇବା କିମ୍ବା ଅନ୍ୟକୁ କହିବା ଗଛ ଲଗେଇବା ପାଇଁ। ଏଇ ହଉଛି ସବୁଠୁ ବଡ ଦୁଃଖର କଥା। ତେବେ ଯାହା ହେଉ, କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ, କୋଉ ଗୀତ ଶୁଣିବେ?
1: ମୋର ତ ଦେଇଦିଅନ୍ତୁ ସୋଲେ ଫିଲ୍ମର ଏଇ ଦୋଷୀ ଗୀତଟା ଯିବା ପାଇଁ। ମା ସାଙ୍ଗ ଆପଣଙ୍କୁ ଭଲ ଖୁସି ହେବ।

0: ସନ୍ତନୁ ପଣ୍ଡା କହୁଛି, ହରିଓମ ନଗର ଗୋବିନ୍ଦଲା ସମ୍ବଲପୁର।
1: ଆଚ୍ଛା, ସମ୍ବଲପୁରରେ କେମିତି ଗରମ ବର୍ତ୍ତମାନ ଶାନ୍ତନୁ?
0: ଗରମର କଥା ନ କହିଲେ ଭଲ,
1: ମାନେ ଜରୁରତ ଜ୍ୟାଦା, ପ୍ରଚଣ୍ଡ ଖରା। ଆଚ୍ଛା, କେମିତି କରୁଛନ୍ତି ଆପଣଙ୍କର ଦୈନନ୍ଦିନ ଜୀବନରେ? କିଛିଟା ତ ବ୍ୟତିକ୍ରମ ହଉଥିବ।
0: ହଁ, ଡିଷ୍ଟର୍ବାନ୍ସ ତ ହଉଛି। ଫୋନ କରିବା ଆଗରୁ ଆଜି ଭାବୁଥିଲି କଥା ଲାଗିପାରିବି କି ନା ଆପଣଙ୍କଠୁ।
1: ଆଚ୍ଛା,
0: ଯେମିତି ଗରମ ହଉଛି।
1: ଆଜ୍ଞା ଆଜ୍ଞା ଆଜ୍ଞା। ତ କେତେ ମାଠିଆ ପାଣି ଅଛି ଘରେ ବର୍ତ୍ତମାନ? ମାଟି ହାଣ୍ଡି ଗୋଟେ ରଖନ୍ତୁ ଦୋକାନରେ।
0: ମାଟି ହାଣ୍ଡି ରଖା ହେଇଛି ଆମର, ଏଠି ଗୋଟେ ସେଲୁନ ଅଛି, ସେଠି ମାଟି ହାଣ୍ଡି ବି ଅଛି ଆଉ ଫ୍ରିଜ ବି ଅଛି।
1: କୋଲ୍ଡ ଡ୍ରିଙ୍କ୍ସ କେତେ ବୋତଲ ପିଉଛନ୍ତି ଦିନକୁ?
0: ନା ନା, ମୁଁ କୋଲ୍ଡ ଡ୍ରିଙ୍କ୍ସ ପିଏନି।
1: ହଁ, ପାଣି ମାନେ ଯେତେବେଳେ ଆଉଟିଂ ବାହାରକୁ ଯାଉଛନ୍ତି ପ୍ରତି ଅଧା ଘଣ୍ଟାରେ ପାଣି ପିଇବା ଦରକାର ବୋଲି ବର୍ତ୍ତମାନ ଡକ୍ଟର ମାନେ କହିଲେ।
0: ସୁସ୍ଥ କରୁ ନ କରୁ ପିଇବା କଥା।
1: ବାସ୍, ତ କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ, କୋଉ ଗୀତ ଶୁଣିବେ
0: ଆଜି? ସେ ସନ୍ ଅଫ୍ ଇଣ୍ଡିଆ କଥା ଗୀତର,
1: ସନ୍ ଅଫ୍ ଇଣ୍ଡିଆ।
0: ଜିନ୍ଦଗି ଆଜ ମେରି ନାମ ସେ ଶର୍ମାତି ହେ, ଅପନି ହାଲାତ ଖୁଦ ପେ ହସି ଆତି।
1: କ୍ୟା ବାତ ହେ।

0: ନମସ୍କାର ଆଜ୍ଞା, ଜୟପୁର ଶାଶ୍ୱତ ମହାପାତ୍ର କହୁଛି ଆଜ୍ଞା।
1: ହଁ, କେମିତି କଣ ଅଛନ୍ତି କୁହନ୍ତୁ ଶାଶ୍ୱତ।
0: ଭଲ ଅଛି ଆଜ୍ଞା।
1: କଣ ଚାଲିଛି ବର୍ତ୍ତମାନ ଅଫିସରେ?
0: ସୂର୍ଯ୍ୟ କିଶୋରମ୍ ଯାଉଛି ଆଜ୍ଞା।
1: ଯାଉଛନ୍ତି?
0: ହଁ ଆଜ୍ଞା।
1: ଗରମରେ କେମିତି ଯିବା ଆସିବା ହଉଛି ଘରୁ ଆପଣଙ୍କର ଅଫିସକୁ?
0: ଗରମ ହେଲେ ଟୋପି ପିନ୍ଧିକିନା ଯାଉଛି ଆଜ୍ଞା।
1: ଠିକ ଅଛି, କୁହନ୍ତୁ କୋଉ ଗୀତ ଶୁଣିବେ?
0: ଶୁଣିଦେବେ ଆଜ୍ଞା, କୁମାର ସାନୁଙ୍କର ଯେ କୌଣସି ଗୀତ ଶୁଣେଇ ଦିଅନ୍ତୁ।
1: ଠିକ ଅଛି, ଧନ୍ୟବାଦ ଆପଣଙ୍କୁ।
0: ନମସ୍କାର ଆଜ୍ଞା।
1: ହଁ।

0: ପାପା ନମସ୍କାର।
1: ନମସ୍କାର,
0: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମ।
1: କୋଉଠି ଅଛନ୍ତି ବର୍ତ୍ତମାନ ଆପଣ?
0: ମୁଁ ଅଛି ଆମର ଆଇସକ୍ରିମ କମ୍ପାନୀରେ, ଏଠି ଗୋଟେ କାଠ କାମ ଚାଲିଛି ତ ସବୁ ସାଉଣ୍ଡ ସ୍କୁଲ।
1: ଆପଣଙ୍କ ବିଜନେସ କେମିତି ଚାଲିଛି ଆଇସକ୍ରିମ?
0: ବିଜନେସ ବଢିଆ ଚାଲିଛି, ଖରା ତ ଏବେ ପ୍ରବଳ ଗରମ ହଉଛି, ପାଖାପାଖି 42-43 ଡିଗ୍ରୀ ଖରା ରହୁଛି ବର୍ତ୍ତମାନ କଟକରେ, ଆଉ ତେଣୁ ବହୁତ କଷ୍ଟ ମତେ ସହିବାକୁ ପଡୁଛି, ଖରାରେ ବୁଲିବାକୁ ପଡୁଛି। ଆଉ
1: ଜଲ୍ଦି ସରି ଯାଉଥିବ ଆଇସକ୍ରିମ ନାଇଁ?
0: ଆଜ୍ଞା।
1: ତ ୟାରି ଭିତରେ କଣ ସବୁ ଶୁଣିଲେ ଆକାଶବାଣୀ ଜୟପୁରରୁ ଆପଣ?
0: ତାର ନିର୍ମଳ ସାରଙ୍କର ସୁରଭରେ ଶୁଣୁଥିଲି।
1: ଆଜ୍ଞା,
0: ଆମେ ସବୁ ଅଳ୍ପ ଅଳ୍ପ ଶୁଣ, ବର୍ତ୍ତମାନ ବେପାରୀ ବ୍ୟସ୍ତ ରହୁଛୁ।
1: ଆଚ୍ଛା, କୁହନ୍ତୁ କୋଉ ଗୀତ ଶୁଣିବେ?
0: ସମାଧି ଫିଲ୍ମର ଜବ ତକ ରହେ ତନ୍ମେ ଜିଆ ୱାଦା ରହା ଓ ସାଥିଆ ହମ୍ ତୁମ୍ହା।

0: ହ୍ୟାଲୋ, ଶୁଭ ସକାଳ ପା, ନମସ୍କାର।
1: ହଁ ନମସ୍କାର, ଶୁଭ ସକାଳ।
0: ମୁଁ ମୁନାପଣ୍ଡା କଟିଲା କନପୁର ଜଗତସିଂହପୁର କହୁଥିଲି।
1: କଣ ଖବର
0: କୁହନ୍ତିନି ଅପା, କୁହନ୍ତିନି ଖରାପ କୁହନ୍ତିନି। ଏତେ ଅବସ୍ଥା ପୁରା ହାଲ ପୁରା ବେହ ହେଇ ଯାଇଛି, କାରଣ ଏତେ ଗୁଳୁ ଗୁଳି ପଡୁଛି ଜମା ସହି ହଉନି।
1: କୋଲ୍ଡ ଡ୍ରିଙ୍କ୍ସ କେତେ ପିଉଛନ୍ତି ଆଉ ଆଇସକ୍ରିମ କେତେ ଖାଉଛନ୍ତି?
0: ଦେଖନ୍ତୁ, ଆଇସକ୍ରିମ କୋଲ୍ଡ ଡ୍ରିଙ୍କ୍ସ ମୁଁ ଏତେ ବ୍ୟବହାର କରେନି, ମୋର ବେଶୀ ପଖାଳ ତ ଘୋଳ ଦହି ଆଉ ନହେଲେ କାକୁଡି ତରଭୁଜ ଆକୁ ବେଶୀ ଖାଏ, ତା ବେଲପଣା ଏଇ ସବୁ ବେଶୀ ବ୍ୟବହାର କରେ। କାହିଁକିନା ଦେଖନ୍ତୁ, ଆଇସକ୍ରିମ କୋଲ୍ଡ ଡ୍ରିଙ୍କ୍ସ ବ୍ୟବହାର କଲେ, କୋଲ୍ଡ ଡ୍ରିଙ୍କ୍ସ ବ୍ୟବହାର କଲେ ଶରୀର କ୍ଷତି। ଆଇସକ୍ରିମ ଯୋଉ ପାଣିରେ ତିଆରି ହଉଛି ତାକୁ ଯାଇକି ଦେଖିବା, ତାକୁ ବି ଇଚ୍ଛା ନାହିଁ ଖାଇବାକୁ। ଆଇସକ୍ରିମ କୋଲ୍ଡ ଡ୍ରିଙ୍କ୍ସ ଏତେ ବ୍ୟବହାର କରେନି, ଏଇ ପ୍ରାକୃତିକ ଆମ ଯାହା ବି ଘରେ ଜିନିଷ ମିଳେ ସେୟାକୁ ବ୍ୟବହାର କରେ।
1: ତ କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ, କୋଉ ଗୀତ ଶୁଣିବେ
0: ଆଜି? ଦିଅନ୍ତୁ ସେଇ ଖରାପର ଅଛି ଗିରଫଦାର ଫିଲ୍ମ, ଆଉ ଗାଇଛନ୍ତି କିଶୋର କୁମାର ଆଶା ଭୋସଲେ, ଧୂପ ନିକଲ ରୂପ ରାନୀ ଘୋରା ରଙ୍ଗ କାଲା ପଡ଼ଯାଏ।
1: ଆଚ୍ଛା ଠିକ ଅଛି,
0: ଆଉ ଏ ଗୀତଟା ଡେଡେଟ୍ କରିଦେବେ ପଙ୍କଜ ମିଶ୍ର, ଭାସ୍କର ନାଥି, ଜଳକଣ୍ଠ, ସ୍ମିତା ମନ୍ଦରୀ, ମୋହନ ଆଚାରୀ, ଶାସନ ମହାପାତ୍ର, ତାପରେ ଆଉ ଯେତେ ଶ୍ରୋତା ଭାଇ ଭଉଣୀ ରହିଲା, ବିଶେଷ କରି ଆପଣଙ୍କୁ ଏବଂ ପୁରା ସମତା ଆର୍ଯ୍ୟଙ୍କୁ ରହୁଛି। ମାଙ୍କ ପାଟନ ଆପଣ ଖୁସି ଯାଆନ୍ତୁ, ସୁସ୍ଥ ଯାଆନ୍ତୁ।

0: ଶୁଣିଲେ ହାଲମ ପସନ୍ଦ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ, ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4000 ଟଙ୍କା ଏକା ସହିତ କିମ୍ବା 1000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
3: ସାବିତ୍ରୀ, ମୁଁ ଅଫିସ ଯାଉଛି।
4: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
3: ବାପରେ, ଏତେ ଟଙ୍କା!
4: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
3: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
4: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
3: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102-9282।
2: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
4: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟି। ଆଜି ଶୁଣନ୍ତୁ ଏହାର 14ତମ ଭାଗ।

0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର।
2: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଆକ୍ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଏଠାରେ କାର୍ଡିଓଲୋଜି, ଅତ୍ୟାଧୁନିକ କ୍ୟାଥଲାଭ ଏବଂ ଅଭିଜ୍ଞ CTVS ସର୍ଜନଙ୍କ ସେବା ମାଧ୍ୟମରେ ହୃଦରୋଗର ସଠିକ୍ ନିର୍ଣ୍ଣୟ ଓ ଆଧୁନିକ ଚିକିତ୍ସା ଉପଲବ୍ଧ।
1: ହୃଦରୋଗର ଉତ୍ତମ ଚିକିତ୍ସା ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଏଥର ବିଷୟବସ୍ତୁ ରହିଛି ହୃଦରୋଗ କ'ଣ, ଏହାର କାରଣ, ଲକ୍ଷଣ ଏବଂ

0: ଅଧିକାର। ଏ ସମ୍ପର୍କିତ ସମସ୍ୟାକୁ ନେଇ ଆପଣ ମଇ 13 ତାରିଖ ଦିନ ଫୋନ୍ ଯୋଗେ ଆମ ପାଖକୁ ଯେଉଁ ପ୍ରଶ୍ନ ପଚାରିଥିଲେ ତା'ର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଥିଲେ କାର୍ଡିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ବଜ୍ରୀ ଦଣ୍ଡପାଣି। ଏହାର ପ୍ରଥମ ଭାଗ ଆପଣ ଗତ ସପ୍ତାହରେ ଶୁଣିସାରିଛନ୍ତି, ଆଜି ଶୁଣିବା ଏହାର ଅବଶିଷ୍ଟାଂଶ। ସାର୍ ନମସ୍କାର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜିର ବିଷୟବସ୍ତୁକୁ ନେଇକି ତ ଆମେ କଥାବାର୍ତ୍ତା କରିବା, କିନ୍ତୁ ଯେହେତୁ ଏବେ ଆମର କେତେଟି କଲ୍ ଆସିଯାଇଛି, ପ୍ରଥମେ କଲ୍ ରିସିଭ୍ କରିନେବା। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
1: ହ୍ୟାଲୋ,
0: ନମସ୍କାର,
1: ଆକାଶବାଣୀ ବ୍ରହ୍ମପୁର।
0: ଆଜ୍ଞା, କିଏ କହୁଥିଲେ?
1: ନୂତାପଡ଼ାରୁ ସ୍ମିତା ପାତ୍ର କହୁଛି।
0: ସ୍ମିତା ଭଉଣୀ, ଆପଣଙ୍କର କଣ ସମସ୍ୟା ରହିଛି ନା ଜାଣିବାକୁ ଚାହୁଁଛନ୍ତି? ସାର୍ ଶୁଣୁଛନ୍ତି,
1: ଜାଣିବାକୁ ଚାହୁଁଛି, ସେମିତି ତ କିଛି ସମସ୍ୟା ନାହିଁ।
0: କୁହନ୍ତୁ
1: ସାର୍ଙ୍କୁ ପ୍ରଥମେ ମୋର ନମସ୍କାର।
2: ନମସ୍କାର ମ୍ୟାଡମ୍, ନମସ୍କାର, କୁହନ୍ତୁ।
1: ସାର୍, ଯେତେବେଳେ ମୋର ମାନେ ଛାତିରେ ପେନ୍ ହୁଏ, ଆମେ ସାଧାରଣତଃ ଲୋକମାନେ କହନ୍ତି ଯେ ଏଟା ଗ୍ୟାଷ୍ଟ୍ରିକ ଯୋଗୁଁ ବିନ୍ଧା ହଉଛି, ପ୍ରକୃତରେ ଆମେ ଜାଣିବା କେମିତି ଯେ ଏଟା ଗ୍ୟାଷ୍ଟ୍ରିକ ଯୋଗୁଁ ପେନ୍ଟା ହଉଛି ନା ହାର୍ଟ ପ୍ରୋବ୍ଲେମ ପାଇଁ ପେନ୍ଟା ହଉଛି?
2: ୟା କିଛି ପୂର୍ବରୁ ମୁଁ କହୁଥିଲି ଯେ ବହୁତ ଭଲ ପ୍ରଶ୍ନଟା ଆପଣ ପଚାରିଛନ୍ତି। ଆମେ ଦେଖିଛୁ ଯେ ବହୁତ ଲୋକଙ୍କର ଭୋଜି ଭାତକୁ ଯିବେ, ପେଟେ ଖାଇ ଦେଇକି ଆସିବେ, ପେଟେ ଖାଇ ଦେଇକି ଆସିଲା ପରେ ଛାତି ପେନ୍ ହବ, ଭାବିବେ ଏଟା ଗ୍ୟାଷ୍ଟାଇଟିସ୍। ଆକ୍ଚୁଆଲି ମାନେ ଦେଖାଯାଇଛି ଯେ ହାର୍ଟ ଆଟାକ୍ଟା ଯୋଉଟା ଆସେ, ବ୍ଲକେଜ୍ ଆଗରୁ ଥିବ, ବ୍ଲକେଜ୍ ଆଗରୁ ଥିବ, ତାପରେ ଯଦି ହେଭି ମିଲ୍ ନବା, ହେଭି ମିଲ୍ ନେଲା ପରେ ଛାତି ପେନ୍ଟା ଷ୍ଟାର୍ଟ ହୁଏ, ସେଇଟା ଗୋଟେ ମାନେ ହାର୍ଟ ଆଟାକ୍ର ବି ଲକ୍ଷଣ। ତ ଯେହେତୁ ଆମେ ଦୁଇଟା ଯାକ ଲକ୍ଷଣ ମାନେ ଏକା ପ୍ରକାର ଥାଏ କିଛି ମାତ୍ରାରେ, ତ ଆମର ବହୁତ ବେଳେ କନଫ୍ୟୁଜ୍ ହେଇଯାନ୍ତି ଲୋକ ଯେ ଏଇଟା ଗ୍ୟାଷ୍ଟାଇଟିସ୍, ଭାବିକି ସେମାନେ ଗ୍ୟାସ୍ ବଟିକା ଖାଇଦିଅନ୍ତି କିମ୍ବା ବାକି ଅଲଗା ଡାକ୍ତରଙ୍କୁ ଯାଇକି ଦେଖନ୍ତି। ବହୁତ ଲୋକ ଆମେ ଦେଖିଛୁ ଯେ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜିଷ୍ଟ ଆମର ଯୋଉ ବନ୍ଧୁ ଅଛନ୍ତି ତାଙ୍କ ପାଖକୁ ଯିବେ, ସେଠି ସେମାନେ ECG କରିବେ ଏବଂ ECG କଲାବେଳେ ସେଠି ହାର୍ଟ ଆଟାକ୍ ବାହାରିବ, ସେମାନେ ପୁଣି ପଠେଇବେ ହୃଦରୋଗ ବିଶେଷଜ୍ଞଙ୍କ ପାଖକୁ। ତ ହାର୍ଟ ଆଟାକ୍ ଆଉ ଗ୍ୟାଷ୍ଟାଇଟିସ୍ ଏସ୍ପେସିଆଲି ଯଦି ହେଭି ମିଲ୍ ପରେ ହଉଛି, ଯଦି ଭୋଜି ଭାତ ଖାଇସାରିଲା ପରେ ହେଭି ମିଲ୍ ପରେ ଯଦି ଛାତି ପେନ୍ ହଉଛି, ସେଥିରେ ହାର୍ଟ ଆଟାକ୍ର ଲକ୍ଷଣ ବହୁତ ବଢ଼ିଯାଏ, ମାନେ ଚାନ୍ସ ବହୁତ ବଢ଼ିଯାଏ। ତ ଏମିତି ନାହିଁ ଯେ ସବୁ ଛାତି ବଥା କିମ୍ବା ଗ୍ୟାଷ୍ଟାଇଟିସ୍ ସମସ୍ୟାଟା ଯୋଉଟା ହାର୍ଟ ଆଟାକ୍ ହବ ସେମିତି ନାହିଁ, କିନ୍ତୁ ଲକ୍ଷଣଟା ଓଭରଲ୍ୟାପ୍ ହେଇକି ଥାଏ, ତ ସେଇଟାକୁ ଆମେ ସବୁବେଳେ ଯାଞ୍ଚ କରିବା ଦରକାର। ଏସ୍ପେସିଆଲି ଯଦି ଆପଣ ରିସ୍କ ଫ୍ୟାକ୍ଟର ଯଦି ଅଛି, ରିସ୍କ ଫ୍ୟାକ୍ଟର ମାନେ ଆପଣଙ୍କ ହାର୍ଟ ଆଟାକ୍ର ଚାନ୍ସ ବେଶୀ, ଯେମିତି ଆପଣ ଡାଇବେଟିସ୍ ବି ଅଛି, ସ୍ମୋକିଂ ବି କରୁଛନ୍ତି, ଆଲକୋହଲ ବି ନେଉଛନ୍ତି, ଓଜନ ବି ଅଧିକା ଅଛି, ଫ୍ୟାମିଲି ହିଷ୍ଟ୍ରି ବି ଅଛି, ବୟସ ବି ସେ ରେଞ୍ଜକୁ ଆସିଲାଣି 50-60 ଅଛି, ଏ ରିସ୍କ ଫ୍ୟାକ୍ଟର ଯଦି ଅଛି, ତାହେଲେ ଆପଣ ଯେକୌଣସି ବଥା ହଉ, ସିଏ ଗ୍ୟାଷ୍ଟାଇଟିସ୍ ଟାଇପ୍ର ବଥା ହଉ, କିମ୍ବା ଇଭେନ୍ ଆମେ ଦେଖିଛୁ କିଛି ଲୋକ ବ୍ୟାକ୍ ପେନ୍ କରିକି ଆସନ୍ତି ହାର୍ଟ ଆଟାକ୍ ବାହାରେ, କିଛି ଲୋକ ପେଟ ପେନ୍ କରିକି ଆସନ୍ତି ହାର୍ଟ ଆଟାକ୍ ବାହାରେ, କିଛି ଲୋକ ଖାଲି ହାତ ପେନ୍ ହଉଛି କହନ୍ତି ହାର୍ଟ ଆଟାକ୍ ବାହାରେ, କିଛି ଲୋକ କହନ୍ତି ତଣ୍ଟିଟା ଚିପି ଦେଲା ଭଳିଆ ଲାଗୁଛି, ମାନେ ଯେମିତି ତଣ୍ଟିଟା କେମିତି ଚିପି ଦେବ ସେମିତି ଫିଲିଂ ହଉଛି, ସେଇଟା ବି ହାର୍ଟ ଆଟାକ୍ ବାହାରେ। ତ ବେଳେବେଳେ ଏଟିପିକାଲ ପ୍ରେଜେଣ୍ଟେସନ ଯେଉଁ ଆମେ କହୁଛେ ସେ କିଛି ମାତ୍ରାରେ ଥାଏ, ଟିପିକାଲ ପ୍ରେଜେଣ୍ଟେସନ ତ ସମସ୍ତେ ଜାଣିଛନ୍ତି, ଆଗ ଛାତିଟା ବଥା ହବ, ଧଇଁ ସଇଁ ଲାଗିବ, ଝାଳ ବାହାରିବ, କିନ୍ତୁ ଏସବୁ ଯେଉଁ ମୁଁ କହିଲି ଏଟିପିକାଲ ପ୍ରେଜେଣ୍ଟେସନ ବହୁତ ସମୟରେ ଆମେ ଦେଖିଛୁ, ଗ୍ୟାସ ଭଳିଆ ଲକ୍ଷଣ ଥାଇକି ମଧ୍ୟ ହାର୍ଟ ଆଟାକ୍ ବାହାରିଥାଏ।
0: ତ ସେଥିପାଇଁ ବୟସ ଆସିଲାଣି ମାନେ ଗୋଟେ ଟେଷ୍ଟ କରିଦେବାଟା ଭଲ,
2: ବୟସ ପ୍ଲସ
0: କେତେ ମାସ ଭିତରେ ଗୋଟେ କରିବା କଥା?
2: ନାଇଁ, ଇମିଡିଏଟ୍ ଯଦି ଛାତି ବଥା ହଉଛି ଇମିଡିଏଟଲି ଆପଣ ଯାଇକି କରିବା କଥା ECG। ସେଥିରେ ECG ପରେ ବହୁତ ଲୋକଙ୍କର ଏମିତି ଧାରଣା ଥାଏ ECG ନର୍ମାଲ ଅଛି ମାନେ ହାର୍ଟ ଆଟାକ୍ ନଥିବ, ସେଇଟା ବି ଗୋଟେ ଭୁଲ ଧାରଣା। ECG ନର୍ମାଲ ଥାଇକି ବି ହାର୍ଟ ଆଟାକ୍ ଥାଇପାରେ, ଇକୋ ନର୍ମାଲ ଥାଇକି ବି ହାର୍ଟ ଆଟାକ୍ ଥାଇପାରେ। ତ ସବୁଠୁ ଇମ୍ପୋର୍ଟାଣ୍ଟ ହଉଛି ଲକ୍ଷଣ, ଯେମିତି ମୁଁ ଚାରିଟା ଲକ୍ଷଣ କହିଲି, ଚାରିଟା କ୍ୱେଶ୍ଚିନ୍ ପଚାରିବେ, ଛାତି ବଥାଟା କେଉଁ ଜାଗାରେ ହଉଛି ଆଉ କେଉଁ ପ୍ରକାର ଛାତି ବଥା, କ'ଣ କଲେ ବଢ଼ୁଛି, କ'ଣ କଲେ କମୁଛି, ଏ ଚାରିଟା ପ୍ରଶ୍ନର ଉତ୍ତରରୁ ଯଦି ଆପଣଙ୍କର 2ଟାରୁ ଅଧିକା ଯଦି ପଜିଟିଭ୍ ଆସୁଛି, ତାହେଲେ ସେ ବ୍ଲକେଜ୍ର ଲକ୍ଷଣ ହେଇପାରେ। ପ୍ରଥମ କଥା କେଉଁ ଜାଗାରେ ହେଉଛି, ପୁରା ଆଗପଟ ଛାତିଟା ହବ, ସେ ପେନ୍ଟା ବେଳେବେଳେ 2 ହାତକୁ ବି ଯାଏ, ତଣ୍ଟିକି ବି ଯାଏ, ବେଳେବେଳେ ପେଟକୁ ବି ଯାଏ, ପଛପଟ ବ୍ୟାକ୍କୁ ବି ଯାଏ, ଏଇଟା ହେଉଛି ସାଇଟ୍ ମାନେ କେଉଁ ଜାଗାରେ ହେଉଛି। ସେକେଣ୍ଡ ହେଉଛି ଟାଇପ୍ ଅଫ୍ ପେନ୍, ଟାଇପ୍ ଅଫ୍ ପେନ୍ ହେଉଛି ଯେ ଏମିତି ଲାଗେ ଗୋଟେ ରୁନ୍ଧି

0: ଲାଗୁଛି, ଯେମିତି ଛାତିରେ କି ଗୋଟେ ଓଜନ ରଖିଦେଇଛି, ସେଇ ଟାଇପ୍ର ଫିଲିଂଟା ହୁଏ। କିଛି ଲୋକଙ୍କୁ ଏମିତି ବି ଫିଲିଂ ହୁଏ ଯେ ମୁଁ କାଳେ ମରିଯିବି କି, ଏ ଟାଇପ୍ର ଯେଉଁ ଆମେ କହୁଛେ ଇମ୍ପେଣ୍ଡିଂ ଡୁମ୍ ଯେଉଁ କହୁଛନ୍ତି, କାଳେ ମରିଯିବି କି, ମୋର ହାର୍ଟ ଆଟାକ୍ ଆସିଗଲା କି, ତାଙ୍କୁ ଗୋଟେ ଇଣ୍ଟର୍ନାଲ୍ ଫିଲିଂ ଆସେ। ସେଇଟା ବି ଗୋଟେ ମାନେ ଟାଇପ୍ ଅଫ୍ ପେନ୍, କ୍ୱାଲିଟି ଅଫ୍ ପେନ୍ ଯେଉଁଟା କହିଲେ। ସେକେଣ୍ଡ ହେଉଛି କ'ଣ କଲେ ବଢ଼ୁଛି, ୟୁଜୁଆଲି ବ୍ଲକେଜ୍ର ପେନ୍ଟା ଯଦି ଆପଣ ଅତ୍ୟଧିକ ଦୌଡ଼ାଦୌଡ଼ି କରିବେ, ଉଠାଣି ଚଢ଼ିବେ, ସିଡ଼ି ଚଢ଼ିବେ, ତାହେଲେ ବଢ଼ିବ ଏବଂ ରେଷ୍ଟ ନେଇଗଲେ କମିଯିବ। ତ ଏସବୁରୁ ଯଦି କିଛି ବି ପଜିଟିଭ୍ ଅଛି, ତାହେଲେ ସେଇଟା ଆମେ ହାର୍ଟ ଆଟାକ୍ର, ହାର୍ଟ ଆଟାକ୍ କିମ୍ବା ବ୍ଲକେଜ୍ର ଲକ୍ଷଣ ବୋଲି ଭାବିବା।
1: ଧନ୍ୟବାଦ, ଧନ୍ୟବାଦ ଭଉଣୀ। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ। ନମସ୍କାର।
2: ନମସ୍କାର
1: ନମସ୍କାର, କିଏ କହୁଥିଲେ?
2: ମୁଁ ସଙ୍ଗୀତା ପାତ୍ର କହୁଥିଲି ମ୍ୟାଡମ, ବଲାଙ୍ଗୀରରୁ।
1: ସଙ୍ଗୀତା ଭଉଣୀ, ଆପଣଙ୍କର କଣ ସମସ୍ୟା ରହିଛି, କଣ ଜାଣିବାକୁ ଚାହୁଁଛନ୍ତି ସାର୍ଙ୍କୁ ପଚାରନ୍ତୁ।
0: ନମସ୍କାର, ନମସ୍କାର କୁହନ୍ତୁ।
2: ସାର୍ ମଧ୍ୟ ନମସ୍କାର।
0: ନମସ୍କାର
2: ସାର୍, ମୋର ଏବେ କିଛି ଦିନ ହେଲା ଛାତିଟା ମାନେ ପେନ୍ ହଉଛି, ସିଡ଼ି ଚଢିଲା ବେଳେ ହଉ ନହେଲେ ଅଧିକ ଚାଲିଲା ବେଳେ ମାନେ ଛାତିଟା କାଟୁଛି। ତ ମୁଁ ଯେତେବେଳେ ଦେଖିଥିଲି ଆମର ଏଠି ଯୋଉ ହସ୍ପିଟାଲ ଅଛି, ତ ସାର୍ କହିଲେ ଯେ ଆପଣଙ୍କର କୋଲେଷ୍ଟ୍ରଲଟା ବର୍ଡରରେ ରହୁଛି ବୋଲି। ତ ଏଇଟା କଣ ହୃଦରୋଗର ଲକ୍ଷଣ କି ନା ହେବାର ସମ୍ଭାବନା ରହୁଛି?
0: ନାଇଁ ଦେଖନ୍ତୁ, ମୁଁ ଯେମିତି ପୂର୍ବରୁ ବି କହୁଥିଲି, ଯଦି ଆପଣଙ୍କର ସିଡ଼ି ଚଢ଼ିଲେ, ଦୌଡ଼ାଦୌଡ଼ି କଲେ ଯଦି ଛାତି ପେନ୍ ହେଉଛି ଆଉ ରହିଗଲେ, ରେଷ୍ଟ ନେଇଗଲେ କମିଯାଉଛି, ତାହେଲେ ତାହା ବ୍ଲକେଜ୍ର ଲକ୍ଷଣ। ଆପଣଙ୍କର କୋଲେଷ୍ଟ୍ରଲ ନର୍ମାଲ୍ ଥାଉ କି ବଢ଼ିଥାଉ, ତା ସାଙ୍ଗରେ କିଛି ସମ୍ପର୍କ ନାହିଁ। ଯଦି ଆପଣଙ୍କର ମାନେ ଟିପିକାଲ୍ ସିମ୍ପଟମ୍ସ ଅଛି, ଦୌଡ଼ାଦୌଡ଼ି କଲେ କିମ୍ବା କାମଦାମ କଲେ ଯଦି ଛାତି ପେନ୍ ହେଉଛି, ଚାଲିଲେ ବି ଛାତି ପେନ୍ ହେଉଛି କହୁଛନ୍ତି, ତ ସେଇଟା ବ୍ଲକେଜ୍ର ଲକ୍ଷଣ। ଆପଣ ଇମିଡିଏଟଲି ECG କରାନ୍ତୁ, ଇକୋ କରାନ୍ତୁ, ଟ୍ରେଡମିଲ୍ ଟେଷ୍ଟ ଗୋଟେ ଅଛି, TMT ଯେଉଁ କହୁଛନ୍ତି ଆମେ, ସେ ଟେଷ୍ଟଟା କରାନ୍ତୁ ଏବଂ ହୃଦରୋଗ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ। କୋଲେଷ୍ଟ୍ରଲ ଯଦି ବଢ଼ିଛି ତା ପାଇଁ ତ ଚିକିତ୍ସା ନେବେ, କିନ୍ତୁ ଏଇଟା ବ୍ଲକେଜ୍ର ଲକ୍ଷଣ ବି ହେଇପାରେ।
1: ଜାଣିପାରିଲେ?
0: ଠିକ ଅଛି,
1: ଆପଣ ପାଖ ହସ୍ପିଟାଲକୁ ଯାଆନ୍ତୁ ବା ସେଠିକି ଟିକେ ଦେଖେଇ ଦିଅନ୍ତୁ, ଆଉ ସେ ଅନୁସାରେ ଆପଣଙ୍କର ରୋଗର ଚିକିତ୍ସା ଆରମ୍ଭ କରିଦିଅନ୍ତୁ, ହେଲା? ଠିକ ଅଛି, ଧନ୍ୟବାଦ ଭଉଣୀ।
3: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
4: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ SDU କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
3: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ତ ବ୍ଲକେଜ୍ ଯୋଗୁଁ ଯାହା ହୁଏ ସେଟା ହଉଛି ହାର୍ଟ ଆଟାକ୍। କାର୍ଡିଆକ୍ ଆରେଷ୍ଟ ହଉଛି ମାନେ ହଠାତ୍ ହାର୍ଟଟା ବନ୍ଦ ହେଇଯିବ, ହଠାତ୍ ହାର୍ଟଟା ଯୋଉ ବନ୍ଦ ହେଇଯାଏ ସେଟାକୁ ଆମେ କହୁଛେ କାର୍ଡିଆକ୍ ଆରେଷ୍ଟ। କାର୍ଡିଆକ୍ ଆରେଷ୍ଟର ବହୁତ କାରଣ ଅଛି, ହାର୍ଟ ଆଟାକ୍ ବି ଗୋଟେ କାରଣ କାର୍ଡିଆକ୍ ଆରେଷ୍ଟର। କିଛି ଲୋକଙ୍କର ଜେନେଟିକ୍ ପ୍ରୋବ୍ଲେମ୍ ଥାଏ ଯୋଉଥିରେ ହୃତସ୍ପନ୍ଦନଟା ହଠାତ୍ ବଢ଼ିଯାଏ, ସେଟା ବି ଗୋଟେ କାର୍ଡିଆକ୍ ଆରେଷ୍ଟ। ଯେମିତି ଆମେ ବହୁତ ଦେଖିଥିବା ଜିମ୍ରେ ଲୋକ ଟଳି ପଡ଼ନ୍ତି, ବହୁତ ଗୁଡ଼ାଏ ଫିଲ୍ମ ଆକ୍ଟର ମଝିରେ ଦେଖିଥିଲେ ଆମେ ଯେ ଜିମ୍ କଲାବେଳେ ସେମାନେ ଟଳି ପଡ଼ିଲେ, ଡେଥ୍ ହେଇଗଲା। ବହୁତ ଲୋକ ଆଥଲେଟିକ୍ସ ଖେଳିଲା ବେଳେ ସେମାନଙ୍କର ହଠାତ୍ କାର୍ଡିଆକ୍ ଆରେଷ୍ଟ ହେଇଯାଏ, ହାର୍ଟ ବନ୍ଦ ହେଇଯାଏ। ସେମାନଙ୍କର ଗୋଟେ ଜେନେଟିକ୍ ପ୍ରୋବ୍ଲେମ୍ ଥାଏ ଯେଉଁଥିରେ ଆମର ହାର୍ଟର ମସଲଟା ପ୍ରୋବ୍ଲେମ୍ ଥାଏ, ଟିକେ ତାର ଥିକନେସ୍ଟା ବଢ଼ିଯାଇଥାଏ।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ। ନମସ୍କାର, କିଏ କହୁଥିଲେ?
5: ମୁଁ ବରମ୍ପୁର ୟୁନିଭର୍ସିଟିରୁ ବବିତା ପଟ୍ଟନାୟକ କହୁଥିଲି।
1: ବବିତା ଭଉଣୀ, ଆପଣଙ୍କର
5: ସାର୍ ପଚାରିବାକୁ ଚାହୁଁଥିଲି ଯେ ହାର୍ଟ ଉପରେ।
0: ନମସ୍କାର, କୁହନ୍ତୁ।
5: ହାର୍ଟ ଆଟାକ୍, ହୃଦରୋଗ ଏସବୁ ହଉଛି, ଆମେ ହଠାତ୍ କେମିତି ଜାଣିବା?
0: ହଁ, ବହୁତ ଭଲ କ୍ୱେଶ୍ଚିନ୍ ପଚାରିଛନ୍ତି। ହାର୍ଟ ଆଟାକ୍ର ଯୋଉ ଆମେ ଲକ୍ଷଣ ଯଦି କହିବା, ହଠାତ୍ ଯୋଉ ହୁଏ ହାର୍ଟ ଆଟାକ୍, ତାର ଲକ୍ଷଣ ହଉଛି ଛାତି ବଥା ହେବ, ଛାତି ବଥା ହେବ, ଦି ହାତକୁ ଯିବ, ପିଠିକୁ ଯିବ, ବେକକୁ ଯିବ, ବେଳେବେଳେ ଉପର ପେଟଟା ବି ପେନ୍ ହୁଏ, ଏଇଟା ଛାତି ବଥା ହେବ। ତା ସାଙ୍ଗରେ ଧଇଁ ସଇଁ ଲାଗିବ, ତା ସାଙ୍ଗରେ ଝାଳ ବାହାରିବ, କିଛି ଲୋକଙ୍କର ବାନ୍ତି ବି ହେଇଥାଏ। ତ ଏସବୁ ଯଦି ଲକ୍ଷଣ ମିଶିକି ଥିବ, ଛାତି ବଥା, ଧଇଁ ସଇଁ, ଅତ୍ୟଧିକ ଝାଳ ବାହାରିବା, ବାନ୍ତି ହେବା ଏବଂ ବେଳେବେଳେ ଲୋକ ମୂର୍ଚ୍ଛା ବି ପଡ଼ିଯାଇଥାନ୍ତି, ତ ଏସବୁ ଯଦି

0: ମିଶିକି ଥାଉଛି ତାହେଲେ ହାର୍ଟ ଆଟାକ୍ ହେବାର ଚାନ୍ସେସ୍ ବଢ଼ିଯାଉଛି। ଅତି ଶୀଘ୍ର ଆପଣ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ECG ଇକୋ କିଛି ବ୍ଲଡ୍ ଟେଷ୍ଟ ଅଛି ସେସବୁ କରିକି ଆମେ ତାର ରୋଗ ନିଦାନ କରିପାରିବା।
1: ଧନ୍ୟବାଦ।
0: ତମେ କହୁଥିଲେ କାର୍ଡିଆକ୍ ଆରେଷ୍ଟ ହେଉଛି ହଠାତ୍ ହାର୍ଟ ବନ୍ଦ ହେଇଯିବ, ହଠାତ୍ ହାର୍ଟ ବନ୍ଦ ହେଇଯିବାର ସେସବୁ କାରଣ, ସେଟା ହାର୍ଟ ଆଟାକ୍ ଯୋଗୁଁ ହେଇପାରେ, କିଛି ଜେନେଟିକ୍ ପ୍ରୋବ୍ଲେମ୍ ଯୋଗୁଁ ହେଇପାରେ, କିମ୍ବା ହାର୍ଟ ଫେଲିୟର ଯୋଗୁଁ ହେଇପାରେ।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମ, ନମସ୍କାର। ନମସ୍କାର
2: ନମସ୍କାର,
1: କିଏ କହୁଥିଲେ?
2: ବାବୁ ସାହୁ, ନିମଖଣ୍ଡି।
1: ନିମଖଣ୍ଡରୁ ବାବୁ ଭାଇ କହୁଛନ୍ତି, ଆପଣଙ୍କର କଣ ସମସ୍ୟା ରହିଛି ନା ସାର୍ଙ୍କୁ ପରାମର୍ଶ ନେବାକୁ ଚାହୁଁଛନ୍ତି?
2: କାର୍ଡିଓଲୋଜିର ଇଏ ଥିଲା ଟିକେ
1: ପଚାରିବା।
0: ନମସ୍କାର କୁହନ୍ତୁ।
2: ନମସ୍କାର ସାର।
0: ନମସ୍କାର କୁହନ୍ତୁ
2: ସାର। ଏଟା ମୋ ଗୋଡ ସବୁ ଟ୍ୟାଲ ରହିକିରି ଖୋଲି ଯାଉଛି, ଦେଖେଇଲି ଯାଇ କାର୍ଡିଓଲୋଜିରେ।
0: ଆଜ୍ଞା,
2: ଇଏ ଆଗେ ଇଏ ଦେଖେ ମେଡିସିନ ରେ ଦେଖେଇଲି, ତାପରେ କମିଲାନି, କାର୍ଡିଓଲୋଜିରେ ଦେଖିଲି। କାର୍ଡିଓଲୋଜି କହିଲେ ଯେ 18 ତାରିଖରେ ଆସିଲେ ଆସ, ECG କରିକିରି ଦେଖ, ରିପୋର୍ଟ ମେଡିସିନ ଦେଇଛନ୍ତି।
0: ଆଜ୍ଞା, ଆପଣଙ୍କ ବୟସ କେତେ? ଆପଣଙ୍କ ବୟସ କେତେ?
2: 58।
0: ହଁ, ଧୂମ୍ରପାନ କିଛି କରନ୍ତି? ଡାଇବେଟିସ
2: କିଛି ନାହିଁ, ଧୂମ୍ରପାନ ପୁଡିଆ ଫଳିଆ କିଛି ନାହିଁ।
0: ଆପଣ ଯୋଉ ପ୍ରକାର ଲକ୍ଷଣ କହୁଛନ୍ତି ଯେ ଗୋଡ଼ ଫୁଲିଥିଲା, ମୁହଁ ଫୁଲିଥିଲା, ଧଇଁ ସଇଁ ଲାଗୁଥିଲା, ତାହା ହାର୍ଟ ଫେଲିୟର ଲକ୍ଷଣ। ହାର୍ଟ ର ଯଦି ପମ୍ପିଙ୍ଗ ପାୱାର କମି ଯାଇଥିବ ତାହେଲେ ସେଇଟା ତାର ଲକ୍ଷଣ। ଆପଣଙ୍କୁ ଯଦି
1: ଆପଣ କଣ କାମ କରନ୍ତି କହୁନାହାନ୍ତି ସାର?
2: ଆମର ଦୋକାନ, ଚା ଦୋକାନ।
0: ହଁ, ତ ବସିକି କାମ ଆପଣଙ୍କର?
2: ସାଇକେଲ ସାଇକେଲ ରନିଙ୍ଗ ହେଇଯାଉଛି, ଟିକେ କାମ କଲେ ଧଇଁ ସଇଁ ଲାଗୁଛି, ତାପରେ ଗୋଡ ଫୁଲିଆ ହେଲା ଗୋଟେ ସାଇଡ ଦେଖେଇଲି କାର୍ଡିଓଲୋଜିରେ।
0: ନା, ଗୋଟେ ସାଇଡ ଫୁଲିଥିଲା ନା ଦୁଇ ସାଇଡ ଫୁଲିଥିଲା?
2: ଗୋଟେ
0: ସାଇଡ ଫୁଲିଥିଲା, ଯଦି ସେ ଅଲଗା ପ୍ରୋବ୍ଲେମ ଥାଇପାରେ। ଯଦି ଦି ସାଇଡ ଫୁଲିଥିଲା କି ନାଇଁ
2: ବୋଲେ ପାଣି କମ ପିଇବ, କାର୍ଡିଓଲୋଜିରେ ଦେଖେଇଲି।
0: ଠିକ ଅଛି, ସେ ମୋଷ୍ଟଲି ହାର୍ଟ ଫେଲିୟର ଥିବ ଆପଣଙ୍କର, କିନ୍ତୁ ହାର୍ଟ ଫେଲିୟର ବି ବହୁତ କାରଣ ଅଛି। ହାର୍ଟ ର ଯୋଉ ପମ୍ପିଙ୍ଗ ପାୱାରଟା ଅଛି ଆମର, ସେ ପମ୍ପିଙ୍ଗ ପାୱାରଟା ଯଦି କମିଯିବ ହାର୍ଟ ର, ତାହେଲେ ଏସବୁ ଲକ୍ଷଣ ଆସେ। ଧନ୍ୟବାଦ।
1: ଆପଣ କହୁଥିଲେ ହାର୍ଟ ଫେଲିୟର କଥା?
0: ହଁ, ତ ହାର୍ଟ ଫେଲିୟର ର ବହୁତ କାରଣ ଅଛି, ହାର୍ଟ ଆଟାକ୍ ହେଇପାରେ, ଜେନେଟିକ କାରଣ ହେଇପାରେ, କିମ୍ବା ମସଲ ର ପମ୍ପିଙ୍ଗ ପାୱାର ଯଦି କମ ଥିବ ସେଟା ବି ହେଇପାରେ, କିମ୍ବା ଆମର କିଛି ଭାଲ୍ଭ ଇସ୍ୟୁ ଯଦି ଥିବ। ଭାଲ୍ ପ୍ରୋବ୍ଲେମ ଯୋଉଟା ଆଜିକାଲି ବହୁତ କମନ ହେଇଗଲେ, ମାନେ ୟଙ୍ଗ ପେସେଣ୍ଟ ମାନଙ୍କର ଯୋଉ ଆମର ହାର୍ଟ ଭିତରେ ଯୋଉ ଦ୍ୱାର ଥାଏ, ସେ ଦ୍ୱାରଟା କିଛି ବ୍ୟାକ୍ଟେରିଆଲ ଇନଫେକ୍ସନ ଯୋଗୁଁ ଖରାପ ହେଇଯାଇଥାଏ ସେ ଦ୍ୱାରଟା, ତ ସେଟା ଯୋଉଟା ଜାମ୍ ହେଇଯାଏ, ଦ୍ୱାରଟା ଯେମିତି ଖୋଲିବନି, ଯେମିତି ଖୋଲିବ ପୁରା ଖୋଲିବା କଥା ସେଟା ଖୋଲେନି, ତ ନ ଖୋଲିବା ଦ୍ୱାରା ଆମର ହାର୍ଟ ଭିତରେ ପ୍ରେସର ବଢ଼ିଯାଏ। ୟୁଜୁଆଲି ସେଇଟା ଛୋଟ ଛୁଆବେଳେ ଆମର ଇନଫେକ୍ସନଟା ହୁଏ, କିନ୍ତୁ ବୟସ୍କ ଅବସ୍ଥାରେ ଆମର ଯୋଉ ଆଡଲସେଣ୍ଟ ଏଜ୍ରେ ତାର ଲକ୍ଷଣ ସବୁ ଆସେ, ତାହା ବି ଗୋଟେ ହାର୍ଟ ଫେଲିୟର ଲକ୍ଷଣ।
2: ହ୍ୟାଲୋ,
1: ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ, ନମସ୍କାର।
3: ଆଜ୍ଞା ଆଜ୍ଞା, ନମସ୍କାର।
1: କିଏ କହୁଥିଲେ?
3: ଆଜ୍ଞା, ମୁଁ ଗଜାନନ ସ୍ୱାଇଁ କହୁଥିଲି, ମହିଷାନପୁରରୁ, ଟିକେଟରୁ।
1: ଚିକିଟରୁ ଗଜାନନ ଭାଇ କହୁଛନ୍ତି, ଆପଣ ତ ଜାଣିଛନ୍ତି ତାହେଲେ ଆଜି ଆମର ହୃଦରୋଗ ବିଶେଷଜ୍ଞ ଅଛନ୍ତି ବୋଲି ଆମ ପାଖରେ ଆଜି।
0: ନମସ୍କାର, କୁହନ୍ତୁ ଆପଣଙ୍କର ପ୍ରଶ୍ନ।
3: ଆଜ୍ଞା ନମସ୍କାର। ଆଜ୍ଞା
0: ନମସ୍କାର, କୁହନ୍ତୁ।
3: ମୋର ହଉଛି ଆଜ୍ଞା, ଆମର ମାନେ ଜନଗଣନା, ମୁଁ ଜଣେ ଶିକ୍ଷକ ଆଜ୍ଞା।
0: ଆଜ୍ଞା,
3: ହେଲେ ଜନଗଣନା ଏବେ ତ ଚାଲିଥିଲା, ଏବେ ତ ସରିଲା ଜନଗଣନା, ମାନେ ଅନ୍ୟ ଦିନ ମାନରେ ବାହାରେ ବୁଲିଲେ, ଗରମରେ ବୁଲିଲେ ଟିକେ ଅଲଗା ଲାଗୁଛି, କିନ୍ତୁ ଜନଗଣନା ପାଇଁ 10-11 ହେଲେ ବାହାରେ ବୁଲିଲେ ଟିକେ ଅଧିକ ମାନେ ବିଜାର ବିଜାର ଲାଗୁଛି, ତାପରେ କାମ କରିବାକୁ ଇଚ୍ଛା ହଉନି, ତାପରେ ସେଟା ସରେଇକିରି ଘରୁ ଫେରିଲା ପରେ ମଧ୍ୟ ଯେତିକି ସମୟ ରେଷ୍ଟ ନେଲେ ଆଉ ଥରେ ଠିକ ଲାଗିଯିବା କଥା, ଅଧିକ ସମୟ ଶୋଇ ରହିବାକୁ ଇଚ୍ଛା ହଉଛି, ଏଇଟା ହାର୍ଟ ପାଇଁ କଣ ଅସୁବିଧା କରିବ କି ଟିକେ କହିବେ?
0: ଆପଣଙ୍କ ବୟସ କେତେ?
3: ମୋର ଆଜ୍ଞା 45 ବର୍ଷ।
0: ଆଉ କିଛି ମାନେ ଅଭ୍ୟାସ କିଛି ଅଛି କି ଖରାପ?
3: ନାଇଁ ଆଜ୍ଞା, ନାଇଁ ନାଇଁ କିଛି ଆଜ୍ଞା, ନିଶା ପାଣି କିଛି ନାହିଁ।
0: ତ ଆପଣ ବ୍ୟସ୍ତ ହୁଅନ୍ତୁନି, ଏଥିରେ କିଛି ହାର୍ଟ ର ରୋଗ କିଛି ଲକ୍ଷଣ କିଛି ନାହିଁ, ଯାହା ବି ଆପଣ କହୁଛନ୍ତି ଯେ ହିଟ ଏକ୍ସର୍ସନ ଯୋଗୁଁ ଆମର ବେଳେବେଳେ ଏସବୁ ଲକ୍ଷଣ ଆସିଥାଏ, ଅତ୍ୟଧିକ ତାପରେ ଆମେ ଯଦି ରହୁଛେ, ଅତ୍ୟଧିକ ଝାଳ ହେଲା, ଟିକେ ଡିହାଇଡ୍ରେସନ ହେଲା, ଇଲେକ୍ଟ୍ରୋଲାଇଟ ଟିକେ କମିଗଲା, ସେସବୁ ଟିକେ ଲକ୍ଷଣ ହେଇଥାଏ, ଏସବୁ ଅଟୋମେଟିକ କମିଯିବ।
3: ଝାଳ ବାହାରିଲେ ହାର୍ଟ ର ଅସୁବିଧା ହେଲି, ଆଉ ହାର୍ଟ ବିଟ ପୁରା ସ୍ପିଡ ହେଇଯାଉଛି, ତ ସେଥିପାଇଁ ଡର ଲାଗୁଛି। ଆଉ
1: ଘରକୁ ଚଢୁଛନ୍ତି ସିଡି, ପୁଣି ଓହ୍ଲଉଛନ୍ତି,
3: ତାପରେ ଲୋକଙ୍କୁ ବୁଝିବାକୁ ପଡୁଛି ନା କାହିଁକି ଆସୁଛୁ କଣ ଆସୁଛୁ।

0: ବି ରହୁଥିବ, ଟିକେ ଟେନସନ୍ ବି ରହୁଥିବ,
1: ଯେହେତୁ ଶୁଣିଛନ୍ତି ଯେ ହାର୍ଟ ଆଟାକ୍ ହେଲେ ଝାଳ ବାହାରେ, ସେଥିପାଇଁ ସେ ଡରିକି
0: ଆପଣ ସଚେତନ ଅଛନ୍ତି, ସେଟା ବହୁତ ବଡ କଥା। କିନ୍ତୁ ଆପଣଙ୍କର ଲକ୍ଷଣରୁ କିଛି ନଥିବ ଏମିତି ଲାଗୁଛି, ତଥାପି ଆପଣଙ୍କର ଜନଗଣନା ସରିଲା ପରେ ଆପଣ ଆସିକି ରୁଟିନ ଚେକଅପ୍ କରାଇ ପାରିବେ।
1: ଭଲ, ଆପଣଙ୍କର ଯୋଉ ଡାଉଟଟା କ୍ଲିୟର ହେଇଯିବ। ଧନ୍ୟବାଦ ଭାଇ।
2: ଆଜ୍ଞା ଆଜ୍ଞା, ଠିକ ଅଛି, ଧନ୍ୟବାଦ ଆଜ୍ଞା।
1: ଏଇ ଯୋଉ ଏତେ ପ୍ରକାର ରୋଗ କହିଲେ ହୃଦରୋଗର, ଆପଣ ୟା ପାଇଁ ଚିକିତ୍ସା କଣ ଅଛି?
0: ଚିକିତ୍ସା ଯେମିତି ମୁଁ କହିଲି, ମାନେ ରୋଗ ଅନୁସାରେ ଚିକିତ୍ସା, ଯେମିତି ଆମେ ଛୋଟ ଛୁଆଙ୍କର ହୋଲ କଥା କହୁଛେ, ସେ ହୋଲ ଆମର ଦୁଇ ପ୍ରକାର ଅଛି, ଗୋଟେ ହଉଛି ସିମ୍ପଲ ହୋଲ ଆଉ ଗୋଟେ କମ୍ପ୍ଲେକ୍ସ ହୋଲ। ସିମ୍ପଲ ହୋଲ ଗୁଡାକରେ ଲକ୍ଷଣ କଣ ହୁଏ ନା, ଛୋଟ ଛୁଆମାନଙ୍କର ବାରମ୍ବାର ନିମୋନିଆ ହେବ, ଖାସ କଫ ହେବ, ଏବଂ ଓଜନ ବଢ଼ିବନି, ଏବଂ ମାଆର କ୍ଷୀର ଖାଇଲା ବେଳେ ଛୋଟ ଛୁଆ ଯେମିତି କ୍ଷୀର ଖାଇବ ସେ ଧଇଁଷ ହେଇଯିବ, ତ ସେଥିପାଇଁ ସେ ରହି ରହି କ୍ଷୀରଟା ଖାଇବ। ଯେମିତି ନର୍ମାଲ ଛୁଆ ଯେମିତି ପୁରା ଏଟ୍ ଏ ଷ୍ଟେଜ୍ ବହୁତ ସମୟ ପାଇଁ କଣ୍ଟିନ୍ୟୁଅସ୍ କ୍ଷୀର ଖାଆନ୍ତି, ସେମିତି ସେମାନେ ଖାଇପାରିବେନି, ଏବଂ କ୍ଷୀର ଖାଇଲା ବେଳେ ଝାଳେଇ ଯାଉଥିବ ମୁହଁଟା, ତ ଏସବୁ ତାର ଲକ୍ଷଣ। ତ ଯେଉଁ ସିମ୍ପଲ ହୋଲ ଥାଏ ସେଗୁଡ଼ାକ ସବୁ ଆମର ଆମେ ସେ ଭିତରେ ଗୋଟେ ଛତା ଦେଇଥାଉ, ଯେଉଁଟାକି ଛତା ଦେଇକି ଗୋଟେ କ୍ଲୋଜ୍ କରିଦେଇଥାଉ। ଆଉ କିଛି ଛୁଆ ଅଛନ୍ତି ଯେଉଁମାନଙ୍କର ସେ ଛୁଆମାନଙ୍କର ବି ଅପରେସନ କରିଥାଉ, ସେ ହୋଲଟା କ୍ଲୋଜ୍ କରିଥାଉ। ସିମ୍ପଲ ହୋଲ ଗୁଡା ଯଦି ଥିବ ତାହେଲେ ଆମେ ଗୋଟେ ଛତା ମିଳେ, ସେ ଗୋଡ଼ ପଟେ ଯାଇକି ଆମେ ସେଟାକୁ କ୍ଲୋଜ୍ କରିଦେଇଥାଉ। କିନ୍ତୁ ଯାହାମାନଙ୍କର ସେ ଛତା ଅପରେସନ ହେଇପାରିବନି, ଛତା ଦେଇକି ଅପରେସନ ହେଇପାରିବନି, ସେମାନଙ୍କୁ ଆମେ ଓପେନ୍ ହାର୍ଟ ସର୍ଜରୀ କରିଥାଉ। ସେକେଣ୍ଡ ହେଉଛି ଯେଉଁ କମ୍ପ୍ଲେକ୍ସ ହୋଲ ଅଛି, କମ୍ପ୍ଲେକ୍ସ ହୋଲରେ ପେସେଣ୍ଟ ମାନଙ୍କର କିଛି ଲୋକଙ୍କର ଜନ୍ମରୁ ହିଁ ନୀଳ ପଡ଼ିଯାଆନ୍ତି ପୁରା, ଯେଉଁଟା ଆମେ ବ୍ଲୁ ବେବି ସିଣ୍ଡ୍ରୋମ କହୁଛେ। ଛୋଟ ଛୁଆ ଜନ୍ମ ହେଲା ବେଳେ ନୀଳ ଥିବ, ଧଇଁଷ ହେଇଯାଉଥିବ, ଅକ୍ସିଜେନ୍ ଲେଭେଲ କମିଯାଉଥିବ, ଓଜନ ବଢ଼ୁନଥିବ, ଏସବୁ ଆମର କମ୍ପ୍ଲେକ୍ସ ହୋଲ ବା ବ୍ଲୁ ବେବି ସିଣ୍ଡ୍ରୋମର ଲକ୍ଷଣ ହେଇଥାଏ। ସେମାନଙ୍କର ଇକୋକାର୍ଡିଓଗ୍ରାଫି କରିକି ଆମେ ତାର କେଉଁ ପ୍ରକାର ହୋଲ ଅଛି, କେତେ ବଡ଼ ହୋଲ ଅଛି, ସେସବୁ ଡାଇଗ୍ନୋସିସ୍ କରିକି ଆମେ ତାକୁ ଅପରେସନ ପାଇଁ ପଠାଇଥାଉ। ଏଠି ମୁଁ ଆଉ ଗୋଟେ କଥା ଶ୍ରୋତାମାନଙ୍କୁ କହିବାକୁ ଚାହେଁ ଯେ ହୋଲ ଗୁଡ଼ାକ ଯେଉଁ ଅଛି ଏହାର ଅପରେସନ ଗୋଟେ ନିର୍ଦ୍ଦିଷ୍ଟ ବୟସରେ ହିଁ ହେଇଥାଏ, ସେ ବୟସଟା ଯଦି ଗଡ଼ିଯିବ ତାହେଲେ ଅପରେସନ ସମ୍ଭବ ନୁହେଁ, ସେ ଜୀବନଯାକ ପଙ୍ଗୁ ହେଇକି ରହିବ ସିଏ, ଏବଂ ତାର ଯେଉଁ ହୋଲ ସମସ୍ୟାଟା ଗୋଟେ ବୟସରେ ଆମେ ପୁରା କ୍ୟୁର କରିଦେଇଥାନ୍ତେ ସେଟା ଆଉ ଗୋଟେ ବୟସ ପରେ ହେଇପାରେନି। ତେଣୁକରି ଯଦି ଡାକ୍ତର କହିଛନ୍ତି ଆପଣଙ୍କୁ ଯେ ଆପଣଙ୍କ ଛୁଆର ହାର୍ଟରେ ହୋଲ ଅଛି, ତାକୁ ଆପଣ ନେଗ୍ଲେକ୍ଟ କରନ୍ତୁନି, ଏବଂ ସେଟାକୁ ଯାଞ୍ଚ କରିକି ତାକୁ ଫଲୋଅପ୍ରେ ରୁହନ୍ତୁ, ଯେମିତି ଏକ ନିର୍ଦ୍ଦିଷ୍ଟ ବୟସରେ ଆମେ ତାକୁ ଅପରେସନ କରିଦେଇପାରିବା।
3: କାନ, ନାକ, ଗଳା, ଆଖି, ଦାନ୍ତ ଏବଂ ଡାଇବେଟିସ୍ ହରମୋନ୍ ସମସ୍ୟା ଆମର ପ୍ରତିଦିନ ଜୀବନକୁ ପ୍ରଭାବିତ କରିଥାଏ।
4: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ENT, ଅପ୍ଥାଲମୋଲୋଜି, ଡେଣ୍ଟାଲ କେୟାର ଏବଂ ଏଣ୍ଡୋକ୍ରିନୋଲୋଜି ବିଭାଗ ମାଧ୍ୟମରେ ଶ୍ରବଣ, ଦୃଷ୍ଟି, ଦାନ୍ତ ଓ ଡାଇବେଟିସ୍ ଥାଇରଏଡ୍ ସମ୍ବନ୍ଧୀୟ ରୋଗର ସଠିକ୍ ନିର୍ଣ୍ଣୟ ଓ ଚିକିତ୍ସା ସେବା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଉପଲବ୍ଧ।
3: ଚିକିତ୍ସା ଓ ଭରସା ଆମ ପ୍ରତିବଦ୍ଧତା। ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
5: ହ୍ୟାଲୋ, ଶୁଭ ସକାଳ, ନମସ୍କାର ମ୍ୟାଡାମ।
1: ନମସ୍କାର, କିଏ କହୁଥିଲେ?
5: ମୁଁ ମୁନାପଣ୍ଡା କୋଟିଲ କନ୍ନାପୁର ଜଗଦମ୍ପୁର କହୁଥିଲି।
1: ମୁନାପଣ୍ଡା ଭାଇ, କୁହନ୍ତୁ, ଆପଣ ତ ନିୟମିତ ଶ୍ରୋତା, ଜାଣିଛନ୍ତି ଆଜି ଆମର କାର୍ଡିଓଲୋଜି ବିଭାଗର ସାର୍ ଅଛନ୍ତି ଆମ ପାଖରେ, ଆପଣଙ୍କର ସମସ୍ୟା ପରାମର୍ଶ କଣ ନେବାକୁ ଚାହୁଁଛନ୍ତି ପଚାରିଲେ।
5: ଦେଖନ୍ତୁ ମ୍ୟାଡାମ, ବିଶେଷଜ୍ଞ ମହାଶୟଙ୍କୁ ମୋର
0: ନମସ୍କାର। ନମସ୍କାର, କୁହନ୍ତୁ। ନମସ୍କାର,
5: ଭଲ ହେଇଥାନ୍ତୁ, ଖୁସି ହେଇଥାନ୍ତୁ ମହାଶୟ, ଆପଣଙ୍କ ବିଶେଷଜ୍ଞ ମହାଶୟ ଘଣ୍ଟ ଗୋଟେ ରଖିଥାନ୍ତୁ।
0: ବହୁତ ବହୁତ ଧନ୍ୟବାଦ, ଆପଣ ବି ବହୁତ ଭଲରେ ଥାନ୍ତୁ।
5: ହଁ ସାର, ମୁଁ ସବୁବେଳେ ବିନ୍ଦାସ ଥାଏ, କାରଣ ମୁଁ ସବୁବେଳେ ବେଶୀ ଖାଦ୍ୟ ବ୍ୟବହାର କରେ, ଖାଇବା ପିଇବା ସବୁ ଜଗି ଚାଲେ। ଆଜି ପର୍ଯ୍ୟନ୍ତ ଦୀର୍ଘ 40 ବର୍ଷରୁ ଉର୍ଦ୍ଧ ହେଲା ମୁଁ ମେଡିକାଲ ଦ୍ୱାର ମୁଁ କେବେ ଦେଖିନି।
0: ବହୁତ ବଢିଆ, ବହୁତ ବଢିଆ, ଆପଣ ସମସ୍ତଙ୍କ ପାଇଁ ଗୋଟେ ପ୍ରେରଣା। ଆପଣଙ୍କର
5: ନିଜ ପାଇଁ, ଆମେ ଯଦି ନିଜେ ବୈଦେବା ତାହେଲେ ରୋଗ ଆମ ପାଖକୁ ପଶି ନେବ। ଅବଶ୍ୟ
0: ରେଡିଓ ମାଧ୍ୟମରେ ମୁଁ ସମସ୍ତଙ୍କୁ କହିବି, ଆପଣଙ୍କଠୁ ପ୍ରେରଣା ନେବେ।
5: ସମସ୍ତଙ୍କ ଡାଇବେଟିସ, ଗ୍ୟାଷ୍ଟ୍ରିକ, ତାପରେ ଷ୍ଟ୍ରୋକ, ହାର୍ଟ ପ୍ରୋବ୍ଲେମ, କାରଣ ଆମ ଖାଦ୍ୟ ଉପରେ ସବୁ ନିର୍ଭର କରୁଛି।
0: ଠିକ, ଆପଣ ବହୁତ ଭଲ କଥାଟେ କହିଲେ, ଯେ ମୁଁ ଏ ପୂର୍ବରୁ ହିଁ କହୁଥିଲି, ଆପଣ ଦେଶୀ ଖାଆନ୍ତୁ, ଲୋକାଲ ଖାଆନ୍ତୁ, ଫୁର୍ତ୍ତିରେ ରୁହନ୍ତୁ, 8 ଘଣ୍ଟା ଶୁଅନ୍ତୁ, ସେଟା ହିଁ ହାର୍ଟ ପାଇଁ ଭଲ।
1: ଶ୍ରୋତା ବନ୍ଧୁ ମାନଙ୍କୁ ସାର୍ ଯୋଉଟା ବୁଝାଉଥିଲେ ମନ ହେଉଛନ୍ତି।

0: ତାର ଉଦାହରଣ ବହୁତ ବଢିଆ।
1: ଦେଖନ୍ତୁ ଆପଣଙ୍କ ପ୍ରଶ୍ନ ହେଲା,
0: ଆଜ୍ଞା,
1: ଆଜିକାଲି ଦେଖନ୍ତୁ ଉଦ୍ରୋଗ ବହୁତ ଚାରିଆଡ଼େ ଉଦ୍ରୋଗ ହେଲେ ବାପିଗଲେ, ମୁଖ୍ୟ କାରଣଟା କଣ?
0: ମୁଖ୍ୟ କାରଣ ଆପଣ ତ ଅଲରେଡି ଅଧା କହିସାରିଲେଣି ଯେ ଅତ୍ୟଧିକ ସ୍ଟ୍ରେସ୍ ନବା, ବାହାର ଖାଦ୍ୟ ଯେମିତି ତେଲ ଲୁଣ କେମିକାଲ ଜାତୀୟ ଖାଦ୍ୟ ଖାଇବା, ଆଜିକାଲି ଯୋଉ ଆମ ଦେଶୀ ଖାଦ୍ୟ ନ ଖାଇକି ପନିପରିବା, ନିଜର ବାଡ଼ିର ଫଳମୂଳ, ବାଡ଼ିର ପରିବା, ଜମିର ଫସଲ ନ ଖାଇକି ଆମେ ଯୋଉ ସିନ୍ଥେଟିକ୍ ଖାଦ୍ୟ ଖାଉଛେ, ଅତ୍ୟଧିକ ଷ୍ଟ୍ରେସ୍ ଅଛି, ଓଜନ ବଢ଼ୁଛି, ମେଦବହୁଳତା, ଡାଇବେଟିସ୍ର ବଢ଼ୁଛି, ଆଉ ବିଭିନ୍ନ ଆମର ଯୁବପିଢ଼ି ଯୋଉ ପ୍ରକାର ଡ୍ରଗ୍ସ, ସ୍ମୋକିଂ, ଆଲକୋହଲ ଏସବୁ ବଦାଭ୍ୟାସ କରୁଛନ୍ତି, ତ ଏହା ହିଁ ତାର ମୂଳ କାରଣ। ଥରେ ଯଦି ରୋଗ ହେଇଗଲା ତାର ଉପଚାର ପାଇଁ ଆମେ ବହୁତ ପ୍ରଣାଳୀ ଅଛି। କିଛି ରୋଗ ଆମର ଔଷଧ ଦ୍ୱାରା ଭଲ ହୋଇଥାଏ, କିଛି ରୋଗ ଆମର ଅପରେସନ ଦ୍ୱାରା ଭଲ ହୋଇଥାଏ, କିନ୍ତୁ ରୋଗ ହେବାର ଆଗରୁ ଆମର ପ୍ରତିଷେଧଟା ଇମ୍ପୋର୍ଟାଣ୍ଟ, ଯୋଉଟା ଆପଣ କହିଲେ ଖାଇବା ପିଇବା, ନିଦ, ଓଜନ ବଢ଼େଇବାନି, ଡାଇବେଟିସ୍ ବିପି କଣ୍ଟ୍ରୋଲ ରଖିବା, ଆଉ ସ୍ମୋକିଂ, ଆଉ ଆମର ରକ୍ତଚାପକୁ କଣ୍ଟ୍ରୋଲ ରଖିବା, ସେ ହିଁ ତାର ମୂଳ ଉପଚାର।
2: ମନୁଭାଇ ସମସ୍ୟା ଅଛି ମାନେ ସମାଧାନ ନିଶ୍ଚୟ ଅଛି, କିନ୍ତୁ ଆମକୁ ପ୍ରାଥମିକ ସ୍ତରରେ ଯଦି ପରାମର୍ଶ ନେଇଯିବା ସେ ଜିନିଷଟା ଆମର ଜଲ୍ଦି କ୍ୟୁର ହେବ। ଧନ୍ୟବାଦ ଭାଇ,
0: ଧନ୍ୟବାଦ।
2: ଆପଣ କହୁଥିଲେ ଛୁଆମାନଙ୍କର ଚିକିତ୍ସା ପ୍ରଣାଳୀରେ ଅପରେସନ କଥା କହିଲେ,
0: ବର୍ତ୍ତମାନ ଯୋଉ ଆମେ କହିଲେ ଯୋଉ ହାର୍ଟ ଆଟାକ୍ର ଯୋଉ ଚିକିତ୍ସା ଅଛି, ହାର୍ଟ ଆଟାକ୍ରେ ଆମର ଦୁଇ ପ୍ରକାର ଚିକିତ୍ସା ଅଛି। ଗୋଟେ ଯଦି କାହାକୁ ହାର୍ଟ ଆଟାକ୍ ଆସିଲା, ଇମିଡିଏଟଲି ଆମେ ତାକୁ ଗୋଟେ ଇଞ୍ଜେକ୍ସନ ଦେଇଥାଉ। ସେ ଇଞ୍ଜେକ୍ସନଟା ସେ ଯୋଉ କ୍ଲଟ୍ଟା, ବ୍ଲଡ୍ କ୍ଲଟ୍ଟା ଯାଇକି ଯୋଉ ବନ୍ଦ କରିଦେଇଥିବ ରକ୍ତନାଳୀକୁ, ସେଟା ମେଲ୍ଟ କରିଦେବ। ସେଟା ବହୁତ ଉପଯୋଗୀ ଆଜିକାଲି, କାହିଁକିନା ବହୁତ ଲୋକ ଆମର ଗାଁ ଗହଳିରେ ରହୁଛନ୍ତି କିମ୍ବା ରିମୋଟ୍ ଏରିଆରେ ରହୁଛନ୍ତି, ସେମାନେ ବଡ଼ ହସ୍ପିଟାଲକୁ ପହଞ୍ଚିଲା ବେଳକୁ ତାଙ୍କର ହାର୍ଟର ପ୍ରୋବ୍ଲେମଟା ବଢି ଯାଇଥାଏ।
2: ଏଇଠି ଗୋଟେ କଥା ପଚାରିଦା, ଯୋଉ କହୁଛନ୍ତି ଗୋଲ୍ଡେନ୍ ଆୱାର,
0: ଗୋଲ୍ଡେନ୍ ଆୱାର ହଁ,
2: ଜାଣିଲା ଡକ୍ଟର ଭର ପହଞ୍ଚାସି ସମୟଟା କେତେ?
0: ସେ ଗୋଲ୍ଡେନ୍ ଆୱାରଟା ହଉଛି ୱିଦିନ୍ ଟୁ ଆୱାର୍ସ। ହାର୍ଟ ଆଟାକ୍ର ଲକ୍ଷଣ ଆସିବାର ୱିଦିନ୍ ଟୁ ଆୱାର୍ସ ଯଦି ଆମେ ସେ ଇଞ୍ଜେକ୍ସନଟା ଦେଇଦେଉଛେ, ତାର ଯଦି ସେ ବ୍ଲକେଜ୍ଟା ମେଲ୍ଟ ହେଇଯାଉଛି, ତାହେଲେ ସେଟା ତା ପାଇଁ ବହୁତ ଉପକାରୀ। ଯଦି ସେ ଦୁଇ ଘଣ୍ଟା ଭିତରେ ଯଦି ହସ୍ପିଟାଲରେ ପହଞ୍ଚି ପାରୁଛି ଏବଂ ସେ ଇଞ୍ଜେକ୍ସନ ଦ୍ୱାରା ହଉ କିମ୍ବା ଆମର ଆଉ ଗୋଟେ ଉପଚାର ଅଛି ଷ୍ଟେଣ୍ଟ ପକେଇକି ଯଦି ଆମେ ତାର ବ୍ଲକେଜ୍ଟାକୁ ଖୋଲିଦେବା, ତାହେଲେ ସେ ଦୁଇ ଘଣ୍ଟା ଭିତରେ ତାର ହାର୍ଟର ବହୁତ ମସଲ ଡ୍ୟାମେଜ୍ଟା କମିଯାଏ। ସେଇଟା ଆମେ କହୁଛନ୍ତି ଗୋଲ୍ଡେନ୍ ଆୱାର ବା ସୁବର୍ଣ୍ଣ ସୁଯୋଗ।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
3: ନମସ୍କାର,
2: କିଏ କହୁଥିଲେ ଭଉଣୀ? ଅନୁରାଧା ଭଉଣୀ, ଆପଣଙ୍କର କଣ ସମସ୍ୟା ରହିଛି ନା ଜାଣିବାକୁ ଚାହୁଁଛନ୍ତି ସାର୍ଙ୍କୁ ପଚାରନ୍ତୁ।
3: ସାର୍ ନମସ୍କାର।
0: ନମସ୍କାର ନମସ୍କାର, କୁହନ୍ତୁ
3: ସାର୍। ମୋର ଗୋଟେ ଆକ୍ଚୁଆଲି ଷ୍ଟଣ୍ଟ ପଡିସାରିଛି ଆଗରୁ,
0: ଆଜ୍ଞା,
3: ବର୍ତ୍ତମାନ ବି କୋଡ଼ା ଗୋଟେ ଟିକେ ଖାଇବି କରିବି ବୋଲେ ଆଉ ସେ ତ ଡାଇଜେସନ ହଉନି, ତଥାପି ଲେଫ୍ଟ ସାଇଡ୍ଟା ବେଳେ ବେଳେ କାଟୁଛି, ତା ପାଇଁ ଆଉ କଣ ପ୍ରିକସନ ନେବି
0: ଆପଣଙ୍କ ବୟସ କେତେ? ଆପଣଙ୍କ ବୟସ କେତେ?
3: ବୟସ ସାର୍ 50।
0: 50 ଷ୍ଟେଣ୍ଟ ପଡିକି କେତେ ଦିନ ହେଇଛି? ଦେଖନ୍ତୁ, ଷ୍ଟେଣ୍ଟ ପଡିବା ପରେ ମାନେ କିଛି କିଛି ଏମିତି ଲକ୍ଷଣ ଆସିଥାଏ ଯୋଉଟା ଆମର ଶ୍ରୋତା ବନ୍ଧୁ ବା ରୋଗୀ ଭାବନ୍ତି ଆଉ ଥରେ ହାର୍ଟ ଆଟାକ୍ ଆସିଲା କି ଏମିତି ଭାବନ୍ତି, କିନ୍ତୁ ଆପଣ ସବୁବେଳେ ଆପଣଙ୍କର ପୂର୍ବ ଲକ୍ଷଣକୁ କୋରିଲେଟ୍ କରିବେ। ଆପଣ ଯୋଉ ଷ୍ଟେଣ୍ଟ ପଡିବା ପୂର୍ବରୁ ଯୋଉ ପ୍ରକାର ଲକ୍ଷଣ ହେଇଥିଲା, ଏଇଟା ସେ ପ୍ରକାର କି ଅଲଗା ପ୍ରକାର? ଯଦି ସେ ପ୍ରକାର ଅଛି ତାହେଲେ ଏଇଟା ସେ ଯୋଉ ହାର୍ଟର ପ୍ରୋବ୍ଲେମ ଯୋଗୁଁ ହେଇପାରେ। ଯଦି ସେ ପ୍ରକାର ନାହିଁ, ବେଳେବେଳେ ଆମେ ଯୋଉ ହାର୍ଟ ଷ୍ଟେଣ୍ଟ ପଡ଼ିଲା ପରେ କିଛି ଔଷଧ ଦେଇଥାଉ, ସେ ଔଷଧ ଦ୍ୱାରା ଟିକେ ଗ୍ୟାଷ୍ଟାଇଟିସ୍ ହେଇଥାଏ, ତ ଏଇଟା ଗ୍ୟାସ୍ ପ୍ରୋବ୍ଲେମ ଯୋଗୁଁ ବି ହେଇପାରେ। ଆପଣ ଯୋଉଠି ବି ଦେଖଉଛନ୍ତି ତାଙ୍କର ପରାମର୍ଶ ନିଅନ୍ତୁ, କିନ୍ତୁ ମୋତେ ଲାଗୁଛି ଯଦି ଗୋଟିଏ ଜାଗାରେ ଲୋକାଲାଇଜ୍ ପେନ୍ ହେଉଛି, ଗୋଟିଏ ଜାଗାରେ ପିନ୍ ପଏଣ୍ଟ ପେନ୍ ଯଦି ହେଉଛି, ତାହେଲେ ସେଇଟା ହାର୍ଟର ଲକ୍ଷଣ ନ ହେଇଥାଇପାରେ।
2: ଧନ୍ୟବାଦ ଧନ୍ୟବାଦ ଭଉଣୀ। ଆପଣ ଯୋଉ କହିଲେ ଯୋଉ ଅପରେସନ ହୁଏ ବା ଚିକିତ୍ସା ହୁଏ, ଆପରେ ନିୟମ କିଛି ପେସେଣ୍ଟକୁ ମାନିବାକୁ ପଡିବ ନା? ଥରେ ମାନେ ହେଇଗଲା ମାନେ ସେ ସୁସ୍ଥ ଚଳିବ?
0: ଏଟା ବହୁତ ରୋଗୀ ଭାବନ୍ତି ଯେ ଆମର ଅପରେସନ ହେଇଗଲା, ଆମେ ଏବେ କିଛି ଔଷଧ ଖାଇବାକୁ ପଡିବନି। ଏଟା ସବୁଠୁ ବହୁତ ଭୁଲ ଧାରଣା, କାହିଁକି ନା ଔଷଧ ଖାଇବାଟା ନିହାତି ଦରକାର ଫ୍ୟୁଚରରେ, କାହିଁକି ନା ଯେମିତି ଭଉଣୀ ଜଣେ ଫୋନ କରିଥିଲେ ଯେ ତାଙ୍କର ଷ୍ଟେଣ୍ଟ ପଡିଛି।

0: ଷ୍ଟେଣ୍ଡଟା ଆମର ଗୋଟେ ମେଟାଲର ସ୍ପ୍ରିଙ୍ଗଟା, ସେ ସ୍ପ୍ରିଙ୍ଗଟାକୁ ମେଣ୍ଟେନାନ୍ସ କରିବା ପାଇଁ ଆମକୁ କିଛି ଔଷଧ ରେଗୁଲାର ଖାଇବାକୁ ପଡ଼ିବ। ସେ ଔଷଧ ଯଦି ନ ଖାଇବେ ବହୁତ ଲୋକ ବନ୍ଦ କରିଦିଅନ୍ତି, ଯଦି ଔଷଧ ବନ୍ଦ କରିଦେବେ ତାହେଲେ ଯେଉଁ ମେଟାଲର ଷ୍ଟେଣ୍ଡଟା ତା ଭିତରେ ପୁଣି ବ୍ଲକେଜ୍ ଆସିଥାଏ। ତ ତେଣୁକରି ମୋର ଗୋଟିଏ ଅନୁରୋଧ ଯେ ଆପଣଙ୍କର ଯଦି ଷ୍ଟେଣ୍ଟ ପଡ଼ିଛି, ହାର୍ଟ ଅପରେସନ୍ ହେଇଛି, ତାହେଲେ ଔଷଧ ବନ୍ଦ କରନ୍ତୁନି, ସେ ଔଷଧ ନିୟମିତ ଚାଲୁ ରଖନ୍ତୁ ଯେମିତିକି ଆପଣଙ୍କର ସେ ସ୍ପ୍ରିଙ୍ଗଟା ବନ୍ଦ ନ ହୁଏ। ଦ୍ୱିତୀୟ କଥା, କିଛି ଭାଲ୍ଭ ଅପରେସନ୍ ହେଇଥାନ୍ତି ଆମର ପେସେଣ୍ଟ, ସେମାନଙ୍କର ଗୋଟେ ରକ୍ତ ପତଳା କରିବା ପାଇଁ ମେଡିସିନ୍ ଚାଲିଥାଏ, ସେ ଔଷଧଟା ବି ସେମାନେ ବନ୍ଦ କରିଦିଅନ୍ତି। ସେମାନେ ଭାବନ୍ତି ଆମର ଭାଲ୍ଭ ଅପରେସନ୍ ହେଇଗଲା, ଏବେ ସବୁ ଠିକ୍ଠାକ୍ ଅଛି, କିନ୍ତୁ ସେଇଟା ବି ମେଟାଲ ଭାଲ୍ଭଟା ଯେହେତୁ, ସେ ମେଟାଲ ଭାଲ୍ଭଟା ବି ଚୋକ୍ ହେଇଯାଏ। ତ ତେଣୁକରି ମେଟାଲ ଭାଲ୍ଭ ଯାହାର ପଡ଼ିଛି କିମ୍ବା ମେଟାଲର ଷ୍ଟେଣ୍ଡ ଯାହାର ପଡ଼ିଛି, ସେମାନେ କେବେ ବି ଔଷଧ ବନ୍ଦ କରିବେନି, ନିୟମିତ ପରାମର୍ଶ କରିବେ ଏବଂ ରକ୍ତ କେତିକି ପତଳା ହେଇଛି ତାର ଗୋଟେ ଟେଷ୍ଟ ଆସେ ପ୍ରତି ମାସରେ, ସେମାନେ କରିବା ନିହାତି ଦରକାର। ଯଦି ରକ୍ତ ବେଶୀ ପତଳା ହେଇଯାଇଛି ତାହେଲେ ଆମେ ଔଷଧର ମାତ୍ରାକୁ ଚେଞ୍ଜ କରିବା, କିନ୍ତୁ ଔଷଧ କେବେ ବନ୍ଦ କରିବେନି।
1: ମାନେ ବିଷୟବସ୍ତୁ ଯାହା ଅଛି, ଯେତେ ସମୟ କଥା ହେଲେ ତ ସରିବନି, କିନ୍ତୁ ଯେହେତୁ ଆମ କାର୍ଯ୍ୟକ୍ରମର ସମୟ ଅବଧି ଗୋଟେ ରହିଛି, ଶେଷରେ ଶ୍ରୋତାବନ୍ଧୁଙ୍କୁ ଆପଣ ସଂକ୍ଷେପରେ କ'ଣ କହିବାକୁ ଚାହିଁବେ?
0: ସଂକ୍ଷେପରେ ମୁଁ କହିବି ଯେ ଶରୀର ଅଛି ଯଦି ରୋଗ ତ ନିହାତି ଆସିବ, କିନ୍ତୁ ଆମେ ତାକୁ ଯେତେ ମାତ୍ରାରେ ପ୍ରିଭେନ୍ସନ୍ କରିପାରିବା ସେତେ ଭଲ। ଯେମିତି ହାର୍ଟ ଆଟାକ୍ର ପ୍ରିଭେନ୍ସନ୍ ପାଇଁ ସବୁଠୁ ବେଷ୍ଟ ହେଉଛି ଆମର ଓଜନକୁ ବଢ଼ାଇବାକୁ ଦେବାନି, ଷ୍ଟ୍ରେସ୍ ଲେଭେଲକୁ କମ୍ ରଖିବା, ଯେତେ ଦୂର ପାରିବା ଆମେ ଲୋକାଲ୍ ଖାଦ୍ୟ ଏବଂ ଦେଶୀ ଖାଦ୍ୟ ଖାଇବା, ଆମର ତେଲ ମସଲା ବାହାର ଖାଦ୍ୟକୁ କମେଇବା ଏବଂ ନିଜର ଜୀବନଚର୍ଯ୍ୟା ଯେଉଁ ଅଛି ସେଟାକୁ ଟିକେ ଆମେ ବଦଳାଇବା, ପଜିଟିଭ୍ ଥିଙ୍କିଂ କରିବା। ଯଦି ରୋଗ ଆସୁଛି ତାର ଠିକ୍ ଟାଇମ୍ରେ ଯାଞ୍ଚ କରିବା ଏବଂ ତାର ଚିକିତ୍ସା ଉଚିତ ଜାଗାରେ ଉଚିତ ଡାକ୍ତରଙ୍କ ଦ୍ୱାରା ଉଚିତ ସମୟରେ କରିବା ସବୁଠୁ ଭଲ।
1: ବହୁତ ବଢ଼ିଆ, ବହୁତ ବଢ଼ିଆ। ଆଜି ଆପଣ ଆମ କେନ୍ଦ୍ରକୁ ଆସିଲେ, ବିଭିନ୍ନ ଶ୍ରୋତାମାନଙ୍କ ଯେଉଁ ସମସ୍ୟା ଥିଲା ସେମାନଙ୍କ ମନକୁ ବୁଝେଇବା ସହିତ ଏ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝେଇଦେଲେ। ଆକାଶବାଣୀ ବ୍ରହ୍ମପୁର ପରିବାର ତରଫରୁ ଆପଣଙ୍କୁ ବହୁତ
0: ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସମ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
4: ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର ଓ ନି ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ଆଧୁନିକ ପଦ୍ଧତିରେ ଚିକିତ୍ସା ସେବା ସହ ଆମେ ଦେଉଛୁ ଆଶାର ନୂଆ କିରଣ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

ଶୁଣିଲି ପ୍ରାୟୋଜିତ କାର୍ଯ୍ୟକ୍ରମ ହାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଆଜି ଶୁଣିଲେ ଏହାର 14ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ।

ପ୍ରଥମ ଗୀତଟିକୁ ଆମେ ନେଇଛୁ ଚିଲିକା ତେରିଆ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ନିର୍ମଳ ମିଶ୍ର ଏବଂ ବସନ୍ତ ଦାସ। ଶିବବ୍ରତ ଦାସଙ୍କ ଗୀତ ସଙ୍ଗୀତ ଶାନ୍ତନୁ।

ଏଥର ଶୁଣନ୍ତୁ ଚକା ଭଉଁରୀ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅନୁରାଧା, ମହମ୍ମଦ ଆଜିଜ ଏବଂ ସାଥୀ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅକ୍ଷୟ ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏଠି ମୋ ପ୍ରିୟ ଶ୍ରଦ୍ଧାଙ୍କୁ ମନେ ପକାଇ ଦେଉଛୁ ଯେ ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ମେ ମାସର 24 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ବାଜି 30 ମିନିଟ୍ରେ ପ୍ରଚାର

କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଏ ସମ୍ପର୍କରେ ଆପଣ ମେ ମାସର 24 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423060। ବିଷୟଟି ପୁଣି ଥରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଏହି ଘୋଷଣାଟି ଏତିକିରେ ଶେଷ ହେଲା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ। ଏଥର ଶୁଣନ୍ତୁ ଅପରିଚିତ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ସୁବାସ ଦାସ ଏବଂ ସଙ୍ଗୀତା ମହାପାତ୍ର। ନିଶାକର ବେହେରାଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ମୁସିଦ।

ଶୁଣୁଥିଲେ ଗପ ହେଲେ ବି ସତ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ ଅମିତ କୁମାର ଏବଂ ସୁମନ କଲ୍ୟାଣପୁର। ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଭୁବନ ହରି। ଏଥର ଶୁଣନ୍ତୁ ଅରୁନ୍ଧତୀ ଚଳଚ୍ଚିତ୍ରର ଗୀତ। ଜୀବନାନନ୍ଦ ପାଣିଙ୍କ ଗୀତରେ କଣ୍ଠଦାନ କରିଛନ୍ତି ମହମ୍ମଦ ରଫି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ମହାପାତ୍ର।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ମା ଓ ମମତା ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଲୀଲା। ଗୀତ ରଚନା ଅକ୍ଷୟ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ଭୁବନ ହରି।

ପୂର୍କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 11:00। ଆରମ୍ଭ କରୁଛୁ ଆକାଶବାଣୀ ଲାଇଭ।

ନମସ୍କାର ଶ୍ରୋତାବନ୍ଧୁ, ଆକାଶବାଣୀ ଲାଇଭ୍ ପରିସରକୁ ଆପଣଙ୍କୁ ସାଦରେ ସ୍ୱାଗତ କରୁଛି ଆପଣଙ୍କର ଉପସ୍ଥାପିକା ଗୀତା। ରଙ୍ଗ ରୂପ ରସ ଗନ୍ଧ ପ୍ରେମ ଛନ୍ଦ ସମ୍ପର୍କ ସବୁକିଛି ଗୋଟିଏ ଜୀବନର ସପ୍ତରଙ୍ଗ ଇନ୍ଦ୍ରଧନୁର ରଙ୍ଗ ପରି ଭରି ରହିଛି। ଯିଏ ଯେଉଁ ରଙ୍ଗକୁ ଗ୍ରହଣ କରିନେଲା ସେ ତା ଜୀବନକୁ ସେହି ରଙ୍ଗରେ ରଙ୍ଗୀନ କରିଦିଏ। ଏମିତି ସୁନ୍ଦର କଥା ଓ ଗୀତକୁ ନେଇ ଆରମ୍ଭ କରିବା ଆଜିର ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମ।

ଜୀବନ ଆଉ ପ୍ରେମ ଏହି ଦୁଇଟି ଶବ୍ଦ ଏକା ପ୍ରକାରର ପରିପୂରକ। ପ୍ରେମ ବିନା ଜୀବନ ନିର୍ଜୀବ ଲାଗେ, ଆଉ ଜୀବନ ବିନା ପ୍ରେମର କୌଣସି ଅସ୍ତିତ୍ୱ ହିଁ ନଥାଏ। ମଣିଷ ଜୀବନର ଅସଲ ସୌନ୍ଦର୍ଯ୍ୟ ଲୁଚି ରହିଛି ସେହି ଭଲ ପାଇବାରେ। ମାଙ୍କ ସ୍ନେହ, ବାପାଙ୍କ ଆଶୀର୍ବାଦ, ବନ୍ଧୁବାନ୍ଧବଙ୍କ ଆତ୍ମୀୟତା ଆଉ ଦୁଇଟି ହୃଦୟର ନୀରବ ଅନୁଭୂତି, ଏସବୁ ମିଶି ଆମ ଜୀବନକୁ ରଙ୍ଗୀନ କରିଥାଏ। ଜୀବନକୁ ସୁନ୍ଦର କରିବା ପାଇଁ ପ୍ରେମର ତ ନିହାତି ଆବଶ୍ୟକ ବନ୍ଧୁ। ପ୍ରେମ କେବଳ କାହାକୁ ପାଇବାର ନାମ ନୁହଁ, ଏହା ହେଉଛି କାହାର ଖୁସିରେ ନିଜର ଖୁସି ଖୋଜିବାର ନାମ।

ପ୍ରେମ ହେଉଛି ଏକ ଅଦୃଶ୍ୟ ଶକ୍ତି ଯାହାକି ମଣିଷକୁ ଭାଙ୍ଗି ପଡ଼ିବାରୁ ରକ୍ଷା କରେ। ଜୀବନର କଷ୍ଟ ସମୟରେ ଯଦି କିଏ ସ୍ନେହରେ ଦୁଇପଦ କଥା କୁହେ ତେବେ ସମସ୍ତ ଦୁଃଖ ହାଲୁକା ଲାଗେ। ପ୍ରେମ ଏ ମଣିଷକୁ ସହନଶୀଳ କରିଥାଏ, ତ୍ୟାଗ ଶିଖାଇଥାଏ ଆଉ ଅନ୍ୟଙ୍କ ପାଇଁ ବଞ୍ଚିବାର ଅର୍ଥ ବୁଝାଏ। ଜୀବନ ଗୋଟିଏ ଦୀର୍ଘ ଯାତ୍ରା, ଯେଉଁଠାରେ ପ୍ରେମ ରହିଛି ସେହି ପଥ ମଧୁର ସଙ୍ଗୀତ ହୋଇଥାଏ। ଯେପରି ଫୁଲଟେ ତାର ସୁଗନ୍ଧ ବିନା ଅପୂର୍ଣ୍ଣ, ସେପରି ପ୍ରେମ ବିନା ଏ ଜୀବନ ବି ଅପୂର୍ଣ୍ଣ। ପ୍ରେମ ମଣିଷ ମନକୁ କମଳ କରେ ଆଉ ଜୀବନକୁ ନୂଆ ଆଶା ଆଣିଦିଏ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: आपणको स्वप्न विश्वास आउ अपेक्षा मजबूत हुए चेटेनाड सुपर ग्रेड सीमेंट रु आपणको कंक्रीट रो आवश्यकता पई सबुठारु प्रथम चॉइस चेटेनाड सीमेंट।
3: सावित्री मो ऑफिस जाउ छी।
4: निया ए मासर इलेक्ट्रिक बिल भरी दबो।
3: बाप रे एते टका

0: କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
0: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କଣ ରିମା, ଘରେ ସୋଲାର ଲଗେଇଦେଲ?
4: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ। ଚିନ୍ତା ନାହିଁ ମାନେ? ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
3: ସତରେ?
4: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ଆପଣଙ୍କ ସ୍ୱପ୍ନକୁ ସାକାର କରିବା ଆଉ ସବୁ ପରୀକ୍ଷାରେ ଆପଣଙ୍କ ସହିତ ଚେଟିନାଡ୍ ସୁପର ଗ୍ରେଟ୍ ସିମେଣ୍ଟ, ମଜବୁତ ଜଡ ବନେଇବା ପାଇଁ ଗୋଟିଏ ନାମ, ଚେଟିନାଡ୍ ସିମେଣ୍ଟ।
6: ସୂଚନା ବିରତି ପରେ ସ୍ୱାଗତ କରୁଛୁ ଆକାଶବାଣୀ ଲାଇଭ କାର୍ଯ୍ୟକ୍ରମକୁ। କେବେ କେବେ ଏହି ପ୍ରେମ ଜୀବନକୁ ଦୁଃଖ ମଧ୍ୟ ଦିଏ, ଭୁଲ ବୁଝାବୁଝି, ଦୂରତା କିମ୍ବା ବିଚ୍ଛେଦ ହୃଦୟକୁ କଷ୍ଟ ବି ଦିଏ। କିନ୍ତୁ ଯିଏ ସତରେ ପ୍ରେମ କରେ କେବେ ଘୃଣା ଶିଖାଇବି ନାହିଁ, ସେ ମଣିଷକୁ ଅଧିକ ଶକ୍ତିଶାଳୀ କରିଥାଏ। ଯେପରି ବର୍ଷା ସରିବା ପରେ ଆକାଶ ସୁନ୍ଦର ଦିଶେ, ସେପରି ଦୁଃଖ ପରେ ପ୍ରେମର ମୂଲ୍ୟ ଆଉ ବେଶୀ ବୁଝାଯାଏ। ଜୀବନ ଆଉ ପ୍ରେମର ସମ୍ପର୍କ ଆକାଶ ଆଉ ପୃଥିବୀ ପରି। ଜୀବନ ମଣିଷକୁ ବଞ୍ଚିବାର ରାସ୍ତା ଦେଇଥାଏ ଆଉ ପ୍ରେମ ସେହି ଜୀବନକୁ ଅର୍ଥ ଦିଏ।

ମଣିଷ ଯେତେ ବଡ଼ ସଫଳତା ପାଉନା କାହିଁକି, ଯଦି ଜୀବନରେ ଭଲ ପାଇବା ନଥାଏ ତେବେ ସେ ସବୁକିଛି ଅଧୁରା ଲାଗେ। ପ୍ରେମ କେବଳ ଦୁଇଟି ହୃଦୟର ସମ୍ପର୍କ ନୁହେଁ, ଏହା ହେଉଛି ଏକ ଅନୁଭୂତି। ପ୍ରେମ ଏ ମଣିଷକୁ ଶୁଖାଏ କିପରି ନିଜ ସ୍ୱାର୍ଥକୁ ଭୁଲି ଅନ୍ୟଙ୍କ ପାଇଁ ବଞ୍ଚିବାକୁ। ଜୀବନ ପଥରେ ଅନେକ ଝଡ଼ ଆସେ, କେବେ ଦୁଃଖ, କେବେ ଏକୁଟିଆ, ଆଉ କେବେ ବିଫଳତା। ମଣିଷ ଭିତରୁ ଭାଙ୍ଗିଦିଏ, କିନ୍ତୁ ଏହି ପ୍ରେମ ସେହି ଭଙ୍ଗା ମନକୁ ପୁଣି ଥରେ ଗଢ଼ି ତୋଳେ। ପ୍ରିୟ ମଣିଷର ଏକ ଛୋଟ ହସ ମଧ୍ୟ ହୃଦୟରେ ନୂଆ ଆଶା ଆଣିଥାଏ। ସେଇଥିପାଇଁ ତ କୁହାଯାଏ, ପ୍ରେମ ହେଉଛି ଜୀବନର ବଡ଼ ଶକ୍ତି।

ପ୍ରକୃତିର ପ୍ରତ୍ୟେକ ଦୃଶ୍ୟରେ ପ୍ରେମର ଛବି ଦେଖାଯାଏ। ଚନ୍ଦ୍ର ଯେପରି ରାତିକୁ ଆଲୋକିତ କରନ୍ତି, ସୂର୍ଯ୍ୟ ଯେପରି ପୃଥିବୀକୁ ଉଷ୍ଣତା ଦିଅନ୍ତି, ସେହିପରି ପ୍ରେମ ମଣିଷର ଜୀବନକୁ ଆଲୋକିତ କରେ। ପାହାଡ଼ର ନିରବତା, ନଦୀର ସଙ୍ଗୀତ ଆଉ ବର୍ଷାର ଗନ୍ଧ ମଧ୍ୟ ମଣିଷକୁ ପ୍ରେମର ସ୍ପର୍ଶ ଅନୁଭବ କରାଏ। ସତ୍ୟ ପ୍ରେମ କେବେ ବି ଅହଙ୍କାର କରେନି, ସେ ଧୈର୍ଯ୍ୟ ଧରେ, ଅପେକ୍ଷା କରେ ଆଉ ସମ୍ପର୍କକୁ ସମ୍ମାନ ବି ଦିଏ। ଜୀବନରେ ଯେଉଁମାନେ ସତ୍ୟପ୍ରେମ ପାଆନ୍ତି, ସେମାନେ ଦୁନିଆର ସବୁଠାରୁ ଖୁସିର ମଣିଷ ଆଉ ଧନୀ ବି ମଣିଷ।

ଏ ସୂର୍ଯ୍ୟଙ୍କର ଉଷ୍ଣତା କଥା କହୁ କହୁ ମନେ ପଡ଼ିଗଲା ଅଂଶୁଘାତର ସତର୍କତାର କଥା। ଅଂଶୁଘାତର ସତର୍କତା ପାଇଁ ଦିନ 11ଟାରୁ 3ଟା ମଧ୍ୟରେ ଖରାତାତି ଅଧିକ ଥାଏ। ଏ ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ, ସାଥିରେ ଛତା, ଚପଲ ଆଉ ପିଇବା ପାଣି କି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ ପିନ୍ଧନ୍ତୁ। ଜୋତା ଓ ଛତା ବ୍ୟବହାର କରନ୍ତୁ। ମଝି ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ କି ଅଧିକ ଦୂର ବି ଚାଲନ୍ତୁ ନାହିଁ। କୌଣସି ପ୍ରକାରର ମାଦକ ଦ୍ରବ୍ୟ ବି ସେବନ କରନ୍ତୁ ନାହିଁ। ଏହାର ପ୍ରତିକାର ପାଇଁ ଅଂଶୁଘାତ ଆକ୍ରାନ୍ତଙ୍କୁ ଖୋଲା ଆଉ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ଓଆର୍ଏସ୍, ଚିନି ଲୁଣ ସର୍ବତ କିମ୍ବା ସାଧା ପାଣି ପିଅନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛି ଦିଅନ୍ତୁ। ରୋଗୀକୁ ପଙ୍ଖା, କୁଲର, ଏସି ପବନରେ ଶୁଆଇ ଦିଅନ୍ତୁ ଆଉ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନାକୁ ନେଇ ଚିକିତ୍ସା କରାନ୍ତୁ। ଶୁଣିଲେ ଅଂଶୁଘାତ ସତର୍କତା ପାଇଁ ସୂଚନା। ଏହି ସୂଚନା ବିରତି ପରେ ଶୁଣନ୍ତୁ ଏହି ସୁନ୍ଦର ଗୀତଟି।

0: ଜୀବନ ହେଉଛି ଗୋଟିଏ ଖୋଲା ପୁସ୍ତକ ଯେଉଁଠାରେ କି ପ୍ରତ୍ୟେକ ଦିନ ନୂଆ ପୃଷ୍ଠା ଲେଖାଯାଏ, ଆଉ ଏ ପ୍ରେମ ହେଉଛି ସେହି ପୁସ୍ତକର ସବୁଠାରୁ ଗୋଟିଏ ସୁନ୍ଦର ଅଧ୍ୟାୟ। ଯଦି ସେହି ଅଧ୍ୟାୟ ନଥାଏ ତେବେ ପୁରା କାହାଣୀଟି ଅଧୁରା ଲାଗେ। ଜୀବନ ଓ ପ୍ରେମର ଏହି ଅଦୃଶ୍ୟ ସମ୍ବନ୍ଧ ମଣିଷର ଆତ୍ମାକୁ ସ୍ପର୍ଶ କରେ। କେବେ କେବେ ଜୀବନ ନୀରବ ହୋଇଯାଏ, ସବୁ କିଛି ଥାଇବି ମନ ଖାଲି ଲାଗେ, ସେତେବେଳେ ପ୍ରେମ ହିଁ ସେହି ଶୂନ୍ୟତାକୁ ପୂରଣ କରିଥାଏ।
1: तुमसा कोई दूसरा इस समीप हुआ तो रब से शिकायत होगी, तुम्हारी तरफ रुख किसी गैर का हुआ तो कयामत से पहले कयामत।

ମଣିଷ ଜୀବନରେ ଅନେକ ସମୟରେ ନିଜକୁ ହରାଇଦିଏ। ସ୍ୱପ୍ନ ଦାୟିତ୍ୱ ସଂଘର୍ଷ ଭିତରେ ସେ ନିଜ ମନର ଶାନ୍ତିକୁ ଭୁଲିଯାଏ, କିନ୍ତୁ ପ୍ରେମ ସେହି ହରାଇଥିବା ଶାନ୍ତିକୁ ପୁଣି ଥରେ ଫେରାଇ ଆଣେ। ଜଣେ ପ୍ରିୟ ମଣିଷର ଉପସ୍ଥିତି ମଧ୍ୟ ଜୀବନକୁ

ସହଜ ସୁନ୍ଦର କରିଥାଏ। ପ୍ରେମକୁ କେବେ ଶବ୍ଦରେ ବୁଝାଯାଏ ନାହିଁ ବନ୍ଧୁ, ଏହା କେବଳ ଅନୁଭବରେ ଜଣାଯାଏ। ନୀରବ ଦୃଷ୍ଟିରେ, ଗୋଟିଏ ଛୋଟିଆ ଯତ୍ନରେ ଆଉ ଗୋଟିଏ ସୁନ୍ଦର ସେବା ପ୍ରେମରେ ଗଭୀରତା ଲୁଚି ରହିଥାଏ।

ଜୀବନର ସତ୍ୟ ହେଉଛି ସମସ୍ତ ଧନ ଯଶ ସମ୍ପତ୍ତି ଛାଡ଼ି ମଣିଷ ସହ ରହିଥାଏ କେବଳ ସମ୍ପର୍କ ଆଉ ପ୍ରେମର ସ୍ମୃତି। ସେହି ସ୍ମୃତି ହିଁ ଜୀବନକୁ ଅମର କରେ। ଜୀବନ ଓ ପ୍ରେମର ଏହି ଗଭୀର ଯାତ୍ରାରେ ମଣିଷ ଧୀରେ ଧୀରେ ନିଜକୁ ଚିହ୍ନିବା ଶିଖେ। ପ୍ରଥମେ ସେ ଦୁନିଆକୁ ଜାଣିବାକୁ ଚେଷ୍ଟା କରେ, ପରେ ଦୁନିଆ ମଧ୍ୟରେ ନିଜ ସ୍ଥାନ ଖୋଜିବାକୁ ଲାଗେ। କିନ୍ତୁ ସେ ଶେଷରେ ବୁଝେ ସତ୍ୟ ଖୋଜା ବାହାରେ ନୁହେଁ, ଭିତରେ ଅଛି। ଆଉ ସେହି ଭିତରେ ଆଲୋକ ହେଉଛି ସେହି ପ୍ରେମ।

କେବେ କେବେ ଜୀବନ ଶୁଖିଲା ମାଟି ପରି ଲାଗେ, କିନ୍ତୁ ପ୍ରେମ ବର୍ଷା ପରି ସେହି ମାଟିକୁ ପୁଣି ସଜୀବ କରେ। ଏହି ସଜୀବତା ହିଁ ମଣିଷକୁ ଆଗକୁ ବଢ଼ିବାରେ ଶକ୍ତି ଦିଏ। ପ୍ରେମ ନଥାଏ ତେବେ ଜୀବନ ଖାଲି ରାସ୍ତା।

ଲାଗେ, ଯେଉଁଠାରେ କି ଗନ୍ତବ୍ୟ ଥାଏ କିନ୍ତୁ ଖୁସି ନଥାଏ। ଜୀବନର ଶେଷ ମୁହୂର୍ତ୍ତରେ ମଣିଷ ପଛକୁ ଚାହିଁ ଦେଖେ, ଧନ ପଦ ପ୍ରତିଷ୍ଠାଠାରୁ ବେଶୀ ମନେ ପକାଏ ସେହି ଲୋକମାନଙ୍କୁ ଯେଉଁମାନେ କି ତାଙ୍କୁ ଭଲ ପାଉଥିଲେ, ଆଉ ସେହି ସ୍ନେହ ସେହି ସ୍ମୃତି ହିଁ ଜୀବନକୁ ସାର୍ଥକ କରିଥାଏ।

ଜୀବନ ଅତ୍ୟନ୍ତ ଛୋଟ, ତେଣୁ ଘୃଣା, ରାଗ, ଅଭିମାନରେ ସମୟ ନଷ୍ଟ କରିବାଠାରୁ ପ୍ରେମ କରିବା ଅଧିକ ଆବଶ୍ୟକ, କାରଣ ଶେଷରେ ମଣିଷ ସହ ରହିଥାଏ କେବଳ ସ୍ମୃତି ହିଁ ସ୍ମୃତି, ଆଉ ଭଲ ପାଇବାର ଅନୁଭୂତି। ଜୀବନ ଯଦି ଏକ ଦୀପ, ତେବେ ପ୍ରେମ ହେଉଛି ସେହି ଦୀପର ଆଲୋକ। ଏହି ଆଲୋକ ଥିଲେ ଜୀବନ ସୁନ୍ଦର, ସାର୍ଥକ ଆଉ ଅମର ହୋଇଯାଏ। ଏହି ସୁନ୍ଦର ଭାବନା ସହ ଆକାଶବାଣୀ ଲାଇଭ୍ରୁ ବିଦାୟ ଚାହୁଁଛି ଆପଣଙ୍କର ରେଡିଓ ସାଥୀ ଗୀତା। ରହିଲି, ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ୍ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

0: ଆଜା ନାଚିଲେ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ରାହତ ଫତେ ଅଲି ଖାନ୍। ଗୀତ ରଚନା କରିଥିଲେ ଜୟଦୀପ ସାହାନୀ ଏବଂ ପିୟୁଷ ମିଶ୍ର। ସଙ୍ଗୀତ ପରିଚାଳନା ସଲିମ ସୁଲେମାନ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଘରେ ସୋଲାର ଲଗେଇଦେଲ?
2: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
5: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102-9282।
0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଏକ୍ ଥା ଟାଇଗର ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ମୋହିତ ଚୌହାନ ଏବଂ ତରନ୍ନୁମ ମଲ୍ଲିକ। ଗୀତ ରଚନା କରିଛନ୍ତି କୋସର ମୁନିର। ସଙ୍ଗୀତ ପରିଚାଳନା ସୋହେଲ ସେନ।

ଶ୍ରୋତାମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ହେପି ନ୍ୟୁ ଇୟର ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ନୀତି ମୋହନ, ବିଶାଲ ଦଦଲାନୀ, କେକେ ଏବଂ ଶଙ୍କର ମହାଦେବନ। ଗୀତ ରଚନା କରିଛନ୍ତି ଇର୍ଶାଦ କାମିଲ, ସଙ୍ଗୀତ ପରିଚାଳନା ବିଶାଲ ଶେଖର।

ଶୁଣନ୍ତୁ ଅଂଶୁଘାତ ପ୍ରତି ସତର୍କତା ସମ୍ପର୍କରେ ସୂଚନା। ଲକ୍ଷଣ: ପ୍ରବଳ ଝାଳ ବହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ସତର୍କତା: ଦିନ 11-3 ମଧ୍ୟରେ ଖରାତାତି ଅଧିକ ଥାଏ, ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ପ୍ରତିକାର ସମ୍ପର୍କରେ ଶୁଣନ୍ତୁ। ଅଂଶୁଘାତ ଆକ୍ରାନ୍ତକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ଓଆର୍ଏସ୍, ଚିନି, ଲୁଣ ଏବଂ ସର୍ବଦା ସାଦା ପାଣି ପିଅନ୍ତୁ। ପୋଷାକ ଯଥାସମ୍ଭବ ଖଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ। ଓଦା କପାଳରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର, ଏସି ପବନରେ ଶୁଆଇ ଦିଅନ୍ତୁ ଏବଂ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ଶୁଣିଲେ ଅଂଶୁଘାତ ସମ୍ପର୍କରେ ସୂଚନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ଶୁଣିଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଝୁମ୍ ବରାବର ଝୁମ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ରାହତ ଫତେହ ଅଲ୍ଲୀ ଖାନ୍ ଏବଂ ମହାଲକ୍ଷ୍ମୀ ଆୟର। ଗୁଲଜାରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଶଙ୍କର ଏହସାନ ଲୟ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅରବିନ୍ଦ ମୁଦୁଲି। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ। ସଙ୍ଗୀତ ପରିଚାଳନା ଭାରତୀ କୃଷ୍ଣ।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଏ ସମ୍ପର୍କରେ ଆପଣ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ବସନ୍ତ ପାତ୍ର। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ଅରବିନ୍ଦ ମୁଦୁଲି।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

ଶିଳ୍ପୀ ସୁବାସ ଦାସଙ୍କ କଣ୍ଠରେ ଶୁଣୁଛନ୍ତି ଭକ୍ତି ଗୀତ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ।

ପୁରାତନ ରଚନାରୁ ଶୁଣୁଛନ୍ତି ଭକ୍ତି ଗୀତ। ଶିଳ୍ପୀ ହେଲେ ଭୁବନେଶ୍ୱରୀ ମିଶ୍ର, ଗୀତ ରଚନା କରିଛନ୍ତି ପୁରାତନ ରଚନାରୁ। ସଙ୍ଗୀତ ପରିଚାଳନା ରାଖାଲ ମହାନ୍ତି।

ଶୁଣିଲି ଭକ୍ତି ଗୀତ ଆକାଶବାଣୀ ଜୟପୁର। ସମୟ ଦିନ ଗୋଟାଏ ହେବାକୁ ଯାଉଛି, ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିଲ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ହିନ୍ଦୀ ଚଳଚ୍ଚିତ୍ରରୁ ଶୁଣିଲେ ଭକ୍ତିଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ମୁଗ ଚାଷ ସମ୍ପର୍କରେ। ଓଡ଼ିଶାରେ ମୁଗ ଚାଷ ଏକ ପ୍ରମୁଖ ରବି ଏବଂ ଖରିଫ ଜାତୀୟ ଫସଲ। ଏହା କମ୍ ପରିଶ୍ରମ ଓ କମ୍ ଜଳସେଚନରେ ଭଲ ଅମଳ ଦେଇଥାଏ। ସାଧାରଣତଃ ଖରିଫ ଋତୁରେ ଜୁନ୍ ମାସର ମଧ୍ୟଭାଗରୁ ଜୁଲାଇ ମାସର ମଧ୍ୟଭାଗ ମଧ୍ୟରେ ମୁଗ ଚାଷ କରାଯାଇଥାଏ। ଠିକ୍ ସେମିତି ରବି ଋତୁ ସମୟରେ ଅକ୍ଟୋବର ମାସର ଶେଷରୁ ନଭେମ୍ବର ମାସର ମଧ୍ୟଭାଗ ମଧ୍ୟରେ ଏହି ଚାଷ କରାଯାଇଥାଏ ଏବଂ ଖରାଟିଆ ଭାବରେ ଫେବୃଆରୀ ମାସର ମଧ୍ୟଭାଗରୁ ମାର୍ଚ୍ଚ ମାସର ମଧ୍ୟଭାଗ ମଧ୍ୟରେ ମୁଗ ଚାଷ କରାଯାଇଥାଏ। ଭଲ ଅମଳ ପାଇଁ ଉନ୍ନତ କିସମର ବିହନଗୁଡ଼ିକ ମଧ୍ୟରେ ରହିଛି ଓବିଏମ୍ 66, ପୁଷା ବିଶାଳ, ଆଇପିଏମ୍ 0203, ଦୁର୍ଗାପୁରା 600 ଓ ଜ୍ୟୋତି। ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା ମୁଗ ଚାଷ ପାଇଁ କିଭଳି ଭାବରେ ଜମି ପ୍ରସ୍ତୁତ କରିବା। ସାଧାରଣତଃ ନିଗିଡ଼ା ଦୋରସା ମାଟି ମୁଗ ଚାଷ ପାଇଁ ସବୁଠାରୁ ଭଲ ହୋଇଥାଏ। ମୁଗ ଚାଷ ପାଇଁ ଏକର ପିଛା 8-10 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନକୁ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନରେ 3 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 2 ଗ୍ରାମ ଥିରାମ୍ ମିଶାଇ ବିଶୋଧନ କରିବା ନିହାତି ଆବଶ୍ୟକ। ଏହାପରେ ରାଇଜୋବିୟମ୍ କଲ୍ଚର ମିଶାଇଲେ ଗଛର ମୂଳରେ ନାଲି ଗୁଟିକା ସୃଷ୍ଟି ହୁଏ ଯାହା ମାଟିକୁ ଯବକ୍ଷାରଜାନ ଯୋଗାଇଥାଏ। ମୁଗ ବିହନ ବୁଣିବା ସମୟରେ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରହିବା ଉଚିତ। ଅଧିକ ଅମଳ ପାଇଁ ଆମେ ସାର ଓ ଜଳସେଚନ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ। ମୁଗ ଏକ ଡାଲି ଜାତୀୟ ଫସଲ ହୋଇଥିବାରୁ ଏହାକୁ କମ୍ ଯବକ୍ଷାରଜାନ ଆବଶ୍ୟକ ହୋଇଥାଏ। ଏକର ପିଛା 8 କିଲୋଗ୍ରାମ ଯବକ୍ଷାରଜାନ, 16 କିଲୋଗ୍ରାମ ଫସ୍ଫରସ୍ ଓ 8 କିଲୋଗ୍ରାମ ପଟାସ ସାର ଆମେ ପ୍ରୟୋଗ କରିପାରିବା। ମୁଗ ଚାଷରେ ସାଧାରଣତଃ ଅଧିକ ପାଣି ଦରକାର ହୁଏ ନାହିଁ, କିନ୍ତୁ ଫୁଲ ଆସିବା ସମୟରେ ଏବଂ ଛୁଇଁ ହେବା ସମୟରେ ଜମିରେ ବତର ରହିବା ଆବଶ୍ୟକ। ବର୍ତ୍ତମାନ ଜାଣିବା ମୁଗ ଚାଷରେ ଦେଖାଯାଉଥିବା ରୋଗପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। ମୁଗ ଚାଷରେ ଦେଖାଯାଉଥିବା ପୋକମାନଙ୍କ ମଧ୍ୟରେ ରହିଛି ଧଳାମାଛି ଏବଂ ଯୌ ପୋକ। ଏହି ଛୋଟ ଛୋଟ ପୋକଗୁଡ଼ିକ ପତ୍ରର ତଳ ପାଖରେ ରହି ରସ ଶୋଷି ନିଅନ୍ତି, ଫଳରେ ପତ୍ରଗୁଡ଼ିକ କୁଞ୍ଚୁକୁଞ୍ଚିଆ ହୋଇ ଶୁଖିଯାଏ। ଧଳାମାଛି ବିଶେଷ କରି ମାରାତ୍ମକ ହଳଦିଆ ମୋଜାଇକ୍ ରୋଗ ବ୍ୟାପିବାରେ ଏହା ସାହାଯ୍ୟ କରିଥାଏ। ଏହାର ନିରାକରଣ ପାଇଁ ଏକର ପିଛା 5-6 ହଳଦିଆ ଅଠାଳିଆ କାର୍ଡ ଜମିରେ ଲଗାଇବା। ପୋକର ପ୍ରାଦୁର୍ଭାବ ଦେଖାଦେଲେ ଇମିଡାକ୍ଲୋପ୍ରିଡ୍ 1 ମିଲିଲିଟରକୁ 3 ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ମୁଗ ଚାଷରେ ଦେଖାଯାଉଥିବା ଆଉ ଏକ ପୋକ ହେଉଛି କାଣ୍ଡବିନ୍ଧା ପୋକ। ଏହି ପୋକ ଗଛର କାଣ୍ଡ ଭିତରେ ପଶି ଭିତର ଅଂଶକୁ ଖାଇଯାଏ, ଏହାଦ୍ୱାରା ଗଛଗୁଡ଼ିକ ଶୁଖି ମରିଯାଇଥାଏ। ଏହାର ନିରାକରଣ ପାଇଁ ବିହନ ବୁଣିବାର 7-10 ଦିନ ମଧ୍ୟରେ ଡାଇମେଥୋଏଟ୍ 2 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ଅନ୍ୟ ଏକ ପୋକ ହେଉଛି ଛୁଇଁ ବିନ୍ଧା ପୋକ। ଏହି ପୋକଗୁଡ଼ିକ ଛୁଇଁରେ କଣା କରି ଭିତରେ ଥିବା ନରମ ମୁଗ ଦାନାକୁ ଖାଇଯାଇଥାନ୍ତି। ଏହାର ନିରାକରଣ ପାଇଁ ଫୁଲ ଆସିବା ସମୟରେ କ୍ଲୋରୋପାଇରିଫସ୍ 2 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ମୁଗ ଚାଷରେ ଦେଖାଯାଉଥିବା ରୋଗମାନଙ୍କ ମଧ୍ୟରେ ରହିଛି ପାଉଁଶିଆ ରୋଗ। ଏହି ରୋଗ ହେଲେ ପତ୍ରର ଉପରିଭାଗରେ ଧଳା କିମ୍ବା ପାଉଁଶିଆ ରଙ୍ଗର ଗୁଣ୍ଡର ଆସ୍ତରଣ ଜମିଯାଏ, ଫଳରେ ଗଛ ଖାଦ୍ୟ ପ୍ରସ୍ତୁତ କରିପାରେ ନାହିଁ। ଏହି ରୋଗ ଦେଖାଗଲେ ସଲଫର ଗୁଣ୍ଡ 3 ଗ୍ରାମ କିମ୍ବା କାର୍ବାଣ୍ଡେଜିମ୍ 1 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ଅନ୍ୟ ଏକ ରୋଗ ହେଉଛି ପତ୍ରବାଘ ଚିତ୍ରା ରୋଗ। ଏହି ରୋଗ ହେଲେ ପତ୍ର ଉପରେ ଛୋଟ ଛୋଟ ବାଦାମୀ ବା ମାଟିଆ ରଙ୍ଗର ଗୋଲାକାର ଦାଗ ସୃଷ୍ଟି ହୁଏ ଏବଂ ପରେ ପତ୍ରଗୁଡ଼ିକ ଶୁଖି ଝଡ଼ିଯାଏ। ଏହାର ନିରାକରଣ ପାଇଁ ମାନକୋଜେବ୍ 2.5 ଗ୍ରାମ କିମ୍ବା ଟେବୁକୋନାଜୋଲ 1 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା।
0: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ।

ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 1:20 ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ବବିତା ପଣ୍ଡା ଏବଂ ଅଙ୍କିତା ସାହୁ।

0: ସହନଶୀଳତା ଏହିପରି ଏକ ଶକ୍ତି ଯାହା ଆମ ମନକୁ ଦୃଢ଼ କରେ ଏବଂ ଜୀବନର ସତ୍ୟ ଶିଖାଏ। ତ ଏହି ସୁଚିନ୍ତାଧାରା ସହିତ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ବବିତା ପଣ୍ଡା
1: ଆଉ ମୁଁ ଅଙ୍କିତା ସାହୁ।
0: ନମସ୍କାର।

0: ଅଙ୍କିତା
1: ହଁ ଅପା
0: ଆମେ ସମସ୍ତେ ସାମାଜିକ ପ୍ରାଣୀ ତ ସମାଜରେ ବଞ୍ଚିବାକୁ ହେଲେ ଆମକୁ ସବୁକିଛି ଦରକାର ପଡ଼ିଥାଏ ଯେମିତିକି ଖାଦ୍ୟ ବସ୍ତ୍ର ବାସଗୃହ ଏହିସବୁ
2: ଆକୁ ଛାଡ଼ିକି ଶିକ୍ଷାର ଆବଶ୍ୟକତା ଆମ ପାଇଁ ନିହାତି ଜରୁରୀ
0: ତ ଏହିସବୁ ସୁବିଧା ଅନେକ ଲୋକ ଅଛନ୍ତି ସେମାନେ ପାଇପାରିନଥାନ୍ତି ତ ଯେଉଁମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ପାଇଁ ଆମ ସରକାର ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯେମିତିକି ସମସ୍ତେ ସମାଜରେ ସବୁ ସୁବିଧା ପାଇପାରିବେ ତ ସରକାରଙ୍କର ବିଭିନ୍ନ ଯୋଜନା ଭିତରୁ ସୁଦକ୍ଷ ଯୋଜନା ଗୋଟିଏ ଯୋଜନା ଏହି ଯୋଜନାର ମୂଳ ଲକ୍ଷ୍ୟ ହେଲା ଝିଅମାନଙ୍କୁ ସଶକ୍ତ କରିବା ଉପଯୁକ୍ତ ଶିକ୍ଷା ଓ କୌଶଳ ମାଧ୍ୟମରେ ସେମାନେ ଆତ୍ମନିର୍ଭର ହେବେ
2: ଏହି ଯୋଜନା ମାଧ୍ୟମରେ ସମାଜରେ ଆର୍ଥିକ ସମସ୍ୟା ଦୂର କରି ଶିକ୍ଷାର ଅଗ୍ରଗତି କରାଯାଏ ଏହା ସମାଜର ଉନ୍ନତିରେ ସହାୟତା କରେ
0: ଏହି ଯୋଜନା ଅନାଥ ଓ ଦୁର୍ବଳ ପରିବେଶରେ ଥିବା ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ ଶିଶୁଶ୍ରମ ନିର୍ଯାତନାରୁ ଉଦ୍ଧାର ହୋଇଥିବା ଝିଅମାନେ ଏଥିରେ ଅନ୍ତର୍ଭୁକ୍ତ ଏହି ଯୋଜନାରେ କୌଶଳ ଶିକ୍ଷା ମଧ୍ୟ ଦିଆଯାଇଥାଏ ଝିଅମାନେ ବିଭିନ୍ନ ବୃତ୍ତିମୂଳକ କାମ ମଧ୍ୟ ଏହି ଯୋଜନା ମାଧ୍ୟମରେ ଶିଖିଥାନ୍ତି
2: ଏହା ସେମାନଙ୍କର ଚାକିରି କ୍ଷେତ୍ରରେ ମଧ୍ୟ ସହାୟକ ହୋଇଥାଏ
0: ନିଜର ଆବଶ୍ୟକତା ଅନୁସାରେ ପ୍ରଶିକ୍ଷଣ ଦିଆଯାଏ ଏହା ସ୍ଥାୟୀ ଜୀବିକା ଦେଇଥାଏ ସ୍ୱାଧୀନ ହେବାକୁ ପ୍ରେରଣା ମଧ୍ୟ ଦେଇଥାଏ ତା ସହିତ ଆତ୍ମବିଶ୍ୱାସ ବି ବଢ଼ାଇଥାଏ ଏହି ଯୋଜନା ମାଧ୍ୟମରେ ଟେଲରିଂ କମ୍ପ୍ୟୁଟର ଇତ୍ୟାଦି ଶିକ୍ଷା ଦିଆଯାଇଥାଏ ତେଣୁକରି ସରକାରଙ୍କର ପ୍ରତ୍ୟେକ ଯୋଜନା ସମ୍ପର୍କରେ ଜାଣିବାକୁ ଆମେ ଚେଷ୍ଟା କରିବା ଏବଂ ଯେଉଁମାନେ ଜାଣିପାରୁନାହାନ୍ତି

0: ଆଉ ଗୋଟେ କଥା ଶ୍ରୋତା ଭଉଣୀ, ପରିବାରରେ ତ ଆମେ ସମସ୍ତେ ମିଳିମିଶିକି ରହିଥାଉ, ପରିବାରରେ ବିଭିନ୍ନ ପ୍ରକାର ପୂଜା ପର୍ବ ବି କରିଥାଉ, ଭଗବାନଙ୍କୁ ଡାକିଥାଉ, ଠିକ୍ ଅଛି, କିନ୍ତୁ ଭଗବାନଙ୍କୁ ତ ଆମେ ଦେଖିନଥାଉ। ଆଉ ପରିବାରରେ ଭଗବାନ ହେଉଛନ୍ତି ବାପା ମା। ଏଇ ପୃଥିବୀରେ ଯଦି ଭଗବାନଙ୍କର କୌଣସି ଜୀବନ୍ତ ପ୍ରତିରୂପ ଥାଏ, ତେବେ ସେ ହେଉଛନ୍ତି ଆମର ମାତା ଆଉ ପିତା। ମା ଯିଏ ନିଜ ଗର୍ଭରେ 10 ମାସ 10 ଦିନ କଷ୍ଟ ସହି ଆମକୁ ଏ ସୁନ୍ଦର ଦୁନିଆକୁ ଦେଖାଇଛି, ନିଜ ଭୋକ ଉପାସକୁ ଭୁଲି ପିଲା ମୁହଁରେ ଆହାର ଦେଇଛି।
1: ଠିକ୍ ସେମିତି ବାପା, ଯିଏ ନିଜର ସବୁ ସୁଖ ଶାନ୍ତିକୁ ଜଳାଞ୍ଜଳି ଦେଇ ଖରା ବର୍ଷାକୁ ଖାତିର ନ କରି ପରିବାରର ବୋଝ ନିଜ କାନ୍ଧରେ ବହି ଚାଲିଥାଏ।
0: ବାପା ମାଙ୍କର ତ୍ୟାଗର କୌଣସି ତୁଳନା ନାହିଁ। ସେଇଥିପାଇଁ ତ କୁହାଯାଏ ମନ୍ଦିରର ପଥର ମୂର୍ତ୍ତି ପଛରେ ଦୁନିଆ ଦୌଡ଼େ, କିନ୍ତୁ ଘରେ ଥିବା ଚଳନ୍ତି ଠାକୁରଙ୍କୁ ଚିହ୍ନି ପାରେ ନା। ସତ କଥା ଭଉଣୀ, ଯଦି ମା ବାପାଙ୍କର ଆମେ ସେବା କରିବା, ସେମାନଙ୍କୁ ଠିକ୍ ସମୟରେ ଖାଇବା ପିଇବା ଦେବା, ତାହେଲେ ତାଙ୍କରି ଆଶୀର୍ବାଦରୁ ଆମେ ନିଶ୍ଚିତ ଭାବରେ ପ୍ରତ୍ୟେକ ଦିନ ହସ ଖୁସିରେ ରହିପାରିବା।

0: ଜୀବନରେ ଯେଉଁ ଲୋକ ଧୈର୍ଯ୍ୟ ସହନଶୀଳତା ଧାରଣ କରେ ସେହି ଲୋକ ପ୍ରତିକୂଳ ପରିସ୍ଥିତିକୁ ସହଜରେ ମୁହାଁ ଦେଇପାରେ।
1: ଜୀବନର ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆମକୁ ଅନେକ କିଛି ତ୍ୟାଗ କରିବାକୁ ପଡ଼ିଥାଏ। ବେଳେବେଳେ ନିଜର ଇଚ୍ଛାକୁ ତ୍ୟାଗ କରି ଅନ୍ୟମାନଙ୍କ ପାଇଁ ବଞ୍ଚିବାକୁ ପଡ଼େ। ତଥାପି ଆମେ ସେହି ଭିତରେ ଆମ ନିଜର ସୁବିଧା କିଛିଟା ଖୋଜିବା, ଯେମିତିକି ପରିବାରରେ ଆମ ପାଇଁ ଅନ୍ୟମାନଙ୍କୁ କିଛି କଷ୍ଟ ହେବନି। ଜୀବନରେ ଅସୁବିଧା ଆସିଲେ ଯେଉଁ ଲୋକ ଭାଙ୍ଗିଯାଏ ନାହିଁ, ସେହି ଲୋକ ଅସଲି ସଂସାରୀ ଜୀବନକୁ ବୁଝିଥାଏ।
0: ଠିକ୍ କଥା ଶ୍ରୋତା ଭଉଣୀ, କାରଣ ପଥର ପଡ଼ିଲେ ସହିବାର ଶକ୍ତି ଥିଲେ ହିଁ ସଫଳତା ମିଳେ।
1: ଆମେ ଘରେ ରହିଲେ ଅନେକ ଦାୟିତ୍ୱ ନେଇଥାଉ, କେବଳ ଘରେ ହିଁ ସବୁକିଛି ବୁଝିବା ଏକଥା ତ ଠିକ୍ ନୁହେଁ। ଆମେ ସାହି ପଡ଼ୋଶୀଙ୍କ ସହିତ ମଧ୍ୟ ସୁସମ୍ପର୍କ ରଖିବା, ଯଦ୍ୱାରା କି ଆମର ସୁବିଧା ଅସୁବିଧାରେ ସେମାନେ ମଧ୍ୟ ଆମକୁ ସାହାଯ୍ୟ କରିବେ। ସମାଜରେ ସାହି ପଡ଼ୋଶୀ ହିଁ ଆମର ପ୍ରଥମ ବନ୍ଧୁ। ସେମାନଙ୍କର ବିନା ସାହାଯ୍ୟରେ ଆମେ କିଛି ବି ସମାଜ ମଙ୍ଗଳ କାର୍ଯ୍ୟ କରିପାରିବା ନାହିଁ। ତେଣୁକରି ପରିବାର, ସମାଜ ସବୁ କ୍ଷେତ୍ରରେ ଆମେ ମିଳିମିଶି କାମ କରିବା, ଯଦ୍ୱାରା ଆମର ବି କିଛି ଅସୁବିଧା ହେଲେ ଆମକୁ ସବୁ କ୍ଷେତ୍ରରେ ସାହାଯ୍ୟ ମିଳିବ। ପରିବାରରେ, ସମାଜରେ ଏକତା ରଖିବା ପାଇଁ ସହନଶୀଳତା ନିହାତି ଜରୁରୀ, ଯାହା ସଂସାରକୁ ସୁସ୍ଥିର କରେ। ସଂସାରରେ ଘର କଲେ ଜୀବନର ସମସ୍ତ ଦିଗକୁ ସ୍ୱୀକାର କରିବାକୁ ପଡ଼େ, ତେବେ ଯାଇ ଆମ ଜୀବନ ସାର୍ଥକ ହେବ ଏବଂ ଆମେ ଜୀବନରେ ଶାନ୍ତିରେ ରହିପାରିବା।

0: ଶିକ୍ଷା ବିକାଶର ଚାବିକାଠି। ଯେଉଁ ଦେଶର ନାରୀ ଯେତେ ଶିକ୍ଷିତ ହେବ ସେ ଦେଶ ସେତିକି ଉନ୍ନତି ହେବ। ନାରୀର ଶିକ୍ଷା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବ। ତେଣୁକରି ଘରେ ଝିଅଟିଏ ଜନ୍ମ ହେଲେ ତାକୁ ଖୁସିରେ ସ୍ୱାଗତ କରିବା, ତାର ଲାଳନ ପାଳନ ଖୁବ୍ ସୁନ୍ଦର ଭାବେ କରିବା, ପାଠ ପଢ଼ିବା ପାଇଁ ତାକୁ ସୁଯୋଗ ଦେବା, ଯେପରି ସେମାନେ ଆଗାମୀ ଦିନରେ ପାଠ ପଢ଼ି ପରିବାର, ସମାଜ ତଥା ଦେଶରେ ନାଁ ଅର୍ଜନ କରିପାରିବେ,
1: ତା ସହିତ ନିଜେ ଆତ୍ମନିର୍ଭରଶୀଳ ବି ହୋଇପାରିବେ। ଆଉ ଗୋଟେ କଥା ଶ୍ରୋତା ଭଉଣୀ, ପୁଅଟିଏ ଶିକ୍ଷିତ ହେଲେ ତା ନିଜ ପାଇଁ ଶିକ୍ଷିତ ହୋଇଥାଏ, କିନ୍ତୁ ଝିଅଟିଏ ପାଠ ପଢ଼ିଥିଲେ ପରିବାରର ସମସ୍ତେ ଶିକ୍ଷିତ ହୋଇଥାନ୍ତି। ତେଣୁକରି କୁହାଯାଏ, ଶିକ୍ଷିତ ନାରୀ ଦେଶର ସିରି। କେବଳ ଶିକ୍ଷା ଦ୍ୱାରା ହିଁ ସମାଜର ମହିଳା ସଶକ୍ତିକରଣ ହୋଇପାରିବ। ତେଣୁକରି ଆମେ ସମସ୍ତେ ପାଠ ପଢ଼ିବା, ଗୋଟିଏ ଶିକ୍ଷିତ ସମାଜଟିଏ ଗଠନ କରିବା।

0: ଅପା, ଗୀତ ଆଉ କଥା ଭିତରେ ସମୟ ଆମକୁ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ।
1: ତେବେ ଯିବା ପୂର୍ବରୁ ଶ୍ରୋତା ଭଣୀ, ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ଆପଣମାନଙ୍କୁ କହି ରଖୁଛୁ। ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ପ୍ରତିକ୍ରିୟା, ନାରୀ ସଶକ୍ତିକରଣର ଗୁରୁତ୍ୱ, ତା ସହିତ କିଛି ଟିପ୍ସ ବି ଶୁଣିବେ, ଧୂମପାନ ଓ ନିଶା ସେବନର ପ୍ରଭାବ। ତାହେଲେ ଆଜି ତ ସମୟ ସରିଆସିଲାଣି, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଲେଖିବାକୁ ଭୁଲିବେନି। ଆମକୁ ମତାମତ ଜଣାଇବାର ନମ୍ବରଟି ହେଉଛି 9438268568।
0: ଆଉ ଥରେ ନମ୍ବରଟି କହି ରଖୁଛୁ 9438268568। ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ।
1: ନମସ୍କାର।

ଏତେବେଳ ଯାଏ ଶୁଣୁଥିଲେ ଘର ଘରଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ବବିତା ପଣ୍ଡା ଏବଂ ଅଙ୍କିତ ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ, ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ଭନ କରିବାକୁ ସରକାରଙ୍କ ପରାମର୍ଶ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍. ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି. ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଓ ସୁରକ୍ଷା କ୍ଷେତ୍ର ନେଇ ଉଭୟ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି. ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବା ନେଇ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିଛନ୍ତି. ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିବା ସହିତ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ ପ୍ରଦାନ କରେ ବୋଲି କହିଛନ୍ତି. ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି. ଭାରତ ଏବଂ ଆମେରିକା ସମ୍ପର୍କ କେବଳ ଦୁଇ ପକ୍ଷ ମଧ୍ୟରେ ସୀମିତ ନ ରହି ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପ୍ରଭାବିତ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି. ବିଭିନ୍ନ ପ୍ରସଙ୍ଗରେ ଉଭୟ ଦେଶର ଦୃଷ୍ଟିକୋଣ ସମାନ ରହିଛି. ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତକୁ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଅଂଶୀଦାର ଭାବେ ବର୍ଷ୍ଣନା କରିଛନ୍ତି. ସେ କହିଛନ୍ତି, ଉଭୟ ଦେଶ ଆଗାମୀ ଶତାବ୍ଦୀ ପାଇଁ ସମ୍ପର୍କର ମୂଳଦୁଆ ସ୍ଥାପନ କରିବା ସହ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ରଣନୈତିକ ଭାବରେ ଏକତ୍ରିତ ହୋଇଛନ୍ତି. ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ. ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀର ପୁନଃ ନିର୍ବାଚନ ମତଗଣନା ଜାରି ରହିଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିବ୍ୟାଂଶୁ ପଣ୍ଡା ଆଗୁଆ ଥିବା ଜଣାପଡ଼ିଛି। ଡାଇମଣ୍ଡ ହାର୍ବର ମହିଳା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଗଣତିରେ ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଏକାଦଶ ରାଉଣ୍ଡ ଗଣତି ସୁଦ୍ଧା 44,891 ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମି ଦ୍ୱିତୀୟ ସ୍ଥାନରେ ଏବଂ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁର୍ଲା ତୃତୀୟ ସ୍ଥାନରେ ରହିଛନ୍ତି। ଚୀନ୍ର ସାନ୍ସି ପ୍ରଦେଶରେ କୋଇଲା ଖଣି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଭାରତବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ଚୀନ୍ ଦେଶବାସୀଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଶ୍ରୀ ମୋଦି ସମବେଦନା ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସୁ ଫେଇହୁମ୍ ଶ୍ରୀ ମୋଦିଙ୍କୁ ଶୋକବାର୍ତ୍ତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଚୀନ୍ ରାଷ୍ଟ୍ରଦୂତ ଭାରତର ସମର୍ଥନ ଏବଂ ସମବେଦନା ପାଇଁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଏବେ ମଧ୍ୟ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଗତକାଲି ଚୀନ୍ର ସାନ୍ସି ପ୍ରଦେଶରେ ଏକ କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ 82ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ସ୍ଥଳରେ 247 ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। 2009 ପରଠାରୁ ଚୀନ୍ରେ ଘଟିଥିବା ଖଣି ଦୁର୍ଘଟଣା ମଧ୍ୟରେ ଏହା ସବୁଠାରୁ ବଡ଼ ଘଟଣା ହୋଇଥିବା ସେଠାକାର ପ୍ରଶାସନ କହିଛି। ପଶ୍ଚିମବଙ୍ଗରେ ଆସନ୍ତା ଜୁଲାଇ 1ରୁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଗତକାଲି ଆଭାସୀ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଲକାତାରେ ଏହି ବିଷୟ ଘୋଷଣା କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ଯୋଜନା ସ୍ୱାସ୍ଥ୍ୟସାଥୀ ଅଧୀନରେ ପୂର୍ବରୁ ସାମିଲ ଥିବା ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ

ଆସନ୍ତା ମାସରେ ନୂଆଦିଲ୍ଲୀଠାରେ ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରକୁ 469କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ପଠାଯାଇଛି। ଏବେ ରାଜ୍ୟରେ 117 ଏଭଳି କେନ୍ଦ୍ର କାର୍ଯ୍ୟ କରୁଛି। ଶ୍ରୀ ଅଧିକାରୀ କହିଛନ୍ତି ଆଲିପୁରଦ୍ୱାର କାଲିମପଙ୍ଗ ଏବଂ ଦକ୍ଷିଣ ଦିନାଜପୁର ଜିଲ୍ଲାରେ ନୂତନ ମେଡିକାଲ କଲେଜ ଏବଂ ଉତ୍ତରବଙ୍ଗ ପାଇଁ ଏକ ନୂତନ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ କେନ୍ଦ୍ର ସରକାରଙ୍କଠାରେ ଉପସ୍ଥାପନ କରାଯାଇଛି। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଅତି ଆବଶ୍ୟକ ନଥିଲେ ଗସ୍ତ ନ କରିବାକୁ ସରକାର ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। ସେହି ଦେଶଗୁଡ଼ିକରେ ବସବାସ କରୁଥିବା କିମ୍ବା ଯାତାୟତ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଜନସ୍ୱାସ୍ଥ୍ୟ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଭାରତରେ ଇବୋଲା ସଂକ୍ରମଣର କୌଣସି ମାମଲା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ପୂର୍ବରୁ କଙ୍ଗୋ ଉଗାଣ୍ଡାରେ ଇବୋଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତିକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଅଭିହିତ କରି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲା। ସମୀକ୍ଷାରୁ ଜଣାପଡ଼ିଛି ଏହି ରୋଗର ପ୍ରାଦୁର୍ଭାବ ଅତ୍ୟନ୍ତ ଗମ୍ଭୀର ଏବଂ ମୃତ୍ୟୁହାର ମଧ୍ୟ ଅଧିକ। ଏହି ରୋଗକୁ ପ୍ରତିହତ କରିବା ପାଇଁ କିମ୍ବା ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା ଅଥବା ବ୍ୟବସ୍ଥା ଅନୁମୋଦନ ହୋଇନାହିଁ ବୋଲି ମନ୍ତ୍ରଣାଳୟ କହିଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଛାତ୍ର ଏବଂ 32 ଛାତ୍ରୀଙ୍କୁ ମିଶାଇ 4 ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଭାରତ ପକ୍ଷରୁ ମନୋନୀତ ଛାତ୍ରଛାତ୍ରୀ ସରକାରୀ ମେଧାବୃତ୍ତି ଯୋଜନା ଅଧୀନରେ ଛାତ୍ରବୃତ୍ତି ପାଉଛନ୍ତି। 2016 ଏପ୍ରିଲ୍ ମାସରୁ ଭାରତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଆସୁଛି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ମସିହାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ପଞ୍ଜାବର କପୁରଥାଲା ଜେଲ୍ର ଏକ ବାରାକ୍ରେ ଗତକାଲି ବିଳମ୍ବିତ ରାତିରେ ହିଂସାକାଣ୍ଡ ଘଟିଥିବା ଜଣାପଡ଼ିଛି। କଏଦୀ ଏବଂ ବିଚାରାଧୀନ କଏଦୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଜେଲ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବରିଷ୍ଠ ପୁଲିସ୍ ଅଧିକାରୀ ଅଧିକ ସୁରକ୍ଷାକର୍ମୀଙ୍କ ସହ ସେଠାରେ ପହଞ୍ଚିଥିଲେ। ଜେଲ୍ ଭିତରେ ଏବଂ ପରିସର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆକାଶବାଣୀ ସମ୍ଭାଦ ବିଭାଗ ସହ ଆଲୋଚନା କାଳରେ ଜଳନ୍ଧର ରେଞ୍ଜ ଡିଆଇଜି ନବୀନ ସିଙ୍ଗଲା କହିଛନ୍ତି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ପରାସ୍ତ କରିଥିଲା। ଫ୍ରେଞ୍ଚ ଓପନ୍ର 125ତମ ସଂସ୍କରଣ ଆଜିଠାରୁ ପ୍ୟାରିସ୍ରେ ଆରମ୍ଭ ହେଉଛି। ରୋନାଲ୍ଡ ଗ୍ୟାରୋସ୍ ଭାବରେ ମଧ୍ୟ ପରିଚିତ ଏହି ଟେନିସ୍ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ମ୍ୟାଚ୍ ଖେଳାଯିବ। ବିଶ୍ୱର ପୁରୁଷ ବର୍ଗ 1 ଟେନିସ୍ ତାରକା ଜାନିକ୍ ସିନର୍, ନୋଭାକ୍ ଜୋକୋଭିକ୍, କାର୍ଲୋସ୍ ଆଲକାରାଜ, ଆଲେକ୍ଜାଣ୍ଡର ଜେଭେରେଭ୍ ଏବଂ ଟେଲର୍ ଫ୍ରିଜ୍ ପ୍ରମୁଖ ଏହି ପ୍ରତିଯୋଗିତାରେ ଟାଇଟଲ୍ ହାସଲ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା ବର୍ଗରେ ବିଶ୍ୱର 1 ଖେଳାଳି ଆରିନା ସାବାଲେଙ୍କା, କୋକୋ ଗଫ୍ ପ୍ରମୁଖ ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ ହୋଇଛନ୍ତି। ପୁରୁଷ ଡବଲ୍ସରେ ଭାରତର ୟୁକି ଭାମ୍ବ୍ରି ଏବଂ ନ୍ୟୁଜିଲାଣ୍ଡର ମାଇକେଲ୍ ଭେନସ୍ଙ୍କ ଯୋଡ଼ି ଏବଂ ଏନ୍ ଶ୍ରୀରାମ ବାଲାଜୀ ଓ ବ୍ରାଜିଲ୍ର ମାର୍ସେଲୋ ଡୋମୋଲାଇନର୍ଙ୍କ ଯୋଡ଼ି ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେଉଛନ୍ତି। ଫିଫାର ଅନୁମୋଦନ କ୍ରମେ ଇରାନ୍ ଫୁଟବଲ ଦଳର ଫିଫା ବିଶ୍ୱକପ୍ 2026 ବେସ୍ କ୍ୟାମ୍ପକୁ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଇରାନ୍, ଆମେରିକା ଏବଂ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଇରାନ୍ ଫୁଟବଲ ସଂଘର ସଭାପତି ମେହଦି ତାଜ କହିଛନ୍ତି। ପ୍ରଥମେ ଆରିଜୋନାର ଟୁକ୍ସନ୍ଠାରେ ଇରାନ୍ ଫୁଟବଲ ଦଳର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏବେ ଏହା ମେକ୍ସିକୋର ତିଜୁଆନାକୁ ସ୍ଥାନାନ୍ତରିତ ହୋଇଛି। ଏହି ସ୍ଥାନ ଆମେରିକା ସୀମା ନିକଟବର୍ତ୍ତୀ ହୋଇଥିବାରୁ ଦଳର ଆମେରିକାରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ଯାତ୍ରା ସହଜ ହୋଇପାରିବ ବୋଲି ସଂଘ ପକ୍ଷରୁ ଗତକାଲି ଜାରି ବିବୃତ୍ତିରେ

0: ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିଲ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଦିଲୱାଲେ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର ଅଞ୍ଜାନ, ସଙ୍ଗୀତ ପରିଚାଳନା ନାଦିମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ସମୟ ଦିନ 2:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ସମୟ ଦିନ 2:30 ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛେ ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମିଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର ଚାରିଜଣଙ୍କର ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ପ୍ରବଳ ତାତି ଓ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଶେଷ ଭାବେ ପୂର୍ବାହ୍ନ 11:00 ଅପରାହ୍ନ 3:00 ମଧ୍ୟରେ ଘରେ ରହିବା ଲାଗି ଶ୍ରୀ ପୂଜାରୀ କହିଛନ୍ତି। ଆବଶ୍ୟକ ସ୍ଥଳେ ପାଣି ଓ ଓଦା ଗାମୁଛା ସାଙ୍ଗରେ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି।
1: ଅତି ଜରୁରୀ କାମ ନ ପଡ଼ିଲେ ଘରୁ ବାହାର ନାହିଁ। ଯେଉଁମାନେ ଶ୍ରମିକମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3:00 ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ ଓ ମୁଣ୍ଡରେ ଓଦା ଗାମୁଛା ନେଇକରି ବାହାରନ୍ତୁ। କଳା ଚଷମା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ବାଟଯାକର ପିଇବା ପାଣି ବ୍ୟବସ୍ଥା ମଧ୍ୟ ପିଆର୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲିଟି, ସେମାନେ ଅର୍ବାନ୍ ଡିପାର୍ଟମେଣ୍ଟ ସେମାନେ ମଧ୍ୟ କରୁଛନ୍ତି। ମାଲ ପରିବହନ ଗାଡ଼ିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ଭିତରେ ରାସ୍ତା ମାଲ ପରିବହନ ଗାଡ଼ି ରହିବ ନାହିଁ, ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2:00 ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ, ତେଣୁ 2:00 ପର୍ଯ୍ୟନ୍ତ ସତର୍କ ସୂଚନା ସାରା ରାଜ୍ୟବାସୀଙ୍କୁ ଦିଆଯିବ।
0: ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଶ୍ରୀ ମହାପାତ୍ର କହିଛନ୍ତି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବା ସହ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ, ତେବେ ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବା ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୂଚନା ଅନୁଯାୟୀ ଆଜି ଦିନ 11:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା 41.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସମ୍ଭଲପୁରରେ 40.8, ହୀରାକୁଦରେ 40.4 ଓ ଭୁବନେଶ୍ୱରରେ 36.4 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମିଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତରକାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ରାଟିଲୋ ଦହିପଙ୍ଗଠାରେ ଏକ ମିନି ଷ୍ଟାଡିୟମ୍ର ଶିଳାନ୍ୟାସ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଉତ୍କର୍ଷ ମାରାଥନ ଗଣଦୌଡ଼ କାର୍ଯ୍ୟକ୍ରମ ଅବସରରେ ମିନି ଷ୍ଟାଡିୟମ୍ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସୁସ୍ଥ ସମାଜର ବାର୍ତ୍ତା ନେଇ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଗଣଦୌଡ଼ରେ ଭାଗ ନେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଉତ୍କର୍ଷ ନିମାପଡ଼ା ଗଠନ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ, ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ଦୌଡ଼ିବାର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଉତ୍କର୍ଷ ନିମାପଡ଼ା 2.0 ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଟ୍ରଫି ଉନ୍ମୋଚନ କରିଛନ୍ତି। ଗଣଦୌଡ଼ରେ 25 ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି।

ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଓ 32 ଜଣ ଛାତ୍ରୀଙ୍କୁ ମିଶାଇ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ମସିହାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରବର୍ତ୍ତୀ ତ୍ରୁଟି ନେଇ ସ୍ୱଷ୍ଟୀକରଣ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କଠାରୁ ଉତ୍ତରପତ୍ରର ନକଲ ପାଇଁ ଧାର୍ଯ୍ୟ ଦେୟଠାରୁ ଅଧିକ ଆଦାୟ ହୋଇଥିବା ଏବଂ କେତେକ କ୍ଷେତ୍ରରେ କମ୍ ଦେୟ ଆଦାୟ ହୋଇଥିବା ନେଇ ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଅଧିକ ଦେୟ ପ୍ରଦାନ କରିଛନ୍ତି ସେମାନଙ୍କୁ ବଳକା ଅର୍ଥ ଫେରସ୍ତ କରାଯିବ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। କମ୍ ଦେୟ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଅର୍ଥ ଦେବା ଲାଗି କୁହାଯିବ ବୋଲି ସିବିଏସ୍ଇ ସୂଚନା ଦେଇଛି। ପରୀକ୍ଷାର୍ଥୀମାନଙ୍କୁ ଉତ୍ତର ଖାତାର ସ୍କାଣ୍ଡ କପି ପାଇଁ ଆଉଥରେ ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡିହି ଗାଁର 4 ଜଣଙ୍କ ମୃତ୍ୟୁ ଘଟିଛି। ଏକ ଶ୍ରାଦ୍ଧ ଭୋଜିରେ ଖାଇବା ପରେ 17 ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଅସୁସ୍ଥଙ୍କ ମଧ୍ୟରେ 23 ମାସର ଶିଶୁକନ୍ୟା ଓ 11 ବର୍ଷର ନାବାଳିକା ଅଛନ୍ତି। ଅସୁସ୍ଥମାନଙ୍କୁ ହେମଗିରି ଓ ଝାରସୁଗୁଡ଼ାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ୍ ପକ୍ଷରୁ ଘଟଣାର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2-ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ମଇ ମାସ 31 ତାରିଖ ସକାଳ 10:00 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ବିଏଡ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍ 3 ତାରିଖ ସକାଳ 10:00 ପର୍ଯ୍ୟନ୍ତ ବିଏଚ୍ଏଡ୍ ଓ ଅପରାହ୍ନ 3:00-5:00 ପର୍ଯ୍ୟନ୍ତ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ। ସମସ୍ତ ପ୍ରବେଶିକା ପରୀକ୍ଷା ପାଇଁ ଚଳିତ ମାସ 27 ତାରିଖ ଦିନ 11:00 ପରଠାରୁ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣର ଆୟୋଗର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରାଯାଇପାରିବ। ସୂଚନା ଅନୁଯାୟୀ ଆସନ୍ତା ଜୁନ୍ 4 ତାରିଖରେ ପ୍ରବେଶିକା ପରୀକ୍ଷାର ଉତ୍ତରପତ୍ର ପ୍ରକାଶ ପାଇବ। ବିଶ୍ୱର ସର୍ବବୃହତ୍ ଅଣ୍ଡାଦାନ ସ୍ଥଳୀ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବର୍ଷ ଫ୍ଲାଟ୍ ବ୍ୟାଗ୍ସ, ଲଗର୍ ହେଡ୍ସ, ଗ୍ରୀନ୍ ଟଟଲ୍, ଲେଦର ବ୍ୟାଗ୍ସ, ହକ୍ସ ବିଲ୍, କ୍ୟାମ୍ପସ୍ ରିଡ୍ଲେ ଓ ଅଲିଭ୍ ରିଲେ ପ୍ରଜାତିର କଇଁଛମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ସମୂହ ଅଣ୍ଡାଦାନ କରୁଥିବାବେଳେ ଅଲିଭ୍ ରିଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଅଣ୍ଡାଦାନ କରିବାକୁ ଆସିଥାନ୍ତି। ତେବେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ର ମଧ୍ୟକୁ ଫେରିଯିବା ଘଟଣା ବିସ୍ମୟ ସୃଷ୍ଟି କରିଛି। 2014 ମସିହାରେ ଏହିଭଳି ଘଟିଥିଲା। ଚଳିତ ବର୍ଷ ତାପମାତ୍ରା ଅତ୍ୟଧିକ ବୃଦ୍ଧି ଯୋଗୁଁ ଅଣ୍ଡାଦାନ ସମ୍ଭବ ହୋଇନଥିବା ଅନୁମାନ କରାଯାଉଛି। ପୂର୍ବରୁ 1982, 1988, 1997, 1998, 2002 ଓ 2008ରେ ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିଲେ। ଗତବର୍ଷ ଗହିରମଥାରେ 6 ଲକ୍ଷରୁ ଅଧିକ ଅଲିଭ୍ ରିଲେ କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର 21 ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ 3 ରଥର 42 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ 3 ରଥର 20 ଫୁଟ ଲମ୍ବ ବିଶିଷ୍ଟ 14 ଲେଖାଏଁ 14 ନାହାକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8, ଦର୍ପ ଦଳନ ରଥର 9 ଏବଂ ନନ୍ଦିଘୋଷ ରଥର 11 14 ନାହାକା ଚୌପଟ ପରେ ଅଷ୍ଟକୋଣିଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ 3 ରଥର 8 ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ 3 ରଥର ଅଖକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଆଜି ଜନ୍ମବାର୍ଷିକୀ ପାଳନ କରାଯାଉଛି। 1920 ମସିହା ମଇ 24 ତାରିଖରେ ଗ୍ରହଣ କରିଥିବା ନୀଳମଣି ରାଉତରାୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ 1977 ମସିହାରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। 1998 ମସିହାରେ ଲୋକସଭାକୁ ନିର୍ବାଚିତ ହେବା ପରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା

ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିଯାଆନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାର 11 ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଯନ୍ତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା 5 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର 4 ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଅଧିବେଶନ ଆମର ପ୍ରଥମ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସୁରଭିରେ ଶୁଣିବେ ସାକ୍ଷାତକାର ପରିବେଶ ସୁରକ୍ଷା ପ୍ରତି ଯୁବ ସମାଜର କର୍ତ୍ତବ୍ୟ, ଜାଣିବା କଥାରେ ଜାଣିବେ ରାଷ୍ଟ୍ରମଣ୍ଡଳ ଦିବସ ଏବଂ ସାଇବର କ୍ରାଇମ୍ ସମ୍ପର୍କରେ। ଚୈତିଜାନ କାର୍ଯ୍ୟକ୍ରମ ଶୁଣିବେ ଆଜି ଅପରାହ୍ନ 5:30, ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଆଜି ପାଇଁ ବିଷୟବସ୍ତୁ ରହିଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗ।

ଯୋଜନା ସମ୍ପର୍କରେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ। ଆଜି ପାଇଁ ଶିଳ୍ପୀମାନେ ହେଲେ କବିତା କ୍ରିଷ୍ଣମୂର୍ତ୍ତି ଏବଂ ପିୟୁଷ କୈଳାସ ଅନୁଜ। ଜନଜୀବନ ସମ୍ବାଦ ଶୁଣିବେ ସନ୍ଧ୍ୟା 6:55 ଏବଂ ରାତି 7:25। ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 7:30 ପ୍ରଚାର କରିବୁ କିଷାନବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାଙ୍କର ମତାମତ ଅଭିଯୋଗକୁ ନେଇ ମେସେଜ୍ର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଶୁଣିବେ ଆଜି ରାତି 8:15। ରାତି 9:30 ଶୁଣିବେ ଲୋକସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଇକ୍ତାରା ଭଜନ ଏବଂ ଧଡ଼ୁକି ଗୀତ। ଶିଳ୍ପୀମାନେ ହେଲେ ବେଣୁଧର ନାଥ, ଯୋଗେନ୍ଦ୍ର ପାତ୍ର, ବ୍ରହ୍ମାନନ୍ଦ ପାତ୍ର, ନବକିଶୋର ମହାରଣା ଏବଂ ସାଥୀ। ଶ୍ରୋତାମାନଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ଆଜି ରାତି 10:00। ରାତି 10:30 ପ୍ରଚାର କରିବ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ସୀତାରବାଦନ ପରିବେଷଣ କରିଛନ୍ତି ଭୀମସେନ ମହାରଣା, ତବ୍ଲାରେ ସହଯୋଗିତା କରିଛନ୍ତି ଚିତ୍ତରଞ୍ଜନ ମହାପାତ୍ର। ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:48। ଏଇଠି ଶେଷ କରୁଛୁ ଆଜିକାର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଶୁଣିପାରିବେ ଆଜି ଅପରାହ୍ନ 5:00। ତେବେ ବର୍ତ୍ତମାନଠାରୁ ଅପରାହ୍ନ 5:00 ଆପଣମାନେ ଶୁଣନ୍ତୁ ବିବିଧ ଭାରତୀର ପ୍ରସାରଣ କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ସେତେବେଳେ ଯେ ବିଦାୟ ଦିଅନ୍ତୁ, ନମସ୍କାର।

0: ତୟା ଦ୍ୱାପର କଳି ପାଦ ଦେଶରେ ପହଞ୍ଚି ଚାଲିଛି ବା ଶେଷ ଶେଷ ମୁହୂର୍ତ୍ତରେ ପହଞ୍ଚିବା ଶେଷ ପାହାଚରେ ପହଞ୍ଚି ଚାଲିଛି ସାରିଛି। ଏ ମାନବ ସମାଜରେ ଆମେ ହେଉଛି ଶ୍ରେଷ୍ଠ ବା ମନୁଷ୍ୟ ହେଉଛି ବା ଏ ଜଗତରେ ଶ୍ରେଷ୍ଠ ପ୍ରାଣୀ। ଭଗବାନଙ୍କ ସୃଷ୍ଟିରେ ସେ ତାର ଜୀବନ ଜୀବିକା ଏଇ ପରିବେଶ ଉପରେ ନିର୍ଭର କରୁଥାଏ। ଆଜିର ଯୁବ ସମାଜ ଆଉ ପରିବେଶ ବର୍ତ୍ତମାନ କଣ ହେଇଛି ନା, ପରିବେଶ କହିଲେ କଣ ବୁଝେ? ପରିବେଶ କହିଲେ ଚତୁର୍ଦିଗରେ ଆମର ସୃଷ୍ଟି ହେଇଥିବା ପରିବେଶକୁ ଆମକୁ ପରିବେଶ କୁହାଯାଏ। ଯେ କି ଆପଣମାନଙ୍କୁ ମୁଁ ଏଠି କହି ରଖିବା ପାଇଁ ଅଛି, ଘାସ ଥିଲେ ଛେଳି ରହିବ, ଛେଳି ଥିଲେ ବାଘ ରହିବ, ବାଘ ଥିଲେ ସବୁ ଯେମିତି ରହିଛି ମଣିଷ ରହିବ। ସମସ୍ତଙ୍କୁ ବାଲାନ୍ସ ଦରକାର। ଯଦି ଯୁବପିଢି ମାନଙ୍କୁ ପରିବେଶ ମାନେ ନିଜେ ନିର୍ଦ୍ଧାରଣ କରିବା ଆବଶ୍ୟକ ବୋଲି ମୋ ମତ।
1: ହଁ ସାର୍, ତାହେଲେ ଏ ଖରା ଦିନରେ ଯେଉଁ ମାତ୍ରାରେ ଖରା ହେଉଛି, ଆମେ ଖରାରୁ ବଞ୍ଚିବା ପାଇଁ ଘରେ ଏସି କିମ୍ବା କୁଲରର ଏସବୁର ବ୍ୟବହାର କରୁଛୁ, କିନ୍ତୁ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଛି। ତାହେଲେ ଆପଣଙ୍କ ମତରେ ଏସବୁ ପଛରେ ଆମର ହିଁ ହାତ ଅଛି?
0: ଦେଖନ୍ତୁ ବର୍ତ୍ତମାନ ଖରା ଦିନ ଯୋଉ ବିଶ୍ୱ ପାଣିପାଗ ସଂସ୍ଥା ବା ଭାରତ ପାଣିପାଗ ସଂସ୍ଥା ବର୍ତ୍ତମାନ ଡିକ୍ଲାରେସନ କରିଦେଇଛି ଯେ କି 25 ମେ ଜୁନ୍ 2 ତାରିଖ ପର୍ଯ୍ୟନ୍ତ 45 ରୁ 55 ପର୍ଯ୍ୟନ୍ତ ତାପମାତ୍ରା ରହିବ। ଆଉ ଏଠି ପ୍ରଶ୍ନ ହଉଛି ଯେ କି ବର୍ତ୍ତମାନ ଆମ ଯୋଉ ପରିବେଶ ସୁସ୍ଥ ପରିବେଶ ଦରକାର। ବର୍ତ୍ତମାନ ଘରେ ଆମେ କୁଲର ବ୍ୟବହାର କରୁଛେ, ଗଛର ଛାଇ ମାନେ ପ୍ରାକୃତିକ ଜିନିଷ ଯାହା ଶରୀର ପ୍ରତି ସୁପ୍ରଭାବ ପକାଇବ, କୃତ୍ରିମ ଉପାୟରେ ମଣିଷ ତିଆରି କରିଥିବା ଜିନିଷ ଶରୀର ଉପରେ କୁପ୍ରଭାବ ପକାଇବ, ସୁପ୍ରଭାବ ପରିବର୍ତ୍ତେ କୁପ୍ରଭାବ ପକାଇବ। ଯାହାକି ଏକ ସୁସ୍ଥ ଜୀବନ ଯାପନ କରିବାକୁ ହେଲେ ଆମର ସୁସ୍ଥ ଜଳବାୟୁ ଦରକାର ଆଉ ସୁସ୍ଥ ମାନସିକତା ଦରକାର। କିନ୍ତୁ ଆଉ ମାନେ ଆମର ଏ ଯୋଉ କୁଲର ଫ୍ୟାନ ଏସବୁ ହଉଛି ଆମ ପାଇଁ ବା ଆମ ଶରୀର ବା ହ୍ୟୁମାନ ବଡି ପାଇଁ ଏକ ଅସୁରକ୍ଷିତ ବା କୁପ୍ରଭାବ। ତେଣୁ ଏହା ଆମେ କରୁଛେ କିନ୍ତୁ ଆମେ ନିଜେ ଗୋଡ଼ରେ ନିଜେ କୁରାଣୀ ମାରୁଛେ। ଯଦି ଆମେ ସୁସ୍ଥ ବାହାର ବାୟୁ ଟିକେ ଗ୍ରହଣ କରିବା ବା ଅକ୍ସିଜେନ ଗ୍ରହଣ କରିବା ତାହେଲେ ଆମ ଶରୀର ସୁସ୍ଥ ରହିବ, ଏ ସମାଜ ସୁସ୍ଥ ରହିବ, ମାନସିକ ସ୍ତରରେ ଶାନ୍ତି ମିଳିବ, ଏ ପରିବାର ଏ ଦେଶ ଏବଂ ଜାତିରେ ମଧ୍ୟ ଜାତୀୟ ସ୍ତରରେ ମଧ୍ୟ ଶାନ୍ତିର ବାର୍ତ୍ତା କୂଳ ଲଙ୍ଘନ କରିପାରିବ।
1: ହଁ ସାର୍, ବହୁତ ବଢିଆ କଥା କହିଲେ। ତାହେଲେ ସାର୍, ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ଗୁଡିକ କଣ ରହିଛି?
0: ଦେଖନ୍ତୁ ପରିବେଶ ହଉଛି ମାନବ ସମାଜ ପାଇଁ ଏକ ଅମୂଲ୍ୟ ରତ୍ନ। ଏହାର ପ୍ରଦୂଷଣର କାରଣ ତ କଜ କଣ ରହିଛି? ବର୍ତ୍ତମାନ ଜନସଂଖ୍ୟାର ବୃଦ୍ଧି ଘଟିଛି ପ୍ରଥମ କାରଣ। ଜନସଂଖ୍ୟାର ବୃଦ୍ଧି ଘଟିଲେ ତାର ଜାଗା ଦରକାର ମାନେ ବସବାସ କରିବା ପାଇଁ ଦରକାର। ବର୍ତ୍ତମାନ କଣ ହଉଛି ନା ଜନସଂଖ୍ୟା ବୃଦ୍ଧି ଫଳରେ କଣ ହଉଛି ନା ସେମାନେ ଜଙ୍ଗଲ କାଟି ଦଉଛନ୍ତି, ମାନେ ଜଙ୍ଗଲ ପାହାଡ ବଣ ଜଙ୍ଗଲ ସବୁ କାଟି ଦେଇକିରି ବିଭିନ୍ନ ପ୍ରକାର ଇଣ୍ଡଷ୍ଟ୍ରିଜ ଏବଂ ଘର ବା ନୂତନର ଘର ବ୍ୟବହାର କରୁଛନ୍ତି, ଯାହାଫଳରେ ଆମକୁ ଅକ୍ସିଜେନର ଅଭାବ ହଉଛି। ଦ୍ୱିତୀୟ କାରଣ ହେଲା ଯେ କି ବର୍ତ୍ତମାନ ଯୋଉ ଗାଡି ମଟର ଚଳାଚଳ ଘଟୁଛି ତାର ପ୍ରାକୃତିକ ଯୋଉ ମାନେ ଆସୁଛି ଯୋଉ ଅପ୍ରାକୃତିକ ଯୋଉ ବାହାରୁଛି

0: ସାଇଲେନ୍ସରୁ ଯାହାକି ପରିବେଶ ଉପରେ ଏକ ପ୍ରଦୂଷଣ ପ୍ରଭାବ ପକାଉଛି। ତାପରେ ବିଭିନ୍ନ ପ୍ରକାର ଆମର ପ୍ଲାଷ୍ଟିକର ଜିନିଷ ହଉ ଅଲଗା ଜିନିଷ ହଉ ଏବଂ କଳକାରଖାନା ଚାଲୁଛି ଏବଂ ତାର ଯୋଉ ଧୂଆଁ ଚାଲୁଛି ବିଭିନ୍ନ ଆମର ପାରାଦ୍ୱୀପ ମୁଁ ଏସ ବ୍ଲକର ପାରାଦ୍ୱୀପ କଥା କହୁଛି ଯୋଉ ଆମର ତା ସାରକାରଙ୍କ ନିର୍ଗତ ଯୋଉ ଧୂଆଁ ବା ଇଏ ଗ୍ୟାସ ତେଣୁ ଆମର ଆମ ଉପରେ କୁପ୍ରଭାବ ପକାଉଛି। ଏଇସବୁ କାରଣ ନେଇକିରି ବର୍ତ୍ତମାନ ଗଛ କାଟିବା ବା ଜଙ୍ଗଲ ନଷ୍ଟ କରିବା ଅତ୍ୟଧିକ ଯାନବାହନ ଚଳାଚଳ କରିବା ଏବଂ ବିଶେଷ କାରଣ ହଉଛି ଲୋକ ସଂଖ୍ୟାର ବୃଦ୍ଧି ଦ୍ୱାରା ବର୍ତ୍ତମାନ ପରିବେଶ ଆହୁରି କୁପ୍ରଥକୁ ଚାଲିଯାଉଛି ଏବଂ କଳକାରଖାନା ଏସବୁର ମାନେ ନିର୍ଗତ ଗ୍ୟାସ ଧୂଆଁ ଏସବୁ ହଉଛି ମୁଖ୍ୟ କାରଣ ପରିବେଶ ପ୍ରଦୂଷଣ ପାଇଁ।
1: ହଁ ସାର୍ ଠିକ କଥା କହିଲେ। ତାହେଲେ ଗଛ କାହିଁକି ଆମ ପରିବେଶ ପାଇଁ ଏତେ ଜରୁରୀ?
0: ଗଛ ହଉଛି ଆମକୁ ଅମ୍ଳଜାନ ଯୋଗଉଛି। ମଣିଷ ବଞ୍ଚି ରହିବାକୁ ହେଲେ ସୁସ୍ଥ ବାୟୁ ଦରକାର। ତାଙ୍କୁ ଗଛ ଦିନବେଳା ହଉଛି ସୁସ୍ଥ ଅମ୍ଳଜାନ ଦିଏ ଏବଂ ରାତିରେ ଅକ୍ସିଜେନ କରେ। ଆମ ପରିବେଶକୁ ଶାନ୍ତ ସରଳ ଏବଂ ସୁମଧୁର କରି ରଖେ ଗଛ। ଆଉ ଦ୍ୱିତୀୟ କଥା, ଗଛ ତ ଆମେ ତ ଅନେକ ଜିନିଷ ପାଉଛେ, ଗଛରୁ ପାଇପାରୁଛେ ହଉଛି ଫଳ ମୂଳ ଠାରୁ ଅନ୍ୟ ଖାଦ୍ୟ ଦ୍ରବ୍ୟ ସବୁ କିଛି ପାଇପାରୁଛେ ଗଛରୁ। ମୁଁ ପୂର୍ବରୁ କହିଛି ଯେ କି ଘାସ ରହିଲେ ଛେଳି ରହିବ, ଛେଳି ରହିଲେ ବାଘ ରହିବ, ବାଘ ରହିଲେ ମନୁଷ୍ୟ ରହିବ। ତେଣୁ ଗଛ ହଉଛି ଆମର ମୂଲ୍ୟବାନ। ଗଛରୁ ଘର କରିବା ଠାରୁ ଆରମ୍ଭ କରି ଯେକୌଣସି ଜିନିଷ କାଠ ଠାରୁ ଆରମ୍ଭ କରି ସବୁକିଛି ଆମର ନିତ୍ୟ ଆବଶ୍ୟକ ଜିନିଷ ଆମେ ଗଛ ଠାରୁ ପାଇପାରୁଛୁ ଏବଂ ଜୀବନ ରକ୍ଷା କରିବା ପାଇଁ ସୁସ୍ଥ ବାୟୁ ବା ଅମ୍ଳଜାନ ପାଇପାରୁଛୁ। ଆ ଠାରୁ ମୂଲ୍ୟବାନ ଜିନିଷ କଣ ହେଇପାରେ ସାର୍?
1: ହଁ ଠିକ କଥା। ତାହେଲେ ସେ ପ୍ଲାଷ୍ଟିକ ବ୍ୟବହାର କାହିଁକି ଆମ ପରିବେଶ ପାଇଁ ବିପଦଜନକ?
0: ପ୍ଲାଷ୍ଟିକ ବ୍ୟବହାର ପରିବେଶ ପାଇଁ କାହିଁ ବିପଦଜନକ, ଏହାର କାରଣ ହଉଛି ପ୍ଲାଷ୍ଟିକ ହଉଛି ମାନେ ବହୁ ଦିନ ଧରି ମାଟି ଉପରେ ପଡି ରହିଯାଇଥାଏ ଏବଂ ତାହା ହଉଛି କ୍ଷୟ ହୋଇନଥାଏ। ନିର୍ଗତ ତାଠାରୁ ସୃଷ୍ଟି ହଉଥିବା ଏକ୍ସି ଅସାଇଡ୍ ବା ଏସିଡିଟ ଆମ ମାଟିର ବା ପରିବେଶ ଜୈବ ମାନେ ଆମ ଜୈବ ବିଭିଧତାକୁ ନଷ୍ଟ କରିଥାଏ। ଆମ ଯୋଉ ପ୍ରାକୃତିକ ରୂପେ ଆମେ ଯୋଉ ପାଇଥାଉ ମାଟିରୁ ଯୋଉ ଉର୍ଜାଟା ପାଇଥାଉ ଯେ କି ମୁଗ ଚାଷ କରିବା ପାଇଁ ବିଭିନ୍ନ ଆମର ଯୋଉ ଚାଷ କରିବା ତାକୁ ନଷ୍ଟ କରିଦିଏ ଯାହାକି ପ୍ଲାଷ୍ଟିକ। ଆଉ ପ୍ଲାଷ୍ଟିକ ଦ୍ୱାରା ମଣିଷ ଶରୀରକୁ ପ୍ଲାଷ୍ଟିକ ପାଣି ବୋତଲରେ ପିଅନ୍ତୁ କି ମାନେ ପ୍ଲାଷ୍ଟିକ ଦ୍ୱାରା ଯୋଉ ଖାଦ୍ୟ ବଜାରରୁ ଘାଟରୁ ଯୋଉ ପନିପରିବା ତା ଦ୍ୱାରା ହଉଛି ଆଉ ତା ବିଷାକ୍ତ ଅଛି। ତାର ଗୋଟେ ଏମିତି ଏସିଡ୍ କାର୍ବନହାଇଡ୍ରିକ ଅଛି ଯେ କି ତାକି ମଣିଷ ଶରୀର ପାଇଁ ମାନେ କ୍ଷତିକାରକ। ତେଣୁ ପ୍ଲାଷ୍ଟିକ ହଉଛି ମନୁଷ୍ୟ ପାଇଁ ସବୁ ପ୍ରକାର ସୁସ୍ଥ ଏବଂ ସଂଯତ ଏବଂ ସମ୍ମାନ ବୋଧକ ଶବ୍ଦ ବୋଲି ମୋ ମତ।
1: ତାହେଲେ ଜଣେ ସାଧାରଣ ନାଗରିକ ଭାବରେ ଆମେ ପରିବେଶକୁ କେମିତି ସୁରକ୍ଷିତ ରଖିପାରିବା?
0: ଦେଖନ୍ତୁ, ପ୍ରଥମ ହଉଛି ନିଜେ ପରିବେଶ ସୁସ୍ଥ ରଖିବାକୁ ହେଲେ ନିଜ ପରିବାରକୁ ଆଗ ସୁସ୍ଥ ରଖନ୍ତୁ। ନିଜ ପରିବାର ବା ନିଜ ଘର ଚାରିପାଖରେ ପରିବେଶକୁ ବର୍ତ୍ତମାନ ସୁସ୍ଥ ରଖନ୍ତୁ। ବିଭିନ୍ନ ପ୍ରକାର ଯୋଉ ବର୍ଜ୍ୟବସ୍ତୁ ଆପଣ ବ୍ୟବହାର କରୁଛନ୍ତି ଏସବୁ କରୁଛନ୍ତି, ଗଛ ଲଗାନ୍ତୁ ଏବଂ ମାନେ ପରିବେଶକୁ ସୁସ୍ଥ ରଖିବା ପାଇଁ ଗଛ କାଟନ୍ତୁ ନାହିଁ। ପ୍ରତ୍ୟେକ ହଉଛି ଯୁବ ସମାଜଙ୍କ ଗାଁରେ ସହରରେ ଏବଂ ସଚେତନତା ବାର୍ତ୍ତା ସୃଷ୍ଟି ହଉ, ପ୍ରତ୍ୟେକ ଗଛ ଲଗାନ୍ତୁ ଏବଂ ପ୍ରତ୍ୟେକ ଯୋଉ ପରିବେଶର ଯୋଉ ଆବର୍ଜନା ସବୁ ସୃଷ୍ଟି ହଉଛି ତାକୁ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ଗଦା କରନ୍ତୁ, ଯାହାଫଳରେ ପରିବେଶ ସୁସ୍ଥ ରହିପାରିବ।
1: ତାହେଲେ ଆଜିର ଶେଷ ପ୍ରଶ୍ନଟି ହଉଛି, ଆଜିର ଯୁବ ଆସନ୍ତାକାଲିର ପରିବେଶ ରକ୍ଷକ, ଏହି କଥାକୁ ଆପଣ କିପରି ବ୍ୟାଖ୍ୟା କରିବେ?
0: ଆଜିର ଯୁବକ ଆସନ୍ତାକାଲିର ସୃଷ୍ଟି ସ୍ୱପ୍ନ ବା ସାମ୍ରାଜ୍ୟ ଗଢିବାର ତା ହୃଦୟରେ ଅଧିକାର ରହିଛି। ଜୀବନ ଅଛି ତ ମୃତ୍ୟୁ ଅଛି, ତେଣୁ ଜଣେ ସୁସ୍ଥ ନାଗରିକ ହିସାବରେ ଭଲ ମଣିଷ ହେବା ପାଇଁ ଯେମିତି ଖାଦ୍ୟ ବସ୍ତ୍ର ବାସଗୃହ ଦରକାର, ଶିକ୍ଷା ଦରକାର, ସେହିପରି ପରିବେଶ ନିହାତି ଆବଶ୍ୟକ। ପ୍ରତ୍ୟେକ ଯୁବ ସମାଜ, ପ୍ରତ୍ୟେକ ଯୁବଗୋଷ୍ଠୀ, ପ୍ରତ୍ୟେକ ଏ ମାନବ ସମାଜରେ ଭବିଷ୍ୟତ ସୃଷ୍ଟି ସାମ୍ରାଜ୍ୟ ଗଢୁଥିବା ଯୁବକ, ତେଣୁ ପରିବେଶକୁ ସଚେତନ କରିବାକୁ ହେଲେ ସେମାନେ ଗଛ ଲଗାନ୍ତୁ, ପରିବେଶ ସହିତ ସମତୁଲ୍ୟ ସମବେଦନା ପ୍ରକାଶ କରନ୍ତୁ, ପରିବେଶକୁ ସୁରକ୍ଷିତ ରଖନ୍ତୁ ଏବଂ ନିଜେ ସଦାସର୍ବଦା ପରିବେଶର ଯତ୍ନ ନିଅନ୍ତୁ। ତାହେଲେ ଜଣେ ଯୁବପିଢ଼ିର ଏ ପୃଥିବୀ ପକ୍ଷରେ ଜନ୍ମ ନେଇଥିବାର କର୍ତ୍ତବ୍ୟଟା ନିଶ୍ଚିନ୍ତ ସମ୍ପାଦନ ସେହିଦିନ ହବ ଯୋଉଦିନ ସେ ନିଜେ ଗଛ ଲଗାଇ ସହିତ ପରିବେଶକୁ ସନ୍ତୁଳନ ରକ୍ଷା କରିବା, ତା ପରିବେଶକୁ ସେ ନିଜ ହାତରେ ସୁନ୍ଦର ଭାବରେ ସୁସଜ୍ଜିତ ଭାବରେ ଗଢି ତୋଳିବେ। ସେତିକି ଦିନ ପର୍ଯ୍ୟନ୍ତ ପରିବେଶ ନିଶ୍ଚିନ୍ତ ଯୁବକ ପିଢ଼ି ହାତରେ ରହିବ ଏବଂ ଯୁବପିଢ଼ିଙ୍କର ମୂଲ୍ୟବୋଧ ନିଶ୍ଚିନ୍ତ ଅଧିକରୁ ଅଧିକ ରହିବ ବୋଲି ମୋର ଆଶା ବିଶ୍ୱାସ।
1: ହଁ ସାର୍ ଠିକ କଥା କହିଲେ। ତାହେଲେ ସାର୍ ଆପଣଙ୍କ ବହୁମୂଲ୍ୟ ସମୟ କିଛି ସମୟ ଆମକୁ ଦେଇଥିବାରୁ ଧନ୍ୟବାଦ। ରହିଲି ସାର୍, ନମସ୍କାର।
0: ରହିଲି ଆଜ୍ଞା, ନମସ୍କାର।
2: ଶୁଣିଲେ ସାଥୀ ଏକ ସୁନ୍ଦର ସାକ୍ଷାତକାର। ବର୍ତ୍ତମାନ ଶୁଣିବା ଆପଣମାନେ ପଠେଇଥିବା ସୁନ୍ଦର ସୁନ୍ଦର SMS ଏବଂ ଭଏସ୍ SMS।
3: ପ୍ରଥମ ମେସେଜ ଟି କରିଛନ୍ତି କେ ମୋହନ ରାଓ ଆଚାର୍ଯ୍ୟ।

0: ଆଇ ଷ୍ଟ୍ରିଟ୍ ଜୟପୁରରୁ। ସେ ଲେଖିଛନ୍ତି 17/5/2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ସାଇ ସ୍ୱାସ୍ତିକ ଆଣ୍ଡ ବର୍ଷାରାଣୀ ପଟ୍ଟନାୟକ। ନାଇସ୍ ଭଏସେସ୍ ଟୁ ସିଷ୍ଟର ଆଣ୍ଡ ବ୍ରଦର ୱିଥ୍ ୱାର୍ଲଡ ଦୂରଦର୍ଶନ ଡେ। ସାକ୍ଷାତକାରଟି ଭଲ ଭାବରେ ନେଇ ଆସିଥିଲେ ବର୍ଷାରାଣୀ ପଟ୍ଟନାୟକ। ତାହା ହେଉଛି କ୍ୟାରିୟର ଉପରେ ଆଲୋଚନାଟି ଶୁଣିକି ଭଲ ଲାଗିଲା। ସାହସ ଆଉ ବିଶ୍ୱାସରେ ପାଠ ପଢ଼ିଲେ ଷ୍ଟୁଡେଣ୍ଟସ୍ ମାନେ ନିଶ୍ଚୟ ସଫଳତା ପାଇବେ। ନନ୍ଦ ଭାଇ ଭଲ ଭାବରେ ୟୁଥ୍ ମାନଙ୍କୁ ବୁଝାଇଲେ ଏବଂ ପ୍ରଶ୍ନ ଉତ୍ତର ଗୁଡ଼ିକ ଭଲ ଭାବରେ ଦେଇଥିଲେ। ହସ ପସରା ଏବଂ ଜାଣିବା କଥାଟି ଭଲ ଲାଗିଲା। ଉପସ୍ଥାପନାରେ ରହିଥିବା ବର୍ଷାରାଣୀ ଏବଂ ସାଇ ସ୍ୱାସ୍ତିକ ଭାଇଙ୍କୁ ମୋର ଶୁଭେଚ୍ଛା ଏବଂ ଧନ୍ୟବାଦ।
1: ସେ ପୁଣି ଥରେ ଲେଖିଛନ୍ତି 18/5/2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ କେ ସାଇ ଶ୍ରୁତି ଆଚାରୀ ଏଣ୍ଡ ଅସ୍ମିତା ଷଡ଼ଙ୍ଗୀ। ଉଭୟଙ୍କ ଉପସ୍ଥାପନା ଶୈଳୀ ଶୁଣିକରି ଭଲ ଲାଗିଲା। ତାଙ୍କର ଉପସ୍ଥାପନା ମଧ୍ୟରେ HIV ଏଡ୍ସ ବିଷୟରେ ଜାଣିହେଲା, ତେବେ ଆଜି ଦିନର ସଂଗ୍ରହାଳୟ ଦିବସ ବିଷୟରେ ଜାଣିହେଲା ଏବଂ ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଆଲୋଚନାଟି ଶୁଣିକି ଭଲ ଲାଗିଲା। କବିତା ଏଣ୍ଡ ଅଦର୍ସ ଥିଙ୍ଗ ଆର୍ ଭେରି ୱେଲ୍ ଡନ୍। ଉପସ୍ଥାପନାରେ ଥିବା ଅସ୍ମିତା ଏଣ୍ଡ ସାଇ ଶ୍ରୁତିଙ୍କୁ ମୋ ତରଫରୁ ଶୁଭେଚ୍ଛା ଏବଂ ଧନ୍ୟବାଦ।
0: ସେ ପୁଣି ଥରେ ଲେଖିଛନ୍ତି 19/5/2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ସୋନାଲି ପଣ୍ଡା ଏଣ୍ଡ ସରୋଜିନୀ ମଣ୍ଡଲ। ଉଭୟଙ୍କ ଉପସ୍ଥାପନାଟି ଭଲ ଲାଗିଲା। ଆଜିର ବିଚାରଟି ଅତି ସୁନ୍ଦର ହୋଇଥିଲା। ଏଥିରେ ଧୈର୍ଯ୍ୟ ଏବଂ ବିଶ୍ୱାସ ଉପରେ ଆଲୋଚନାଟି ଭଲ ହୋଇଛି। ତାପରେ କ୍ୟାରିୟର ଗାଇଡେନ୍ସ ଉପରେ ଏକ ସାକ୍ଷାତକାରଟି ନେଇ ଆସିଥିଲେ ସୋନାଲି ପଣ୍ଡା ସିଷ୍ଟର। ନାରାୟଣୀ ଇଂଲିଶ ମିଡିୟମ ସ୍କୁଲର ମିଷ୍ଟର ପଟ୍ଟନାୟକ ତାଙ୍କର ଭଲ ଉପଦେଶ ଦେଇଛନ୍ତି। 6th-7th କ୍ଲାସ କ୍ୟାରିୟର ଗାଇଡେନ୍ସ ଉପରେ ୟୁଥ ମାନଙ୍କୁ ଭଲ ମତାମତ ଦେଇଛନ୍ତି। ତେବେ କ୍ୟାରିୟର ଗାଇଡେନ୍ସ ଉପରେ ଫାଦର ଆଣ୍ଡ ମଦର ମାନଙ୍କ ଭୂମିକା ରହିଛି, ଏପରି ଅନେକ ବିଷୟରେ ଜାଣିହେଲା। ତେଣୁ ସୋନାଲି ପଣ୍ଡା ଆଣ୍ଡ ସରୋଜିନୀ ମଣ୍ଡଲ ସିଷ୍ଟରଙ୍କୁ ମୋର ଶୁଭେଚ୍ଛା ଏବଂ ଧନ୍ୟବାଦ।
1: ସେ ପୁଣି ଥରେ ଲେଖିଛନ୍ତି 20/5/2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ସମ୍ଭାର କାର୍ଯ୍ୟକ୍ରମରେ ନେଇ ଆସିଥିଲେ ପ୍ରତୀକ ଏଣ୍ଡ ସ୍ମୃତିମୟୀ ପାଣିଗ୍ରାହୀ। ଉପସ୍ଥାପନା ଭଲ ଲାଗିଲା। ଆଜିର ବିଚାର ଭଲ ହୋଇଥିଲା। ଆମ ସମୟର ଯୁବବାଣୀରେ ଶିଳ୍ପା ମ୍ୟାଡମ୍ଙ୍କ ସାକ୍ଷାତକାରଟି ନେଇ ଆସିଥିଲେ ପ୍ରତୀକ ଭାଇ। ସାକ୍ଷାତକାର ଶୁଣିକି ବହୁତ ଭଲ ଲାଗିଲା। ଜାଣିବା କଥାରେ ଗୋଲାପୀ ସହର, ରାଜସ୍ଥାନ, ଭାରତର ଚେରାପୁଞ୍ଜି ବିଷୟରେ ଜାଣିକି ବହୁତ ଭଲ ଲାଗିଲା। ପ୍ରତୀକ ଭାଇ ଏବଂ ସ୍ମୃତିମୟୀ ପାଣିଗ୍ରାହୀ ସିଷ୍ଟରଙ୍କ ଉପସ୍ଥାପନାଟି ବହୁତ ଭଲ ହୋଇଥିଲା। ଦୁହିଙ୍କୁ ମୋର ଶୁଭେଚ୍ଛା ଏବଂ ଅନେକ ଅନେକ ଧନ୍ୟବାଦ।
0: ସେ ପୁଣି ଥର ଲେଖିଛନ୍ତି 21/5/2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଛନ୍ତି ପ୍ରିୟଙ୍କା ତ୍ରିପାଠୀ ଆଣ୍ଡ ବର୍ଷା ମହାପାତ୍ର। ଆଜିର ଦିନରେ ନ୍ୟାସନାଲ ଆଣ୍ଟି ଟେରୋରିଜମ୍ ଡେ ଏବଂ ଇଣ୍ଟରନ୍ୟାସନାଲ ଟି ଡେ ସମ୍ପର୍କରେ ଜାଣିହେଲା ଏବଂ ଆଜିର ବିଚାରଟି ଭଲ ହୋଇଥିଲା। ତେଣୁ ଆଜିର ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମଟି ଭଲ ଭାବରେ ହୋଇଥିଲା ଏବଂ ଶ୍ରୋତାଙ୍କର ମତାମତ ଗୁଡ଼ିକ ଭଲ ଲାଗିଲା, ଯାହାର ବିଷୟ ରହିଥିଲା ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ହିନ୍ଦୀ ଏବଂ ଓଡ଼ିଆ ଗୀତରୁ ଶେଷ ହୋଇଥିଲା। ତେବେ ଉଭୟଙ୍କୁ ଏବଂ ଅଲ୍ ଷ୍ଟାଫ୍ ମାନଙ୍କୁ ମୋର ଶୁଭେଚ୍ଛା ଏବଂ ଧନ୍ୟବାଦ।
1: ସେ ପୁଣି ଥରେ ଲେଖିଛନ୍ତି 22/5/2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ମେହେକ ମିଶ୍ର ଏବଂ ରେଶ୍ମା ମହାରଣା। ସମ୍ପର୍କ ପ୍ରୋଗ୍ରାମଟି ଶୁଣିକି ବହୁତ ଭଲ ଲାଗିଲା। ଧୈର୍ଯ୍ୟ ଏବଂ ସହନଶୀଳତା ବିଷୟରେ ଆଜିର ବିଚାରଟି ବହୁତ ଭଲ ଲାଗିଲା। ଶ୍ରୋତାମାନଙ୍କର ଅନୁରୋଧରେ ଗୀତ ଶୁଣି ବହୁତ ଭଲ ଲାଗିଲା। ତେବେ ଉପସ୍ଥାପନାରେ ଥିବା ମେହେକ ମ୍ୟାଡମ୍ ଏବଂ ରେଶ୍ମା ମ୍ୟାଡମ୍ଙ୍କୁ ମୋର ଶୁଭେଚ୍ଛା ଏବଂ ଧନ୍ୟବାଦ।
0: ସେ ପୁଣି ଥରେ ଲେଖିଛନ୍ତି 23/5/2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ସ୍ମୃତିମୟୀ ପାଣିଗ୍ରାହୀ ଆଣ୍ଡ ଲକ୍ଷ୍ମୀ ସିଷ୍ଟର। ତାଙ୍କର ଉପସ୍ଥାପନାଟି ଶୁଣିକରି ଭଲ ଲାଗିଲା ଏବଂ ସାକ୍ଷାତକାରଟି ନେଇ ଆସିଥିଲେ ଲକ୍ଷ୍ମୀ ସିଷ୍ଟର। ତେବେ କଳ୍ପନା ମ୍ୟାଡମ୍ ଆଜିର ଯୁବପିଢ଼ି ସମୟ ପ୍ରତି କେତେ ସଚେତନ ଏ ସମ୍ପର୍କରେ ଭଲ ଭାବରେ ବୁଝାଇଥିଲେ। ତାପରେ ଶୁଣିଥିଲେ କିଛି ଜାଣିବା କଥା, ଯାହାର ବିଷୟ ରହିଥିଲା ସାତକଣିଆ ଗଣ୍ଡ, କ୍ରିକେଟ୍ ଖେଳାଳି ଦେବାଶିଷ ମହାନ୍ତି ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିର ବିଷୟରେ ବୁଝାଇଥିଲେ ସ୍ମୃତିମୟୀ ପାଣିଗ୍ରାହୀ ଏବଂ ପ୍ରମୋଦ ଭଗତଙ୍କ ବିଷୟରେ ଜାଣିହେଲା। ଉପସ୍ଥାପନାରେ ଥିଲେ ଲକ୍ଷ୍ମୀ ଆଣ୍ଡ ସ୍ମୃତି ସିଷ୍ଟର ଆଣ୍ଡ ଅଲ୍ ଷ୍ଟାଫ୍ ମାନଙ୍କୁ ମୋର ଧନ୍ୟବାଦ ଆଣ୍ଡ ନମସ୍କାର। ବହୁତ ବହୁତ ଧନ୍ୟବାଦ ମୋହନ ଭାଇ, ଏମିତି ହିଁ ଆପଣ ଆମକୁ ମେସେଜ ଜଣାଇ ଆମକୁ ଉତ୍ସାହିତ କରୁଥାନ୍ତୁ। ପରବର୍ତ୍ତୀ ମେସେଜଟି ଆସିଛି ଶାଶ୍ୱତ ମହାପାତ୍ର ଭାଇଙ୍କର। ସେ ଲେଖିଛନ୍ତି 18/5

0: 2026 ଯୁବବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମ ଶୁଣିଲି ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ଅସ୍ମିତା ଅପା, ସାଇଶ୍ରୁତି ଅପା, ଦୁଇଙ୍କ ଉପସ୍ଥାପନା ଭଲ ଲାଗିଲା। ଆଜିର ବିଚାର ଶୁଣିଲି ଭଲ ଲାଗିଲା। ସମ୍ପାଦକୀୟ ଶୁଣିଲି ଭଲ ଲାଗିଲା। ଉପେନ୍ଦ୍ର ଭଞ୍ଜଙ୍କ ବିଷୟରେ ଶୁଣିଲି ଭଲ ଲାଗିଲା।
1: ବହୁତ ବହୁତ ଧନ୍ୟବାଦ ଶାଶ୍ୱତ ଭାଇ, ଆମକୁ ଏମିତି ମେସେଜ କରନ୍ତୁ ଏବଂ ଆଗକୁ ବଢିବାକୁ ଉତ୍ସାହିତ କରନ୍ତୁ।
0: ତାହେଲେ ସାଥୀ, ବର୍ତ୍ତମାନ ଶୁଣିବା ଭଏସ୍ ମେସେଜ।
2: ନମସ୍କାର, 17 ମେ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମଟି ନେଇ ଆସିଥିଲେ ସାଇଶକ୍ତି ପାଢ଼ୀ, ବର୍ଷାରାଣୀ ପଟ୍ଟନାୟକ। ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ଏକ ସୁନ୍ଦର ସାକ୍ଷାତକାରଟି ଶୁଣିଥିଲି, କ୍ରିମିନନ୍ଦ ଭାଇଙ୍କ ସହ ସାକ୍ଷାତ କରିଥିଲା, ଯାହାକୁ ସାକ୍ଷାତକାରଟି ବହୁତ ସୁନ୍ଦର ଭାବରେ ସାକ୍ଷାତକାରଟି ନେଇ ଆସିଥିଲେ ବର୍ଷାରାଣୀ ପଟ୍ଟନାୟକ। ତାହା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ। ସେ ଭାଇଙ୍କ ବିଷୟରେ ଅନେକ କିଛି କଥା କାର୍ଯ୍ୟକ୍ରମ ମାଧ୍ୟମରେ ଜାଣିବାକୁ ପାଇଥିଲି, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ଶ୍ରୋତା ମାନଙ୍କ ସୁନ୍ଦର ସୁନେସନାସ ଓ ଭଏସ୍ ମେସେଜ ଗୁଡ଼ିକ ଶୁଣିଥିଲି, କିଛି ହସ ପସରା ଜାଣିବା କଥା ଶୁଣିଥିଲି, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 18 ମେ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ଅସ୍ମିତା ଷଡ଼ଙ୍ଗୀ, କେ ସାଇଶ୍ରୁତି ଆଚାରୀ। ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ବିଶ୍ୱ ଆନ୍ତର୍ଜାତିକ ସଂଘାର ଦିବସ ଆଜିର ବିଶେଷତ୍ୱ ସମ୍ପର୍କରେ ଜାଣିବାକୁ ପାଇଥିଲେ, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ସମ୍ପାଦକୀୟ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଓଡ଼ିଆ ସାହିତ୍ୟର ପ୍ରେମର ଗୁରୁତ୍ୱ। ଏ ସୁନ୍ଦର ବିଷୟବସ୍ତୁରେ ଓଡ଼ିଆ ସାହିତ୍ୟକୁ ନେଇକରି ଆପଣମାନେ ଅନେକ କିଛି କଥା ଆଲୋଚନା କରିଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। କିଛି କଥା କିଛି ଗୀତ ଶୁଣିଥିଲି, ଯାହାର ଶୀର୍ଷକ ଥିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ତାଙ୍କ ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି, କିନ୍ତୁ ଯଦି ଗୋଟେ ସୁନ୍ଦର ବିଷୟବସ୍ତୁକୁ ଯଦି ସାକ୍ଷାତକାରଟି ବାଜିଥାନ୍ତା, ତାହେଲେ କାର୍ଯ୍ୟକ୍ରମଟି ଆଉ ଟିକେ ସରସ ସୁନ୍ଦର ହେଇପାରନ୍ତା। କାରଣ ସାକ୍ଷାତ ହିଁ ମଣିଷର ଗୋଟେ ଜୀବନର ମାନଦଣ୍ଡ। କାରଣ ଅଶିଖିବା ଜିନିଷକୁ ଶିଖିବାକୁ ମିଳେ, ଅଜାଣିବା ଜିନିଷକୁ ଜାଣିବାକୁ ମିଳେ। କାରଣ ଏ ଯଦି ସାହିତ୍ୟ ସମୟକୁ ନେଇକି ଯଦି ଗୋଟେ ସୁନ୍ଦର ସାକ୍ଷାତକାରଟେ ବାଜିଥାନ୍ତା, ତାହେଲେ ଆଉ ଟିକେ କାର୍ଯ୍ୟକ୍ରମଟି ସରସ ସୁନ୍ଦର ହେଇପାରନ୍ତା। ୟାର ଟିକେ ଉତ୍ତର ଟିକେ ଦେବେ ବୋଲି ଆଶା ବିଶ୍ୱାସ କରୁଛି। 18 ମେ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ଅସ୍ମିତା ଷଡ଼ଙ୍ଗୀ, କେ ସାଇଶ୍ରୁତି ଆଚାରୀ। ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ବିଶ୍ୱ ଆନ୍ତର୍ଜାତିକ ସଂଘାର ଦିବସ ଆଜିର ବିଶେଷତ୍ୱ ସମ୍ପର୍କରେ ଜାଣିବାକୁ ପାଇଥିଲେ, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ସମ୍ପାଦକୀୟ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଓଡ଼ିଆ ସାହିତ୍ୟର ପ୍ରେମର ଗୁରୁତ୍ୱ। ଏ ସୁନ୍ଦର ବିଷୟବସ୍ତୁରେ ଓଡ଼ିଆ ସାହିତ୍ୟକୁ ନେଇକରି ଆପଣମାନେ ଅନେକ କିଛି କଥା ଆଲୋଚନା କରିଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। କିଛି କଥା କିଛି ଗୀତ ଶୁଣିଥିଲି, ଯାହାର ଶୀର୍ଷକ ଥିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ତାଙ୍କ ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି, କିନ୍ତୁ ଯଦି ଗୋଟେ ସୁନ୍ଦର ବିଷୟବସ୍ତୁକୁ ଯଦି ସାକ୍ଷାତକାରଟି ବାଜିଥାନ୍ତା, ତାହେଲେ କାର୍ଯ୍ୟକ୍ରମଟି ଟିକେ ସରସ ସୁନ୍ଦର ହେଇପାରନ୍ତା। କାରଣ ସାକ୍ଷାତ ହିଁ ମଣିଷର ଗୋଟେ ଜୀବନର ମାନଦଣ୍ଡ। କାରଣ ଅଶିଖିବା ଜିନିଷକୁ ଶିଖିବାକୁ ମିଳେ, ଅଜାଣିବା ଜିନିଷକୁ ଜାଣିବାକୁ ମିଳେ। କାରଣ ଏ ଯଦି ସାହିତ୍ୟ ସମୟକୁ ନେଇକି ଯଦି ଗୋଟେ ସୁନ୍ଦର ସାକ୍ଷାତକାରଟେ ବାଜିଥାନ୍ତା, ତାହେଲେ ଆଉ ଟିକେ କାର୍ଯ୍ୟକ୍ରମଟି ସରସ ସୁନ୍ଦର ହେଇପାରନ୍ତା। ୟାର ଟିକେ ଉତ୍ତର ଟିକେ ଦେବେ ବୋଲି ଆଶା ବିଶ୍ୱାସ କରୁଛି। 19 ମେ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସନ୍ଧାନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ସୋନାଲି ପଣ୍ଡା, ସରୋଜିନୀ ମଣ୍ଡଲ। ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ସମ୍ପାଦକୀୟ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଗ୍ଲୋବାଲ୍ ୱାର୍ମିଂ। ଏ ସୁନ୍ଦର ବିଷୟବସ୍ତୁ ଅନେକ କିଛି କଥା ଜାଣିବାକୁ ମିଳିଥିଲା, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାରଟେ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା କ୍ୟାରିୟର ଗାଇଡିଆନ୍। ଗୋଟେ ଭାଇଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାରଟେ ନେଇ ଆସିଥିଲେ ସୋନାଲି ପଣ୍ଡା। ତାହା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ। ସେ ଭାଇଙ୍କର କ୍ୟାରିୟର ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। କିଛି ବିଜ୍ଞାନ ବିଚିତ୍ରା ଶୁଣିଥିଲି, ବିଶେଷ କରି ଜାଣିବାକୁ ପାଇଥିଲେ ଘଣ୍ଟାର ଜନ୍ମ ଉପଲକ୍ଷେ। ଏ ସୁନ୍ଦର ତଥ୍ୟ ଗୁଡ଼ିକ ଉପଲକ୍ଷେ ଅନେକ କିଛି କଥା ଜାଣିବାକୁ ପାଇଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 20 ମେ 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମ ଶୁଣିଲି ସନ୍ଧ୍ୟାକୁ ବହୁତ ଆନନ୍ଦ ଉତ୍ସବର ସହିତ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିଲେ ପ୍ରତୀକ ଶର୍ମା ଭାଇ ଏବଂ ଶ୍ରୁତିମୟୀ ପାଣିଗ୍ରାହୀ ନାନୀ। ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ବିଶ୍ୱ ମହୁମାଛି ଦିବସ ଆଜିର ବିଶେଷତ୍ୱ ସମ୍ପର୍କରେ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟିରେ ଜାଣିବାକୁ ପାଇଥିଲେ କମେଡି ମାଧ୍ୟମରେ, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାରଟେ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ଶ୍ରୁତିରେ ଯୋଗବାଣୀ ତଥା ଆମ ସମୟର ଯୋଗବାଣୀ। ଏ ସୁନ୍ଦର ଯୋଗବାଣୀ ଉପଲକ୍ଷେ ପୂର୍ବତନ ଯୁଗବାଣୀ ଉପସ୍ଥାପିକା ଶିଳ୍ପା ରଥ ଭଉଣୀଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାରଟି ନେଇ ଆସିଥିଲେ ପ୍ରତୀକ ଶର୍ମା ଭାଇ। ତାହା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ, କାରଣ ଶିଳ୍ପା ରଥଙ୍କ ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ଅନେକ ଶ୍ରୋତା ଭାଇ ଭଉଣୀମାନଙ୍କୁ ପ୍ରଶଂସା ଗୁଡ଼ିକ କରିଥିଲେ ସେଥିରେ। ବର୍ତ୍ତମାନ ମୋତେ ବି ତାଙ୍କ କଥାବାର୍ତ୍ତା ଶୈଳୀ ଭଲ ଲାଗିଛି ଏବଂ ତାଙ୍କ କଥାବାର୍ତ୍ତା ଶୈଳୀ ମୋତେ ବି ଭଲ ଲାଗିଛି, ସେଥିପାଇଁ ଜାଣିକି ମୋତେ ଖୁସି ହେଲା। କାରଣ

0: ବି ମୋ ବିଷୟରେ ପ୍ରଶଂସା କଲେ ଏବଂ ଯେତେ ବି ମୁଁ ତାଙ୍କ ସହିତ କଥାବାର୍ତ୍ତା ଲାଗିଛି, ହାଲଗୁଞ୍ଜନ କାର୍ଯ୍ୟକ୍ରମ ତାଙ୍କୁ ଭଲ ଲାଗିଛି ଏବଂ ତା ସହିତ କାର୍ଯ୍ୟକ୍ରମ ମାଧ୍ୟମରେ ମୋତେ ମନେ ପକାଉଥିଲେ। ସେଥିପାଇଁ ହୃଦୟ ସହିତ ଧନ୍ୟବାଦ ଦେଉଛି କାର୍ଯ୍ୟକ୍ରମ ମାଧ୍ୟମରେ, ଯେ ଏତେ ଦିନ ବହୁତ ଦିନ ବ୍ୟବଧାନ ପରେ ଶିଳ୍ପାରଥ ଏବଂ ତା ସହିତ ଅନେକ ଶ୍ରୋତା ଭାଇ ଭଉଣୀ ମଧ୍ୟ ସେ ବର୍ତ୍ତମାନ ଭୁଲି ନାହାନ୍ତି, ସମସ୍ତଙ୍କୁ ତାଙ୍କର ହୃଦୟ ରଖିଛନ୍ତି। ସେଥିପାଇଁ ବହୁତ ଖୁସିର କଥା ଏବଂ ସୁନ୍ଦର ଭାବରେ କାର୍ଯ୍ୟକ୍ରମରେ ସାକ୍ଷାତକାର ନେଇଥିଲେ ପ୍ରତୀକ ଶର୍ମା ଭାଇ, ତାଙ୍କୁ ବି ମୋ ତରଫରୁ ଏବଂ କାର୍ଯ୍ୟକ୍ରମ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା, ଯେ ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି ସୁନ୍ଦର ଉପସ୍ଥାପନା ପାଇଁ ଏବଂ ସୁନ୍ଦର କମେଡ଼ି ମାଧ୍ୟମରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ ପ୍ରତୀକ ଶର୍ମା ଭାଇକୁ ଓ ଶ୍ରୁତିମୟୀ ପାଣିଗ୍ରାହୀଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। 22 ମେ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ମେହକ ମିଶ୍ର ଓ ରିଶ୍ମା ମହାରଣା, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣ ଥିଲା। ଶ୍ରୋତାବନ୍ଧୁଙ୍କ ଅନୁରୋଧରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥା ଚିତ୍ର ଗୀତ ଶୁଣିଥିଲି, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ବେଶୀ ପରିମାଣରେ ଓଡ଼ିଆ କଥା ଚିତ୍ର ଗୀତ ବାଜିଥିଲା, କମ୍ ପରିମାଣରେ ହିନ୍ଦୀ କଥା ଚିତ୍ର ଗୀତ ବାଜିଥିଲା, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ଏକ ମୋର ଆପଣଙ୍କ ପାଖରେ ଛୋଟିଆ ରିକ୍ୱେଷ୍ଟ ଅଛି, ସେ ରିକ୍ୱେଷ୍ଟ ହେଲା କି ଦେଖନ୍ତୁ, ପ୍ରାୟତଃ ଅନେକ ଛାତ୍ରଛାତ୍ରୀମାନେ ପ୍ଲସ୍ ଟୁ ରିଜଲ୍ଟରେ ତ ପ୍ରାୟ 90% ମାର୍କ ରଖିଛନ୍ତି, ଏ ପ୍ଲସ୍ ଟୁ ରିଜଲ୍ଟକୁ ନେଇକି ଏବଂ କ'ଣ କଲେ 90% ମାର୍କ ରଖିହେବା ଏବଂ କେମିତି କଲେ 90% ମାର୍କ ରଖିପାରିବେ, ଏ ବିଷୟବସ୍ତୁ ନେଇ ଗୋଟେ ଆଲୋଚନାଟିଏ କି ହଉ କି ଏବଂ ଗୋଟେ ସାକ୍ଷାତକାରଟେ ହଉ, ଏଇ ଅତୀତ କାଳରେ ଏବଂ ଏ 7 ଦିନ ମଧ୍ୟରେ ଗୋଟେ କାର୍ଯ୍ୟକ୍ରମଟି ଆପଣଙ୍କ କରିବା ପାଇଁ ମୋର ଅନୁରୋଧ। ଆଉ ଯଦି ସେ କାର୍ଯ୍ୟକ୍ରମଟି କରିବେ ତାହେଲେ ମୋତେ ଶୁଣିବାକୁ ନିହାତି ଖୁସି ଲାଗିବ ଏବଂ ଯେତେ ବି ଶ୍ରୋତା ଭାଇ ଭଉଣୀମାନେ ଶୁଣୁଛନ୍ ସମସ୍ତଙ୍କୁ ଖୁସି ଲାଗିବ, ଯେମିତି 90% ଅନେକ ଛାତ୍ରଛାତ୍ରୀ ରଖିଛନ୍ତି ସେମାନେ କ'ଣ କଲେ ଏବଂ କେମିତି କଲେ 90% ମାର୍କ ରଖିହେବ, ଏ ବିଷୟବସ୍ତୁ ନେଇକରି ଆପଣ ଗୋଟେ ସାକ୍ଷାତକାରଟେ ରଖନ୍ତୁ, ତା ନିହାତି ଭାବରେ ଖୁସି ଲାଗିବ। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୁଁ ନୀଳାଞ୍ଚଳ ଭାଇ କହୁଛି ଗ୍ରାମ ତଲଗ ଜିଲ୍ଲା ବଲାଙ୍ଗୀରୁ, ଆଜି ପାଇଁ ରହୁଛି, ନମସ୍କାର।
1: ଧନ୍ୟବାଦ ନୀଳାଞ୍ଚଳ ଭାଇ, ଆମକୁ ଏପରି ସୁନ୍ଦର ସୁନ୍ଦର ମେସେଜ କରୁଥାନ୍ତୁ ଏବଂ ଆମେ ଆଗକୁ ବଢିବା ପାଇଁ ପ୍ରେରଣା ଦେଉଥାନ୍ତୁ। ଶୁଣିଲେ ତ ସାଥୀ କିଛି SMS ଏବଂ ଭଏସ୍ SMS, ବର୍ତ୍ତମାନ ଶୁଣିବା ସାଥୀ ହସ ପସରା।
2: ଦିନେ ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ବାର୍ତ୍ତାଳାପ ଚାଲିଥାଏ। ଆରେ ଗୀତା, ଆଜି ପୁଣି ଡେରି ଗଲୁ ସ୍କୁଲ ଆସିବାରେ, ସତ କହ, କ'ଣ ପାଇଁ ଡେରି ହେଲା?
1: ସାର୍ କ'ଣ କରିବି, ଘରୁ ତ ବହୁତ ଶୀଘ୍ର ବାହାରିଥିଲି, ହେଲେ ରାସ୍ତାରେ ନା ଗୋଟେ ବୋର୍ଡ ଲଗା ହୋଇଥିଲା, ସେଠି ପଢି ପଢି ସମୟ ଚାଲିଗଲା।
2: ସେମିତି କ'ଣ ଲେଖା ହୋଇଥିଲା ଯେ ବୋର୍ଡରେ?
1: ସାର୍ ସେଥିରେ ଲେଖା ହୋଇଥିଲା, ଆଗକୁ ସ୍କୁଲ ଅଛି, ଧୀରେ ଚଲାନ୍ତୁ। ସେଥିପାଇଁ ମୁଁ ସାଇକେଲରୁ ଓହ୍ଲାଇ ଧୀରେ ଧୀରେ ଚାଲି ଚାଲି ଆସିଲି।
2: ଓହୋ, ତୋର ଏହି ଓଲଟା ବୁଦ୍ଧି କେବେ ସରିବନି।
1: ଏଇ ତ ଥିଲା ସାଥୀ ହସ ପସରା, ବର୍ତ୍ତମାନ ଶୁଣି ରଖିବା କିଛି ଜାଣିବା କଥା।
2: ବର୍ତ୍ତମାନ ଶୁଣିବା କମନୱେଲ୍ଥରେ ସମ୍ପର୍କରେ। କମନୱେଲ୍ଥ ଡେ ହେଉଛି ଏକ ଆନ୍ତର୍ଜାତୀୟ ଦିବସ। ଏହା ହେଉଛି ଦେଶମାନଙ୍କ ମଧ୍ୟରେ ଏକତା ଓ ମିତ୍ରତା, ଶାନ୍ତି, ସମାନତା ଓ ଗଣତନ୍ତ୍ରର ସନ୍ଦେଶ ଦେବା ପାଇଁ ଏହି ଦିବସ ପାଳନ କରାଯାଏ। ପୂର୍ବରୁ ଏହାକୁ ଏମ୍ପାୟାର ଡେ କୁହାଯାଉଥିଲା। 1958 ଏହାର ନାମ କମନୱେଲ୍ଥ ଡେ ରଖାଗଲା।
1: ବର୍ତ୍ତମାନ ଶୁଣିବା ସାଥୀ ସାଇବର କ୍ରାଇମ ବିଷୟରେ। ସାଇବର କ୍ରାଇମ ମାନେ ହେଉଛି ମୋବାଇଲ, କମ୍ପ୍ୟୁଟର କିମ୍ବା ଇଣ୍ଟରନେଟ୍ ଦ୍ୱାରା କରାଯାଉଥିବା ଅପରାଧ। ସାଇବର କ୍ରାଇମର କେତେକ ଉଦାହରଣ ହେଲା ଫେକ୍ କଲ୍ କିମ୍ବା OTP ନେଇ ଟଙ୍କା ଲୁଟିନେବା, ସୋସିଆଲ ମିଡ଼ିଆ ଦ୍ୱାରା ଏକାଉଣ୍ଟକୁ ହ୍ୟାକ୍ କରିବା, ଫେକ୍ ଲିଙ୍କ ପଠାଇ ଡାଟା ଚୋରି କରିବା, ଅନଲାଇନ୍ ଦ୍ୱାରା ବ୍ଲାକମେଲ୍ କରିବା, ଫେକ୍ ସପିଂ ୱେବସାଇଟ୍ ଦ୍ୱାରା ଠକେଇର ଶିକାର ହେବା। ଏଥିରୁ ସୁରକ୍ଷିତ ରହିବା ପାଇଁ OTP କାହାକୁ କହିବେ ନାହିଁ, ଅଜଣା ଲିଙ୍କ ଖୋଲିବେ ନାହିଁ, ବ୍ୟାଙ୍କ ଡିଟେଲ୍ସ ସେୟାର କରିବେ ନାହିଁ, ସୋସିଆଲ ମିଡ଼ିଆ ପ୍ରାଇଭେସିରେ ରଖିବେ ଏବଂ ସାଇବର କ୍ରାଇମ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ହେଲ୍ପଲାଇନ୍ ନମ୍ବରଟି ହେଲା 1930କୁ କଲ୍ କରିପାରିବେ।
2: ତାହେଲେ ସାଥୀ, ଆଜିର କାର୍ଯ୍ୟକ୍ରମ ତ ଏଠି ଶେଷ ହୋଇଯାଉଛି, କିନ୍ତୁ ଯିବା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ। ଆସନ୍ତାକାଲି ସୋମବାର ସୃଜନୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ବର୍ଥ ଆନିଭର୍ସରି ଅଫ୍ ରାସବିହାରୀ।

0: ତାହେଲେ ସାଥୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା? ଆପଣଙ୍କ ସୁଚିନ୍ତିତ ମତାମତ ଆମ ନିକଟକୁ ପଠାଇବା ପାଇଁ ଯେପରି ନ ଭୁଲନ୍ତି। ଆମ ନିକଟକୁ ମେସେଜ କିମ୍ବା ଭଏସ୍ ମେସେଜ କରିବା ପାଇଁ ନମ୍ବରଟି ହେଲା
1: 9438268568
0: ଏବଂ ଆମ ଇମେଲ ଆଇଡିଟି ହେଉଛି
1: airjoypur@gmail.com। ସମୟ ତ ଇସାରା ଦେଲାଣି ସାଥୀ, ଆପଣମାନଙ୍କ ସହ ଭେଟିବାର ପ୍ରତିଶ୍ରୁତି ଦେଇ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜି ସୁରଭି କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲୁ ମୁଁ ମେହେକ ମିଶ୍ର
0: ଆଉ ମୁଁ ଅଂଶୁଲ ପାତ୍ର।
2: ନମସ୍କାର।
3: ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଚୈତିଜାନ କ୍ରମରେ ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରୁଛନ୍ତି ସୁଧୀର କୁମାର ଦାସ ଏବଂ ପଞ୍ଚାନନ ଦାସ। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମ ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ತುರ್ತು ಸಿತ್ತಿ ಪಾನಿಗುಡಿ ಪೀವಾ ಆದ್ರೆ ನೋಡಿ ಮಂಡ್ಯ ಮಿಶಾರ್ಲೆ ಆರಿ ಅಧಿಕ ಬಲ್ ಹ್ಮ್ ದಾರಿಗರಿ ସଙ୍ଗେ ଯିବା ଆରେ କୁହନ୍ତି ଯଦି ଯାଇ ମାରିଲା ପରେ ଲାଗଲାନି ବୋଲେ ଗଛକୁ ତଳେ ଯାଇକରି ଛାଇ ପବନ ତେରିଶି ସେ ଜାଗା ରହିବା ବୁଝିଲୁ କି ନାଇଁ ଏଲେ ଖାତାଳ ତରମସି ଆକା ଏଟା ଆମର ଭାଇ ବୋନ ମୁଖେ କହିଦେଲୁ ଆକା ଏଲେ ଏବେ ଦେଖ ମୋର ଠକି ଗୁଡା ଅଛେ ବୋଲବୁ ସେ ଠକିକେ ଖେନ୍ତାର କରିବି ଖାଇ କରିବି ସେ ବିଷୟ ଚିନ୍ତା କରି କରି ମୁଇଁ ଅଛେ ତାହେ ବୋଲେ
1: ବାବୁ
0: କହିଲା ଗୋଟେ ସେ ଖାଇ ସେ ଗ୍ରାମ ସେବକ ବାବୁ କହିଲା ଆମର ଖାଇ ସେ ପିଓ ବାବୁ ସେ ଖାଇ ସେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଲ ଯୋଜନା ବୋଲି ଗୋଟେ କଣ ବାବୁ ଗୋଟେ ପିଓ ବାବୁ ଗାଠେଇଲି ଇଏ ଖାଇ ସେ ନୂଆ ଗାଟର ବାବୁ ନାଇଁ କି ସେ ପିଓ ବାବୁ କେ ବେଠାବା କେ ସେଟା ତ ମୁଇଁ ଜାଣି ବୋଲାଇ ହେଲେ ବାବୁ ତମକୁ ବୈଠକ ନେବାର ଅଛେ ବୋଲିକରି ତାକୁ ଧରି କରି ବାବୁ ତମକୁ ଜୁଆର ଲାଗ
2: କାମ ବୋଲି ତ ଆମର ପିଓ ଭିତରେ ସବୁ କାମ ଅଛେ ବୁଢା ବୁଢ଼ୀ ଜନ୍ମଥାନ ଟକିମାନଙ୍କୁ ଆରମ୍ଭ କରି ମରବା ଯାକ ଅଛେ ଯୋଉ କାମ ମନେ ଅଛେ ସେଟା ଗଣିଲେ ଆରି ଦିନ ବୁଡ଼ି ଯାଇଛେ
0: ବୋଲେ ଯେତିକି ମଙ୍ଗଲ ଯୋଜନା ମନେ ଅଛେ କି ଇଏ ଭିତରେ ଅଛେ ବୋଲେ ସବୁ ତମ ଭିତରେ ଆଗା ଅଛେ ବାବୁ
2: ଆମର ଭିତରେ ଆଗା ପଞ୍ଚାୟତ ତାନେ ଅଛେ ଆରି ପଞ୍ଚାୟତ ତାନ ଆରମ୍ଭ କରିକି ତ ଉପର ଲେବଲ ଯାଇଛି ଉପର ମୁଣ୍ଡେ ଯାଇଛି
0: ଆଜି ବୋଲେ ସେ କାଇ ସେ ଗୋଟେ ଆଛେ ପୁନି ବାବୁ ମୁଖ୍ୟମନ୍ତ୍ରୀ ସୁମଙ୍ଗଲ ଯୋଜନା ବୋଲି କରି କନ୍ୟା ସୁମଙ୍ଗଲ ଯୋଜନା ବୋଲି ଗୋଟେ ଆଛେ
2: ପୁନି
0: ସେ ବି ସେ ଆଖଣ୍ଡେ ପଚାରୁ ବୋଲି କରି ଚିନ୍ତା କରିକରି ତମକୁ ଏତେ ଡାକି ଆଣିଲୁ ହେଲେ ସେ ବିଷୟ ପଚାରୁ ଆଗା କଥା ହେଉ ଆଗା ତା ପ୍ରଥମେ ଫୋନ ଆଇଲାନି ଆମର ଭାଇ ବୋନ ଫୋନ ଆଇଲେ ଫୋନ କଲା ଆଛେ ଖଣ୍ଡେ ଶୁଣି ଦିଅ ହାଲୋ ରେଡିଓ କେ ପଚାରୁ
3: ଲକ୍ଷ୍ମୀ
0: ବାବୁ କେନ୍ତା ଆଚାସ ଜୁହାର ଜୁହାର କେନ୍ତା ଆଚାସ ବୋଲିନି ଆଜିକାଲି ତ ଜବର ଥପ
3: ହେଲାନି
0: ଆଜି ଆମର ଯେଉଁ ରେଡିଓ କେ ପଚାରୁ ବିଷୟ ହେଲାନି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଲ ଯୋଜନା ଏ ଉପରେ ତମର ପର୍ସନ ଖାଇ ଅଛେ ଆମର ବାବୁ ବସଲା ଅଛ ସେ ବାବୁ ସଙ୍ଗେ ସରକୁ ସରକୁ କାତା ହେଇକରି ପର୍ସନ ପଚାରା
2: ନମସ୍କାର ଆଜ୍ଞା ନମସ୍କାର
3: ମୋର ପ୍ରଶ୍ନ ହେଲା ଆଜ୍ଞା ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଲ ଯୋଜନା ମହିଳାମାନଙ୍କ ଲାଗି କାଣ କାଣ ସୁବିଧା ଅଛେ କେନ୍ ପ୍ରକାର ମହିଳାମାନେ ଏଠି ସୁବିଧା ପାଇପାରିବେ କାଣ କାଣ ସୁବିଧା ଅଛେ
2: ଆଜ୍ଞା ଏଇଟା ଆମର ତ ମୁଖ୍ୟମନ୍ତ୍ରୀ ଆମର ଏବେ ଯେଉଁ ଯୋଜନା କରିଲା ଅଛି ଆଜ୍ଞା ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଏଇଟା ଏବେ ଆମର ଯେଉଁ ଗଭର୍ଣ୍ଣମେଣ୍ଟ ଇ ବରଷ 2026 ମସିହା ଡିକ୍ଲେୟାର କଲା ଯେ 20 ଫେବୃଆରୀ ତାରିଖ ଦିନେ ମାତ୍ର ଏବେ ଆମର ଇ ବଜେଟ ଇ 26-27 ବର୍ଷ ତାନେ ସରକାର ଏବେ ଯାକ ଗାଇଡ଼ଲାଇନ୍ ଯାକ ନାଁ ଆସିଲା ଅଛି ସେଇଟା ଆସିଲେ ପୁରା କ୍ଲିଅର ଅଛି ମାତ୍ର ଇ ସୁମଙ୍ଗଳ ଯୋଜନା କନ୍ୟା ସୁମଙ୍ଗଳ ଯୋଜନା ଆମର ଯେଉଁ ଟୋକିମାନେ ଯେଉଁ ପାଠ ନ ପଢ଼ବା ଅଛତ ସେମାନେ ପଢ଼ିବା କାଜେ ସେମାନଙ୍କ କାଜେ ତ ପ୍ରଥମ ଥାନ ଆରମ୍ଭ କରି ସେମାନେ +3 +3 ବୋଲି କହିବେ +3 ଯାକ ପାଠ ପଢ଼ିଲେ ସେମାନଙ୍କର ସେ ଯୋଜନା ଲାଗୁ ହେଲାନି ମହିଳାମାନେ ତ ନାଇଁ ଏଇଟା ଏବେ ଆମର ସରକାର ଯେଉଁ ନିର୍ଦ୍ଦେଶାବଳୀ

0: ଦେଲେ ସେ ତାନୁ ଆରମ୍ଭ ହେଇଛି ଯେ କେବେ ତାନୁ କଣ କଣ ପାଇବେ ସବୁ ଆରମ୍ଭ ହେଇଛି ଏବେ ଖାଲି ହଁ ଏବେ ସରକାର ଖାଲି କହିଲା ଅଛି ଯେ ଯେ ମୁଇଁ କନ୍ୟା ସୁମଙ୍ଗଳ ଯୋଜନା କାଜେ ଡିକ୍ଲେୟାର କରିଲି ଅଛି ଯେ ଏଇ 2026-27 ତାନୁ ଯୋଜନା ଲୋକମାନେ ପାଇବେ ବୋଲିକିରି
1: ଖଣ୍ଡେ ଖାତାୟୁ ବାବୁ ଇଏ ଜନ ଖାଇସେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଲ ଯୋଜନା ଭିତରେ କାତା ଆରମ୍ଭ କରୁ ଏଲି ଏଟା କେନ୍ତାର ବାବୁ ଖାଇ ଖାଇ ଲାଭ ମିଳୁଛି କାଇଟା ଏଟା ତ ଏବେ ଆରମ୍ଭ ହେଲା ବୋଲି ତମେ କହିଲା
2: ପଟେଲ କହୁଥିଲି
3: କନ୍ୟା ସୁମଙ୍ଗଳ ଯୋଜନା ଉପରେ ଖାଇଟା ପଚାରବାର ଅଛେ ଏବେ ତମେ ପଚାରି ପାରସ
4: ଆମର ଗୋଟେ ପ୍ରଶ୍ନ ରହିବ ଆଜ୍ଞା କି ସରକାରଙ୍କର ଏଇ ଯୋଉ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଏଇ ଯୋଉ ଯୋଜନାରେ ଆଜ୍ଞା ତାର ମୁଖ୍ୟ ମାନେ ମୁଖ୍ୟ କଣ ରହିଛି ମାନେ କଣ ତାର ଗୋଟେ ମୁଖ୍ୟ ରହିଛି ଯୋଜନା ସରକାର ଲଞ୍ଚ କଲେ ଏବଂ ଏଥିରେ କଣ ସବୁ ସୁବିଧା ରହିପାରିବ
0: ଏଟା ସରକାର ଆକ୍ଚୁଆଲି ଉଦ୍ଦେଶ୍ୟ ଆଜ୍ଞା ଆମର ଯେଉଁ ପିଲାଟକେ ମାନେ ପାଠ ଛାଡ଼ିଦେବା ଚତ୍ ଅଧା ତାନୁ କେ ପ୍ଲସ୍ ଟୁ କେ ଟେନ୍ଥ ଏମିତି ପଢିକିରି ଛାଡ଼ିଦେବା ଚତ୍ ସେମାନଙ୍କର ଉଦ୍ଦେଶ୍ୟ ହେଲା ସାକ୍ଷରତା କେନ୍ତାର ହେବା ଆମର ପିଲାଟକେ ମାନେ ପାଠ ପଢ଼ବା ଉଚ୍ଚ କ୍ଲାସ୍ ଯାକ ପଢିକିରି ସେମାନେ କେନ୍ତା ନିଜେ ଆତ୍ମନିର୍ଭରଶୀଳ ହେଇପାରବା ସେଟାର କାଜେ ସରକାର ଏଇଟା ଗୋଟେ ଯୋଜନା ହେଲେ ଏଇ ଯୋଜନା ହେଲେ ଆମର ସରକାର ଏବେ 2026-27 ତାନେ ଡିକ୍ଲେୟାର କଲା ଅଛେ ଯେ କେବେ ତାନୁ ଲାଗୁ ହେଇଛି ସେଟା ଏବେ ଗଭର୍ଣ୍ଣମେଣ୍ଟର ଗାଇଡ୍ଲାଇନ୍ ନା ଆସିଲା ଅଛେ ସେଟା ଆସିଲେ ଆମେ ତମକୁ କହିବୁ ଯେ ଏଇଟା ଏଇଟା ଏମିତି ଏମିତି ଆର ଗୋଟେ ଥର ଯଦି ଆସିଲେ ଆମେ ପ୍ରୋଗ୍ରାମ କଲେ ତମକୁ କହିବୁ ଆଜ୍ଞା
4: ଏଇ ଯୋଉ ଯୋଜନାଟା ଯୋଉ ସରକାର ବାହାର କଲେ ଏଇ ଯୋଜନାରେ ମାନେ ଆବେଦନ କରିବାର ଯୋଉ
0: ଆଜ୍ଞା ଆଜ୍ଞା ଏଇ ଯୋଜନାରେ ଆବେଦନ କଲେ ଆଧାର କାର୍ଡ ବାପା ମାର ପିଲା ଆରି ଜନ୍ମ ପ୍ରମାଣପତ୍ର ଆରି ଆୟ ପ୍ରମାଣପତ୍ର ବାସିନ୍ଦା ପ୍ରମାଣପତ୍ର ବ୍ୟାଙ୍କ ପାସ୍ବୁକ୍ ଆଧାର ସଂଯୁକ୍ତ ରହିଛି ଆରି ପାସ୍ପୋର୍ଟ ତାଙ୍କର ମା ବାପା ଆରି ଟୋକେର ଏତିକି ଲୋକ ତିନି ଲୋକ ରହିବାର ଅଛି ସେଇ ହିସାବରେ ଆବେଦନ ହେଇଛି
1: ଧନ୍ୟବାଦ ତମକୁ ମିଶା ଲାଗ ବାବୁ ଏନ୍ତାରେ ଆମର କାର୍ଯ୍ୟକ୍ରମ ଶୁଣିଥିଲୁ ଆରି ଆମର ଲାଗି ଏନ୍ତାରେ ଫୋନ କରିଥିଲି ଝିଅ ଲାଗ ଇଲେ ବାବୁ ଜନ ଆରମ୍ଭ କରିଥିଲୁ ଏବେ ତ ବାବୁ କାହିଛି ଆମର ଭାଇ ଭାଇ ମନ ତ ପାଚାର ଭାଇ ଆକା ଶୁଣିନି ଆକା ଇଲେ ସେ ବିଷୟ କହିଲେ ବୋଲେ ତା ଆର ଗୋଟେ ଫୋନ ଆଇଲାନି ଖଣ୍ଡେ ହ୍ୟାଲୋ ରେଡିଓ କେ ପାଚାରୁ ହ୍ୟାଲୋ ରେଡିଓ କେ ପାଚାରୁ ହ୍ୟାଲୋ ନାଇଁ କାଟି ହେଇଗଲା ଖାଇଛି ଫୋନ ମାନେ କରଲାଇନି ଓଇ କଣ୍ଟି ଟାୱାର ରହିଛି କଣ୍ଟି ନାଇଁ ସେଇ ଉପରେ ଏଇ ଉପରେ ମିଶା ଇଲେ ଏବେ କୁହା ବାବୁ ଏ ଯେନ୍ କନ୍ୟା ସୁମଙ୍ଗଲ ଯୋଜନା ଯେନ୍ କରିଦେଲା ଅଛ ଏବେ ସରକାର ଏ ଭିତରେ କାଇଟା ଟଗି ମାନକେ ଲାଭ ହେଇପାରସି ସତେ ସେ ଲାଭ ହେଇପାରସି କି ନାଇଁ ସେ ବିଷୟ ଖଣ୍ଡେ କହିଲେ ଭଲ ହେତା
0: ଏଇଟା ପ୍ରକୃତରେ ଲାଭ କାଜେ ଏକା ସରକାର ଗୋଟେ ଡିକ୍ଲେୟାର କଲା ଅଛେ ଯେ ଆମର ଯେଉଁ ପିଲାଟାକୁ ମାନେ ଅଧା ଛାଡ଼ବା ଅଛତ ପାଠ ନା ପଢ଼ବା ଅଛତ ପାଠ ପଢିକିରି କେନ୍ତା ନିଜେ ଆଗକେ ବଢି ପାରବା ଆରି ସେମାନେ ତାନୁ ହେଲେ ଏବେ ଆରମ୍ଭ କଲା ଅଛି ଯେ ଜନ୍ମ ତାନୁ ବୋଲି ମାତ୍ର ସେଟା ଗୋଟେ ଯୋଜନା ପଛେ ଆସି ଚିଠି ମାନ ପକାଇକି ମାତ୍ର ଏଭର ପ୍ଲାନ ହିସାବରେ ଯେଉଁ ଟୋକିଂ ମାନେ ସ୍କୁଲ ତାନେ ପ୍ରଥମ କ୍ଲାସ ତାନୁ ଜଏନ ହେବା ଅଛତ ଆରି ସେମାନେ ଜଏନ ହେଲେ ତାଙ୍କର କାଗଜ ପତ୍ର ସରକାରକେ ଯାଇଛି ସେଥି ତାନୁ 20,000 ଟଙ୍କା ସେ ଟୋକି ପିଲା ଟୋକି ନାଁରେ ଟୋକି ମାନଙ୍କର ନାଁ ଏକା ପିଲାମାନଙ୍କର ଟୋକି ମାନଙ୍କ ନାଁ ଲଗେ 20,000 ସରକାର ବାନ୍ଧିଛି ପଛେ ସେ ଟୋକି ପଢି ପଢି ପଢି କରି +3 ବୋଲି ଅଛେ ସେତିକି ଯାକ ପଢିଲେ ଜଣେ ଗ୍ରାଜୁଏସନ ବୋଲ ଭାଇ +3 ବୋଲି ନା ଜାନ ଗ୍ରାଜୁଏସନ ଆମର ଦେଶୀ ଜାନ ଭାଇ ଏତେ ପଢ଼ିଲାନି ପୁଲି ବୋଲିକରି ହେଲେ ସେତିକି ପଢିଲେ ଯାଇକିରି ତାକେ ପଢି ସାରିଲା ଉତ୍ତାରେ ପାସ୍ ହେଲେ 1,01,000 ଟଙ୍କା ଡାବୁ ମିଳିଛି
1: ଟୋକି
0: ଟୋକି କେ ମିଳିଛି
1: ସେତିକି ପଢ଼ବାର ଅଛି
0: ପଢ଼ବାର ଅଛି ନା ପଢିଲେ ନା ମିଳିଲେ।

0: ଅଧା ପାଠ ଛାଡ଼ିଦେବାଇ, ଏବେ ପ୍ଲସ୍ ଟୁ ପଢିକିରି ଛାଡ଼ିଦେବାଇ, ଦଶ କ୍ଲାସ୍ ପଢିକିରି ଛାଡ଼ିଦେବାଇ ବୋଲି ସେଟା ନା ମିଳେ, ସେମାନେ ପୁରା ପ୍ଲସ୍ ଥ୍ରୀ ଯାକ ପାସ୍ ହେଲେ ସେମାନଙ୍କୁ ଡବୁ ମିଳିଛି, ତାଙ୍କର ନା ଲଙ୍କି ସାଙ୍ଗ ହେଇଛି ଆରି
1: ହେଲେ ସେଟା ତାଙ୍କ ଖାଇ ସେ ବିବା ଚୁଆଡି ମିଶା ତ କାମ ଦେଇଛି ଆମର ଖାଇଛି ଆଦିବାସୀ ଟଗି ମନ ଇଣ୍ଟି ଖଣ୍ଡେ ନା ପରେ ଲାଗି ବୋଲେ ସେ ଆୟବ ଆଧାରି କରି ଯିବା କଣ ବେଡ଼ାଇ ଖୋଲି କରାଗଲାଇନି କହନ୍ତି କାର ଘରେ ଖୋଲି କରାଗଲାନି କହନ୍ତି ସେ ଚୁନ ମରାଗଲାଇନି
0: ସେଟା ବନ୍ଦ କରିବା କାଜେ ଏକା ସରକାର ଗୋଟେ କେନ୍ତାର କି ଟୋକି ମନ ପାଠ ପଢିକି ଆଗକେ ଆମର ଦେଶକେ ଗଢି ପାରବା ସେ ଯୋଜନା କାଜେ ଆମର ମୁଖ୍ୟମନ୍ତ୍ରୀ ଏଟା ଡିକ୍ଲେୟାର କଲା ଅଛି ଯେ ଆମର ଟୋକି ମନ କେନ୍ତାର ପାଠ ପଢାଇ
2: ଦିଦି
1: ଜବର ଦିନ ଫୋନ କରଲାସ ଟିଭିରୁ ମାମା କହିଲିନି
2: ମାମା ଲଗଉଥିଲି ଲାଗୁ ନାଇଁ ଥାଏ ଆଉ ଥରେ ଥରେ ଏନ୍ତା ଅଲଗା ଜାଗାକେ ଯାଇଥିଲେ ବ୍ୟସ୍ତ ବାକି କିଛି ଲଗେଇ ନା ରେ ମାମା
1: କେନ୍ତା ଆକାଶ ତୁମେ
2: ମୁଁ ଭଲ ଅଛେ ମାମା ପୁରା ନିମା ଅଛେ
1: ଇଲେ ତମର ବାଟେ ଖାରା କେନ୍ତାରେ ହେଲାନି ଗରମ କେନ୍ତାରେ ହେଲାନି ବୋଲିନି
2: ଖାରା କଥା ନାଇଁ କହୁ ମାମା ବହୁତ ଗରମ ଖାରା ବହୁତ ପୁରା ଘରେ ବାହାରେ କାହିଁ ରହି ନା ହବା ପୁରା ବହୁତ ଗରମ ହଉଛି ଖରା ବହୁତ ତେଜ ହଉଛି ଆଉ 43-44 ଡିଗ୍ରୀ ତାପମାତ୍ରା ଅଛି
1: ମାମା କଣ୍ଟେ ଜାଗ୍ରତ ହେବେ ଇଏ ଖାରା ବୋଲେ ଜୀବନ ନେବା ଖାରା ଇଏ ରକମ ଆକା ହେଲାନି ଫୁତପୁତ ସେନ୍ତାରି ହେଲାନି ପାଦାକେ ଗଲେ ସେ କଣ୍ଟେ ଜାଗ୍ରତ ହେବାକୁ ପଡ୍ସି ଆଜି ଆମର ବୈଠକ ବସିଲା ଅଛ ତ ଆମର ବାବୁକେ ଡାକିକରି ବସାଇଲୁ ଅଛୁ ଆମେ ଖାଇସେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଲ ଯୋଜନା ବୋଲିକରି ଗୋଟେ ଯୋଜନା ଅଛେ ସେ ଉପରେ ଖାଇ ପର୍ସନ ଅଛେ ସେ ଉପରେ ତୁମେ ସଲ୍କେ ସଲ୍କେ ବାବୁ ସାଙ୍ଗ ଖାତାଇ କରି ପର୍ସନ ପଚାରା
2: ହ୍ୟାଲୋ ନମସ୍କାର
0: ନମସ୍କାର ନମସ୍କାର
2: ଆଜ୍ଞା ଏଇଟା ଆଜି ଯୋଉ ପ୍ରସଙ୍ଗ ଅଛି ସେଇଟା ତ ଆମେ କିଛି କିଛି ଜାଣିଛୁ ତଥାପି ଏଇ କନ୍ୟା ସୁମଙ୍ଗଳ ଯୋଜନା ବିଷୟରେ ଆଉ କଣ କଣ ଝିଅମାନଙ୍କ କନ୍ୟାମାନଙ୍କ ପାଇଁ ସରକାର ସୁବିଧା କରିଛନ୍ତି ତାଙ୍କ ପାଇଁ ସୁଯୋଗ ଦେଇଛନ୍ତି କଣ କଣ ତାଙ୍କର ସବୁ ସୁବିଧା ହବ ଭବିଷ୍ୟତରେ ତାଙ୍କର ପାଠ ପଢା ସବୁ ତ ଏସବୁ ବିଷୟରେ ଟିକେ ଭଲ କରି ଟିକେ ବୁଝେଇ ଦିଅନ୍ତୁ
0: ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ତ ଆମର ଫେବୃଆରୀ 2026 ମାନେ ଡିକ୍ଲେୟାର କଲା ସରକାର ଆମର ମୁଖ୍ୟମନ୍ତ୍ରୀ ଆରେ ଏବେ 2026-27 ବଜେଟ୍ ଆମେ ମିଶା ସଙ୍ଗାଇଲା ଅଛେ ତ ଆମର ଏବେ କେବେ ତାନୁ ଆରମ୍ଭ ହେଇଛି ଆଉ କଣ କଣ ମନ ହାଇତି ନା ଭର୍ତ୍ତି କରିଯାଇଛି ସେମାନଙ୍କର ଏବେ ଯାକ କାଗଜପତ୍ର ନା ଆସିଲା ଅଛେ ଯେଉଁଟା କହିବେ ଗାଇଡ଼ଲାଇନ୍ ବୋଲିକରି ସରକାର ଥାନୁ ସେଟା ଆସିଲେ ଏକା ଆମେ କଣ କଣ ମନ ପାଇବା ସେ ହିସାବରେ କରିଛି ଯେଉଁ ହିସାବ ମାନେ ଆମର ବିପିଏଲ୍ ଯେଉଁ ଅଛେ ବିପିଏଲ୍ କାର୍ଡଧାରୀ ମନ କି ସେଇ ହିସାବର କଣ କଟେଗୋରୀ ରେସି ଦାରିଦ୍ର୍ୟ ସୀମାର ଖା ତଳେ ବା ଲୋକମାନଙ୍କେ ତାଙ୍କର ପରିବାର ଯେଉଁ ନନିମନ ଜନ୍ମ ହେବା ସେମାନଙ୍କର ନାଁ ଆକା ସେ ଭିତରେ ଅନ୍ତର୍ଭୁକ୍ତ ହେଇଛି ହେଲେ ପ୍ରକୃତରେ ଏଇଟା ଯଦି ଆବେଦନ କରିବାର ଅଛି ବୋଲେ ତାଙ୍କର ସବୁ ପ୍ରକାର କାଗଜପତ୍ର ମିଶା ଦରକାର ସେ ଦାୟୀକେ ଯେଉଁ ଦାୟୀ ସରକାର ମାଗ୍ସି ତ ଅଫ୍ଲାଇନ୍ ମାଗ୍ସି କି ଅନ୍ଲାଇନ୍ ମାଗ୍ସି କି ଅଙ୍ଗନବାଡ଼ି କାଗଜପତ୍ର ଦେବାଇ କି ଆମର ସ୍କୁଲ ଥାନୁ ଦେବାଇ କି DSW ଯେଉଁ ଡିଷ୍ଟ୍ରିକ୍ଟ ୱେଲଫେୟାର ଅଫିସର ଅଛି ତାର ଥାନ ଦେବାଇ ହେଲେ ଏଇ ହିସାବ ଏବେ ଯାକ କିଛି ନା ଆସିଲା ଅଛି ସରକାର ଥାନୁ ତ ଏଇଟା ଲାଭଦାୟକ ନିଶ୍ଚିତ ଲାଭଦାୟକ ଅଛେ ତ ଆମର ଯେଉଁ ଟକିମାନେ ପାଠ ନ ପଢ଼ବାର ଛ ଛାଡ଼ିଦେବାର ଛ ତ ଅଧା ଥାନୁ ତ ସେମାନେ କେନ୍ତାର ଗ୍ରାଜୁଏସନ୍ କରିକିରି ନିଜେ ଆତ୍ମନିର୍ଭରଶୀଳ ହେବାଇ ଆରି ପାଠ ପଢ଼ବାଇ ଆଗେ ନିଜେ ଆମର ଦେଶକେ ଗଢ଼ବାଇ ସେ ହିସାବ ତାନେ ସରକାର ଏଇଟା ଗୋଟେ ଯୋଜନା କରଲା ଅଛେ ଯେଉଁକି ଟକିମାନଙ୍କର ଯେଉଁ ନାଁ ଲେଖା ହେଇଛି ସ୍କୁଲ ତାନୁ ସେଥିଥାନୁ କାହିଁକି ସରକାର ଗୋଟେ ଟକି ନାଁ ଲାଗେ 20,000 ଟଙ୍କା ସାଙ୍ଗାଇଛି ଆରି ସେ ପଢି ପଢି କରି +3 ପାସ୍ ହେଲେ ତାକେ 1,00,000 ଟଙ୍କା ମିଳିଛି ତାକେ ତ ସାର୍ଟିଫିକେଟ୍ ଦେବାର ଅଛି +3 ପାସ୍ ହେଲା ସାର୍ଟିଫିକେଟ୍ ଯାକ ଦେଲେ ଯାଇକିରି ସରକାର ତାର ଖାତା ନେକାର ଅଛି ସେଇଟା ଉପରେ ରିଲିଜ୍ କରିବା
2: ଆଉ ଯଦି ଗ୍ରାମାଞ୍ଚଳରେ ଆଜ୍ଞା ନାଇଁ ଜାଣିପାରୁନଥିବେ

0: ଲୋକେ କି ନା ଏଇଟା କେମିତି କରିବୁ କଣ କରିବୁ, ତ ସେମାନେ କେମିତି ଜାଣିବେ, ସେମାନେ କୋଉଠି ସବୁ ଯାଇଛି ସ୍କୁଲ କେମିତି କରିବେ?
1: ଏଇଟା ତ ଗ୍ରାମାଞ୍ଚଳ ସବୁ ତାନେ ଜାନ ଭାଇ, କେନ୍ଦାର ବୋଲେ ଏବେ ପଞ୍ଚାୟତ ତାନେ କହି ଭାଇ, ଅଙ୍ଗନବାଡ଼ି ସେଣ୍ଟର ଥାନେ, ସ୍କୁଲ ଆମର ମାଷ୍ଟର ମାନକେ କହି ଭାଇ, ସେ ହିସାବରେ ସବୁ ବାଟରେ ଏଇଟା ପ୍ରଚାର ହେସି। ଏବେ ଅନ୍ୟ ଜଣ ଯୋଜନା ହେଲେ ମିଶା ପ୍ରଚାର ହେଲାନି, ସେନ୍ତାରେ ଏକା ଆମର ଇ କନ୍ୟା ସୁମଙ୍ଗଳା ଯୋଜନା ମିଶା ପ୍ରଚାର ହେଇଛି, ଆର୍ ବ୍ୟାନର ପ୍ୟାନର ମିଶା ଲଗା ହେଇଛି ପଞ୍ଚାୟତ ଥାନେ, ଆର୍ ଆମର ଅଙ୍ଗନବାଡ଼ି ସେଣ୍ଟର ଥାନେ, ସେ ହିସାବରେ ସବୁ ଲୋକ ଜାନ ଭାଇ।
2: ବାବୁ ଏବେ ଯେନ୍ କହିଲାସ ଏ ଯେନ୍ କନ୍ୟା ସୁମଙ୍ଗଳ ଯୋଜନା ଭିତରେ, ଏଟା କନ୍ୟା ବୋଲେ ଜନ୍ମନି ଏଟା ଏସି କି ନାଇଁ, କୋନ ବୟସ ହେଲେ ଖାଇଲେ ଖାଇଛି ସେ ବିଷୟ ଖଣ୍ଡେ କହିଲେ ବୋଲେ ଏଟା
3: ଜବରଦିନ
2: ବେଟ କାଟିଲୁ କାହିଁକି କଥାବାର୍ତ୍ତା ହେବାଟା ଆଜି ଆମର ବୈଠକ ବସିଲା ଅଛ ଗୋଟେ ବିଶେଷଜ୍ଞ ବାବୁ, ସେ ବିଷୟ ଅଛେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଏ ଉପରେ ଖାଇ ପର୍ସନ ଅଛେ ସଲ୍କେ ସଲ୍କ ଆମର ବିଶେଷଜ୍ଞ ବାବୁ ସଙ୍ଗେ କଥା ହେଇ କରି ପର୍ସନ ପଚାରା ବାବୁ।
3: ନମସ୍କାର
1: ନମସ୍କାର ନମସ୍କାର
3: ଆଜ୍ଞା। ମୁଖ୍ୟମନ୍ତ୍ରୀ ସୁମଙ୍ଗଳ ଯୋଜନା
1: ଆଜ୍ଞା
3: କେଉଁ କେଉଁ ରାଜ୍ୟରେ ଲାଗୁ କରାଯାଇଅଛି ଆଜ୍ଞା, ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ମିଳୁଥିବା ଟଙ୍କା କେମିତି ପ୍ରଦାନ କରାଯାଏ?
1: ଆଜ୍ଞା ଏଇଟା ଆମର ଆକ୍ଚୁଆଲି ମୁଖ୍ୟମନ୍ତ୍ରୀ ସୁମଙ୍ଗଳ ଯୋଜନା ଆଜ୍ଞା, ଆମର ଓଡ଼ିଶାରେ 20 ଫେବୃଆରୀ 2026 ତାରିଖ ଦିନ ଆମର ମୁଖ୍ୟମନ୍ତ୍ରୀ ଡିକ୍ଲେୟାର କଲେ ଆଜ୍ଞା। ଏଇଟା ପ୍ରକୃତରେ ଆମର ଏବେ ଏପ୍ରିଲ ମାସରୁ, ଏଇ ଏପ୍ରିଲ 2026-27 ବଜେଟ୍ରୁ ଏଇ ବର୍ଷରୁ ଲାଗୁ ହେବ, ମାତ୍ର କେବେ କେବେ ଲାଗୁ ହେବ ସେଇଟା ଆଜ୍ଞା ଏବେ ଯାକ
2: ଗାଇଡ୍ଲାଇନ୍
1: ନା ଆସିଲା ଅଛି, ଆସିଲେ ଯାଇକରି କାହାକେ ଦିଆହେଇଛି କେନ୍ତାରେ ହେଇଛି କିଏ କେମିତି ଆପ୍ଲାଏ କରିବା ସେ ହିସାବ ହେଇଛି, ମାତ୍ର ଏଇ ଯୋଜନା ଆମର କେବଳ ଉତ୍ତରପ୍ରଦେଶ ନେ ଲାଗୁ ହେଲା ଅଛି, ସେଠି ଜନ୍ମ ହେଲେ ସେମାନଙ୍କର 15,000 ଥାନୁ 20,000 ବାନ୍ଧବାଇ ତାଙ୍କର ନାଁ ଥାନେ କନ୍ୟା ମାନକେ ଖାଲି, ସେନ୍ତାରେ ଆମର ଓଡ଼ିଶା ତାନେ ମିଶା ଆମର ମୁଖ୍ୟମନ୍ତ୍ରୀ ସେଟା ଡିକ୍ଲେୟାର କଲା ଅଛି ଯେ ଆମର କନ୍ୟା ମାନେ ଯେଉଁ ପାଠ ନା ପଢ଼ବା ଚତ ଅଧା ଛାଡ଼ି ଦେବା ଚତ ସେମାନଙ୍କର ଗୋଟେ ଯୋଜନା କରିବି ବୋଲିକିରି, ତାଙ୍କର ଭଲ ଯୋଜନା କାଜେ ତାଙ୍କର ଆତ୍ମନିର୍ଭରଶୀଳ ହେବା କାଜେ ଏ ସରକାର ଗୋଟେ ଯୋଜନା କଲା ଅଛି କି ମୁଇଁ ଟୋକେ ମାନଙ୍କର ନାଁ ଲଗାଇ ଜଣେ ପାଠ ପଢ଼ବାଇ ଜଏନ ହେବାଇ ସେମାନଙ୍କୁ 20,000 ଟଙ୍କା ଜମା କରିବି, ତାର ଉତ୍ତାରେ ସେମାନେ ପାଠ ପଢି ପଢିକିରି +3 ପର୍ଯ୍ୟନ୍ତ ପାଠ ପଢ଼ିଲେ ପାସ୍ ହେଲେ ଯାଇକି ସେମାନଙ୍କୁ 1,00,000 ଟଙ୍କା ଡାବୁ ମିଳିଛି। ଏବେ ତ ସେ ଗାଇଡ୍ଲାଇନ୍ ଆସିନି ଆଜ୍ଞା, ସରକାର କେମିତି କେମିତି ଆବେଦନ କରିବା ବୋଲିକିରି ଆସିବା ଯେ ଆମର ଅଙ୍ଗନବାଡ଼ି ସେଣ୍ଟର ନାଇଁ ବୋଲେ ଜନସେବା କେନ୍ଦ୍ର ନାଇଁ ବୋଲେ ଆମର ସ୍କୁଲ ନାଇଁ ବୋଲେ ପଞ୍ଚାୟତ ଅଫିସ, ଏ ତିନିଟା ଜାଗା ଯଦି ଯଦି ଆସିବା ଗଭର୍ଣ୍ଣମେଣ୍ଟ ଗାଇଡ୍ଲାଇନ୍ ତାହେଲେ ହେଇପାରିବ ଆଜ୍ଞା। ଆରେ ଆମର ଡକୁମେଣ୍ଟ ଆଧାର କାର୍ଡ ବାପା ମାର ଆରି ଶିଶୁର ଆରି ଜନ୍ମ ପ୍ରମାଣପତ୍ର ଆୟ ପ୍ରମାଣପତ୍ର ବାସିନ୍ଦା ପ୍ରମାଣପତ୍ର ବ୍ୟାଙ୍କ ପାସ୍ବୁକ୍ ଯେଉଁଟାକି ଆଧାର ସଂଯୁକ୍ତ ହେଇଛି ଆରି ପାସ୍ପୋର୍ଟ 3 ଲକ୍ଷ ଏତିକି ଲକ୍ଷ ରହିଛି, ଏତିକି ହେଲେ ଏକା ଏମିତି ଆବେଦନ କରିଛି ଆଜ୍ଞା।
2: ଏଇଟା ଗୋଟେ ନୀଲୁ ବାବୁ ଏଇଟା ଗୋଟେ ନୂଆ ଯୋଜନା ଗୋଟେ ଶୁଣିଲି ତ ଏଲେ ନାଇ ଗୋଟେ ବାବୁକୁ ଡାକି ଆନୁ ଉଫିଓ ବାବୁକୁ ଡାକି ଆନିକି ବୈଠକ ବସାଇ କରି ଆମର ଭାଇ ଭିନ ମାନକେ ଶୁଣାଉ ଖାଇ ବୋଲିକରି ହେଲେ ନୂଆ ଯୋଜନା ଭିତରେ ଶୁଣିବାକେ ଅତି ନିମାନ କି ନାଇଁ ଆଲେ ରହିଲେ ନି ଜୁଆର ଲାଗ ଖାଟି ହେଇଗଲା ଫୋନ ଏଲେ ବାବୁ ଯେନ୍ ପଚାରିଲି ମୁଇଁ ଏ ଯେନ୍ ଟୋକି ମନକେ କୋନ ବୟସ ଟୋକି ମନକେ କେନ୍ତା ହେଇସି କାହା ହେଇସି ସେ ବିଷୟ କଣ ବିସ୍ତାର କରି କୁହ।
1: ଏଇଟା
2: ଆଉ ଗୋଟେ ଫୋନ ଆଇଲାନି
1: ହ୍ୟାଲୋ ରେଡିଓରେ ପଚାରୁ
2: ହ୍ୟାଲୋ ସାର୍ ନମସ୍କାର
4: କିଏ କହିଲାସ୍ନି
2: ବାବୁ କୁହନ୍ତୁ

0: ସରକାର ରାଜ୍ୟ ସରକାର ସେଟା କେନ୍ଦ୍ର ସରକାର କଲା ଅଛି ଆଜ୍ଞା ସେଟା ସେ କେନ୍ଦ୍ର ସରକାର ସେଟା କରିଛି ଏଇଟା ଆମର ରାଜ୍ୟ ସରକାର ଆମର ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଲା ଅଛି ଏଇଟା ଆମର ଓଡ଼ିଶା ଥାନୁ ଏଇଟା ଆସିଛି ଏଇଟା ଆଜ୍ଞା ଆମର ମୁଖ୍ୟମନ୍ତ୍ରୀ ତ ଡିକ୍ଲେୟାର କଲା ଆଜ୍ଞା ଫେବୃଆରୀ 2020 ମାତ୍ର ଏବେ ଆଜ୍ଞା ଏଇଟା ଆମର ବଜେଟ ଆମେ ସଂଜ୍ଞା ହେଲା ଅଛି 2026-27 ସୁକନ୍ୟା ମାନେ ଉତ୍ତମ କନ୍ୟା ବୋଲେ ଭଲ ଟୋକି ବନେଇବାର ଅଛି ନାଇଁ ନାଇଁ ଆମର ଟୋକି ମାନକେ କେନ୍ତା ଭଲ କରି ବନେଇବା
1: ଟୋକି ମନ କରିବେ ତାହେଲେ ଆମର ମନୁଷ୍ୟ ଜାତିକୁ କଣ କରିବେ ସାର୍
0: ସେଟା ତ ଅଲଗା ମାତ୍ର ଏବେ ଆମର କନ୍ୟା ମାନେ ଯେଉଁ ପାଠ ନା ପଢବା ଅଛତ ଏମାନେ କନ୍ୟା ଏକା ଆମର ଦେଶର ଭବିଷ୍ୟତ ଏବେ ବର୍ତ୍ତମାନ ସେମାନେ କେନ୍ତାର ଦେଶକେ ଗଢବେ ଆଗକେ ବଢବା ସେଟାର କାଜେ ସରକାର ଏଇ ଯୋଜନା କରଲା ଅଛେ
2: ଧନ୍ୟବାଦ ମନ ବାବୁ ଏନ୍ତାରେ ଆମର କାର୍ଯ୍ୟକ୍ରମ ତ ଦିନକେ ଶୁଣିଲା ସିନେଗା ଶୁଣିକରି ଶୁଣିତେ ରୁହ ଆରି ଆମର ଲୋକ ଏନ୍ତା ଫୋନ କରିତେ ରୁହ ରେଲୁନି ଜୁହାର ଲାଗ ଆଲେ ବାବୁ ଯେନ୍ ବିଷୟ ମୁଇଁ ପଚାରୁଥିଲି ସେ ବିଷୟ କଣ ବିସ୍ତାର କରି କୁହା ବାବୁ ଇଏ କନ୍ୟା ସୁମଙ୍ଗଲ ଯୋଜନା ଭିତରେ ବୋଲେ କନ୍ ବୟସର ନି ଆରମ୍ଭ ହେଇଛି କାଇଟା ସେ ବିଷୟ ଜୟପୁର କି ନାଇଁ ଫାଦାୟା ଚାଷ
3: ନାଇଁ ଜୟପୁର
2: ଆଲେ ଇଏ କାରା କେନ୍ତାର ବାବୁ ତମର ବାଟେ ଚେକଲାନି
3: ପ୍ରବଳ ଖରା ହଉଛି
2: ଦେବର ଗରମ ନି ଆଜି ଅଛେ ଆମର ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଲ ଯୋଜନା ବାବୁ କେବଳ ଡାକି ଆଣି ଆମେ ବସାଇଲୁ ଅଛୁ ଇଏ ଉପରେ ଖାଇ ପର୍ସନ ଅଛେ ସଲଗେ ସଲଗେ ବାବୁ ସାଙ୍ଗେ କାତା ହୁଅ ଆରି ପଚାରା
0: ହ୍ୟାଲୋ ଆଜ୍ଞା ଜୁହାର ଜୁହାର ଜୁହାର
2: ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଲ ଯୋଜନା
0: ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଆଜ୍ଞା ଆମର ଯେଉଁ ପ୍ରଥମ ଥାନୁ ଯେଉଁ ପାଠଶାଠ ପଢବାଇ ଆରି ସେମାନେ ଆଗକେ କେନ୍ତାର ପଢବାଇ ଅଧା ପାଠ ପଢିକିରି ଛାଡ଼ିଦେବା ଅଛତ ସରକାର ଗୋଟେ ଯୋଜନା କଲା ଆମର ଏବର ମୁଖ୍ୟମନ୍ତ୍ରୀ ଯେ ଆମର କନ୍ୟା ମନ ଯେଉଁ ଝିଅ ମନ ପାଠ ପଢିକିରି କିଏ 5 କ୍ଲାସ କିଏ 7 କ୍ଲାସ କିଏ 10 କ୍ଲାସ କିଏ 11 କ୍ଲାସ କରି ଛାଡ଼ିଦେବା ଅଛତ ତ ମୁଇଁ ଗୋଟେ ଯୋଜନା କରିବି ଯେଉଁଟାକି ସେମାନେ ତାଙ୍କର ଆମର +3 ଯାକ ପଢବାଇ ନିଜର ଗୋଟେ ନିଜେ ଠିଆ ହେବାଇ ଆର୍ ନିଜେ ଠିଆ ହେଇକିରି ଗୋଟେ ଦେଶର ଭବିଷ୍ୟତ ହେବାଇ ବୋଲି ସେ ଯୋଜନା କରିଲା ଅଛେ ତ ଏତିକି ଇତିହାସ ଯେ କନ୍ୟା ଟୋକି ମାନଙ୍କ ଯେ ସରକାର ପ୍ରଥମ 20,000 ଟଙ୍କା ତାଙ୍କର ନାଁ ଲାଗେ ପାସ୍ ବହି ଥାନେ ବାନ୍ଧିଛି ଯେଉଁଟାକି ଆମର ଆଧାର କାର୍ଡ ସଂଯୁକ୍ତ ଅଛି ସେଇ ପାସ୍ ବହି ଥାନେ ଏଇଟା 21 ବର୍ଷ ଯାକ ଆଜ୍ଞା ଯେଉଁ ଏବେ ପ୍ରଥମ ଥାନୁ ଆରମ୍ଭ କରିକିରି ତାଙ୍କର +3 ପାଠ ପଢି ସାରିଲେ ସେମାନଙ୍କେ 1,00,000 ଟଙ୍କା ଦିଆହେଇଛି
2: ଶୁଣିଲାସ୍ତ ବାବୁ ଜବରଦସ୍ତ ଧନ୍ୟବାଦ ଏନ୍ତାରେ ଆମର କାର୍ଯ୍ୟକ୍ରମ ଦିନକେ ଶୁଣିତେ ରୁହ ଆରି ଆମର ଲୋକ ଏନ୍ତାରେ ଫୋନ କରିତେ ରୁହ ରେଲୁନି ଜୁହାର ଲାଗ ହେଲେ ବାବୁ ଗୋଟେ କୁହା ଏ ଯେନ୍ କାହିଛେ ପ୍ରସ୍ତାବ ଟୋକି ମନର କାଜେ ଅଛେ ଏଟା ସବୁ ବର୍ଗର ଟୋକି ମନର ଅଛେ କି ନାଇଁ ଆଦିବାସୀ ଯେନ୍ ଟୋକି ମନ କେ ଅଛେ
0: ନାଇଁ ଏଇଟା ସବୁ

ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ କୃଷକ କାର୍ଯ୍ୟକ୍ରମ ଭେଟିଦେବୁ ରାତି 7:30ରେ ରାତି 8:00ରେ ପ୍ରଚାର କରିବୁ ଓଡ଼ିଆରେ ଆଲୋଚନା ସମାଜଗତ ଓ ଗଣମାଧ୍ୟମ ଆଲୋଚନା କରିବେ ସୁଧାଂଶୁ ଶେଖର ପଟ୍ଟନାୟକ ରାତି 8:15ରେ ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ ଏଥିରେ ହାଲଚାଲରେ ଶୁଣିବେ ସୁଜଳା ଯୋଜନା ସମ୍ପର୍କରେ ଭେଟଘାଟରେ ଶୁଣିବେ ବାର୍ଦ୍ଧକ୍ୟ ଭତ୍ତା ସମ୍ପର୍କରେ ସାକ୍ଷାତକାର ପରେ ଶୁଣିବେ ମାଟ୍ରିକ ପାସ୍ ହେବା ଉତାରୁ କାଏ ପାଠ ପଢ଼ିଲେ ଭଲ ସମ୍ପର୍କରେ ସାକ୍ଷାତକାର ଶୁଣିବେ ରାତି 9:30ରେ ପ୍ରଚାର କରିବୁ ଗୀତି ନାଟ୍ୟ ପ୍ରଶ୍ନ ରଚନା ଡକ୍ଟର ନାରାୟଣ ସାହୁ ପ୍ରଯୋଜନା ଅଶୋକ ମିଶ୍ର ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ ବନ୍ଧୁ ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଆସିକ୍ ପାନାୟା ଆପନେ କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ହିମେଶ ରେଶମା ଏବଂ କ୍ରିଷ୍ଣା ଆଇହର। ଗୀତିକାର ସମୀର ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର ବର୍ତ୍ତମାନ ଭେଟି ଦେଉଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 91ତମ ଭାଗ।

ଭଗବାନ କପିଳ ପୁଣି ଜନନୀଙ୍କୁ କହୁଛନ୍ତି, ତାମସ ଗୁଣରୁ ପଞ୍ଚତନ୍ମାତ୍ରର ସୃଷ୍ଟି, ଆକାଶରୁ ଶବ୍ଦଜାତ ହୋଇ ଆତ୍ମାଲିଙ୍ଗକୁ ପ୍ରକାଶ କରେ, ସ୍ପର୍ଶରୁ ବାୟୁ ହୁଏ, ଜଳ ପବନ ତେଜ ଆଦିର ସ୍ୱରୂପକୁ ସୁନ୍ଦର ଭାବରେ ସେ ବୁଝେଇ ଦେଇଛନ୍ତି। ଯିଏ ଦେହ ଧର୍ମରେ ବଦ୍ଧ ହୋଇ ଅହଙ୍କାର ପ୍ରକାଶ କରେ, ସେ ନିତ୍ୟ ଦୁଃଖ ସୁଖ ଦେଇ ଭ୍ରମଣ କରେ।

କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା କେତୋଟି ହିନ୍ଦୀ ଭଜନ। ଆଜି ପାଇଁ ଶିଳ୍ପୀମାନେ ହେଲେ କବିତା କୃଷ୍ଣମୂର୍ତ୍ତି, ପିୟୁଷ କୈଳାସ ଅନୁଷ। ତେବେ କାର୍ଯ୍ୟକ୍ରମର ପ୍ରଥମ ହିନ୍ଦୀ ଭଜନଟି ଶୁଣିବା କଣ୍ଠଶିଳ୍ପୀ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ।

ଶୁଣିଲେ କେତୋଟି ହିନ୍ଦୀ ଭଜନ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। କିଛି ବିଜ୍ଞାପନ ପରେ ଶୁଣନ୍ତୁ ସନ୍ଧ୍ୟା 6:45 ଆଞ୍ଚଳିକ ସମ୍ବାଦ। ସନ୍ଧ୍ୟା 6:55 ଶୁଣିବେ ଜନଜୀବନ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ଦଳ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସ୍କିଜୋଫ୍ରେନିଆ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ପରାମର୍ଶ। ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ମହେନ୍ଦ୍ର କୁମାର ମିଶ୍ର କୁହନ୍ତି।
1: बचपना में मैं आदिवासी कल्चर में ही अपने को अनुकूलित किया था, इसलिए मुझे जो अपॉर्चुनिटी मिला वो मेरे आदिवासी लोक संगीत, लोक नृत्य और लोक साहित्य की ओर प्रेरित किया। पद्मश्री सम्मान मिलने के बाद मैं तो एक दो मिनट के लिए स्तब्ध हो गया, हुआ कैसे, क्योंकि जो अलिखित कला है जिसको कि अनुष्ठान में उसका मान्यता अभी तक नहीं मिला है, उसी को हमने 40 साल तक काम किया और उसी को स्कूल एजुकेशन में भी डाला। 41 लैंग्वेजेस में 5 स्टेट में 35 लाख बच्चों को क्लास 1 से क्लास 5 तक शिक्षण सामग्री मैंने बनाने के लिए मदद किया।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇକୁ ଏକ ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବା ପାଇଁ ଆଇଆଇଟି ମାଡ୍ରାସ୍ର ଅଧ୍ୟାପକ ଏବଂ ବିଶେଷଜ୍ଞମାନଙ୍କର ଏକ ଦଳ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସେବା ପୋର୍ଟାଲ୍ ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଓ ମତାମତକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଆଇଆଇଟି ମାଡ୍ରାସ୍ର ବିଶେଷଜ୍ଞ ଦଳ ବ୍ୟବସ୍ଥାର ବୈଷୟିକ ଉନ୍ନତି ପାଇଁ କାର୍ଯ୍ୟ କରିବେ। ବିଶେଷକରି ପୋର୍ଟାଲ୍ର ସ୍ଥିରତା ଏବଂ ସର୍ଭରର କାର୍ଯ୍ୟଦକ୍ଷତା ଯାଞ୍ଚ କରାଯିବ। ବିଶେଷଜ୍ଞ ଦଳର ରିପୋର୍ଟ ଆଧାରରେ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। କନକତୁରାରେ ପ୍ରାୟ 8 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଅତିଥିଶାଳା ସହ ପ୍ରସ୍ତାବିତ 2 ସଡ଼କ ପ୍ରକଳ୍ପର ଶ୍ରୀ ପୂଜାରୀ ଶିଳାନ୍ୟାସ କରିଛନ୍ତି। ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ 6 କୋଟି ଟଙ୍କା ଅନୁଦାନରେ ନିର୍ମିତ ଶତାଧିକ ପ୍ରକଳ୍ପର ଲୋକାର୍ପଣ କରିବା ସହ ନବନିର୍ମିତ ଅତିରିକ୍ତ ବ୍ଲକ କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି। ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରି ବିଭିନ୍ନ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134 ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ଘର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ

0: ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ଘରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ଆଜି ସପ୍ତମ ବାଟାଲିୟନ୍ ପକ୍ଷରୁ ସଣ୍ଡେ ଅନ୍ ସାଇକେଲ୍ ଆୟୋଜିତ ହୋଇଯାଇଛି। ଏହି ସାଇକେଲ୍ ରାଲି ଆପୋଲୋ ହସ୍କିଟାଲ୍ ରୋଡ୍ରୁ ସୈନିକ ସ୍କୁଲ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲା। ସୂଚନା ଅନୁସାରେ ଦେଶବ୍ୟାପୀ ସୁସ୍ଥତାର ଅଭିଯାନ ସଣ୍ଡେ ଅନ୍ ସାଇକେଲ୍ 2024 ମସିହା ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନ ମଧ୍ୟରେ ଦେଶର 4600ରୁ ଅଧିକ ସ୍ଥାନରେ ସାଇକେଲ୍ ରାଲିର ଆୟୋଜନ ହୋଇସାରିଛି। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ପତ୍ର ଲେଖାଯାଇଛି। ଏଥିଲାଗି କ୍ଷେତ୍ର କର୍ମଚାରୀମାନେ ସଜାଗ ରହିବା ସହ କୌଣସି ଅଭାବନୀୟ ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ବଳବତ୍ତର ରହିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ବନ୍ଦ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ପାଇଁ ବିଭିନ୍ନ ବୈଠକର ଆୟୋଜନ ହେବା ସହ ସରକାର ଉପଯୁକ୍ତ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ତିନି ରଥର 21ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ ତିନି ରଥର 42ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ ତିନି ରଥର 20 ଫୁଟ ଲମ୍ବ ବିଶିଷ୍ଟ 14ଟି ଲେଖାଏଁ 14 ନାହାକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8ଟି, ଦର୍ପଦଳନ ରଥର 9ଟି ଏବଂ ନନ୍ଦିଘୋଷ ରଥର 11ଟି 14 ନାହାକା ଚୌପଟ ପରେ ଅଷ୍ଟକୋଣୀ ଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥର 8ଟି ଲେଖାଏଁ ତୀଖଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ ତିନି ରଥର ଅକକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତ ଜାରି ରଖିଛନ୍ତି। ସୂଚନା ଅନୁସାରେ ଆସନ୍ତା ଜୁନ୍ 29ରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14ରେ ନବଯୌବନ ଦର୍ଶନ, ଜୁଲାଇ 16ରେ ରଥଯାତ୍ରା, 20 ତାରିଖରେ ହେରାପଞ୍ଚମୀ, 24 ତାରିଖରେ ବାହୁଡ଼ା ଯାତ୍ରା, 25 ତାରିଖରେ ସୁନାବେଶ ଏବଂ 27 ତାରିଖରେ ନୀଳାଦ୍ରୀ ବିଜେନୀତି ସମ୍ପନ୍ନ ହେବ। ସମାଜରେ ମାନସିକ ରୋଗୀଙ୍କ ନିମନ୍ତେ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ବିଶେଷ ଭାବେ ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ। ବିଶେଷଜ୍ଞଙ୍କ ମତରେ ରୋଗରେ ପୀଡ଼ିତ ବ୍ୟକ୍ତି ଅନେକ ସମୟରେ ଅସାଧାରଣ ଆଚରଣ କରିଥାନ୍ତି। ସେମାନେ କଳ୍ପନାରେ ଶବ୍ଦ ଶୁଣିବା, ଅସତ୍ୟ କଥାକୁ ସତ୍ୟ ବୋଲି ବିଶ୍ୱାସ କରିବା, ଅତ୍ୟଧିକ ଭୟଭୀତ ହେବା ଓ ସମାଜରୁ ଦୂରେଇ ରହିବା ପରି ଲକ୍ଷଣ ପ୍ରକାଶ କରିଥାନ୍ତି। ଜନ୍ମଗତ କାରଣ, ମାନସିକ ଚାପ, ପାରିବାରିକ ପରିବେଶ ଓ ମସ୍ତିଷ୍କର ରାସାୟନିକ ପ୍ରକ୍ରିୟାରେ ପରିବର୍ତ୍ତନ ଏହି ରୋଗର ମୂଳ କାରଣ ବୋଲି ବିଶ୍ୱାସ କରାଯାଏ। ସାଧାରଣତଃ ଯୁବାବସ୍ଥାରେ ରୋଗର ଲକ୍ଷଣ ଦେଖାଯାଇଥାଏ। ସଠିକ୍ ସମୟରେ ଚିକିତ୍ସା, ନିୟମିତ ଔଷଧ ଏବଂ ଡାକ୍ତରଙ୍କ ପରାମର୍ଶ ନିଆଗଲେ ଜଣେ ରୋଗୀ ସାଧାରଣ ମଣିଷ ପରି ଜୀବନଯାପନ କରିପାରିବ। ପରିବାରର ସହଯୋଗ, ସମାଜର ସକାରାତ୍ମକ ଭାବନା ଓ ମାନସିକ ସମର୍ଥନ ରୋଗୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରତିବର୍ଷ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ମାନସିକ ସ୍ୱାସ୍ଥ୍ୟକୁ ଶାରୀରିକ ସ୍ୱାସ୍ଥ୍ୟ ପରି ସମାନ ଗୁରୁତ୍ୱ ଦେବାକୁ ଚିକିତ୍ସକମାନେ

0: ପରାମର୍ଶ ଦେଇଛନ୍ତି। ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ଦିନରେ ବିଭିନ୍ନ ଚିକିତ୍ସାଳୟ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଓ ପରାମର୍ଶ ଶିବିର ଆୟୋଜନ କରାଯାଉଛି। ରୋଗ ସମ୍ପର୍କରେ କଟକ ବଡ଼ ମେଡିକାଲର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅଶ୍ରୁମୋଚନ ସାହୁ ଆକାଶବାଣୀକୁ କହିଛନ୍ତି,
1: ସିଜୋଫ୍ରେନିଆ ଏକ ଗୁରୁତର ମାନସିକ ରୋଗ ଯେଉଁଥିରେ ମଣିଷ ଚିନ୍ତା ଶକ୍ତିରେ ବ୍ୟାଘାତ ଘଟେ। ସନ୍ଦେହ କରିବା, ଅବାନ୍ତର କଥା ହେବା, ହସିବା, ହଠାତ୍ ରାଗିଯିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ସାଧାରଣତଃ 20-30 ବର୍ଷରୁ ଆରମ୍ଭ ହୁଏ। ଲୋକମାନଙ୍କ ଭିତରେ ବୁଝିପାରନ୍ତିନି ଏ ରୋଗ ବିଷୟରେ କ'ଣ ପାଇଁ ଆରମ୍ଭ ହେଲା, କେମିତି ହେଲା, ଏଥିପାଇଁ ଦରକାର ରୋଗ ବିଷୟ ଠିକ୍ରେ ଜାଣିବା।
0: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
2: ଓଡ଼ିଶା ବେସ୍ବଲ୍ ସଂଘ ଆନୁକୂଲ୍ୟରେ ଆଜିଠାରୁ 31ତମ ଜାତୀୟ ସବ୍ଜୁନିୟର ବେସ୍ବଲ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏହି ପ୍ରତିଯୋଗିତାରେ 20ଟି ବାଳକ ଓ 18ଟି ବାଳିକା ଦଳ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ।

0: ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ବାପାଙ୍କୁ ସରପ୍ରାଇଜ ଦେବି, ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
2: ରହିଯା ବୁଦ୍ଧୁ।
1: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
2: ତୁ ବୁଝିଗଲୁ ନା? ରିଲାକ୍ସ।
1: କିନ୍ତୁ କାର୍ ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
3: RBI କହେ ସ୍ମାର୍ଟ ବନ କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖରାଦିନେ ଗାଁକୁ ବୁଲିଯିବା ଲାଗି ସମସ୍ତଙ୍କର ଉତ୍ସୁକତା ବଢ଼ିଯାଏ। ଗାଁର ଶାନ୍ତ ସବୁଜ ପରିବେଶ, ଆମ୍ବ ଗଛରେ ଦୋଳି ବାନ୍ଧି ଝୁଲିବା, ସାଙ୍ଗସାଥୀଙ୍କ ସହ ଲୁଚକାଳି, ବାଟି, କବାଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ଖେଳିବା ପ୍ରତ୍ୟେକ ପିଲାଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଥାଏ। ଗାଁର ଦେଶ ଭାରତରେ ବହୁ ବିଚିତ୍ର ବିଶେଷତ୍ୱ ଥିବା ଗାଁ ରହିଛି। ବିଦେଶରେ ବି ଏପରି ଗାଁ ଅଛି ଯାହା କଥା ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ। ଏପରି କେତେକ ଗାଁ ସମ୍ପର୍କରେ ଆସନ୍ତୁ ଜାଣିବା। ଗାଁ କହିବା ମାନେ ତ ବିଲ, ବଣ, ପଡ଼ିଆ, ତୋଟା ଆଖି ଆଗରେ ଦେଖାଯାଏ। ତେବେ ଏହା ଏମିତି ଏକ ଗାଁର କଥା ଯେଉଁଠି ବାସିନ୍ଦାମାନେ ପାଦ ରଖିବାକୁ ମାଟି ପାଆନ୍ତି ନାହିଁ, କାରଣ ଏହି ଗାଁଟି ସମୁଦ୍ରରେ ରହିଛି। ଏଠାକାର ବାସିନ୍ଦା 24 ଘଣ୍ଟା ସମୁଦ୍ର ମଧ୍ୟରେ ରହିଥାନ୍ତି। ଏହା ସେମାନଙ୍କର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଦୁନିଆ କହିଲେ ଭୁଲ ହେବ ନାହିଁ। ଚୀନ୍ର ଫୁଜିଆନ୍ ରାଜ୍ୟରେ ଦକ୍ଷିଣ ପୂର୍ବ ସ୍ଥିତ ନିଙ୍ଗଡ଼େଠାରେ ସମୁଦ୍ର ଉପରେ ଏପରି ବସତି ଦେଖିବାକୁ ମିଳେ। ଏହାର ନାମ ସାନ୍ଡୁ ଆଓ। ସମୁଦ୍ର ଉପରେ ପ୍ରତିଷ୍ଠିତ ଏହା ବିଶ୍ୱର ଏକମାତ୍ର ଗ୍ରାମ। ଏଠାରେ ଘରଗୁଡ଼ିକ ସମୁଦ୍ର ଜଳରେ ଭାସୁଥାନ୍ତି। ପ୍ରାୟ 1300 ବର୍ଷ ପ୍ରାଚୀନ ଏହି ଗାଁର ବର୍ତ୍ତମାନର ଜନସଂଖ୍ୟା 8500 ପାଖାପାଖି। ଏମାନେ ମାଛ ଧରାଳି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଟାଙ୍କା ଭାବେ ପରିଚିତ। ଏମାନଙ୍କୁ ଜିପ୍ସିସ୍ ଅଫ୍ ଦ ସି ବୋଲି ବି କୁହାଯାଏ। ଶାସକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ବହୁ ପୂର୍ବେ ଏମାନେ ଗାଁ ଛାଡ଼ି ସମୁଦ୍ରକୁ ଚାଲି ଆସିଥିଲେ। ଏପରିକି ଏମାନେ ସ୍ଥଳଭାଗକୁ କେବେ ଯାଆନ୍ତି ନାହିଁ କି ସ୍ଥଳଭାଗର ବାସିନ୍ଦାଙ୍କୁ ପସନ୍ଦ କରନ୍ତି ନାହିଁ। ସାମୁଦ୍ରିକ ଜୀବନକୁ ନେଇ ନିଜର ଜୀବିକା ନିର୍ବାହ କରନ୍ତି। ଦକ୍ଷିଣ ପଶ୍ଚିମ ଫ୍ରାନ୍ସରେ ଏପରି ଏକ ଗାଁ ରହିଛି ଯାହା ଭୁଲା ମଣିଷଙ୍କ ଗାଁ ନାମରେ ପରିଚିତ। ଏଠାରେ ପ୍ରତ୍ୟେକ ବାସିନ୍ଦା ଭୁଲିଯିବା ରୋଗ ବା ଡିମେନ୍ସିଆରେ ଆକ୍ରାନ୍ତ। ଏହି ଗାଁର ନାଁ ଲାଣ୍ଡେସ୍। ଏଠାକାର ମୁଖ୍ୟ ଛକରେ ସବୁ ପ୍ରକାର ଆବଶ୍ୟକ ଜିନିଷ ମିଳୁଥିବା ଏକ ଷ୍ଟୋର୍ ରହିଛି, ହେଲେ ଜିନିଷ ଆଣି ଟଙ୍କା ଦେବାକୁ ହୁଏ ନାହିଁ। ଏଠାକାର ବାସିନ୍ଦାଙ୍କୁ ମାଗଣାରେ ଦୋକାନ, ରେସ୍ତୋରାଁ ସହ ଥିଏଟର ଯିବା ପରି ବିଭିନ୍ନ କାର୍ଯ୍ୟକଳାପରେ ସାମିଲ ହେବାକୁ ଉତ୍ସାହିତ କରାଯାଇଥାଏ। ଅସଲରେ ଗବେଷଣା ପାଇଁ ବୋର୍ଡୋ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦଳ ଏହି ଗାଁ ପ୍ରତିଷ୍ଠା କରିଛନ୍ତି। ଏଠାରେ ଆଲଜାଇମର ଏବଂ ଡିମେନ୍ସିଆ ଆକ୍ରାନ୍ତ ରୋଗୀମାନଙ୍କୁ ରଖାଯାଇଛି। କୌଣସି ଚିନ୍ତା ନ କରି ସ୍ୱାଧୀନ ଜୀବନ ଜୀଇଁବାରେ ସେମାନଙ୍କୁ ଆରୋଗ୍ୟ ମିଳିପାରୁଛି କି ନାହିଁ ସେ ସଂକ୍ରାନ୍ତରେ ଏଠାରେ ଗବେଷଣା କରାଯାଉଛି। ଏହାର ନେତୃତ୍ୱ ନେଉଥିବା ପ୍ରଫେସର ପ୍ରତି 6 ମାସରେ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥାନ୍ତି। 120 ଜଣ ସ୍କୃତି ବିଭ୍ରମ ଆକ୍ରାନ୍ତ ରୋଗୀଙ୍କ ସହ ସେତିକି ସଂଖ୍ୟାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଏହି ଗାଁରେ ରହୁଛନ୍ତି। ଏଠାରେ ଗ୍ରାମବାସୀଙ୍କ ପାଇଁ କିଣାକିଣି, ସଫେଇ ଆଦି କାମ ପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ। ସେମାନେ ନିଜ ଇଚ୍ଛାରେ ଏସବୁ କରିପାରୁଛନ୍ତି ଏବଂ ବିନା ଚିନ୍ତାରେ ରହିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଗବେଷକମାନେ ଜଣାଇଛନ୍ତି। ଇରାନ୍ର ଅଜରବୈଜାନ ଅନ୍ତର୍ଗତ ଏକ

0: ହେଉଛି କାଣ୍ଡବନ। ଏଠାକାର ବିଶେଷତ୍ୱ ହେଲା ଲୋକେ ଘର ବଦଳରେ ଉଇ ହୁଙ୍କା ପରି ଗୁମ୍ଫାରେ ରହିଥାନ୍ତି। ଗାଁର ଲୋକସଂଖ୍ୟା କିଛି କମ୍ ନୁହେଁ। ପ୍ରାୟ 600 ବାସିନ୍ଦା ରହୁଥିବା ଏହି ଗାଁର ଘରଗୁଡ଼ିକ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ପରେ ବାହାରୁଥିବା ପାଉଁଶରେ ନିର୍ମିତ ହୋଇଛି। ଏହି କୋଣାକାର ଘରଗୁଡ଼ିକୁ କୌଣସି ଉଚ୍ଚସ୍ଥାନରୁ ଦେଖିଲେ ଉଇ ହୁଙ୍କା ପରି ଦେଖାଯାଇଥାଏ। ଏଠାକାର ବାସିନ୍ଦାମାନେ ଦାବି କରନ୍ତି ସେମାନଙ୍କର ଏହି ଘରଗୁଡ଼ିକ ପ୍ରାୟ 700 ବର୍ଷ ପୁରୁଣା। ସ୍ଥାନୀୟ ଭାଷାରେ ଏହି ଘରକୁ କାରନ୍ ବୋଲି କୁହାଯାଏ, ଯାହାର ଅର୍ଥ ମହୁମାଛିଙ୍କ ବସା। ମଙ୍ଗୋଲ ସେନାବାହିନୀ ଭୟରେ ଲୋକେ ଏଠାରେ ଗୁମ୍ଫାଗୁଡ଼ିକରେ ଆଶ୍ରୟ ନେବା ସମୟରୁ ଏହି ଘର ନିର୍ମିତ ହୋଇଥିବା କୁହାଯାଏ। କିଛି ବର୍ଷ ହେବ ଲୋକମାନେ ନିଜ ନିଜ ଘରର ଆକାର ବଢ଼ାଇବା ସହିତ ଏହାକୁ 2 ତଥା 4 ମହଲା ବିଶିଷ୍ଟ କରୁଛନ୍ତି। ଆରାମଦାୟକ ବ୍ୟବସ୍ଥାରେ ସୁସଜ୍ଜିତ କରିବା ଲାଗି ମଧ୍ୟ ଚେଷ୍ଟା ଚଳାଇଛନ୍ତି। ଗୁମ୍ଫା ଭଳି ଘର ହୋଇଥିବାରୁ କେତେକ ସ୍ଥାନରେ ତାପମାତ୍ରା ଆପେ ନିୟନ୍ତ୍ରିତ ହୋଇଥାଏ, ତେଣୁ ଶୀତ କିମ୍ବା ଖରାଦିନେ କୌଣସି ସମସ୍ୟା ହୁଏ ନାହିଁ। ଖାତ ଭିତରେ ବସତି। ହଁ, ଆମେରିକା ପରି ବିକଶିତ ଦେଶରେ ଏପରି ଏକ ଗାଁ ରହିଛି ଯେଉଁଠିକି ଚିଠି ନେବା ଆଣିବା ଲାଗି ଦୀର୍ଘଦିନ ସମୟ ଲାଗେ। ସେଠାରେ ଲୋକେ ଭୂପୃଷ୍ଠରୁ 7 ଫୁଟ ତଳେ ବେଶ ଆରାମରେ ଜୀବନ ବିତାଉଛନ୍ତି। ହୱାସୁ କ୍ୟାନିୟନ୍ ନିକଟରେ ଏକ ଗଭୀର ଖାତ ମଧ୍ୟରେ ଥିବା ଏହି ସ୍ଥାନଟି ସୁପାଇ ଗ୍ରାମ ନାମରେ ପରିଚିତ। ଏଠାରେ ଆମେରିକାର ମୂଳ ବାସିନ୍ଦା ଲୋହିତ ଭାରତୀୟମାନେ ରହୁଥିବା କୁହାଯାଏ। ବାସିନ୍ଦାମାନଙ୍କର ଆଧୁନିକ ପରିବେଶ ସହ କୌଣସି ସମ୍ପର୍କ ନାହିଁ। ଏହା ହୱାସୁପାଇ ଜନଜାତିଙ୍କର ରାଜଧାନୀ ନାମରେ ପରିଚିତ। ଏଠାକୁ ଆସିବା ଲାଗି କଣ୍ଟାବୁଦା ଅଙ୍କାବଙ୍କା ଘାଟି ରାସ୍ତା ଅତିକ୍ରମ କରି ଆସିବାକୁ ହୋଇଥାଏ। ପ୍ରତିବର୍ଷ ହୱାସୁପାଇ ଜନଜାତି ପରିଷଦଠାରୁ ଅନୁମତି ନେଇ ପ୍ରାୟ 20,000 ପର୍ଯ୍ୟଟକ ଏହି ଗାଁକୁ ଦେଖିବା ଲାଗି ଆସନ୍ତି।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ।
2: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କଣ୍ଠଶିଳ୍ପୀ କୁମାର ପାପିଙ୍କ କଣ୍ଠରେ ସ୍ମାଇଲ୍ ପ୍ଲିଜ୍ କଥାଚିତ୍ରରୁ ଗୀତଟିଏ। ଏ ଗୀତକୁ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ, ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର।

ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣିବା ଧର୍ମର ହେବ ଜୟ। ଏହି କଥାଚିତ୍ରରୁ ଯୁଗଳକଣ୍ଠରେ ଶିଳ୍ପୀମାନେ ହେଲେ ଇରା ମହାନ୍ତି ଏବଂ କୁମାର ପାପି, ଗୀତିକାର ବସନ୍ତରା ସାମଲ, ସଙ୍ଗୀତରେ ସଜେଇଛନ୍ତି ମଳା ମିଶ୍ର।

ଶୁଣିଲେ ଆଖିରେ ଆଖିରେ କଥାଚିତ୍ରରୁ ଏହି ଗୀତଟି। କଣ୍ଠଶିଳ୍ପୀମାନେ ଥିଲେ ସୌରିନ ଭଟ୍ଟ ଏବଂ ସଞ୍ଜୁ। ଗୀତିକାର ଥିଲେ ଶ୍ରୀକାନ୍ତ ଗୌତମ। ସଙ୍ଗୀତରେ ସଜେଇଥିଲେ ମଳୟ ମିଶ୍ର। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ।

ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ନେତା ଭାରତ ଆମେରିକା ରଣନୀତିକ ଭାଗିଦାରିତା ଏବଂ ବାଣିଜ୍ୟ ଶକ୍ତି ଯୋଗାଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ସମେତ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କରିଛନ୍ତି। ପ୍ରତିନିଧିସ୍ତରୀୟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହେବାର ଆବଶ୍ୟକତା ରହିଛି। ଉଭୟ ନେତା ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଇରାନ୍ ବିବାଦ ସମ୍ପର୍କରେ ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ବିଶ୍ୱସ୍ତରରେ ଶକ୍ତିର ଦର କମ୍ ରହିବା ଦିଗରେ ସୁନିଶ୍ଚିତ କରିବା ଲାଗି ଦୃଢ଼ ଆଗ୍ରହୀ ହୋଇଛନ୍ତି। ବିବାଦ ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱାରୋପ କରିବା ସହ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ କରେ ବୋଲି ସେ ଦୋହରାଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଶ୍ୱର କେତେକ ରାଷ୍ଟ୍ର ମଧ୍ୟରେ ଭାରତ ଆମେରିକା ଇସ୍ରାଏଲ୍ ଇରାନ୍ ସମେତ ଅନ୍ୟାନ୍ୟ ଉପସାଗରୀୟ ରାଷ୍ଟ୍ର ସହିତ ସୁସମ୍ପର୍କ ରଖିଛି। ଏହିସବୁ ଦେଶଗୁଡ଼ିକ ସହ ସମ୍ପର୍କ ବଜାୟ ରଖିବା ଏବଂ ଜାତୀୟ ସ୍ୱାର୍ଥକୁ ଆଗେଇ ନେବା ଲାଗି ଭାରତ ପ୍ରୟାସ ଜାରି ରଖିଛି ବୋଲି ସେ କହିଛନ୍ତି। ଭାରତ ସର୍ବଦା ଶାନ୍ତି ଏବଂ ଭାରତୀୟ ବଂଶୋଦ୍ଭବଙ୍କ ମଙ୍ଗଳ ଚାହେଁ। ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ ମଧ୍ୟରେ ଜନସମ୍ପର୍କ ବଜାୟ ରଖିବା ଦିଗରେ ସେ ଗୁରୁତ୍ୱ ପ୍ରଦାନ କରିବା ସହ ଆଇନ ମୁତାବକ ଯାତାୟତ ପ୍ରଭାବିତ ନ ହେବା ଲାଗି କହିଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ଶ୍ରୀ ରୁବିଓ କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଏକବିଂଶ ଶତାବ୍ଦୀ ପାଇଁ ଦେଶ ଦେଶ ମଧ୍ୟରେ ପ୍ରବାସୀଙ୍କ ଯାତାୟତ ବ୍ୟବସ୍ଥାକୁ ଆଧୁନିକୀକରଣ କରିଛି। ଭାରତକୁ ଆମେରିକା ସବୁଠାରୁ ମହତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଭାବେ ଗୁରୁତ୍ୱ ପ୍ରଦାନ କରେ ବୋଲି ସେ କହିଛନ୍ତି। ଉଭୟ ରାଷ୍ଟ୍ର ରଣନୀତିକ ଭାଗିଦାରୀ ସମ୍ପର୍କର ନୂତନ ପରିଭାଷା ଦେବା ଲାଗି ସର୍ବଦା ଚେଷ୍ଟିତ ବୋଲି ସେ କହିଛନ୍ତି। ଶ୍ରୀ ରୁବିଓ କହିଛନ୍ତି ଉଭୟ ଦେଶ ଶକ୍ତି କ୍ଷେତ୍ରରେ ରଣନୀତିକ ଭାଗିଦାରୀ ସମ୍ପର୍କ ବଜାୟ ରଖିବା ଲାଗି ସହମତି ପ୍ରକାଶ କରିଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସାନି ଭୋଟ୍ଗ୍ରହଣରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବାଂଶୁ ପଣ୍ଡା ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 1,09,000 ଭୋଟ୍ରେ ଆଗୁଆ ରହି ଏହି ବିଜୟ ହାସଲ କରିଛନ୍ତି। କମ୍ୟୁନିଷ୍ଟ ପାର୍ଟିର ଶମ୍ଭୁନାଥ କୁର୍ମୀ 40,600 ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ତୃତୀୟ ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ଚତୁର୍ଥ ସ୍ଥାନରେ ରହିଛନ୍ତି। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନରେ ଅନିୟମିତତା ଅଭିଯୋଗ ଯୋଗୁଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସେଠାରେ ପୁନଃ ଭୋଟ୍ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ 21 ତାରିଖରେ ସେଠାରେ ସାନି ମତଦାନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରୀକ୍ଷାର ପୁନଃ ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛ କରିବା ଲାଗି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ପ୍ରଫେସର ଏବଂ ବୈଷୟିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ଦଳକୁ ନିୟୋଜିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପକ୍ଷରୁ ମୂଲ୍ୟାଙ୍କନ ନେଇ ସୃଷ୍ଟି ହୋଇଥିବା ଉଦ୍ବେଗକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ବିଶେଷଜ୍ଞ ଦଳ ପୋର୍ଟାଲ ବ୍ୟବସ୍ଥାର ଅତ୍ୟାଧୁନିକ ବୈଷୟିକ କୌଶଳ କାର୍ଯ୍ୟକାରୀ କରିବେ ଏବଂ ସେମାନେ ପୋର୍ଟାଲର ସ୍ଥିର

ନେଇ ପରୀକ୍ଷା ନିରୀକ୍ଷା କରିବେ। ଏହି ଦଳ ମୋଟାମୋଟି ଆଇଟି ଭିତ୍ତିଭୂମିର ସମସ୍ତ କାର୍ଯ୍ୟ ତଦାରଖ କରିବେ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆଜି ଏକ ରେଳ ଲାଇନ୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟି 24 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ରାଜଧାନୀ ସହର କ୍ୱେତା ନିକଟବର୍ତ୍ତୀ ଚମନ ଫାଟକ ରେଳଷ୍ଟେସନଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଟ୍ରେନ୍ଟି ଆଂଶିକ କ୍ଷତି ହୋଇଥିବାବେଳେ ନିକଟରେ ଥିବା 10 ଗାଡ଼ି ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ କ୍ୱେତା ସରକାରୀ ହସ୍କିଟାଲରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ସେଠାକାର ସମସ୍ତ ଡାକ୍ତର ଓ ମେଡିକାଲ କର୍ମକର୍ତ୍ତାଙ୍କୁ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବେଲୁଚି ଲିବରେସନ ଆର୍ମି ବିଏଲ୍ଏର ମାଜିଦ୍ ବ୍ରିଗେଡ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି। ବିଏଲ୍ଏ ପକ୍ଷରୁ କୁହାଯାଇଛି ଟ୍ରେନ୍ରେ ଯାତ୍ରା କରୁଥିବା ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଏହି ବିସ୍ଫୋରଣ କରାଯାଇଥିଲା। ଟ୍ରେନ୍ରେ ପ୍ରାୟ 300ରୁ ଉର୍ଦ୍ଧ୍ୱ ପାକିସ୍ତାନୀ ସେନା ଯାତ୍ରା କରୁଥିବା ସୂଚନା ମିଳିଛି। ବିଏଲ୍ଏ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଆତ୍ମଘାତୀ ବୋମା ବିସ୍ଫୋରଣ ଜରିଆରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବାଂଲାଦେଶରେ ଗତ 24 ଘଣ୍ଟା ମଧ୍ୟରେ ମିଳିମିଳା ଭଳି ଲକ୍ଷଣରେ ଆକ୍ରାନ୍ତ ହୋଇ ଆଉ 16 ଜଣଙ୍କର ମୃତ୍ୟୁ ଘଟିଛି, ଫଳରେ ଚଳିତ ବର୍ଷ ଏହି ରୋଗରେ ମୋଟ 528 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟସେବାର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ 1300ରୁ ଉର୍ଦ୍ଧ୍ୱ ନୂଆ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବାଂଲାଦେଶରେ 8600ରୁ ଉର୍ଦ୍ଧ୍ୱ ମିଳିମିଳା ଆକ୍ରାନ୍ତ ଥିବା ସୁନିଶ୍ଚିତ କରାଯାଇଥିଲା। ୟୁନିସେଫ୍ ପକ୍ଷରୁ କୁହାଯାଇଛି ନୋବେଲ ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ଦ୍ୱାରା ପରିଚାଳିତ ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ଭାବ୍ୟ ପ୍ରତିଷେଧକ ଟିକା ଅଭାବ ସମ୍ପର୍କରେ ଅବଗତ କରିଥିଲେ। ପ୍ରତିଷେଧକ ଟିକା ସଂଗ୍ରହ ବିଳମ୍ବ କାରଣରୁ ବହୁ ସଂଖ୍ୟାର ଲୋକ ଏଥିରେ ଆକ୍ରାନ୍ତ ହେଉଥିବା କୁହାଯାଇଛି। ମିଆଁମାର ସୀମାନ୍ତ ନିକଟବର୍ତ୍ତୀ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଏହି ରୋଗ ଆରମ୍ଭ ହୋଇ ବାଂଲାଦେଶର 58 ଜିଲ୍ଲାକୁ ବ୍ୟାପି ଯାଇଥିଲା। ଏପର୍ଯ୍ୟନ୍ତ ସେଠାରେ ଏହି ରୋଗରେ 21,000 ଉର୍ଦ୍ଧ୍ୱ ଆକ୍ରାନ୍ତ ଚିକିିିିତ ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପଡ଼ୋଶୀ ମିଆଁମାର ଏବଂ ଭାରତକୁ ଯେପରି ଏହି ରୋଗ ନ ବ୍ୟାପେ ସେଥିନିମନ୍ତେ ସତର୍କତା ଅବଲମ୍ଭନ କରିବା ଲାଗି ପରାମର୍ଶ ଦିଆଯାଇଛି। ବାଂଲାଦେଶ ପକ୍ଷରୁ ୟୁନିସେଫ୍ ଜରିଆରେ ପ୍ରତିଷେଧକ ଟିକା ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି ଏବଂ ଦେଶରେ ଜରୁରୀକାଳୀନ ପ୍ରତିଷେଧକ ଟିକା ଅଭିଯାନ ଆରମ୍ଭ କରାଯାଇଛି। ୟୁକ୍ରେନ୍ର କିଭ୍ଠାରେ ରୁଷ ଆକ୍ରମଣରେ 2 ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭଲାଦିମିର୍ ଜେନେସ୍କି କହିଛନ୍ତି ଏହି ଆକ୍ରମଣରେ ରୁଷ ଶକ୍ତିଶାଳୀ ଅତି ଦ୍ରୁତଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ ବ୍ୟବହାର କରିଥିଲା। ଆକାଶମାର୍ଗରୁ ଏହି କ୍ଷେପଣାସ୍ତ ଆକ୍ରମଣରେ ଅନେକ ବଡ଼ ବଡ଼ ଘର ନଷ୍ଟ ହେବା ସହ 70ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆକ୍ରମଣରେ ବାଲିଷ୍ଟିକ୍ କ୍ଷେପଣାସ୍ତ ବ୍ୟବହାରକୁ ସୁନିଶ୍ଚିତ କରାଯାଇଛି। ୟୁକ୍ରେନ୍ର ସାମରିକ ବ୍ୟବସ୍ଥା ଏୟାର ବେସ୍ ଏବଂ ସାମରିକ ଶିଳ୍ପ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ରୁଷ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ଅନ୍ୟପକ୍ଷରେ ରୁଷର କେତେକ ଅଞ୍ଚଳରେ ୟୁକ୍ରେନ୍ର ଆକ୍ରମଣରେ ପ୍ରତି ଜବାବରେ ରୁଷ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ସହ ସଂରକ୍ଷିତ ରଖିବା ଜରୁରୀ। ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାଇଡୁ କହିଛନ୍ତି ଦେଶର ସାଂସ୍କୃତିକ ଐତିହ୍ୟର ବିକାଶ ଏବଂ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ତିରୁମାଲା ତିରୁପତି ଦେବସ୍ଥାନଠାରେ ରହିଥିବା ସମସ୍ତ ବ୍ୟବସ୍ଥାକୁ ଶ୍ରୀ ନାଇଡୁ ପ୍ରଶଂସା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଉତ୍ତରପ୍ରଦେଶ ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ପ୍ରବଳରୁ ଅତିପ୍ରବଳ ଗ୍ରୀଷ୍ମ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ବିଦର୍ଭ ପଞ୍ଜାବ ହରିୟାଣା ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଆସନ୍ତା 5 ଦିନ ପାଇଁ ଗ୍ରୀଷ୍ମ ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରର କେତେକ ଭାଗକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆସାମ ମେଘାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ଇଡେନ୍ ଗାର୍ଡେନ୍ସଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମ୍ଠାରେ ଚାଲିଥିବା ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ହରାଇ 205 ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ମୁମ୍ବାଇ ଇଣ୍ଡିଆନ୍ସ 15 ଓଭର୍ରେ 5 ୱିକେଟ୍ ହରାଇ 147 ରନ୍ ସଂଗ୍ରହ କରିଛି।

0: ପୁଣି ଥରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ, ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ, ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ସର୍ବଦଳୀୟ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସାଲୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଜେପି, କଂଗ୍ରେସ, ବିଜେଡ଼ି ଓ ଆପ୍ର ପ୍ରତିନିଧିମାନେ ଯୋଗଦେଇ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା କରିଥିଲେ। ଦାଦନ ପ୍ରବଣ ଅଞ୍ଚଳର ଯୋଗ୍ୟ ଭୋଟରମାନେ ଯେପରି ତାଲିକାରୁ ବଞ୍ଚିତ ନ ହେବେ ଏବଂ ଅନାବଶ୍ୟକ ନାମ ଯୋଡ଼ାଯିବ ନାହିଁ ସେଥିପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
3: ରେ ତା ପାଇଁ ଆମର ସବୁ ପଲିଟିକାଲ ପାର୍ଟି ଆମେ ମିଟିଂ କରିଥିଲୁ। ବୁଥ ଲେଭେଲ ଏଜେଣ୍ଟ ଅଛନ୍ତି, ତାଙ୍କୁ ସେମାନେ ଆପଏଣ୍ଟ କରିବେ। ଅଲ୍ ଷ୍ଟେକ୍ ହୋଲ୍ଡର ପାର୍ଟିସିପେସନ, ଯୋଉ ଆମେ ଟ୍ରାନ୍ସପାରେନ୍ସି ପାଇଁ ସବୁବେଳେ କହୁଛୁ, ଏଭ୍ରି ଷ୍ଟେଜ୍ରେ ଯୋଉଟା ଭୋଟର ଆଡିସନ ହଉ, ଡିଲିସନ ହଉ, ୟା ତାଙ୍କର କିଛି ଚେଞ୍ଜେସ୍ ହଉ, ସେଇ ଭିତରେ ସବୁ ଅଲ୍ ପଲିଟିକାଲ ପାର୍ଟିଜ୍ରେ ପାର୍ଟିସିପେସନଟା ଇମ୍ପୋର୍ଟାଣ୍ଟ, ତ ଆମେ ତା ବାବଦରେ ତାଙ୍କୁ ଆୱେର କରୁଛୁ। ଆଉ ଆମର ଶେଡ୍ୟୁଲ୍ ବି ଆମେ ତାଙ୍କୁ ଜଣାଇ ଦେଇଛୁ। ଯୋଉ କ୍ୱାଲିଫାଇଙ୍ଗ ଡେଟ୍ ଅଛି ସେଟା ହଉଛି 1/7/2026, ସେଇ ଦିନ ଯୋଉ ଯୋଉ ଭୋଟର ମାନେ କ୍ୱାଲିଫାଏ ହେବେ ଫର ଭୋଟିଂ, ତାଙ୍କୁ ଆମେ ଏଇ ଭୋଟର ଲିଷ୍ଟରେ ତାଙ୍କୁ ଆଡ୍ କରିବା। ତାପରେ ଆମର 29 ମଇ ପର୍ଯ୍ୟନ୍ତ ଆମର ଟ୍ରେନିଂ ପିରିୟଡ୍ଟା ଚାଲିବ। ସିଓ ଅଫିସ ଟୁ ଆମର ଅଲ୍ ରିଟର୍ଣ୍ଣିଂ ଅଫିସର୍ସ, ଇଆର୍ଓସ୍ ଆଉ ଆମର ମାଷ୍ଟର ଟ୍ରେନର୍ସ ଟ୍ରେନିଂ ପାଇଛନ୍ତି।
2: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ରବିଧାନ କ୍ରୟ ପ୍ରକ୍ରିୟାକୁ ନେଇ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଉପଜିଲ୍ଲାପାଳ ସୁନୀଲ ମେହେର ଏହାକୁ ଉଦ୍ଘାଟନ କରିଥିଲେ। ଚାଷୀମାନଙ୍କୁ ଠିକ୍ ସମୟରେ ଅନ୍ଲାଇନ୍ ପଞ୍ଜୀକରଣ ଓ ଧାନ ବିକ୍ରୟ ସମ୍ପର୍କରେ ସଚେତନ କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ଆସନ୍ତା 25 ତାରିଖରୁ 26 ପ୍ୟାକ୍ସ ମାଧ୍ୟମରେ ରବିଧାନ କ୍ରୟ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
4: 25 ତାରିଖରୁ ଆମର ପ୍ରୋକ୍ୟୁରମେଣ୍ଟ ଆରମ୍ଭ ହେବାକୁ ଯାଉଛି ବଲାଙ୍ଗୀର ଜିଲ୍ଲାରେ। ତ ଏଥିପାଇଁ ଆମର ପାଟଣାଗଡ଼ ସବ୍ ଡିଭିଜନରେ 26 ପ୍ୟାକ୍ ଖୋଲା ହୋଇଛି, ଯେଉଁଥିରେ କି ସମସ୍ତେ ଚାଷୀ ଭାଇମାନେ ଯାଇକି ତାଙ୍କର ଧାନ ସେଠି ଦେଇପାରିବେ। ସରକାରଙ୍କର ନିର୍ଦ୍ଦେଶ ଏମିତି ରହିଛି ଗତଥର ଭଳିଆ ଯେ କ୍ୱିଣ୍ଟାଲ 3100 ଟଙ୍କା ସେଟା ସମସ୍ତ ଚାଷୀ ଭାଇମାନେ ପାଇପାରିବେ। ତ 25 ତାରିଖରୁ ଆରମ୍ଭ ହେଉଥିବାରୁ
2: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବ କଲେଜ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜର ସମଗ୍ର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି। ହସ୍ପିଟାଲରେ ଆବଶ୍ୟକ ଫ୍ୟାକଲ୍ଟି ଓ ପ୍ରଫେସର ପଦବୀ ଶୀଘ୍ର ପୂରଣ କରାଯିବା ସହ ରୋଗୀ ସେବାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ।
5: ବଲାଙ୍ଗୀର ମେଡିକାଲ କଲେଜର ଉତ୍ତରତର ଉନ୍ନତି ପାଇଁ ଆମେ ଏଠି 3 ବିଷୟରେ ପିଜି କୋର୍ସ ମଧ୍ୟ ଖୋଲିଛୁ, ପେଡିଟିକ ସର୍ଜରୀ ଆଉ ଅର୍ଥୋପେଡିକରେ। ତା ସହିତ ଆଗାମୀ ଦିନରେ ଏହାକୁ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜରେ ଖୋଲିବା ପାଇଁ ବାକି 14 ସବଜେକ୍ଟରେ ପିଜି ଖୋଲାଯିବା ପାଇଁ ସରକାରଙ୍କ ତରଫରୁ NMC ସହିତ କଥାବାର୍ତ୍ତା ହେଇ ପ୍ରୟାସ କରାଯିବ। ତା ସହିତ ଖୁବ୍ ଶୀଘ୍ର ଡେଣ୍ଟାଲ କଲେଜ ଏଠି ଆରମ୍ଭ କରାଯିବ। ଏବଂ ଅଲରେଡି ମୁଁ ଧନ୍ୟବାଦ ଦେବି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀଙ୍କୁ ଓଡ଼ିଶା ପ୍ରଦେଶର, ଯେ ଏଠି ଆମେ ଏହି କ୍ୟାମ୍ପସରେ ଗୋଟେ ନର୍ସିଂ କଲେଜର ଫାଉଣ୍ଡେସନ ଦେଇସାରିଛୁ। ତ ନିଶ୍ଚିତ ଭାବରେ ବଲାଙ୍ଗୀର ମେଡିକାଲ କଲେଜକୁ ଗୋଟେ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜ, ନର୍ସିଂର ବି ରହିବ, MBBS PG ରହିବ, ଡେଣ୍ଟାଲ କଲେଜ ରହିବ, ଗୋଟିଏ କ୍ୟାମ୍ପସରେ ଅପରେଟ୍ କରିବ, ତା ପାଇଁ ଆମ ତରଫରୁ ବ୍ୟବସ୍ଥା କରାଯିବ।
2: ବଲାଙ୍ଗୀର କୋଶଳ କଳା ମଣ୍ଡପ ପଡ଼ିଆରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଛି। ଧୁଲଧୁଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରର ଉତ୍ସବରେ ଅତିଥିମାନେ କହିଥିଲେ ଯେ ଆଧୁନିକତାର ପ୍ରଭାବରେ ହ୍ରାସ ପାଉଥିବା ଲୋକକଳା ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ଆଜିର ଆବଶ୍ୟକତା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ଦେବଶ୍ରୀ ନାରଦ ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀ ଯୋଗଦେଇ ଦେବଶ୍ରୀ ନାରଦଙ୍କୁ ବିଶ୍ୱର ପ୍ରଥମ ସାମ୍ବାଦିକ ଭାବେ ବର୍ଷ୍ଣନା କରିଥିଲେ। ମୁଖ୍ୟ ବକ୍ତା ଘନଶ୍ୟାମ ପ୍ରଧାନ ଦେଶକୁ ବିଶ୍ୱଗୁରୁ କରିବା ପାଇଁ ସମାଜର ସମସ୍ତ ଶକ୍ତିକୁ ସଂଘବଦ୍ଧ ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର

ବୈଶାଖ ଚତୁର୍ଦ୍ଦଶୀ ମେଳା ଓ ହରିଶଙ୍କର ମହୋତ୍ସବ ପାଳିତ ହୋଇଛି। ପାଞ୍ଚଦିନିଆ ଏହି ମହୋତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମୁଖ୍ୟ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପର୍ବତର ଧାର୍ମିକ ଓ ଔଷଧୀୟ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ 2,66,00,000 ଟଙ୍କାରୁ ଅଧିକ ସହାୟତା ରାଶି ବିଭିନ୍ନ ଯୋଜନାରେ ଶ୍ରମିକମାନଙ୍କୁ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।

ଶୁଣିଲେ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିଲେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ବର୍ତ୍ତମାନ ପ୍ରଚାର କରୁଛୁ କିଷାନବାଣୀ ଡାଇଲଅଟ କାର୍ଯ୍ୟକ୍ରମ। ଉପସ୍ଥାପନା କରୁଛନ୍ତି ଉତ୍ତମ ପାଣିଗ୍ରାହୀ ଏବଂ ଯୋଗେନ୍ଦ୍ର ମହାପାତ୍ର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ଜୁହାର ଭାଇନା, ଜୁହାର ଜୁହାର
2: ଜୁହାର ପିଲା।
1: କିସ ଭାଇନା, ଗାମଛା ଫାମଛା କୋଳା ଚଷମା ସମାନ ସିନେମା ସୁଟିଂ କଲା ବର ଭାରି ହେଇଛ ଆଜି।
2: ତୁ ସକାଳ ଅଛୁ ବୈଠକ ଘରେ?
1: ନାଇଁ, ଟିକେ କାକର ଲାଗୁଛି, ଗଛ ତଳେ ଥିଲା ବର ଲାଗୁଛି। ବୈଠକ ଘରକୁ ଆଇଲେ
2: ମୁଇଁ ଖରାରେ ଆଇଲି ବାବୁ।
1: ଓଇ ଭାଇନା, ମୁଇଁ ସେଟା ଚିହ୍ନି ପାରୁ ନାହିଁ, ସମାନ ଗୋଟେ ଗାମଛା ଗୋଟେ ଘୋଡେଇ ଯାଇଛ ମୁଣ୍ଡରେ, କୋଳା ଚଷମା ସମାନ ସାଇକେଲ ରୁ ଉତରି ଦେଲ ଯେ, ମୁଇଁ ସେ ପୁରୁଣା ସିନେମାର କିଏ ଗୋଟେ ଉତରି ଦେଲା ପରା ବୋଲୁଛି।
2: ଯାଉ ଯାଉ ହିରୋ ବୋଲି ଭାବିଲୁ?
1: ନାଇଁ
2: ହେଇଟି ଜାଣିଛୁ କି?
1: ହଇ ଭାଇନା,
2: ଯୋଉ ଟାଇପ ର ଗରମ ନାଇଁ କିରେ
1: ଗରମ ବାୟା ଛାଡି ଯାଉଛି,
2: ବାୟା ଛାଡି ଯାଉଛି, ପଡି ଯାଉଛନ୍ତି ରେ ପିଲା।
1: ନାଇଁ ଭାଇନା, ଅଂଶୁଘାତ ଯେମିତି ହଉଛି ନାଇଁ କି ଏବେ, ଖାଲି ପଶୁ ପକ୍ଷୀ ମଣିଷ ସବୁ ଏଠାରୁ ନିସ୍ତାର ନାହିଁ, ବୁଝିଲ କି ନାହିଁ? ଆହୁରି ଖରା ବଢିବ ପୁଣି ଭାଇନା, ଦିନବେଳା ଯେମିତି ଖରା ହଉଛି, ସନ୍ଧ୍ୟା ହେଲେ ସେମିତି କାଳ ବୈଶାଖୀ ଗୋଟେ ଶନି।
2: ହଇ ସେଟା ପାଇଁ ଶୁଣେ, ମୁଇଁ ଟୁବାଲରେ ପାଣି ପତ୍ର ଇଏ କରିକିରି ମୋ ଫୁଣ ଘୁଡେଇକିରି ଆଇଲି, ଶୁଖିଗଲା ଦେଖି ନାଇଁ,
1: ଶୁଖି ଯିବ ନାଇଁ କି? କି କଥା
2: କହୁଛ, ଖରା ହଉଛି ଦେଖ।
1: ନାଇଁ ଭାଇନା, ଜାଗ୍ରତ ହବାକୁ ପଡିବ ହେଲା। ହେଲେ ଶୁଣ, ଆମେ ବୈଠକ ଘରକୁ ଆଇଲେ ଚାଷୀ ଭାଇ ଭଉଣୀ ମାନଙ୍କୁ ଜୁହାର ମୁଣ୍ଡିଆ ହେଲା। ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ
2: ଜୁହାର ଲାଗୁ।
1: ହେଲେ ଆମେ ଏଠି କହି ରଖିବା ଯେ, ଖରାକୁ ଟିକେ ବାହାରିବା ପୂର୍ବରୁ ଟିକେ ସଚେତନ ହେବେ, ସାଙ୍ଗରେ ବାହାରକୁ ବାହାରିଲା ବେଳକୁ ପାଣି ବୋତଲ, ଓଦା ଗାମୁଛା, ଆଉ ଖାଲି ପେଟରେ ନ ଭାରିକିରି ଟିକେ ଘୋଳ ଦହି ହଉ କି ନହେଲେ ମାଣ୍ଡିଆ ପେଜ ହଉ କି ନହେଲେ ତୋରାଣି ଭାତ ଟିକେ ମିଶା ଖାଇକିରି ବାହାରିବାର ଅଛି। ଆଉ ବିଶେଷ କାମ ନଥିଲେ ଭାଇନା ବାହାରକୁ
2: ବାହାରିବା
1: ଯେ ଭାଇନା। ଆହୁରି ଗୋଟେ କଥା ମଧ୍ୟ ଏଠି ମନକୁ ଆସୁଛି ଯେ, ଦେଖ ଆମର ଶରୀର ଯେମିତି ଆମ ପାଇଁ ଅତ୍ୟନ୍ତ ଜରୁରୀ, ସେମିତି ଆମର ଅମଳ ଫସଲ ମଧ୍ୟ ଆମ ପାଇଁ ଜରୁରୀ।
2: ଆଉ
1: ବର୍ଷ ଯାକର ଭାଇନା ସେଟା ଆମର ପରିଶ୍ରମର ଫଳ, ହେଲେ ସେଇଟାକୁ ମଧ୍ୟ ଟିକେ ଆମେ ନ ଯତ୍ନେଇବା ବୋଇଲେ, କେତେବେଳେ କାଳ ବୈଶାଖୀ ହେଲା, କେତେବେଳେ ଅଦିନିଆ ମେଘ ବର୍ଷା ହେଇକିରି ମଧ୍ୟ ସେଟା ନଷ୍ଟ ହେଇଯିବାର
2: ସମ୍ଭାବନା
1: ଅଛି, ସମୟ ଅଛି ହେଲା। ହେଲେ ସେତିକି ଦିନ ପର୍ଯ୍ୟନ୍ତ ଆମେ ଯତ୍ନ କରି ରଖିଥିଲେ ତ ଭାଇନା ଦି ପଇସା ପାଇବା ହେଲା। ହେଲେ ଆମେ ଚାଷୀ ଭାଇ ଭଉଣୀ ମାନଙ୍କୁ କହି ରଖିବା ଯେ, ସେମାନେ ଅମଳ କରିଥିବା ଫସଲକୁ ସୁରକ୍ଷିତ କରି ରଖନ୍ତୁ, ଘରେ ଜାଗ୍ରତ ରଖିବାକୁ ପଡିବ, ଯେମିତି ଉଦା ନ ହବ, ମୂଷା ଆଲରା ନ କରିବ ହେଲା, ଉଇ ମିଶା ଚକେଇ ଦଉଛି ଭାଇନା ବେଳେ ବେଳେ।
2: ବାବୁ ତୋର ସବୁ ଘର ଅଛି ବୋଲିକିରି ସବୁ ଘର
1: ନାଇଁ ନାଇଁ ଯତ୍ନେଇକିରି ମିଶା ରଖିବାର
2: ଏବେ କାଟିଦେଲ ପିଲା, କାଟି ଦେଇକିରି ନିଜର ଜମିରେ ନିଜେ ରଖବାର ଅଛି।
1: ନାଇଁ ନାଇଁ
2: ସାଇଡ୍ରେ
1: ହେଲା ଯେ ଭାଇନା, କଥାବାର୍ତ୍ତା ତ ହଉଥିବା, ହେଲେ ଆଜି ଆମର ଚିଠି ପତ୍ର କାର୍ଯ୍ୟକ୍ରମ କିଷାନବାଣୀ ଡାଇଲ ଆଉଟ ଆମେ ପ୍ରତିରୂପରେ ପ୍ରଚାର କରୁଛେ ହେଲା। ହେଲେ ଏଇ ପରିପ୍ରେକ୍ଷୀରେ ଆମ ପାଖକୁ ଚିଠି ଗୋଟେ ମଧ୍ୟ ଆସିଛି।
2: ସବୁ ହେଲା ଯେ ଆମେ ଚିଠି ପତ୍ର କାର୍ଯ୍ୟକ୍ରମ ବୋଲୁ।

0: ଚିଠି ପତ୍ର କାର୍ଯ୍ୟକ୍ରମ କେମିତି ଉଡିକିରି ଆଇବ କିରେ?
1: ନାଇଁ ଭାଇ ନା, ତା ପାଇଁ ଠିକଣା ଅଛି, ଆମର ଠିକଣା ବି ଆମେ କହି ରଖିବା, ଆମର ଚାଷୀ ଭାଇ ଭଉଣୀ ମାନେ ସେଇ ଠିକଣାରେ ଚିଠି ଦେବେ, ଆଉ ଆମେ ଦେଲେ ତାକୁ ଆମର କାର୍ଯ୍ୟକ୍ରମରେ ସ୍ଥାନ ଦବା, କୋଉ ବିଷୟରେ ଲେଖିଛନ୍ତି, କଣ ସମସ୍ୟା ହେଇଛି, ତାର ସମାଧାନ ପାଇଁ ମଧ୍ୟ ଆମେ ଆଜ୍ଞାଙ୍କୁ ଯୋଗାଯୋଗ କରିବା।
0: ହେଲେ ଠିକଣାଟା
1: ଠିକଣାଟା କହିଦଉଛି, ତମର ମନଉଣା କରନ, ଆମର କାର୍ଯ୍ୟକ୍ରମକୁ ଯଦି ଆପଣମାନେ ଚିଠି ଲେଖିବାକୁ ଚାହୁଁଛନ୍ତି ତାହେଲେ ଆମର ଠିକଣା ଟିପି ରଖନ୍ତୁ। ଆମର ଠିକଣା ହେଲା କିଷାନବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର, ପିନ୍କୋଡ୍ ହେଲା 7640005।
0: ଯେଉଁମାନେ
1: ପଢାଲେଖା ନାହାନ୍ତି ସେମାନେ ଯଦି ନିୟମିତ ଆମର କାର୍ଯ୍ୟକ୍ରମ ଶୁଣିବେ ତାହେଲେ ଅନେକ ବିଷୟରେ ଆମେ ଆଲୋଚନା କରୁଛେ, ହୁଏତ ତାଙ୍କର ସମସ୍ୟା ମଧ୍ୟ ଏଠି ଆଲୋଚନା ହଉଥିବ, ହେଲା, ସମାଧାନର ବାଟ ଘରେ ବସିକିରି ପାଇଛେ।
0: ହଏ ହଏ ବୋଲେ ନିୟମିତ ଶୁଣନ୍ତୁ,
1: ନିୟମିତ ଆମର କାର୍ଯ୍ୟକ୍ରମ ଶୁଣନ୍ତୁ। ଏଇଟା ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ସବୁବେଳେ ଅନୁରୋଧ ରହିଛି, ଆଗାମୀ ଦିନରେ ମଧ୍ୟ ରହିବ।
0: ହେଲା, ଚିଠି ଆସିଛି,
1: ଚିଠି ଗୋଟେ ଆସିଛି ଭାଇ, ଚିଠି ଆସିଛି ଆମର ନୂଆ ଗାଁରୁ ଆସିଛି, ଲେଖିକିରି ପଠେଇଛନ୍ତି ଅଶୋକ କୁମାର ସାହୁ, ବୃନ୍ଦାବନ ସାହୁ।
0: ତାଙ୍କର କଣ ପ୍ରଶ୍ନ?
1: ବଢିଆ ପ୍ରଶ୍ନ ରହିଛି ମାନେ, ସେମାନେ ଚାରି ପାଞ୍ଚଟା ଗାଈ ରଖିଛନ୍ତି, ସେମାନେ ଚାହୁଁଛନ୍ତି ଯେ ଗାଈ ଗୋରୁକୁ ନେଇକିରି ଆମେ ସରକାରୀ କଣ ପ୍ରୋତ୍ସାହନ ପାଇପାରିବେ, ଏଇ ଯୋଉ ସ୍କିମ ମାନେ ଯୋଉ ଅଛି ସେଟା ଆମ ପାଇଁ ଲାଗୁ ହବ କି? ହେଲା, ସେମାନେ ସାଧାରଣ ବର୍ଗର, ହେଲେ ସାଧାରଣ ବର୍ଗ ପାଇଁ କଣ ବ୍ୟବସ୍ଥା ରହିଛି, ଆଉ ତାର ଟୀକାକରଣ କଣ ବ୍ୟବସ୍ଥା ରହିଛି, ସବୁ ସେମାନେ ଜାଣିବାକୁ ଚାହିଁବେ।
0: ଭଲ କଥା, ଭଲ କଥା,
1: ହେଲେ ଜାଣିବାକୁ ଚାହିଁଛନ୍ତି ଯେତେବେଳେ ବୋଲେ ଆମେ ଏ ବିଷୟରେ ଆଜ୍ଞା ପଚାରି ବୁଝିବା, ହେଲା, ଆଉ ବିଳମ୍ବ କରିବା ନାହିଁ, ମୁଁ ଆଜ୍ଞା ଗୋଟେ ଗୋଟେ ପଚାରୁଛି, ତମେ ମନ ଧ୍ୟାନ ଦେଇକିରି ଶୁଣ।
0: ହଉ ପଚାରେ
1: ସାର। ନମସ୍କାର।
2: ନମସ୍କାର।
1: ପ୍ରଥମେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଆପଣଙ୍କର ପରିଚୟ ଦିଅନ୍ତୁ ସାର୍।
2: ମୋ ନାଁ ଡକ୍ଟର ଜଗନ୍ନାଥ ଦାସ, ମୁଁ ଏଠି ବୋରିଗୁମାରେ VSMBU ଅଛି।
1: ସାର୍ ଦେଖନ୍ତୁ, ଆଜିର କାର୍ଯ୍ୟକ୍ରମରେ ଚାଷୀ ଭାଇ ଭଉଣୀ ମାନଙ୍କର ପ୍ରଶ୍ନ ରହିଛି, ଉନ୍ନତ ପ୍ରଣାଳୀରେ ସେମାନେ କିଭଳି ଗୋପାଳନ କରିପାରିବେ, ଆଉ ସରକାରଙ୍କ ତରଫରୁ କ'ଣ ସବୁ ସୁବିଧା ରହିଛି ତାକୁ ସେମାନେ ପାଇପାରିବେ, ସେ ବିଷୟରେ କୁହନ୍ତୁ।
2: ବର୍ତ୍ତମାନ ଆମର ଗୋପାଳନ ଉପରେ ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଣ୍ଡରରେ ଆମର ରହୁଛି ସବସିଡାଇଜ୍ଡ ହିସାବରେ ଆପଣ ବଡ଼ ଫାର୍ମ କରିପାରିବେ, ଯେଉଁଥିରେ କି ଆପଣ 10 କୋଟି CB ଗାଈ, ଯେଉଁଟାକି ଆମର ଶଙ୍ଖ ଜାତୀୟ ଗାଈ ଆଣିକି ରଖିପାରିବେ, କିମ୍ବା ଆପଣ 20 କି 30 କି 40 ବଡ଼ କରିପାରିବେ, କିଛି ଅସୁବିଧା ନାହିଁ, କିନ୍ତୁ ୟୁନିଟ୍ଟା 10 ରହିବ, 10 ହିସାବରେ ବଡ଼ ହେଇଯିବ। ଆଉ ଆମର ସେଥିରେ ସବସିଡ଼ି ରହୁଛି ପାଖାପାଖି ଆମର ଜେନେରାଲ ମେଲ୍ ମାନଙ୍କ ପାଇଁ, ଯଦି ଜେନେରାଲ ମେଲ୍ଙ୍କ ନାଁରେ ପକ୍କା ହେଇଛି ସେଥିରେ 40% ପର୍ଯ୍ୟନ୍ତ ସବସିଡ଼ି ରହୁଛି, ଆଉ ଯେଉଁଟାକି ଆପଣଙ୍କର ଘର ଆଉ ଗାଈ କି ମାନେ ଯେଉଁ ଗାଈ ଆଣିଲା ପରେ ସେ ତା'ର ଇନ୍ସୁରାନ୍ସ କଲା ପରେ ସବୁ ଡକ୍ୟୁମେଣ୍ଟ ଯେତେବେଳେ ଆପଣ ସବମିଟ୍ କରୁଛନ୍ତି ସେହି ସମୟରେ ଆପଣ ପାଇପାରିବେ, ସେଇଟାକୁ ଇଭାଲୁଏସନ୍ କରିବେ ତାପରେ ମିଳିବ।
1: ସାର୍ ଆମର ଯେଉଁ ST ଆଉ SC ରହିଛନ୍ତି ସେମାନଙ୍କ ପାଇଁ ସାର୍ କ'ଣ ସବୁ ରିହାତି ବ୍ୟବସ୍ଥା ରହିଛି?
2: ହଁ, SC ST ଆଉ ଆମର ହ୍ୟାଣ୍ଡିକ୍ୟାପ୍ ମାନଙ୍କ ପାଇଁ ମାନେ ସରକାରଙ୍କ ହିସାବରେ ସେଇଟା 50% ଯାଏଁ ଯାଇପାରୁଛି ରିହାତିଟା, ଯେଉଁଟାକି ଆମର ଜେନେରାଲ ମେଲେ କେବଳ 40% ଯାଏଁ ମିଳିପାରିବ, ସେଇଟା ଆମର SC ST ଆଉ ହ୍ୟାଣ୍ଡିକ୍ୟାପ୍ ମାନଙ୍କ ମେଲ୍ ଫିମେଲ୍ ଉଭୟଙ୍କ ପାଇଁ 50% ଯାଏଁ ରିହାତି ରହୁଛି। ସେମାନେ ମାନେ ଗଭର୍ଣ୍ଣମେଣ୍ଟ ମାନେ ସରକାର ଚାହୁଁଛନ୍ତି ସେମାନେ ଟିକେ ଆଗକୁ ବଢ଼ନ୍ତୁ, ତାଙ୍କ ପାଇଁ ସେଥିପାଇଁ ଟିକାନକୁ ସ୍ପେଶିଆଲ୍ ରହୁଛି ସେଇଟା।
1: ଦେଖନ୍ତୁ ସାର୍, ଆମର ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଳ୍ପ ପରିମାଣରେ ହେଲେ ମଧ୍ୟ କିଛି ଚାଷୀ ଗୋପାଳନ ଆରମ୍ଭ କରିଛନ୍ତି, ଯଦି ସେମାନେ ପ୍ରଥମ ସ୍ତରରେ 10 ଗାଈକୁ ନେଇ ଯଦି ଗୋପାଳନ ଆରମ୍ଭ କରିବେ ତ ସେମାନଙ୍କର ଗାଈ ଗୁହାଳ କେମିତି କରିବେ, କେତେ ବର୍ଗ ଫୁଟ୍ରେ କରିବେ, ତା ପାଇଁ ସାର୍ ଆପଣଙ୍କ ବିଭାଗ ତରଫରୁ କିଛି ମାନେ ବ୍ୟବସ୍ଥା ହେଇଛି କିମ୍ବା କିଛି ପ୍ଲାନ୍ ସେମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ଅଛି କି?
2: ଯେଉଁମାନେ କରିବାକୁ ଚାହୁଁଛନ୍ତି ସେମାନେ ଆକ୍ଚୁଆଲି ତାଙ୍କର ମାନେ ନିକଟସ୍ଥ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା କଥା, ଆଉ ସେମାନେ ତାଙ୍କର ଡିଟେଲ ଡକ୍ୟୁମେଣ୍ଟସ୍ ହେରିକା ଦେଲେ ଆମେ ତାଙ୍କୁ ଇନକ୍ଲୁଡ଼୍ କରିପାରିବୁ ଗଭର୍ଣ୍ଣମେଣ୍ଟ ସ୍କିମ୍ ଅଣ୍ଡରରେ। ଆଉ ଥରେ ଆମର ଗଭର୍ଣ୍ଣମେଣ୍ଟ ସ୍କିମ୍ ଅଣ୍ଡରରେ ଇନକ୍ଲୁଡ଼୍ ହେଲା ପରେ ସେମାନେ ସେଇ ସବସିଡ଼ିଟା ପାଇପାରିବେ। ଆଉ ଜିନିଷ ହେଉଛି କି ସେହି ସମୟରେ ଆମର ଟ୍ରେନିଂ ବି ରହୁଛି, ଯେଉଁଥିରେ କି ଆମେ ତାଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଉଛୁ କେମିତି କେଉଁଠୁ କେଉଁଠୁ ଗାଈ କିଣିବାର ଅଛି, କେମିତି ଦେଖିବେ ଦୁଧିଆଳି ଗାଈର ମାନେ କିଣିବାର ପ୍ରକ୍ରିୟା କେମିତି, ତାଙ୍କ ପହ୍ନା ଦେଖିକି କିଣିବେ କି ଦାନ୍ତ ଦେଖିକି କିଣିବେ କି ସିଂହ ଦେଖିକି କିଣିବେ ବୟସ ଦେଖିକି କିଣିବେ, ତ ଆମେ ସବୁବେଳେ ଭାବିବା କଥା ଭଲ ଗାଈଟା କିଣିଥିଲେ ହିଁ ଆମକୁ
1: ଚାଷୀଟେ ଉପକୃତ ହେଇପାରିବ।
2: ଆଜ୍ଞା ଆଜ୍ଞା।
1: ଦେଖନ୍ତୁ ସାର୍, ବିଭିନ୍ନ କିସମର ଗାଈ ତ ଆମର ମିଳୁଛି, ବିଭିନ୍ନ ବ୍ରିଡ୍ସର ଗାଈ ମିଳୁଛି, ତ ଆମର ଏଇ ଯେଉଁ କୋରାପୁଟ ଅଞ୍ଚଳରେ ତ ଅଧିକାଂଶ ସମୟ ଟିକେ ଗରମ ରହୁଛି ସାର୍।

0: ଏ ଅଞ୍ଚଳ ପାଇଁ କୋଉ ବ୍ରିଡ୍ସ ମାନେ କୋଉ ପ୍ରଜାତିର ଗାଈଟା ଭଲ ହୋଇପାରିବ ଆମର ଚାଷୀ ଭାଇ ଭଉଣୀମାନଙ୍କ ପାଇଁ?
1: କୋରାପୁଟ ଏମିତି କହିବାକୁ ଗଲେ ଆମର ଓଡ଼ିଶା ରାଜ୍ୟରେ କୋରାପୁଟ ଜିଲ୍ଲା ଏଇପଟେ ଟିକେ ଥଣ୍ଡା ଟିକେ ରୁହେ, ଟିକେ ମାନେ ଅଲଗା ଅପେକ୍ଷା ତାଙ୍କର ଜଳବାୟୁଟା ଟିକେ ମାନେ ଥଣ୍ଡା ରହିବ,
0: ମାଲକାନଗିରି ଗଞ୍ଜାମ ଅପେକ୍ଷା କୋରାପୁଟଟା ଟିକେ ଥଣ୍ଡା ରହିବ।
1: ତ ସେଠି ଆମେ ହୋଲଷ୍ଟେନ୍ ଗାଈ ବି ରଖିପାରିବା ଆଉ ପିଓର ଜର୍ସି ଗାଈ ବି ରଖିପାରିବା, କିନ୍ତୁ ଯେଉଁଠି ଆମର ଟିକେ ଅଧିକ ତାପମାତ୍ରା ରହୁଛି ସେ ଜାଗାରେ ଆମେ ଶଙ୍କର ଜାତୀୟ ଜର୍ସି ଯେଉଁଟାକି ସିବି ଜର୍ସି ଆମେ କହୁଛେ କିମ୍ବା ସିବି ହୋଲଷ୍ଟେନ୍ ବି ରଖିହେବ। ଆଉ ଆମର ଭଲ ଏଇ ମାନେ ଟିକେ ଟେମ୍ପରେଚର୍ ଅଧିକ ଥିବା ଜାଗାରେ ଆମର ଗିର୍ ନହେଲେ ରେଡ଼୍ ସିନ୍ଧି ଆଉ ସାହିୱାଲ ଯେଉଁଟାକି ଆମର ଇଣ୍ଡିଆର ନିଜ ବ୍ରିଡ଼୍ ଗୁଡ଼ା ଏଇଗୁଡ଼ା ଟିକେ ଭଲ ରହିବେ ଆଉ ଏମାନେ ଭଲ କ୍ଷୀର ଦିଅନ୍ତି ଦୁଧିଆଣି ଗାଈ।
0: ସାର୍ ଦେଖନ୍ତୁ, ପାଣିପାଗ ବଦଳିବା ସହିତ ବିଭିନ୍ନ ସମୟରେ ଆମର ଗାଈ ଗୋରୁମାନଙ୍କ ଉପରେ ବିଭିନ୍ନ ପ୍ରକାର ଦୁର୍ଘଟଣା ହେବାର ସମ୍ଭାବନା ରହିଛି, କିମ୍ବା ବିଜୁଳି ଘଡ଼ଘଡ଼ି ସମୟରେ ଚଡ଼କ ପଡ଼ିବା କିମ୍ବା ରାସ୍ତା ଦୁର୍ଘଟଣାରେ ମଧ୍ୟ କିଛି ଗାଈ କିମ୍ବା ଟ୍ରେନ୍ ଦୁର୍ଘଟଣାରେ ଗାଈ ଗୋରୁମାନଙ୍କର ଜୀବନ ନଷ୍ଟ ହେବାର ଦେଖାଦେଇଛି, ତା ପାଇଁ କିଛି ସ୍କିମ୍ ଅଛି କି ସାର୍, ଯେଉଁମାନଙ୍କର ଯେମିତି ଜୀବନ ବୀମା ହେଇପାରିବ ସେମାନଙ୍କର?
1: ଜୀବନ ବୀମା ହିସାବରେ ଆମର ଗଭର୍ଣ୍ଣମେଣ୍ଟ ତରଫରୁ
0: ଆଜ୍ଞା
1: ଟିକେ ସବସିଡ଼ି ସହିତ ଯେମିତି ପ୍ରିମିୟମ୍ ଦେଲା ଭଳିଆ ସେଇଟା ଗୋଟେ ମାନେ ସୁଯୋଗ ରହିଛି, ସେଇଟା ସବୁ ବର୍ଷ ଗୋଟେ କରାହେଉଛି ପାଖାପାଖି ଆମ ଏଇ ଜାଗାରେ, ଆର ବର୍ଷ ବି ଗୋଟେ 1000 ଛେଳି ମେଣ୍ଢି ଗାଈଗୋରୁ ମିଶାଇକି ତାଙ୍କ ବୀମା କରାହେଇଥିଲା। ଆଉ ବୀମାରେ କ'ଣ ରହୁଛି, SC ST ହେଇଥିଲେ ସେ ପ୍ରିମିୟମ୍ର 40% SC ST ହେଇଥିଲେ ସେମାନେ ପ୍ରିମିୟମ୍ର 20% ଦେଉଛନ୍ତି ଆଉ ତା ବାକିଟା ଗଭର୍ଣ୍ଣମେଣ୍ଟ ଦେଉଛି, ଆଉ ବର୍ଷେ ପାଇଁ ସେଇଟା ବୀମାଭୂତ ହେଉଛି। କିନ୍ତୁ ଜିନିଷ ହେଉଛି ଯେଉଁ ଆମର ଯଦି କିଛି ନ୍ୟାଚୁରାଲ ଡିଜାଷ୍ଟର କାଲାମିଟି ଯେମିତିକି ଆପଣ କହିଲେ କରେଣ୍ଟ ଲାଗିଗଲା କି ଘଡ଼ଘଡ଼ି ମାରିଦେଲା, ତ ସେଇ ଜିନିଷ ଗୁଡ଼ାକରେ ଆମ ବୀମା ଛଡ଼ା ବି ସେଇଟା ରେଭିନ୍ୟୁ ଡିପାର୍ଟମେଣ୍ଟର ରହୁଛି, ଯେଉଁଥିରେ କି ଆମେ ପୋଷ୍ଟମର୍ଟମ୍ କରିଦେଲେ ସେମାନେ
0: ପୂର୍ଣ୍ଣ କ୍ଷତିପୂରଣ ପାଇପାରିବେ। ଆଚ୍ଛା ଦେଖନ୍ତୁ ସାର୍, ବର୍ତ୍ତମାନ ତ ଖରାଦିନ ଆରମ୍ଭ ହେଇଗଲାଣି, ତ ସ୍ୱତନ୍ତ୍ର ଭାବରେ ଗାଈମାନଙ୍କ ପାଖରେ କ'ଣ ସବୁ ରୋଗ ଦେଖାଯିବାର ସମ୍ଭାବନା ରହିଛି ଆଉ ତା ପାଇଁ କ'ଣ ସବୁ ନିରାକରଣ ରହିଛି ସାର?
1: ଖରାଦିନେ ଅବଶ୍ୟ ରୋଗ ଟିକେ କମ୍ ଥାଏ ଗାଈଙ୍କର, ଯେହେତୁ ଆମର ଫାଟୁଆ ହେରିକା ଯେଉଁ ମେନ୍ ଯେଉଁଗୁଡ଼ା ବହୁତ ମାରାତ୍ମକ ରୋଗ ଗୁଡ଼ା ପ୍ରାୟ ସବୁ ବର୍ଷା ଦିନ ଆଡ଼ିକି ହୁଏ। ଆମର ଖରାଦିନରେ ଆମକୁ ଯତ୍ନ ନେବା କଥା କି ଯେମିତି ତାଙ୍କର ଜଳୀୟ ଅଂଶଟା ତାଙ୍କ ଦେହରୁ କମିବନି, ତାଙ୍କୁ ଟିକେ ଆମର ସବୁଜ ଘାସ କିମ୍ବା ପରିବା ଚୋପା ଆଉ ଟିକେ
0: ଜଳୀୟ ଅଂଶ ଟିକେ ବୃଦ୍ଧି ପାଇପାରିବ ତାଙ୍କର ଶରୀରରେ।
1: ଆଜ୍ଞା ଆଜ୍ଞା। ତାପରେ ତାଙ୍କୁ ଆମେ ଦେଇପାରିବା ତୋଡ଼ାଣି, ବେଜ ତୋଡ଼ାଣି ଦେଇପାରିବା, ଆଉ କୁଣ୍ଡାକୁ ଦେଲେ ତାକୁ ପ୍ରଚୁର ପାଣିରେ ବତୁରେଇକି ଦେଲେ ଭଲ, ଆଉ ସେ ପିରି କି ପାଳ ଯେଉଁଟା ଆମେ କହୁଛେ ସେଇଟାକୁ ବି ଆମେ ବତୁରେଇକି ଦେବାଟା ଭଲ,
0: ଯାହାଫଳରେ ସେମାନଙ୍କ ଶରୀରରେ ଜଳୀୟ ଅଂଶ ଟିକେ ବୃଦ୍ଧି ପାଇପାରିବ ସାର୍। ଆଚ୍ଛା ସାର୍, ଶେଷରେ ଆମେ ପଚାରିବୁ ଯେ ଆମ ଅଞ୍ଚଳରେ ତ ଅଧିକାଂଶ ଲୋକ ଗୋପାଳନକୁ ନିଜର ଜୀବିକା ରୂପେ ବାଛି ନେଇଛନ୍ତି ସତ, କିନ୍ତୁ ସେମାନଙ୍କ ସାର୍ ବିକ୍ରିବଟା ସେମାନେ କିଭଳି କ'ଣ ସବୁ ସୁଯୋଗ ରହିଛି ଏଇ କୋରାପୁଟ ଭଳିଆ ଜାଗାରେ କ୍ଷୀର ବିକ୍ରି କଥା କହିବା, ତ କ'ଣ ସବୁ ସୁଯୋଗ ରହିଛି
1: ଆମର ଏଠି ଯେଉଁମାନେ ରଖୁଛନ୍ତି?
0: ଆଜ୍ଞା,
1: ସେମାନେ ଯେହେତୁ ପ୍ରାୟ ଲୋକ ଦେଶୀ ଗାଈ ରଖୁଛନ୍ତି ସେମାନେ ଅଳ୍ପ କ୍ଷୀର ପାଉଛନ୍ତି, ତ ସେମାନେ ଲୋକାଲ ମାର୍କେଟରେ ଏଇ ପାଖରେ ପଡ଼ିଶାରେ ବିକ୍ରି କରିକି ତାଙ୍କର ହେଇଯାଉଛି।
0: ପ୍ରାୟତଃ ସାର୍ ଦର ଆମର ଲିଟର ପିଛା 50-55 ଭିତରେ ବିକ୍ରି ହେଇଯାଉଛି ଭଲ କ୍ଷୀର। ଆଜ୍ଞା ସାର୍, ଆଉ ଅମ୍ଫେଡ୍ ତରଫରୁ ସେମିତି କିଛି ସ୍କିମ୍ ଅଛି କି ସାର୍? ଅମ୍ଫେଡ୍ ତରଫରୁ କିଛି କ୍ରୟ କରିବାର ସୁଯୋଗ ରହିଛି କି ସାର୍ ଆମ ଅଞ୍ଚଳରେ?
1: ବୋରିଗୁମା ଅଞ୍ଚଳରେ ଆମର ଗୋଟେ ବିଶିଂପୁରରେ ଅଛି ମାନେ କ୍ଷୀର ସଂଗ୍ରହ କେନ୍ଦ୍ର ଅଛି, ଆପଣ ଲୋକମାନେ ମାନେ ଆମର ମାଲଦାରେ ଗୋଟେ ଗ୍ରୁପ୍ କରିଛନ୍ତି, ସେମାନେ ଗ୍ରୁପ୍ କରିକି ଦେଉଛନ୍ତି, ଆପଣ ଗ୍ରୁପ୍ କଲେ ସେଇ ହିସାବରେ ଦେଇପାରିବେ, ନହେଲେ ଡାଇରେକ୍ଟ ବି କଥା ହେଇକି ଦେଇପାରିବେ, ଯେଉଁଥିରେ କି ସେମାନେ ହାରାହାରି ଗୋଟେ ଲିଟର ପିଛା 32-35 ଯାଏ ଗମ୍ଫେଡ୍ ଦେଉଛି।
0: ଆଜ୍ଞା, ସେମାନଙ୍କର ପେମେଣ୍ଟ ପାଇବାର ବି କିଛି କୌଣସି ଅସୁବିଧା?
1: ଓମ୍ଫେଡ୍ ତାଙ୍କର ପେମେଣ୍ଟଟା ଆଇଦର ସାପ୍ତାହିକ ହିସାବରେ ନହେଲେ 15 ହିସାବରେ କରୁଛି, ଯେତିକି ମୁଁ ଜାଣିବା ଭଲ ରହୁଛି।
0: ହଁ, ସେମାନେ ଉପକୃତ ନିଶ୍ଚିତ ଭାବରେ ହେଇପାରୁଛନ୍ତି,
1: ତାଙ୍କୁ ସୁବିଧା କ'ଣ ହେଉଛି କି ଘରେ ଘରେ ବୁଲିକି
0: ଅପେକ୍ଷା ଗୋଟେ ସ୍ଥାନରେ
1: ଦେଉଛନ୍ତି, ଆଉ ସୁବିଧାରେ ପଳାଉଛି ମାନେ କେବେ ଅଧିକ କ୍ଷୀର ହେଇଗଲେ
0: ବଜାର ଯଦି ବିକ୍ରି ନହେଲା
1: ବଳି ଯାଉଥିଲା
0: ଓମ୍ଫେଡ୍ରେ ସେମାନେ ଦେଇକି।

0: ସେ
1: ଦେଇପାରିବେ।
0: ଆଉ କେତେ ଲୋକ ତ ଏବେ ଦହି କିମ୍ବା କ୍ଷୀର ଛେନା ଆଉ ସେ
1: ଯୋଉ
0: ଘିଅ କରି ଲୋକ ବିକୁଛନ୍ତି, ଯୋଉଟାକି ତାଙ୍କୁ ଟିକେ ସୁବିଧା ହେଇପାରୁଛି, କିନ୍ତୁ ଚାହିଁଲେ ଖୁଆ କିମ୍ବା ପନିର ବି କରିହେବ।
1: ବହୁତ ବଢ଼ିଆ କଥା କହିଲେ ସାର୍, ଆମର ଚାଷୀ ଭାଇ ଭଉଣୀମାନେ ନିଶ୍ଚିତ ଭାବରେ ଉପକୃତ ହୋଇଥିବେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମ ଅନୁଷ୍ଠାନ ତରଫରୁ, ଆକାଶବାଣୀ ଜୟପୁର ତରଫରୁ ଏବଂ ଆମର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍। ରହିଲି ସାର୍, ନମସ୍କାର।
2: ବଢିଆ ଜିନିଷ କହିଲେ ରେ,
3: ଦେଖ କେତେ ପ୍ରକାର ସରକାରୀ ସୁବିଧା ଗୁଡାକ ଅଛି,
2: ଆମେ କି ଜାଣିନୁ?
3: ନାଇଁ ନାଇଁ, ଜାଣିବାକୁ ପଡିବ ନା, ନ ଜାଣିଲେ ଜାଣିବା, ଯଦି କିଏ ଜାଣିନି ବୋଲି ମଧ୍ୟ ତାକୁ ଜଣେଇବା,
2: ସେଟା
3: ହଉଛି ଆମର ଚାଷୀ ଭାଇର ଗୋଟେ କାମ।
2: ହଁ, ସେଟା ପାଇଁ ଆମର କାର୍ଯ୍ୟକ୍ରମ ନିୟମିତ ଶୁଣ ବୋଲି କହୁଛୁ,
3: କହିବା କଥା ଆଉ ହେଲା ଯେ ଭାଇ ନା। ହେଲେ ଏବେ ଗୀତ ବାଜଣା ଟିକେ ବ୍ୟବସ୍ଥା କିଛି କରିଛି ବୋଲୁଥିଲ, ଟିକେ ଶୁଣିଦବା ଆଉ।
2: ଆଉ ପଚାରୁଛୁ କି?
3: ନାଇଁ ନାଇଁ, ତମେ ତ କରିଛ,
2: ଶୁଣିଦବା
3: ଶୁଣିଦବା।

0: ଇନ୍ଦିରା ଦିଟା ନ ଶୁଣିଲେ ଆମକୁ ଶାନ୍ତି ନାହିଁ ପିଲା,
1: ଶାନ୍ତି ନାହିଁ, ମନ ଶ୍ରଦ୍ଧା ଲାଗିଯାଉଛି
0: ହେଲେ ଏକା କାର୍ଯ୍ୟକ୍ରମ ଟିକେ ଆଗକୁ
1: ନାଇଁ। ଆହୁରି ଗୋଟେ ମିଶା ତମର କଥା ମୁଁ ମାନିଗଲି, ଏ ଯୋଉ ଚାଷୀ ମୁହଁରୁ ଚାଷୀର କଥା ଭାଇନା, ଏଇଟା ମାନେ ବଡ଼ ମଜା ଲାଗୁଛି। ତାଙ୍କର ଅନୁଭୂତିର କଥା, ତାଙ୍କର ଜମିର କଥା, ତାଙ୍କର ମନର କଥା, ଅଙ୍ଗେ ନିଭେଇବାର କଥା
0: ଶୁଣିବୁ କି?
1: ଶୁଣିବୁ ତ, ଶୁଣିଦବା ଏଇ କ୍ରମରେ ଆଜିର ଚାଷୀ,
0: ଆଜିର ଚାଷୀ, ଚାଷୀ ମୋର ଚାଷ କଥା।
2: ଆପଣ ପରିଚୟ ଟିକେ ଦେବେ କି?
3: ଆଜ୍ଞା, ମୋ ନାଁ ଉର୍ଦ୍ଧବ ଗୌଡ଼, ଗ୍ରାମ ଝୁଡ଼ିଗୁଡ଼ା, ପଞ୍ଚାୟତ ଗୁଜିନିଗୁଡ଼ା, ବରିଗାଁ ବ୍ଲକ,
2: ବରିଗାଁ ବ୍ଲକ ନାଇଁ।
3: ଆଜ୍ଞା
2: ଆଜ୍ଞା, ଆପଣ କଣ କରନ୍ତି ଆଜ୍ଞା?

0: ମୁଁ ମକା ଚାଷ କରେ ଆଜ୍ଞା।
1: ମକା ଚାଷ
0: ଆଉ
1: କରୁଛନ୍ତି?
0: ହଁ ହଁ
1: ଆଚ୍ଛା, ଆଉ
0: ଆଉ ବର୍ଷା ଦିନ ଧାନ ଚାଷ।
1: ବର୍ଷା ଦିନ ଧାନ ଚାଷ ନାଇଁ?
0: ହଁ ହଁ
1: କେତେ ଏକର ଖଣ୍ଡ ଅଛି ଆଜ୍ଞା ଆପଣ?
0: ଆଜ୍ଞା, ଜମି ଅଛି ଗୋଟେ 10-12 ଏକର ଖଣ୍ଡ ଅଛି ଆଜ୍ଞା।
1: ହଁ, 10-12 ଏକର ଅଛି ନାଇଁ? ସବୁ ଜାଗାରେ ଆପଣ ମକା କରୁଛନ୍ତି ନା ମକା ଅଧା?
0: ନାଇଁ ଆଜ୍ଞା, ଯୋଉଟା ପାଣି ସୁବିଧା ଅଛି ସେଠି ମକା କରୁଛି ଆଜ୍ଞା।
1: ଆଚ୍ଛା, ପାଣି ଯୋଉଠି ସୁବିଧା ଅଛି ଏଠି ମକା କରୁଛନ୍ତି,
0: ଆଜ୍ଞା
1: ବାକି ଯାକ ଧାନ
0: ହଁ,
1: ଚାଷ କରୁଛନ୍ତି
0: ଧାନ
1: ନାଇଁ?
0: ଚାଷ। ହଁ,
1: ଆଚ୍ଛା,
0: ବର୍ଷା
1: ଆମେ
0: ଦିନ
1: ଆଚ୍ଛା ଆମେ ମକା ଚାଷ କରିବାକୁ ହେଲେ କେବେଠୁ ଆରମ୍ଭ କରିବାକୁ ପଡ଼ିବ, କୋଉ ମାସ ସେଟା କରିବାକୁ ପଡ଼ିବ?
0: ଆଜ୍ଞା, ଖରା ମକା କହୁଛନ୍ତି ନା ଆଜ୍ଞା, ବର୍ଷା ମକା କହୁଛନ୍ତି?
1: ହଁ, ଦି ପାଚି ହଉଛି ନାଇଁ କି?
0: ହଁ ହଁ
1: ହେଲେ ଯଦି ଖରା ମକା, ବର୍ତ୍ତମାନ ତ ଖରା ମକା ହିଁ କରିହବ ନାଇଁ କି?
0: ଆଜ୍ଞା,
1: ହଁ, କେବେ କ'ଣ ଆରମ୍ଭ କରିହବ?
0: ଖରା ମକା କରିଲେ ଆଜ୍ଞା ହେଠି ଡିସେମ୍ବର ଜାନୁଆରୀ ତକୁ ଷ୍ଟାର୍ଟ କରାଯାଉଛି ଆଜ୍ଞା। ହଳ କରିକି ସବୁ ରେଡି କରିବାର ଅଛି।
1: ହେଲେ ଆପଣ ମୃତ୍ତିକା ପରୀକ୍ଷା କରୁଛନ୍ତି କି ନାହିଁ, ମାଟି ପରୀକ୍ଷା?
0: ଆଜ୍ଞା, ମାଟି ପରୀକ୍ଷା ତ ଜାଣିନି ଆଜ୍ଞା, ସେମିତି କେଉଁଠି ସେଠି ଟେଷ୍ଟ କରା ହବ ସେ ପର୍ଯ୍ୟନ୍ତ ମୋତେ ଜଣା ନାହିଁ। ମୁଁ କରିବା ପାଇଁ ଚାହୁଁଛି, ସେଇଟା କେଉଁଠି କରା ହବ ସେଇଟା ଟିକେ କହିଲେ ମୁଁ
1: ହଁ, ମାଟି
0: କରିଥାନ୍ତି
1: ପରୀକ୍ଷା ଆକ୍ଚୁଆଲି ଆମର ଶିମିଳିଗୁଡ଼ାରେ ହିଁ ହବ।
0: ଆଜ୍ଞା। ଆଜ୍ଞା,
1: ଆପଣଙ୍କର ପାଖ ଗ୍ରାମ ସେବକ କିଏ ଯଦି ଅଛନ୍ତି ତାଙ୍କୁ ଟିକେ ପଚାରିଦେଲେ ସେ
0: ହଁ ହଁ
1: ଆପଣଙ୍କୁ
0: ଗ୍ରାମ ସେବକ
1: ସବିଶେଷ
0: ପଚାରିଲେ କହିଦେବେ ଆଜ୍ଞା।
1: ସବିଶେଷ ସେମାନେ ଆପଣଙ୍କୁ କହିଦେବେ ଯେ କ'ଣ କେଉଁଠି ହବ।
0: ଆଜ୍ଞା,
1: ହେଲେ ପ୍ରଥମେ କ'ଣ କରାଯାଏ ମକା ଚାଷ କଲେ?
0: ମକା ଚାଷ ବିଷୟରେ ଆଜ୍ଞା, ଆଜ୍ଞା ପ୍ରଥମେ ଜାନୁଆରୀ ଖରା ମକା କହୁଛି ଆଜ୍ଞା।
1: ହଁ, ଖରା ମକା।
0: ହଁ, ଡିସେମ୍ବର ଜାନୁଆରୀକୁ ହଳ ତ ହଳ ନାହିଁ ଆଜ୍ଞା, ଟ୍ରାକ୍ଟରରେ କୋଷିଛୁ। ଟ୍ରାକ୍ଟର କରିକି 2-3 କାସ କଲା ପରେ ଆଜ୍ଞା ମକା ମଞ୍ଜି ଲଗା ହବ ଆଜ୍ଞା।
1: ମକା ମଞ୍ଜି ପୋତା ହେଇଯିବ ନାଇଁ?
0: ହଁ, ପୋତା ହେଇଯିବ।
1: ତାପରେ ପାଣି ଦିଆହେଇଯିବ?
0: ପୋତା ହେଲା ପରେ ଆଜ୍ଞା ଫାର୍ଷ୍ଟ ଆଜ୍ଞା ମକା ମଞ୍ଜି ଆଉ DAP ସାର ଏକରକୁ 2 ପ୍ୟାକେଟ ମକା ମଞ୍ଜି ଆଉ 2 ପ୍ୟାକେଟ DAP ସାର ପକା ହବ ଆଜ୍ଞା, ପୋତା ହବ। ପୋତା ହେଇକି ତାପରେ ପାଣି ମଡ଼ା ହବ ଆଜ୍ଞା।
1: ଆଚ୍ଛା, ହେଲେ ସେଇଟା ଗଜା ପାଇଁ ବା ଗଛ ହବା ପାଇଁ କେତେ ଦିନ ଖଣ୍ଡ ଲାଗିବ?
0: ଆଜ୍ଞା, ସେଟା ପାଣି ମୁଡ଼ା ହେଇକି ଗୋଟେ ସପ୍ତାହ ପରେ ଗଜା ବାହାରିବ ଆଜ୍ଞା।
1: ତାପରେ ସେଟା ବଢିବ କେତେ
0: ହଁ
1: ଦିନ
0: ହଁ,
1: ଭିତରେ ବଢିବ?
0: ସେଟା ଗୋଟେ ସପ୍ତାହ ପରେ ଗଜା ବାହାରିଲା ପରେ ସେଟା 100 ଦିନିଆ 110 ଦିନିଆ ମକା କରିଛି ଆଜ୍ଞା। ଏ ବର୍ଷ 110 ଦିନ ଭିତରେ ମକା ହେଇଯିବ ବୋଲି କହୁଛନ୍ତି।
1: ହେଲେ କ'ଣ କ'ଣ ସବୁ ସାର ପ୍ରୟୋଗ କରୁଛନ୍ତି ଆପଣ?
0: ଆଜ୍ଞା, ପ୍ରଥମେ ତ DAP ଦିଆ ହେଉଛି ଆଜ୍ଞା, ଆଉ ସେକେଣ୍ଡ ଡୋଜରେ ୟୁରିଆ ପଟାସ ଦିଆ ହେଉଛି ଆଜ୍ଞା,
1: ଆଚ୍ଛା।
0: ଆଉ ଥାର୍ଡ ଡୋଜ ଯୋଉ ପଟାସ ସାର ଦିଆ ହେଉଛି ସେଇଟା ଖାଲି ୟୁରିଆ ଟିକେ ପଟାସ ଟିକେ ମିଶାଇକି ଦିଆ ହେଉଛି, ସେଟା କମ୍ ଦିଆ ହେଉଛି ଆଜ୍ଞା।
1: ହେଲେ ଆପଣ ଜୈବିକ ପଦ୍ଧତି ନା ରାସାୟନିକ ପଦ୍ଧତି?
0: ଆଜ୍ଞା, ରାସାୟନିକ ପଦ୍ଧତି ଆଜ୍ଞା, ଜୈବିକ ପଦ୍ଧତି ଆଉ ନାହିଁ,
1: ହେଇପାରୁନି ନାଇଁ?
0: ହେଇପାରୁନି।
1: ହଉ, ଚେଷ୍ଟା କଲେ ହବ ନାଇଁ?
0: ଆଜ୍ଞା,
1: ଚେଷ୍ଟା କରିବେ କେତେ ଖଣ୍ଡ କଲେ ଭଲ ନା, କାହିଁକି ନା
0: ହଁ ହଁ,
1: ଦେହକୁ ଭଲ।
0: ଦେହକୁ ଭଲ ଆଜ୍ଞା। ହଁ ହଁ,
1: ଆଚ୍ଛା, ମକା ଆପଣଙ୍କର କେତେ ଖଣ୍ଡେ ଅମଳ ହଉଛି?
0: ଆଜ୍ଞା, ଖରା ମକା କରିଥିଲେ ଆଜ୍ଞା ଏକରକୁ 20-22 କୁଇଣ୍ଟାଲ ଆସିଥିଲା ଆଜ୍ଞା। ଆଉ ଏ ବର୍ଷ ତ ଖରା ମକା ନା ବର୍ଷା ମକା କରିଥିଲେ ଆଜ୍ଞା ଏକରକୁ 20-22 ଆସିଥିଲା, ଆଉ ଖରା ମକା ଏ ବର୍ଷ ତ କରିଛି, କେତେ ଖଣ୍ଡ ଆସିବ ସେଟା କଲା ପରେ ହେଲା ପରେ ଏକା ଜଣା ପଡିବ
1: ଜଣା
0: ଆଜ୍ଞା।
1: ପଡିବ ନାଇଁ କି?
0: ହଁ
1: ସବୁ ଯାକ ଆକ୍ଚୁଆଲି କେତେ ଦିନ ପରେ ହୁଏ? 110 ଦିନ ନାଇଁ କି?
0: ଆଜ୍ଞା, ହଁ, 110-120 ଏମିତି ଅଛି ଆଜ୍ଞା, ମକା ବିହନକୁ ନେଇକି ଅଛି। ଆମର ଧାନ ଯେମିତି 100 ଦିନିଆ 120 ଦିନ 140 ଦିନ ଏମିତି ହବ, ସେମିତି ମକା ବି ସେମିତି ଅଛି ଆଜ୍ଞା। ତାର ଦିନ
1: ବିକ୍ରି
0: ହିସାବରେ
1: ବଟାର କ'ଣ ସୁବିଧା ରହିଛି କି?
0: ବିକ୍ରି ବଟା ଆଜ୍ଞା, ଆମ କୋରାପୁଟରେ ତ ମଣ୍ଡି କରା ହଉନି ଆଜ୍ଞା, ଆମେ ଦଲାଲ ମାନଙ୍କୁ ଦେଇ ଦଉଛୁ ଆଜ୍ଞା, ତାଙ୍କେ
1: ନାଇଁ,
0: ନେଇକି।
1: ମଣ୍ଡି
0: ହଁ
1: ମଣ୍ଡି ହେଲାଣି, ମଣ୍ଡି ଆପଣ ବୁଝାବୁଝି କରନ୍ତୁ, ମଣ୍ଡି ମଣ୍ଡିରେ ଆପଣ ଦେଇକିରି ଭଲ ହେଇପାରିବ, ଆପଣ
0: ହଁ,
1: ଚେଷ୍ଟା
0: ମକା
1: କରନ୍ତୁ।
0: ମଣ୍ଡି ହେଲେ ଆମକୁ ଟିକେ ସୁବିଧା ହେଇଥାନ୍ତା ଆଜ୍ଞା।
1: ମକା ମଣ୍ଡି ହେଲାଣି, ଆପଣ ଟିକେ ପଚାରନ୍ତୁ ହେଲା,
0: ହଁ ହଁ,
1: ବୁଝିଲେ?
0: କୋରାପୁଟ ଜିଲ୍ଲାରେ ତ ହେପନ୍ତ ହେଇନି ଆଜ୍ଞା, ଉମରକୋଟ ଜିଲ୍ଲାରେ କ'ଣ
1: ଅମରକୋଟ ଆଡ଼େ
0: ହେଇଛି?
1: ହେଇଛି
0: ହେଇଛି ହଁ।
1: ହେଲେ ଆପଣ କ'ଣ କ'ଣ ସବୁ ଏମିତି ରୋଗ ପୋକ ଲାଗେ ମକାରେ?
0: ରୋଗ ପୋକ ଆଜ୍ଞା,

0: ତ ଭଲ ଅଛି, ମୋର ଯେତେ କରିଛି ରୋଗ ଏପଟେ ରୋଗ ପୋକ ମୋ ହେଇନି। ଆଉ ରୋଗ ପୋକ ହେଲେ ସେ ଅନୁସାରେ ମେଡିସିନଟା ଆଣିକି ଦିଆ ହବ। ଆଉ ଆଜ୍ଞା
1: କଣ କଣ ସବୁ ରୋଗ ପୋକ ହୁଏ?
0: ମେଡିସିନ ରୋଗ ପୋକ ହେଲେ କଣ ଆଜ୍ଞା, ସେ ପତ୍ର
1: କାଣ୍ଡ ବିନ୍ଧା ରୋଗ?
0: ହଁ କାଣ୍ଡ ବିନ୍ଧା ହବ ଆଜ୍ଞା। ଆଉ ସେ ପତ୍ରକୁ ପୋକ ଖାଇଦେବେ ସେଇଟା ଗୋଟେ ଅଛି। ଆଉ ତାର ମେନ କାରଣ ଆଜ୍ଞା ଘାସ, ଘାସ ମରା ଔଷଧ ମାରିଦେଲେ କିଛି ଅସୁବିଧା ନାହିଁ ଆଜ୍ଞା, ଘାସଟା ହେଲା ମେନ।
1: ଠିକ
0: ଆଉ ସେତେ
1: ସମୟରେ
0: ରୋଗ
1: ମାରିବା ଉଚିତ ନାଇଁ କି?
0: ହଁ ରୋଗ ପୋକ ସେତେ ନାହିଁ ଆଜ୍ଞା।
1: ହେଲେ ଏ ତ ଗଲା ଆପଣଙ୍କର ମକା କଥା।
0: ଆଜ୍ଞା
1: ଧାନ କେତେ ଏକର କଣ କରୁଛନ୍ତି ଆଜ୍ଞା?
0: ଧାନ ଗୋଟେ 7-8 ଏକର କରୁଛି ଆଜ୍ଞା।
1: କି ଧାନ କରୁଛନ୍ତି?
0: ଆଜ୍ଞା ଗଲା ବର୍ଷ କରିଥିଲି, ବର୍ଷାରେ ତ କରିଥିଲି ଟାଟା ଧନିଆର 83-83 କରିଥିଲି ଆଜ୍ଞା।
1: ହେଲେ ବିହନ ସବୁ ଆପଣଙ୍କର ବଜାରରୁ ଆଣିଛନ୍ତି ନା
0: ହଁ
1: କଣ?
0: ନାଇଁ
1: ସରକାର
0: ବଜାରରୁ ଆଣୁଛି ଆଜ୍ଞା, ସବୁ ବିହନ ବଜାରରୁ ଆଣୁଛି।
1: ବଜାରରୁ ଆଣିଛନ୍ତି ନାଇଁ? ଆଚ୍ଛା, ସେ ଧାନ କରିବାକୁ ହେଲେ କେମିତି ଆପଣଙ୍କର ପାଣି ସୁବିଧା ଅଛି?
0: ହଁ ଖରା ଧାନ ଆଜ୍ଞା, ବର୍ଷା ଇଏ ବର୍ଷା ଧାନ ଆଜ୍ଞା, ଖରା ଧାନ ତ ପାଣି ସେତେ ସୁବିଧା ନାହିଁ। ଆଉ ବର୍ଷା ଧାନ ଆକା ଭଲ ହଉଛି ଆଜ୍ଞା, ଖରା ଧାନ ପାଣି ସୁବିଧା 1 ଏକର ଖଣ୍ଡେ ଆମର ମାଳୁଛି, ସେ 1 ଏକର ଆକା ଚାଷ କରୁଛି। ଆଉ ବର୍ଷା ଧାନ 7-8 ଏକର ଖଣ୍ଡେ କରୁଛି।
1: ହେଲେ କେମିତି କଣ କରୁଛନ୍ତି? ଖରା ଧାନ ଖରା ପାଚି ଥାଏ
0: ଖରା ପାଚିଟା ଆଜ୍ଞା, ପାଣି ଆସିଲେ ହଁ ପାଣି ଛାଡ଼ିଲା ଛଡ଼ା ଚପାଇଲା ପରେ ଆଜ୍ଞା ହଳ ଇଏ ଟ୍ରାକ୍ଟର ଲଗେଇ ଦଉଛି ଆଜ୍ଞା, ଟ୍ରାକ୍ଟର ରୋଟାବଟର ମାରି କାଦ କରିଦଉଛି। କାଦ କଲା ପରେ ଆଉ ପଲା ପକେଇ ଦଉଛି, ପଲା ପକେଇକି 21 ଦିନ 22 ଦିନ ପରେ ପଲା କାଢିକି ରୋଇଛୁ ଆଜ୍ଞା।
1: ଆଚ୍ଛା ଆଚ୍ଛା, ହେଲେ ପୋଲା ହେବାକୁ ହେଲେ 21 ଦିନ 22 ଦିନ
0: ହଁ
1: ଛାଡ଼ିବାକୁ
0: ଏକୋଇଶ ଦିନ 22 ଦିନ ଦରକାର ଆଜ୍ଞା।
1: ତାକୁ କ'ଣ ଔଷଧ ଦେବାକୁ ପଡ଼ୁଛି କି?
0: ହଁ ପଲା ପକେଇଲା ବେଳକୁ ତାକୁ DAP ଆଉ ଗୋବର ଖତ ଟିକେ ପକେଇକି ପଲା ପକାଇଥିବ ଆଜ୍ଞା।
1: ଏଇଟା ଟିକେ ଆପଣ ଜୈବିକ କରୁଛନ୍ତି
0: ହଁ
1: ନାଇଁ?
0: ଜୈବିକ ଟିକେ ଗଛ ଟିକେ ହୃଷ୍ଟପୃଷ୍ଟ ଥିବ, ଗୋବର ଖତ ଦେଇଥିଲେ ଆଉ ଚାରା ଉପାଡ଼ିବାକୁ ଟିକେ ହାଲକା ଲାଗିବ ଭାରି।
1: ହେଲେ
0: ଆଉ
1: ତାପରେ ରୋପି ଦିଅନ୍ତି ନାଇଁ କି?
0: ହଁ ତାପରେ ରୋପି ଦେବେ।
1: ରୂପୀ କେମିତି କରୁଛନ୍ତି, କୋଉ ପଦ୍ଧତିରେ କରୁଛନ୍ତି? ଶ୍ରୀ ପଦ୍ଧତି ନା ଧାଡ଼ି ପଦ୍ଧତି ନା ଏମିତି କ'ଣ?
0: ନାଇଁ ଆଜ୍ଞା ଧାଡ଼ି ପଦ୍ଧତି ଆଉ ତ ଏମିତି କରୁନି ଆଜ୍ଞା, ଏମିତି
1: ଆପଣଙ୍କର ପୁରୁଣା ପଦ୍ଧତିରେ କରୁଛନ୍ତି
0: ପୁରୁଣା
1: ନାଇଁ?
0: ପଦ୍ଧତି ହଁ
1: ଯେମିତି ହଉଥିଲା ସେମିତି କରୁଛନ୍ତି।
0: ସେମିତି ହଁ ଆଜ୍ଞା
1: ହେଲେ କେତେ ଦିନ ଭିତରେ ଏଇଟା ଅମଳ ହଉଛି ଆପଣଙ୍କର?
0: ଆଜ୍ଞା ଧାନ 120 135 140 ଏମିତି ଅଛି ଆଜ୍ଞା, ଦେଖିକି କୋଉ
1: ଆଚ୍ଛା,
0: ଧାନ କୋଉ କେତେ ଦିନ ସେ ଅନୁସାରେ
1: ସେ ଅନୁସାରେ ଆପଣ ଦେଖିକିରି ଇଏ କରନ୍ତି
0: ହଁ
1: ନାଇଁ?
0: ହଁ
1: ହେଲେ କଣ କଣ ରୋଗ ପୋକ ସବୁ ଲାଗନ୍ତି ବର୍ତ୍ତମାନ ଯୋଉ ଖରାଦିନିଆରେ?
0: ଖରା ଦିନରେ ରୋଗ ପୋକ ଟିକେ କମ୍ ଲାଗନ୍ତି ଆଜ୍ଞା, ଖରା ଦିନ ବର୍ଷା ଦିନ ରୋଗ ପୋକ ବେଶୀ ଲାଗନ୍ତି, ଖରା ଦିନ ରୋଗ
1: ଟିକେ
0: ପୋକ
1: କମ
0: ସେତେ
1: ଲାଗେ।
0: କମ୍ ଲାଗନ୍ତି। ହଁ
1: କଣ କଣ ସବୁ ଔଷଧ ଆପଣ ସ୍ପ୍ରେ କରିବାକୁ ପଡ଼େ?
0: ହଁ ରୁଇକି ସାର ମାରିଲା ପରେ ଯୋଉ ଫାର୍ଷ୍ଟ ୟୁରିଆ ପଟାସ ଦେଲା ପରେ ଯୋଉ ଧାନଟା କଅଁଳିବ ସେ ଟାଇମରେ ଆଜ୍ଞା ଯୋଉ ପୋକ ପାଇଁ ବିଷ ଔଷଧ ସେଟା କଣ ନାଁଟା ମୁଁ ତ ନାଇଁ, ସେଟା ଟିକେ ସ୍ପ୍ରେ କରିବାକୁ ପଡିବ ଆଜ୍ଞା, ନହେଲେ କାଣ୍ଡ
1: ବଜାର
0: ବିନ୍ଧା ଲାଗି।
1: ମିଳେ ନାଇଁ କି?
0: ହଁ ହଁ ହଁ ହଁ
1: କାଣ୍ଡ ବିନ୍ଧା
0: କାଣ୍ଡ ବିନ୍ଧା ପାଇଁ ହଁ, ଯେହେତୁ ଧାନ କଅଁଳି ଥିବ ନା ସେଥିପାଇଁ ପୋକ ଯାକ ଫାଷ୍ଟ ଆଟାକ୍ କରିବେ ଧାନକୁ।
1: ହଉ, ଆପଣ ସାଙ୍ଗେ କଥା ହେଇକି ଭଲ ଲାଗିଲା। ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ଆଜ୍ଞା ଆଜ୍ଞା ନମସ୍କାର ଆଜ୍ଞା।
2: ହଇ ହ ଭାଇନା, ଗୁଟେ ଗୁଟେ କରିକି କେତେ ସୁନ୍ଦର ପଚାରି ଦେଇଛ ହେଲା, କେତେ ରକମର ଚାଷ କରୁଛ
1: ଆଉ
2: ଦେଖ
1: କଣ ତ
2: ହେଲା,
1: ଆଉ
2: ଆମେ ମଧ୍ୟ ଶିଖିବାର ଅଛି ଭାଇନା। ଧାନ 2 ଏକରା କରିଦେଲେ ଆମେ ବଡ ଚାଷୀ ବୋଲେ
1: ସେମିତି ତ
2: କେତେ ରକମର
1: ସବୁ
2: କେତେ
1: ଜାଣେ, ସବୁ ଜାଣିଛି ବୋଲେ ହବ ନାଇଁ
2: ନାଇଁ ଭାଇନା। ହେଲା ଭାଇନା ଦେଖ, ସିଆଡେ ମେଘ ପାଣି ଆଇଲାଣି ଆଉ ବେଳ ନାଇଁ ଭାଇନା, ବେଡ଼ା ବାଡ଼େ ସବୁ ପଡିଛି, ଯିବା ଯିବା ଯିବା
1: ଯିବା ଯିବା ଯିବା।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ ଭାରତ ସରକାର।

ଶୁଣିଲେ କିଷାନବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ଉତ୍ତମ ପାଣିଗ୍ରାହୀ ଏବଂ ଯୋଗେନ୍ଦ୍ର ମହାପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ପ୍ରଥମ ଗୀତଟି ଶୁଣିବା କଣ୍ଠଶିଳ୍ପୀ ବିଭୁ କିଶୋର ଏବଂ ଅଞ୍ଜଳିଙ୍କ କଣ୍ଠରେ। ଗୀତିକାର ନିଜାମ, ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର। କଥାଚିତ୍ର ଲଭ୍ ମାଷ୍ଟର୍।

ଶୁଣୁଥିଲେ ଲଭ୍ ମାଷ୍ଟର କଥାଚିତ୍ରରୁ ଗୀତଟିଏ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ତୁ ଏକା ଆମ ସାହା ଭରସା କଥାଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ମହମ୍ମଦ ଅଜିଜ, ଗୀତ ରଚନା କରିଛନ୍ତି ଦେବଦାସ ଛୋଟରାଏ, ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ।

ଏହି ଗୀତଟି ସହିତ ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଭେଟି ଦେଉଛୁ ଶ୍ରୋତାଙ୍କର ମତାମତ ଏବଂ ଅଭିଯୋଗକୁ ନେଇ ମେସେଜ୍ର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କର ସେତୁ। ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରୁଛନ୍ତି ରଞ୍ଜନ କୁମାର ବେହେରା ଏବଂ ଅନୁପମା ରାଜୁ।

0: ମେସେଜ୍ କେବଳ କିଛି ଅକ୍ଷର ନୁହେଁ, ଏହା ଭାବ ପ୍ରକାଶର ମାଧ୍ୟମ। ମେସେଜ୍ ଦ୍ୱାରା ଆମେ ନିଜର ଭାବନା, ସ୍ନେହ, ଦୁଃଖ ଏବଂ ଖୁସିକୁ ସହଜରେ ଅନ୍ୟମାନଙ୍କ ପାଖକୁ ପହଞ୍ଚାଇଥାଉ।
1: ଦୂରରେ ଥିଲେ ମଧ୍ୟ ଏକ ଛୋଟ ମେସେଜ୍ ମନକୁ ନିକଟ କରିଥାଏ, ଯେମିତି ଶୁଭ ସକାଳ, ଧନ୍ୟବାଦ ପରି ବାର୍ତ୍ତା ସମ୍ପର୍କକୁ ଆହୁରି ମଧୁର କରିଥାଏ।
0: ଏହା ଭାବ ଆଦାନ ପ୍ରଦାନର ଏକ ସହଜ ମାଧ୍ୟମ ଏବଂ ହୃଦୟକୁ ଯୋଡ଼ିବାର ଏକ ସୁନ୍ଦର ସେତୁ।
1: ଆପଣଙ୍କ ମତାମତ ଭରା ସେହି ଛୋଟ ମେସେଜ୍ ହିଁ ଆପଣଙ୍କୁ ଆମ ସହିତ ଯୋଡ଼ି ରଖିଛି ସମ୍ପର୍କ ସେତୁ ମାଧ୍ୟମରେ।
0: ତେବେ ଆପଣଙ୍କ ସହିତ ଯୋଡ଼ି ହେବାର କାର୍ଯ୍ୟକ୍ରମ ସମ୍ପର୍କ ସେତୁରେ ସ୍ୱାଗତ କରୁଛୁ ଆମେ ଦୁହେଁ। ମୁଁ ରଞ୍ଜନ,
1: ଆଉ ମୁଁ ଅନୁପମା।
0: ନମସ୍କାର।
2: ସମ୍ପର୍କ ସେତୁ, ସମ୍ପର୍କ ସେତୁ।
0: ତେବେ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ, ଆଉ ଦେଖିବା ପ୍ରଥମ ମେସେଜଟି କାହାର।
1: ପ୍ରଥମ ମେସେଜଟି ପଠାଇଛନ୍ତି କେ ମୋହନ ରାଓ ଆଚାରୀ, ସୁନାରି ସାହି, ଜୟପୁରରୁ। ସେ ଲେଖିଛନ୍ତି, ଆଜିର ସମ୍ପର୍କ ସେତୁ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ରଞ୍ଜନ ସାର୍ ଏବଂ ଅନୁପମା ରାଜୁ। ଉଭୟଙ୍କର ଉପସ୍ଥାପନା ଶୁଣିଲି, ବହୁତ ଭଲ ଲାଗିଲା, ସେଇଥିପାଇଁ ଉଭୟଙ୍କୁ ଧନ୍ୟବାଦ ଜଣାଇଦେବେ।
0: ଆପଣଙ୍କର ଧନ୍ୟବାଦ ଆମେ ସାଦରେ ଗ୍ରହଣ କରୁଛୁ।
1: ଆହୁରି ମଧ୍ୟ ସେ ଲେଖିଛନ୍ତି, ଆଜିର ଅନୁରୋଧର ଗୀତଟି ନେଇ ଆସିଥିଲେ ଭଉଣୀ ଗୀତା। ଓଡ଼ିଆ ଗୀତଗୁଡ଼ିକ ଶୁଣିକରି ଭଲ ଲାଗିଲା, ସେଇଥିପାଇଁ ଗୀତା ଭଉଣୀଙ୍କୁ ମୋର ଧନ୍ୟବାଦ ଆଉ ନମସ୍କାର ଜଣାଇଦେବେ।
0: ପ୍ରକୃତରେ ପ୍ରତି ରବିବାର ରାତି 10ଟାରେ ଆମେ ପ୍ରଚାର କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ସେଦିନ ଉପସ୍ଥାପନା କରିଥିଲେ ଗୀତାଞ୍ଜଳି ପାଢ଼ୀ। ଆପଣମାନଙ୍କର ଅନୁରୋଧର ଗୀତ ସେ ପ୍ରଚାର କରିଥିଲେ। ଆପଣ ଲେଖିଛନ୍ତି, ଉପସ୍ଥାପନା ତାଙ୍କର ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ।
1: ସେ ଆହୁରି ମଧ୍ୟ 18 ତାରିଖର କାର୍ଯ୍ୟକ୍ରମ ପାଇଁ ଲେଖିଛନ୍ତି ଯେ ଆଜିର ଚୈତିଜହ୍ନ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ସୁଜାତା ପଟ୍ଟନାୟକ ଏବଂ ସୂର୍ଯ୍ୟ ନାରାୟଣ ସାହୁ ଭାଇ, ଏଚ୍ଆଇଭି ଏବଂ ଜଙ୍ଗଲ ସୁରକ୍ଷା ବିଷୟରେ ଜାଣିହେଲା, ତେବେ ଉଭୟଙ୍କୁ ମୋର ଧନ୍ୟବାଦ ଆଉ ନମସ୍କାର ଜଣାଇଦେବେ।
0: ନିଶ୍ଚୟ ମୋହନ ରାଓ ବାବୁ, ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସୁଜାତା ପଟ୍ଟନାୟକ ଏବଂ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ଜଣାଇ ଦେଉଛୁ।
1: ପରବର୍ତ୍ତୀ ମେସେଜ୍ଟି ଶାଶ୍ୱତ ମହାପାତ୍ର ପଠାଇଛନ୍ତି। ସେ ଲେଖିଛନ୍ତି, ଆଜିର ଚୈତିଜହ୍ନ କାର୍ଯ୍ୟକ୍ରମ ଶୁଣିଲି, ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ସୁଜାତା ପଟ୍ଟନାୟକ ଏବଂ ସୂର୍ଯ୍ୟ ନାରାୟଣ ସାହୁ, ଦୁହିଁଙ୍କର ଉପସ୍ଥାପନା ବହୁତ ଭଲ ଲାଗିଲା। ଗୀତ ଶୁଣିଲି, ସେ ମଧ୍ୟ ବହୁତ ଭଲ ଥିଲା। ୱାର୍ଲଡ ଏଚ୍ଆଇଭି ଭ୍ୟାକ୍ସିନ୍ ଡେ ବିଷୟରେ ଶୁଣିଲି, ଚନ୍ଦନ ଗନ୍ତେଜ ସାର୍ଙ୍କର ଠାରୁ ଶୁଣିଲି, ଆଉ ସେଇଟା ମଧ୍ୟ ବହୁତ ଭଲ ଲାଗିଲା। ପରେଶ କୁମାର ନାୟକ, ଫରେଷ୍ଟ ଡିପାର୍ଟମେଣ୍ଟ ଭାଇଙ୍କର ସାକ୍ଷାତକାର ଶୁଣିଲି, ଭଲ ଲାଗିଲା।
0: ବାସ୍ତବିକ ଆମର ଶ୍ରୋତା ଶାଶ୍ୱତ ବାବୁ ଖୁବ୍ ଟିକିନିକି କାର୍ଯ୍ୟକ୍ରମ ଶୁଣିଛନ୍ତି, ଯେମିତିକି ସେହି ସାକ୍ଷାତକାରରେ କିଏ ଅଂଶଗ୍ରହଣ କରିଥିଲେ, ଯେମିତିକି ଡାକ୍ତର ଚନ୍ଦନ ଗନ୍ତାୟତ ହୁଅନ୍ତୁ ବା ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଯେମିତି ପରେଶ ନାୟକ ମଧ୍ୟ ସାକ୍ଷାତକାର ଦେଇଥିଲେ, ସେ ନାଁ ମନେ ରଖିଛନ୍ତି। ତେଣୁ ଆମେ ଧନ୍ୟବାଦ ଦେଉଛୁ ଆଉ ଆଶା କରୁଛୁ ଯେ ସେ ଏମିତି କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବେ ଏବଂ ପ୍ରତିଟି କାର୍ଯ୍ୟକ୍ରମ ସମ୍ପର୍କରେ ସୁନ୍ଦର ମତାମତ ଆମ ନିକଟକୁ ପଠାଉଥିବେ।
1: ପରବର୍ତ୍ତୀ ମେସେଜ୍ଟି କେଉଁ ଝିଅରୁ ଆସିଛି ପଠାଇଛନ୍ତି ପ୍ରଫୁଲ୍ଲ। ସେ ଲେଖିଛନ୍ତି, ଆଜିର କାର୍ଯ୍ୟକ୍ରମ ଚୟନରେ ଡକ୍ଟର ହରେକୃଷ୍ଣ ମହତାବଙ୍କର ଜୀବନୀ ଉପରେ ପ୍ରଦୀପ ବାବୁ ଯେଉଁ ଆଲୋଚନା କଲେ, ତାହା ହଜିଲା ସ୍ମୃତିକୁ ପୁନର୍ଜୀବିତ କଲେ ବୋଲି ଭାବୁଛି। ଓଡ଼ିଶାର ମହାପୁରୁଷଙ୍କର ଚରିତ୍ର ଏବଂ ତାଙ୍କର ଲେଖା ପୁସ୍ତକ ଉପରେ ଆଲୋକପାତ କଲେ କିଛିଟା ଭଲ ହୋଇଥାନ୍ତା।
0: ନିଶ୍ଚୟ ପ୍ରଫୁଲ୍ଲ ବାବୁ, ପ୍ରତି ମାସର ତୃତୀୟ ମଙ୍ଗଳବାର ରାତି 9:30ରେ ଆମେ ପ୍ରଚାର କରିଥାଉ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ। ଏଥିରେ ଆମେ ସ୍ଥାନ ଦେଇଥାଉ ପ୍ରବନ୍ଧ, କବିତା ଏବଂ ଗଳ୍ପ। ସେହି ଦିନର ମାନେ 19 ତାରିଖ ଚୟନରେ ସ୍ଥାନ ପାଇଥିଲା ପ୍ରବନ୍ଧ ଆଉ ଗଳ୍ପ। ଯାହା ହଉ, ଆପଣ ଶୁଣିଛନ୍ତି, ଆପଣ ଯାହା ଗୋଟିଏ ପ୍ରସ୍ତାବ ଦେଇଛନ୍ତି ଯେ ଓଡ଼ିଶାର ମହାପୁରୁଷଙ୍କ ଚରିତ୍ର ଏବଂ ତାଙ୍କ ଲେଖା ପୁସ୍ତକଗୁଡ଼ିକ ଉପରେ ଆଲୋକପାତ

0: ଭଲ ହୁଅନ୍ତା ବୋଲି ଆମେ ପରବର୍ତ୍ତୀ ସମୟରେ ନିଶ୍ଚୟ ଚେଷ୍ଟା କରିବୁ। ଆପଣଙ୍କର ଅନୁରୋଧ ମନେ ରହିଲା, ଆପଣ କାର୍ଯ୍ୟକ୍ରମ ନିୟମିତ ଶୁଣୁଥାନ୍ତୁ।
1: ପରବର୍ତ୍ତୀ ମେସେଜଟି ଆମର ଚୟନ ପାଇଁ ଆସିଛି, ପଠାଇଛନ୍ତି ଶୁଭଶ୍ରୀ ପ୍ରସାଦ। ସେ ଲେଖିଛନ୍ତି, ମେ ମାସ 19 ତାରିଖରେ ପ୍ରସାରିତ ଚୟନ ପୃଷ୍ଠାରେ ସୁନ୍ଦର ସମ୍ପାଦକୀୟ ଏବଂ ପ୍ରାଞ୍ଜଳ ଉପସ୍ଥାପନା ପାଇଁ ଉପସ୍ଥାପିକା ମହାଶୟଙ୍କୁ ଆନ୍ତରିକ ଶୁଭେଚ୍ଛା। ଓଡ଼ିଆ ସାହିତ୍ୟର ଏହି ପୃଷ୍ଠା ଖୁବ୍ ସୁନ୍ଦର ଏବଂ ଗତିଶୀଳ ଥିଲା। ସାହିତ୍ୟର ନଦୀକୁ ଆହୁରି ବ୍ୟାପ୍ତ କରିବାରେ ପ୍ରୟାସରତ ଆକାଶବାଣୀ ଜୟପୁର ପରିବାରର ସମସ୍ତ ସଦସ୍ୟଙ୍କୁ ମୋର ଅନେକ ଅନେକ ଶୁଭକାମନା।
0: ଶୁଭଶ୍ରୀ ବାବୁ, ଆପଣ ଚୟନ କାର୍ଯ୍ୟକ୍ରମରେ ଗଳ୍ପ ପାଠ କରିଥିଲେ, ଆପଣ ସେହି କାର୍ଯ୍ୟକ୍ରମ ଶୁଣିଛନ୍ତି, ବାସ୍ତବିକ ଆପଣଙ୍କୁ ଭଲ ଲାଗିଛି ବୋଲି ଆପଣ ମତାମତ ଦେଇଛନ୍ତି। ଯାହା ହଉ, ଆମେ ଖୁସି ଯେ ଆପଣ ନିଜେ କାର୍ଯ୍ୟକ୍ରମ ଶୁଣି ଆପଣଙ୍କର ମୂଲ୍ୟବାନ ମତାମତ ଆମର ସମ୍ପର୍କ ସେତୁକୁ ପଠାଇଛନ୍ତି।
1: ପ୍ରଫୁଲ୍ଲ ଭାଇ ଆଉ ଗୋଟେ ମେସେଜ ପଠାଇଛନ୍ତି, ସେ ପଠାଇଛନ୍ତି କେଉଁଝରରୁ। ସେ ଲେଖିଛନ୍ତି, ଆଜିର ଘର ଘରଣୀ କାର୍ଯ୍ୟକ୍ରମରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବିଚ୍ଛେଦ ଯଦି ହେଉଛି, ତାହା ଉପରେ ଯେଉଁ ଉପସ୍ଥାପନା ଭଉଣୀ ଦ୍ୱୟ କଲେ ତାହା ବହୁତ ଶିକ୍ଷଣୀୟ ଏବଂ ହୃଦୟସ୍ପର୍ଶୀ ହୋଇଥିଲା, ତେଣୁ ଭଉଣୀ ଦ୍ୱୟଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇ ଦେବେ।
0: ଯାହା ହଉ, ପ୍ରଫୁଲ୍ଲ ବାବୁ, ଆପଣ ଘର ଓ ଘରଣୀ କାର୍ଯ୍ୟକ୍ରମ ଶୁଣିଛନ୍ତି, ଆପଣ ଘର ଓ ଘରଣୀ କାର୍ଯ୍ୟକ୍ରମ ଏମିତି ସବୁବେଳେ ଶୁଣୁଥାନ୍ତୁ ଏବଂ ଆପଣଙ୍କର ମୂଲ୍ୟବାନ ମତାମତ ଆମ ନିକଟକୁ ପଠାନ୍ତୁ। ଆପଣଙ୍କର ବଳିଷ୍ଠ ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ ଦେଉଛୁ।
1: ସେ ଆହୁରି ମଧ୍ୟ ଲେଖିଛନ୍ତି, ଘର ଓ ଘରଣୀ କାର୍ଯ୍ୟକ୍ରମ ପାଇଁ ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାରିତ ବସି ଖାଇଲେ ନଈ ବାଲି ସରେ, ଏଥିରେ ବିଭିନ୍ନ ସ୍ଥାନରୁ ଭଉଣୀମାନେ ଫୋନ୍ ମାଧ୍ୟମରେ ନିଜ ନିଜ ମତ ରଖିଥିବାରୁ ଧନ୍ୟବାଦ ଜଣାଇ ଦେବେ।
0: ହଁ ପ୍ରଫୁଲ୍ଲ ବାବୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଘର ଉଘରଣୀ କାର୍ଯ୍ୟକ୍ରମରେ ଆପଣ ହ୍ୟାଲୋ ସଙ୍ଗିନୀରେ ଯାହା ବିଷୟ ଥିଲା ବସି ଖାଇଲେ ନଈ ବାଲି ସରେ, ସେହି କାର୍ଯ୍ୟକ୍ରମ ଶୁଣିଛନ୍ତି, ଆପଣଙ୍କୁ ଭଲ ଲାଗିଛି, ଆପଣଙ୍କୁ ଧନ୍ୟବାଦ ଦେଉଛୁ।
1: ସେ ଆହୁରି ମଧ୍ୟ ଲେଖିଛନ୍ତି, ଆଜିର ସଜମୌଜ କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା, ବିଶେଷ କରି ଉଦୟ ଭାଇଙ୍କ 30 ବୟସ କବିତାଟି ବହୁତ ଭଲ ଲାଗିଲା।
0: ହଁ, ଆପଣ ସଜମୌଜ କାର୍ଯ୍ୟକ୍ରମ ଶୁଣିଛନ୍ତି, ବିଅଙ୍ଗ କବିତା ଆପଣଙ୍କୁ ଭଲ ଲାଗିଛି। ଆପଣମାନଙ୍କୁ ଅନୁରୋଧ କରୁଛୁ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯିଏ ବି ବ୍ୟଙ୍ଗ କବିତା ନିଜେ ଲେଖୁଛନ୍ତି, ଦୟାକରି ଆମର ସଜମୌଜ କାର୍ଯ୍ୟକ୍ରମକୁ ପଠାନ୍ତୁ, ଯାହାଦ୍ୱାରା ଆମର ସଜମୌଜ କାର୍ଯ୍ୟକ୍ରମ ଆହୁରି ସରସ ସୁନ୍ଦର ହୋଇପାରିବ। ଆପଣଙ୍କର ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ ଦେଉଛୁ।
1: ସଜମୌଜ କାର୍ଯ୍ୟକ୍ରମ ପାଇଁ ଶାଶ୍ୱତ ମହାପାତ୍ର ମେସେଜଟି ପଠାଇଛନ୍ତି। ସେ ଲେଖିଛନ୍ତି, ଆଜିର ସଜମୌଜ କାର୍ଯ୍ୟକ୍ରମ ଶୁଣିଲି, ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ସାର୍ଙ୍କୁ ନମସ୍କାର ଜଣାଇ ଦେବେ।
0: ଆପଣ ବି ପ୍ରତି ନମସ୍କାର ନେବେ। ଆପଣ 21 ତାରିଖର ସଜମୌଜ କାର୍ଯ୍ୟକ୍ରମ ଶୁଣିଛନ୍ତି, ଭଲ ଲାଗିଛି।
1: ପରବର୍ତ୍ତୀ ମେସେଜଟି ରେମେଣ୍ଡା ବରଗଡ଼ରୁ ଆସିଛି, ପଠାଇଛନ୍ତି ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର। ସେମାନେ ଲେଖିଛନ୍ତି, ମେ ମାସ 19 ତାରିଖରେ ପ୍ରଚାର କରାଯାଇଥିଲା ସାହିତ୍ୟ ପତ୍ରିକା ଆଲେଖିକା ଏବଂ ଚୟନ। ଗୋଟିଏ ଦିନରେ ଉଭୟଟା ପ୍ରଚାର କରାନଯାଇ ଅଲଗା ଅଲଗା ଦିନରେ ପ୍ରଚାର କରାଯାଇଥିଲେ କେମିତି ହେଇଥାନ୍ତା?
0: ନିଶ୍ଚୟ ଆପଣ ଭଲ ମତାମତ ଦେଇଛନ୍ତି। ପ୍ରକୃତରେ ତୃତୀୟ ମଙ୍ଗଳବାରରେ ଆମେ ଘର ଓ ଘରଣୀରେ ପ୍ରଚାର କରିଥାଉ ସାହିତ୍ୟ ପତ୍ରିକା ଆଲେଖିକା, ଏବଂ ରାତି 9:30 ପ୍ରଚାର କରିଥାଉ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ। ଯଦିଓ ଅଲଗା ଅଲଗା କାର୍ଯ୍ୟକ୍ରମ ଏବଂ ଅଲଗା ଅଲଗା ତାର ସ୍ୱାଦ ରହିଛି, ତଥାପି ଆପଣଙ୍କର ମତାମତ ବା ଅଭିଯୋଗକୁ ଗ୍ରହଣ କରୁଛୁ। ଆମେ ପରବର୍ତ୍ତୀ ସମୟରେ ଚେଷ୍ଟା କରିବୁ ଯେମିତିକି ଆଲେଖିକା ଆଉ ଚୟନ ଗୋଟିଏ ଦିନରେ ନ ପଡ଼େ।
1: ସେମାନେ ପୁଣି ଲେଖିଛନ୍ତି, ମେ ମାସ 20 ତାରିଖରେ ଆଜିର ଅନୁଚିନ୍ତାରେ ଉପସ୍ଥାପନା ଭଲ ଲାଗିଲା। ଗବାକ୍ଷର ଉପସ୍ଥାପନା ଶୈଳୀ ସହ ବଂଶୀଧର ଦାନୀଙ୍କ ମହାଭାରତର ଉଦାହରଣ ବହୁତ ଭଲ ଲାଗିଲା। ଡାଏଲ ଆକାଶବାଣୀରେ ରଞ୍ଜନ ସାର୍ ବିଶ୍ୱାସର ଚମତ୍କାର ଡେଫିନେସନ୍ ଦେଲେ, ସାର୍ଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଇ ଦେବେ।
0: ଲିଙ୍ଗରାଜ ବାବୁ, ଆପଣ ପ୍ରଥମେ ଆଜିର ଅନୁଚିନ୍ତା ଶୁଣିଛନ୍ତି, ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଛି, ତାପରେ ପରେ ଆପଣ ଲେଖିଛନ୍ତି ଗବାକ୍ଷର ଉପସ୍ଥାପନା ଆପଣଙ୍କୁ ବି ଭଲ ଲାଗିଛି, ବିଶେଷ କରି ବଂଶୀଧର ଦାନୀଙ୍କ ଯେଉଁ ଉଦାହରଣ ଦେଇଥିଲେ ମହାଭାରତରୁ, ତାହା ବି ଆପଣଙ୍କର ମନକୁ ଛୁଇଁଛି। ଶେଷରେ ଆପଣ ଲେଖିଛନ୍ତି ଡାଏଲ ଆକାଶବାଣୀରେ ରଞ୍ଜନ ସାର୍ଙ୍କର ବିଶ୍ୱାସର ଚମତ୍କାର ଡେଫିନେସନ୍ ଆପଣଙ୍କର ମନକୁ ଛୁଇଁଛି, ଆପଣଙ୍କର ଧନ୍ୟବାଦ ମୁଁ ସାଦରେ ଗ୍ରହଣ କରୁଛି, ଏବଂ ଗବାକ୍ଷ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ସୁପ୍ରଭା ଭଉଣୀଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇଦେଉଛୁ।
1: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ମୁନ୍ନା ପଣ୍ଡା। ସେ ପଠାଇଛନ୍ତି କୋଟିଲ କନକପୁର ଜଗତସିଂହପୁର। ସେ ଲେଖିଛନ୍ତି, 17 ତାରିଖ ଦିନ ତପସ୍ୱିନୀ ମ୍ୟାଡମ୍ଙ୍କର ଉପସ୍ଥାପନା ବହୁତ ଭଲ ଲାଗିଲା। ସେହିଦିନ ଉଦ୍ଘୋଷିକା ଗୀତା ପାଢ଼ୀଙ୍କର ଚିଠିପତ୍ର ଉପସ୍ଥାପନା ବହୁତ ବଢ଼ିଆ ଲାଗିଥିଲା। 18 ତାରିଖ ଦିନ ଲାଇଭ୍ ଆକାଶବାଣୀରେ ସସ୍ମିତା ରାୟଙ୍କର ଦେହ ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କର ଉପସ୍ଥାପନା କଥା ଆପଣଙ୍କର ଗୀତ ଆମର ଭଲ ହୋଇଥିଲା। ସେହିପରି ମଙ୍ଗଳବାର 19 ତାରିଖ ଦିନ ସକାଳ 6:00 ରୁ 11:00 ପର୍ଯ୍ୟନ୍ତ ଲୀନାନନ୍ଦଙ୍କର

0: ଉପସ୍ଥାପନା ଶୈଳୀ ଖୁବ୍ ଉଚ୍ଚକୋଟୀର ହୋଇଥିଲା। ମଙ୍ଗଳବାର 19 ତାରିଖ ଦିନ ବନମଲ୍ଲିକାରେ ଅତିଥି ମହାଶୟ ଅଶୋକ ପାତ୍ରଙ୍କ ବିଷୟରେ ଜାଣି ବହୁତ ଖୁସି ଲାଗିଲା। ବିଶେଷ କରି ଗୀତାରାଣୀ ଜେନାଙ୍କର ପ୍ରଶ୍ନ ଅତିଥି ମହାଶୟ ଖୁବ୍ ସୁନ୍ଦର ଭାବରେ ଦେଉଥିଲେ। ବୁଧବାର 20 ତାରିଖ ଯୁବବାଣୀ ସନ୍ଧାନରେ ପ୍ରଚାର ହୋଇଥିବା ଶିଳ୍ପା ରଥଙ୍କର ପ୍ରଶ୍ନ ପ୍ରତୀକ ଶର୍ମାଙ୍କର ଉତ୍ତର ବହୁତ ସୁନ୍ଦର ଭାବରେ ଦେଇଥିବାରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଶେଷ କରି ରଞ୍ଜନ ଭାଇକୁ ଧନ୍ୟବାଦ ଦେଉଛି ମୋ କଥା ରଖିଥିବାରୁ। ନଭେମ୍ବର 23, 2025ରୁ ମେ 24, 2026 ମଧ୍ୟରେ 27 ଥର ସମ୍ପର୍କର ସେତୁ ପଢ଼ା ହୋଇଛି। ବିଶେଷ କରି ଆପଣଙ୍କୁ ମୋର ଅନୁରୋଧ, ସମ୍ପର୍କ ସେତୁରେ ଗୀତା ମ୍ୟାଡମ୍ଙ୍କୁ ଯଦି ଚିଠିପତ୍ର ପଢ଼ିବା ପାଇଁ ସୁଯୋଗ ଦିଅନ୍ତେ ମୁଁ ବହୁତ ଖୁସି ହୁଅନ୍ତି। ଆପଣଙ୍କୁ ମୋର ଗୋଟିଏ ଅଭିଯୋଗ, ସଜମୌଜରେ ମହିଳା ଆର୍ଜେଙ୍କର ସଂଖ୍ୟା କମିଗଲାଣି, କେବଳ ସୁପ୍ରଭା ପାଢି ଆସୁଛନ୍ତି। ଯଦି ଆପଣ ଅନ୍ୟ ଆର୍ଜେଙ୍କୁ ସୁଯୋଗ ଦିଅନ୍ତେ, ବିଶେଷ କରି ମହିଳା ଆର୍ଜେ ସୁରଭି ସାହୁ, ସୁରଭି ମହାପାତ୍ର, ମିନତୀ ରାଣୀ ନନ୍ଦ ଆଉ ଗୀତା ପାଢ଼ୀଙ୍କୁ ଯଦି ସୁଯୋଗ ଦିଅନ୍ତେ ତାହେଲେ ଖୁସି ହୁଅନ୍ତି।
1: ତେବେ ମୁନା ବାବୁ, ଆପଣ ଲମ୍ବା ମତାମତଟିଏ ଦେଇଛନ୍ତି। ପ୍ରଥମେ ତ ଆପଣଙ୍କୁ ଭଲ ଲାଗିଛି ତପସ୍ୱିନୀ ମ୍ୟାଡମ୍ଙ୍କର ଉପସ୍ଥାପନା 17 ତାରିଖରେ। ଆପଣ ଆଉ ଗୋଟେ ଲେଖିଛନ୍ତି ଉଦ୍ଘୋଷିକା ଗୀତା ପାଢ଼ୀଙ୍କର ଚିଠିପତ୍ର ଉପସ୍ଥାପନା ବହୁତ ବଢ଼ିଆ ଲାଗିଥିଲା ବୋଲି। ପ୍ରକୃତରେ ଚିଠିପତ୍ରର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଉପସ୍ଥାପନା କରିଥିଲେ ଅନୁପମା ରାଜୁ। ଆଉ ଗୋଟେ ଲେଖିଛନ୍ତି ଆପଣ 18 ତାରିଖ ଲାଇଭ୍ ଆକାଶବାଣୀରେ ସସ୍ମିତା ରାୟଙ୍କର ଉପସ୍ଥାପନା କଥା ଆପଣଙ୍କର ଗୀତା ଆମର ଭଲ ଲାଗିଛି। 19 ତାରିଖ ମଙ୍ଗଳବାର ସକାଳେ 6ରୁ ଦିନ 11ଟା ପର୍ଯ୍ୟନ୍ତ ଲୀନାନନ୍ଦଙ୍କର ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଛି। ବନମଲ୍ଲିକାରେ ଅଶୋକ ପାତ୍ରଙ୍କର ସହିତ କଥାବାର୍ତ୍ତା ଆପଣଙ୍କୁ ଭଲ ଲାଗିଛି, କିନ୍ତୁ ଆପଣ ନାଁ ଭୁଲ ଲେଖିଛନ୍ତି, ପ୍ରକୃତରେ ସ୍ମିତାରାଣୀ ଜେନା, ଆପଣ ଗୀତାରାଣୀ ଜେନା ଲେଖିଦେଇଛନ୍ତି। ଆଉ ଯୁବବାଣୀରେ ପ୍ରକୃତରେ ସମ୍ଭାର ଥିଲା, ଆପଣ ସନ୍ଧାନ ଲେଖିଦେଇଛନ୍ତି। ଶିଳ୍ପାରଥଙ୍କର ପ୍ରଶ୍ନ ଆଉ ପ୍ରତୀକ ଶର୍ମାଙ୍କର ଉତ୍ତର ମାନେ କଥାବାର୍ତ୍ତା ଶୈଳୀ ଭଲ ଲାଗିଛି ଆପଣଙ୍କୁ। ଆମେ ସବୁ ଉପସ୍ଥାପକ ଉପସ୍ଥାପିକାଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ। ଆଉ ଗୋଟେ ପ୍ରସ୍ତାବ ଆପଣ ଦେଇଛନ୍ତି ଯେ ସମ୍ପର୍କ ସେତୁ କାର୍ଯ୍ୟକ୍ରମରେ ଗୀତା ମ୍ୟାଡମ୍ଙ୍କୁ ଯଦି ଚିଠିପତ୍ର ପଢ଼ିବା ପାଇଁ ସୁଯୋଗ ଦିଅନ୍ତେ ଭଲ ହୁଅନ୍ତା। ଆପଣ ଯାହା ପ୍ରସ୍ତାବ ଦେଇଛନ୍ତି ଚିଠିପତ୍ର ପଢ଼ିବା ପାଇଁ ହେଉ, ବିଶେଷ କରି ସଜମୌଜରେ ଅନ୍ୟ ଆର୍ଜେ ମାନେ ସୁରଭି ସାହୁ, ସୁରଭି ମହାପାତ୍ର, ମିନତୀ ରାଣୀ ନନ୍ଦ, ଗୀତା ପାଢ଼ୀଙ୍କୁ ସୁଯୋଗ ଦେଲେ ଭଲ ହୁଅନ୍ତା ବୋଲି ଦେଖନ୍ତୁ ମୁନା ବାବୁ, ପ୍ରକୃତରେ ଏଇ ଯେଉଁ କାର୍ଯ୍ୟକ୍ରମ ଉପସ୍ଥାପନା କରିବା କଥା, ଏସବୁ କିଛି ଗୋଟେ ନିୟମ କାନୁନ ଅଛି। ଆମେ କେଉଁ ଉପସ୍ଥାପିକାଙ୍କୁ କେଉଁ କାର୍ଯ୍ୟକ୍ରମରେ ସାମିଲ କରିବୁ ଏବଂ କେଉଁ ଉପସ୍ଥାପିକା କେଉଁ କାର୍ଯ୍ୟକ୍ରମ ଠିକ୍ରେ ଉପସ୍ଥାପନା କରିପାରିବେ, ସେଥିପାଇଁ ଆମର ଯିଏ ଉଚ୍ଚ କର୍ତ୍ତୃପକ୍ଷ ଅଛନ୍ତି, କାର୍ଯ୍ୟକ୍ରମ ମୁଖ୍ୟ ଅଛନ୍ତି, ତାଙ୍କର ବିନା ଅନୁମତିରେ ଆମର ଏହିସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୁଏ ନା। ଯଦିଓ ଆପଣ ଗୋଟେ ସୁନ୍ଦର ମତାମତ ଦେଇଛନ୍ତି, ଆମେ ପରବର୍ତ୍ତୀ ସମୟରେ ଚେଷ୍ଟା କରିବୁ ଯେ ଏଇ ଯେଉଁ ଉପସ୍ଥାପିକାମାନେ ସଜମଜରେ ଆସିବେ, ଆପଣ କେବଳ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ। ଆପଣଙ୍କର ସୁନ୍ଦର ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ ଦେଉଛୁ। ତେବେ ଅନୁ, ଆଜି ମେସେଜ୍ ସରିଯାଇଛି, କିନ୍ତୁ ଶ୍ରୋତାଙ୍କୁ ଏଇଠି କହି ରଖିବା ଯେ ଆମର ଶେଷ ରବିବାର ମାନେ 31 ତାରିଖର ସମ୍ପର୍କ ସେତୁ ଆମେ ପ୍ରଚାର କରିବୁ ତା ଆଗ ଦିନ ମାନେ ଶନିବାର ସନ୍ଧ୍ୟା 6:05ରେ। କାରଣ 31 ତାରିଖ ରାତି 8ଟାରେ ଆମେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର। ତେବେ ଆପଣମାନେ ନିଶ୍ଚୟ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ଶୁକ୍ରବାର ସୁଦ୍ଧା ପଠାନ୍ତୁ ସମ୍ପର୍କ ସେତୁକୁ। ଆମର ମୋବାଇଲ ନମ୍ବର ହେଲା 9438268568। କେବଳ ଦୃଷ୍ଟିବାଧିତ ଶ୍ରୋତାମାନେ ଭଏସ୍ ମେସେଜ୍ ପଠାନ୍ତୁ, ଅନ୍ୟ ଭାଇ ଭଉଣୀମାନେ ମେସେଜ୍ କିମ୍ବା SMS ପଠାନ୍ତୁ। ତାହେଲେ ଅନୁ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ରଞ୍ଜନ
0: ଆଉ ମୁଁ ଅନୁପମା।
1: ନମସ୍କାର।

ଶ୍ରୋତାଙ୍କର ମତାମତ ଅଭିଯୋଗକୁ ନେଇ ମେସେଜ୍ର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଶୁଣିଲେ। ଉପସ୍ଥାପନା କରିଥିଲେ ରଞ୍ଜନ କୁମାର ବେହେରା ଏବଂ ଅନୁପମା ରାଜୁ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 8:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ସମାଚାର ଦର୍ପଣ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଶୁଣିବେ ସମାଚାର ସନ୍ଧ୍ୟା, ନ୍ୟୁଜ୍ ଏଟ୍ 9 ଏବଂ ସ୍ପଟ୍ଲାଇଟ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ସମାଚାର ଦର୍ପଣ।

0: ପାସେଞ୍ଜର ମାନଙ୍କୁ ପାଣି ପିଇବା, ଓଆରଏସ ପ୍ୟାକେଟ ଦେବା ଠାରୁ ଆରମ୍ଭ କରି ଆନୁଷାଙ୍ଗିକ ପଦକ୍ଷେପ ନେଇକରି ସେମାନେ ଗାଡ଼ି ଚଳେଇ ପାରିବେ। ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2 ତାରିଖ ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ। ତେଣୁ 2 ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ସାରା ରାଜ୍ୟବାସୀଙ୍କୁ ଦିଆହେବ।
1: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନରେ ପାସ୍ ହାର 88.82% ହୋଇଥିବା ବେଳେ କଳାରେ 84.50%, ବାଣିଜ୍ୟରେ 88.7% ଓ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଫଳ 77.62% ହୋଇଛି। ମୋଟ 398,090 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 341,781 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ସମ୍ବଲପୁର, ବିଜ୍ଞାନରେ ବାଲେଶ୍ୱର, ବାଣିଜ୍ୟରେ ବୌଦ୍ଧ ଓ ଧନ୍ଦାମୂଳକ ଶିକ୍ଷାରେ ନବରଙ୍ଗପୁର ସର୍ବାଧିକ ପାସ୍ ହାର ହାସଲ କରିଛନ୍ତି। ପୁରୀ ଶ୍ରୀବିହାର ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ 2026 ମସିହାର ଯୁକ୍ତ 2 ଉପଶାସ୍ତ୍ରୀ ନିୟମିତ ଓ ପୂର୍ବ ନିୟମିତ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମୋଟ 8,442 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 7,526 ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ଉତ୍ତୀର୍ଣ୍ଣ ହାର 99.16% ରହିଛି। ଆସନ୍ତା ମେ 31 ତାରିଖରେ 2 ବର୍ଷୀୟ ବିଏଡ୍ ପାଠ୍ୟକ୍ରମ ଓ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ହିନ୍ଦୀ ଓ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ମେ 31 ତାରିଖରେ ସକାଳ 10:00 to 12:00 ପର୍ଯ୍ୟନ୍ତ ବିଏଡ୍ ପ୍ରବେଶିକା ପରୀକ୍ଷା ଓ ଜୁନ୍ 3 ତାରିଖରେ ସକାଳ 10:00 to 12:00 ପର୍ଯ୍ୟନ୍ତ ବିଏଚ୍ଏଡ୍ ହିନ୍ଦୀ ଏବଂ ଅପରାହ୍ନ 3:00 to 5:00 ପର୍ଯ୍ୟନ୍ତ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ହେବ। ମେ 27 ତାରିଖ ଦିନ 11:00 to 12:00 ବିଏଡ୍, ବିଏଚ୍ଏଡ୍ ଓ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡର ୱେବ୍ସାଇଟ୍କୁ ଯାଇ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଜୁନ୍ 4 ତାରିଖରେ ଏସ୍ଏସ୍ବି ୱେବ୍ସାଇଟ୍ରେ ପ୍ରବେଶିକା ପରୀକ୍ଷାର ଉତ୍ତର ପ୍ରକାଶିତ ହେବ। ସମ୍ପ୍ରତି ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଦେଶରେ ପେଟ୍ରୋଲ ଡିଜେଲ ଖର୍ଚ୍ଚ କାଟ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 8 ସୂତ୍ରୀ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଆଭାସୀ ମାଧ୍ୟମରେ କରାଯିବ। ଜୁନ୍ 1 ତାରିଖଠାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଯେତେ ନୂଆ 2-ଚକିଆ ଓ 4-ଚକିଆ ଯାନ କିଣାଯିବ ସେଗୁଡ଼ିକ ବୈଦ୍ୟୁତିକ ଯାନ ହୋଇଥିବା ବାଧ୍ୟତାମୂଳକ କରାଯାଇଛି। ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ କିମ୍ବା ଡିଜେଲ ଯାନ କିଣିବାକୁ ଅନୁମତି ଦିଆଯିବ। ସେହିଭଳି ଜୁନ୍ 1ରୁ ସରକାରୀ କାର୍ଯ୍ୟାଳୟରେ ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ 4-ଚକିଆ ଯାନ ଇଭି ହେବା ବାଧ୍ୟତାମୂଳକ କରାଯାଇଛି। ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ଯିବା ଆସିବା ପାଇଁ କେବଳ ଗୋଟିଏ ଗାଡ଼ି ବ୍ୟବହାର କରିବେ। ସରକାରୀ ଯାନ ବ୍ୟବହାର ପାଇଁ ଖର୍ଚ୍ଚ ହେଉଥିବା ଅର୍ଥର ପରିମାଣ ମଧ୍ୟ 50% ହ୍ରାସ କରାଯିବ। କେଉଁ ପାହ୍ୟାର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ ସେଥିନେଇ ଅର୍ଥ ବିଭାଗ 15 ଦିନ ମଧ୍ୟରେ ଏକ ମାର୍ଗଦର୍ଶିକା ଜାରି କରିବେ। ଦୂରସ୍ଥାନକୁ ପରିଦର୍ଶନରେ ଗଲାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ୍ କିମ୍ବା ରେଳଯାତ୍ରା କରିବେ। ଯେଉଁ ଅଧିକାରୀମାନଙ୍କ ନିଜସ୍ୱ ବୈଦ୍ୟୁତିକ ଗାଡ଼ି ରହିଛି ସେମାନେ ସରକାରୀ କାର୍ଯ୍ୟରେ କିଭଳି ଏହାକୁ ବ୍ୟବହାର କରିପାରିବେ ସେ ସମ୍ପର୍କରେ ଅର୍ଥ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ବହୁଳ ମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ବା ମିନି ବସ୍ ସେବା ଯୋଗାଇ ଦିଆଯିବ। ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପରିମାଣ ଯେପରି ଅତିକମ୍ରେ 10% କମିବ ସେ ଦିଗରେ ସମସ୍ତ କାର୍ଯ୍ୟାଳୟ ସୁଚିନ୍ତିତ ପଦକ୍ଷେପ ନେବେ ବୋଲି ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି। ରାଜ୍ୟ ସଚିବାଳୟଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତିମାନଙ୍କରେ ଏହାକୁ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜିର ସୁରକ୍ଷା, ତ୍ୱରିତ ନ୍ୟାୟିକ ସେବା ଏବଂ ତାପ ଶକ୍ତି ଉତ୍ପାଦନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ବୈଠକରେ ନୀଳ ଅର୍ଥନୀତିର ବିକାଶ ପାଇଁ ସାମୁଦ୍ରିକ ସମ୍ପଦର ସୁରକ୍ଷା ଓ ପ୍ରଗତି ପାଇଁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଅଧିନିୟମ 2026କୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ବେଳେ ପାରାଦୀପ ଗ୍ରିଡ୍ ସବ୍ଷ୍ଟେସନ୍ ପାଇଁ 854.24 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଡିଜେଲ ବିକ୍ରୟ ଓ ବ୍ୟବସାୟିକ କାର୍ଯ୍ୟକୁ ସହଜ କରିବାକୁ ଓଡ଼ିଶା ହାଇସ୍ପିଡ୍ ଡିଜେଲ ଡିଲର୍ସ ଲାଇସେନ୍ସ ରିପିଲ୍ 2026କୁ ମଧ୍ୟ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

ପରବର୍ତ୍ତୀ ଏକତାରା ଭଜନଟି ଶୁଣିବା କଣ୍ଠଶିଳ୍ପୀ ଶତ୍ରୁଘ୍ନ ପଣ୍ଡାଙ୍କ କଣ୍ଠରେ।

ଲୋକଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା କେତୋଟି ଧୁଡ଼କି ଗୀତ। ଏହି ଗୀତ ପାଇଁ କଣ୍ଠଶିଳ୍ପୀ ହେଉଛନ୍ତି ପୁରାତନ ରଚନାରୁ ବ୍ରହ୍ମାନନ୍ଦ ପାତ୍ର।

ଦୁଧ ଗୁଡ଼ ନେଇ ଲିମ୍ବା ମୂଳେ ଥୋଇ ଦୁଧ ଗୁଡ଼ ନେଇ ଲିମ୍ବା ମୂଳେ ଥୋଇ ଆକୁ ଚାରି ପାଖେ ରୁଚିବ।

কথকু মন্ডিলে সেটি অশোপরি হইত।

नु पीक चतुर होइन गोत्र सुमारी उड़ी गला उठब करी बटी गोपीनाथ।

ମଣ୍ଡୁକି ପଳାନ୍ତେ କାକ ଗୋଡ଼ାନ୍ତେ ଅହିର ବିବରେ ପଶିଲା ଦେଖୁ ଦେଖୁ ବଣା କଲେ ତ କରୁଣା କେହି କାହାକୁ ନ ଦେଖିଲା ଗୋପୀନାଥ।

ତାଙ୍କ ପାଦ ପଦେ ଅତି ଭରସା କରି ଗୋପ ଗୋଇ।

0: ପରବର୍ତ୍ତୀ ଧୁଡ଼କି ଗୀତଟି ଶୁଣିବା କଣ୍ଠଶିଳ୍ପୀ ହଜାରୀ ସେଠୀ ଏବଂ ସାଥୀଙ୍କ କଣ୍ଠରେ।
1: ଯଥା ଦର୍ପ କଦ କଣେ ଥିଲେ ମାଝି କାହିଁ କୁମର କାତର କାହିଁ କୁମର କାତର।

চন্দ্রা কেতে দূরে কুমোদিনী বিতিয়া ভেদা তাঙ্কর বিতিয়া।

জানি বারে মুত তো সকারি নাই হটকা।

ପଣ୍ଡା ସରଧାରେ ବାଡ଼ା ଭୋଗ କରି ବାଢ଼େ ବାଡ଼ା ପଣ୍ଡା ସରଧାରେ ବାଡ଼ା ଭୋଗ କରି ବାଢ଼େ ଖାଇ।

ଶୁଣୁଥିଲେ ଲୋକଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତାବନ୍ଧୁ, ଆଜି ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇ ଆସିଛି ମୁଁ ଆପଣଙ୍କ ରେଡ଼ିଓ ସାଥୀ ସଙ୍ଗୀତା। ଆଶା କରୁଛି ଆପଣମାନେ ନିଶ୍ଚୟ ଭଲରେ ଥିବେ। ହଁ ବନ୍ଧୁ, ଅସହ୍ୟ ତାତି ଓ ଗୁଳୁଗୁଳି ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମ୍ପୂର୍ଣ୍ଣ ଜନଜୀବନ

ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ନିଶ୍ଚୟ ସତର୍କତା ଅବଲମ୍ବନ କରିବା। ତେବେ ବନ୍ଧୁ, ଦେଖିବା ଆଜି କାର୍ଯ୍ୟକ୍ରମରେ ଆମର ପ୍ରଥମ ଅନୁରୋଧକାରୀ ଶ୍ରୋତା ସାଥୀ କିଏ ଏବଂ କେଉଁ ଗୀତ ଶୁଣିବା ପାଇଁ ସେ ଅନୁରୋଧ କରିଛନ୍ତି। ଆଜିର ପ୍ରଥମ ଚିଠିଟି ଆସିଛି ବଲାଙ୍ଗୀର ନେହୁରୁ ନଗରରୁ। ଅନୁରୋଧକାରୀ ଆମର ଶ୍ରୋତା ସାଥୀମାନେ ହେଲେ ବେବି, ବିଜୟଲକ୍ଷ୍ମୀ, ପୁଷ୍ପିତା, ଅଙ୍କିତା, ଦୁର୍ଗା ପ୍ରସାଦ, ଦେବୀ ପ୍ରସାଦ, ରଞ୍ଜନ କୁମାର, ଆଦିତ୍ୟ, ସିପୁନ ସିପ୍ରା ଏବଂ ତାଙ୍କ ସାଙ୍ଗସାଥୀମାନେ। ଆପଣମାନେ ଅନୁରୋଧ କରିଛନ୍ତି କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା ଗାଇଥିବା ଅଭିମନ୍ୟୁ କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ। ଏ ଗୀତକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜିଛନ୍ତି ପ୍ରେମ ଆନନ୍ଦ ଏବଂ ଭକ୍ତ ପ୍ରସାଦ। ତେବେ ଶୁଣନ୍ତୁ ଆପଣଙ୍କ ପସନ୍ଦର ଏହି ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଅନୁରୋଧକାରୀ ଆମର ଜଣେ ନିୟମିତ ଶ୍ରୋତା ସାଥୀ ହେଲେ ଶାଶ୍ୱତ ମହାପାତ୍ର ଭାଇ ଏବଂ ତାଙ୍କ ପରିବାରବର୍ଗ। ସେ ଅନୁରୋଧ କରିଛନ୍ତି ଦିୱାନା କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ। କଣ୍ଠଶିଳ୍ପୀ ହେଲେ କ୍ରିଷ୍ଣା, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର। ତେବେ ଭାଇ ଶୁଣନ୍ତୁ ଆପଣଙ୍କ ପସନ୍ଦର

ସେ ଅନୁରୋଧ କରିଛନ୍ତି ଦିୱାନା କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ। କଣ୍ଠଶିଳ୍ପୀ ହେଲେ କ୍ରିଷ୍ଣା, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର। ତେବେ ଭାଇ, ଶୁଣନ୍ତୁ ଆପଣଙ୍କ ପସନ୍ଦର ଦିୱାନା କଥାଚିତ୍ରର ଏହି ଗୀତଟି।

ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ଗୃହଲକ୍ଷ୍ମୀ କଥାଚିତ୍ରରୁ ଗୀତଟିଏ। ଅନୁରୋଧକାରୀ ଆମର ଶ୍ରୋତା ସାଥୀମାନେ ହେଲେ ବିକ୍ରମନଗର ଜୟପୁରରୁ ତୁଷାର, ରଶ୍ମି, ଯୋଗେଶ, ଦୀପ୍ତିରେଖା, ସୁନି, ଶିବ ଏବଂ ତାଙ୍କ କୁନିପୁଅ ବିୱାନ। ଏ ଗୀତ ପାଇଁ କଣ୍ଠଶିଳ୍ପୀ ହେଉଛନ୍ତି ଦେବାଶିଷ ଏବଂ ସ୍ୱାଗତିକା। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରଫୁଲ୍ଲ କର। ତେବେ ଶ୍ରୋତାବନ୍ଧୁ ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୃହଲକ୍ଷ୍ମୀ କଥାଚିତ୍ରର ଏହି ଗୀତଟି।

ବର୍ତ୍ତମାନ ଦେଖିବା ଏହି ଚିଠିଟି ଆସିଛି ପୁରୀ ବାଲିସାହିରୁ। ଆପଣମାନେ ହେଲେ ଲୋପା, ବିକୁ, ଝିଅ ମାମୁନି, ପୋଲିଙ୍କନ ଏବଂ ତାଙ୍କ ବୋଉ। ଆପଣ ମାନେ ଅନୁରୋଧ କରିଛନ୍ତି ଆମ ପସନ୍ଦରୁ ଗୀତଟି ଶୁଣିବା ପାଇଁ। ତେବେ ଶ୍ରୋତାବନ୍ଧୁ ଶୁଣିବା ପଞ୍ଚାନନ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ବିଦ୍ୟୁତ ରୟ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଗୌତମ ଗିରି ଏବଂ ପମି। ତେବେ ଶୁଣିବା ଖାସ୍ ତୁମରି ପାଇଁ ଏହି କଥା ଚିତ୍ରରୁ, ଖାସ୍ ଆପଣମାନଙ୍କ ପାଇଁ ଏହି ଗୀତଟି।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ କୁମାର ପାପି ଗାଇଥିବା ଆଖି ତୋର ନୀଳସାଗର ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଗଜପତିରୁ ଆପଣମାନେ ହେଲେ ପ୍ରିୟଙ୍କା, ମାମୁନି, ସନ୍ଧ୍ୟା, ରଶ୍ମିତା, ବାଲାଜୀ, ରବି, ଲଭେଶ, ଦେବାଶିଷ, ଶୁଭାଶିଷ ଏବଂ ମଣିଶଙ୍କର। ଏହି ଗୀତକୁ ରଚନା କରିଛନ୍ତି ସ୍ୱରୂପ ନାୟକ, ସଙ୍ଗୀତରେ ସଜେଇଛନ୍ତି ସ୍ୱରୂପ ନାୟକ। କଥାଚିତ୍ର, ନାରୀ ନୁହେଁ ତୁ ନାରାୟଣୀ।

ଶ୍ରୋତାବନ୍ଧୁ, ଗ୍ରୀଷ୍ମ ପ୍ରବାହରୁ ରୌଦ୍ର ତାପରୁ ନିଜକୁ ସୁରକ୍ଷା ଦିଅନ୍ତୁ ଏବଂ ସତର୍କତା ଅବଲମ୍ବନ କରନ୍ତୁ। ଆପଣମାନେ ଏହି ଗୀତର ମଜା ନିଅନ୍ତୁ ଆଉ ବର୍ତ୍ତମାନ ପାଇଁ ଆପଣଙ୍କ ରେଡିଓ ସାଥୀ ସଙ୍ଗୀତାକୁ ଏହି କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ପୁଣି ଥରେ ଆପଣମାନଙ୍କ ପାଖକୁ ଆସିବାର ପ୍ରତିଶ୍ରୁତି ସହ ରହିଲି। ନମସ୍କାର।

ଶୁଣୁଥିଲେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସୀତାର ବାଦନ ପରିବେଷଣ କରୁଛନ୍ତି ଭୀମସେନ ମହାରଣା, ରାଗ ଜନସମ୍ମୋହିନୀ। ଏଥିରେ ତବଲାରେ ସହାୟତା କରିଛନ୍ତି ଚିତ୍ତରଞ୍ଜନ ମହାପାତ୍ର। ତେବେ ଶୁଣିବା ଭୀମସେନ ମହାରଣାଙ୍କ ଦ୍ୱାରା ସୀତାର ବାଦନ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିଲେ ସୀତାର ବାଦନ ପରିବେଷଣ କଲେ ଭୀମସେନ ମହାରଣା। ଏଥିରେ ତବ୍ଲାରେ ସଂଯୋଗ କରିଥିଲେ ଚିତ୍ତରଞ୍ଜନ ମହାପାତ୍ର। ବର୍ତ୍ତମାନ ଶୁଣିବା ଭୀମସେନ ମହାରଣାଙ୍କ ଦ୍ୱାରା ଆଉ ଏକ ସୀତାର ବାଦନ, ରାଗ ମୋହିନୀ ଭୈରବ। ଏଥିରେ ତବ୍ଲାରେ ସଙ୍ଗତ କରିଛନ୍ତି ଚିତ୍ତରଞ୍ଜନ ମହାପାତ୍ର।

5:53। ତେବେ ଶ୍ରୋତାବନ୍ଧୁ ବର୍ତ୍ତମାନ ପାଇଁ ଆମକୁ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ, ଜୟ ହିନ୍ଦ। ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15 ଶୁଣିବେ ଚୈତି ଜନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ସୁଜଳା ଯୋଜନା ସମ୍ପର୍କରେ, ଭେଟଘାଟରେ ରହିଛି ବାର୍ଦ୍ଧକ୍ୟ ଭତ୍ତା ସମ୍ପର୍କରେ। ପରେ ଶୁଣିବେ ମାଟ୍ରିକ ପାସ୍ ହେବା ଉତ୍ତାରୁ କାୟା ପାଠ ପଢ଼ିଲେ ଭଲ, ଏ ସମ୍ପର୍କରେ ଏକ